ଆକାଶବାଣୀ ଜୟପୁର, ଆଜି ଗୁରୁବାର 1948 ଶତାବ୍ଦ ଭାଦ୍ରପଦ 21 ଦିନ 2026 ମସିହା ସେପ୍ଟେମ୍ବର ମାସର 3 ତାରିଖ ଆପଣମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ।

ଆପଣମାନଙ୍କୁ ସୁପ୍ରଭାତ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 କିଲୋହର୍ ଯୋଗେ ଏବଂ ଏଫ୍ଏମ୍ରେ 103.6 megahertz ଯୋଗେ ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ସମୟ ବର୍ତ୍ତମାନ ସକାଳ 5:57

0: ଶୁଣିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 127ତମ ଭାଗ।
1: ଏପିସୋଡ 127।

0: ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 127ତମ ଭାଗ ଶୁଣିଲେ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଛନ୍ତି ଲକ୍ଷ୍ମୀଧର ସାହୁ।
1: ସୁଧୀବୃନ୍ଦ, କୁହାଯାଇଛି ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ସ୍ତ୍ରୀନ୍ ପୁନାତିହି ବକ୍ତାରଂ ପୃଚ୍ଛକଂ ଶ୍ରୋତୃମ୍ ସତ୍ପାଦ ସଳିଳମ୍ ଯଥା। ଅର୍ଥାତ୍ ଭଗବାନ ବାସୁଦେବଙ୍କର କଥାମୃତ ଦ୍ୱାରା ତିନି ବ୍ୟକ୍ତି ବିଶେଷ ପବିତ୍ର ହୋଇଯାଆନ୍ତି। ବକ୍ତା ଭଗବାନଙ୍କର ପ୍ରସଙ୍ଗ ଚିନ୍ତନ କରନ୍ତି ଏବଂ ଭକ୍ତମାନଙ୍କୁ ଶୁଣାନ୍ତି। ଦ୍ୱିତୀୟ ହେଲା ପ୍ରଶ୍ନକର୍ତ୍ତା, ଯିଏକି ନିଜ ମନର ସମସ୍ତ ସନ୍ଦେହ ଦୂର କରିବା ପାଇଁ ଏବଂ ଭଗବାନଙ୍କ ବିଷୟରେ ଚିନ୍ତନ ମନନ କରିବା ପାଇଁ ସବୁବେଳେ ଆଗ୍ରହ ପ୍ରକାଶ କରନ୍ତି। ଆଉ ତୃତୀୟ ହେଲେ ଶ୍ରୋତା, ଯିଏକି ଭଗବାନଙ୍କର ଅପାର ଲୀଳା ଶ୍ରବଣ କରି ନିଜକୁ ପବିତ୍ର କରିଦିଅନ୍ତି, କୃତାର୍ଥ ମନେ କରନ୍ତି। ଭକ୍ତ ଭଗବାନ ଦୁଇଟି ରୂପ ଏକ ଅଙ୍ଗ।

0: ଭଗବାନଙ୍କୁ ଅନ୍ତରଙ୍ଗ ଭାବରେ ପାଇବା ପାଇଁ କିଏ କେଉଁ ଭାବରେ ତପସ୍ୟା କରୁଛି, ଆଉ ତପସ୍ୟାର ଫଳ ମଧ୍ୟ ପାଉଛି। ପରଜନ୍ମରେ ବସୁଦେବ ଦେବକୀ ଭଗବାନଙ୍କ ସ୍ୱରୂପ ପୁତ୍ର ପାଇବା ପାଇଁ ତପସ୍ୟା କରିଥିଲେ, ଆଉ ସେହି ତପସ୍ୟାର ଫଳ ସ୍ୱରୂପ ଭଗବାନ ଜନ୍ମ ନେଲେ ଦେବକୀଙ୍କ ଗର୍ଭରୁ। ଭଗବାନଙ୍କ ପ୍ରତି ତ ତାଙ୍କର ସବୁବେଳେ ଅପାର ସ୍ନେହ କରୁଣା ରହିଥାଏ, ଆଉ ଭକ୍ତ ପ୍ରେମର ସହିତ ଭଗବାନଙ୍କୁ ଯେଉଁଭଳି ଚାହେଁ ଭଗବାନ ମଧ୍ୟ ସେହିଭଳି ହୋଇଯାଆନ୍ତି। ଶ୍ରୀକୃଷ୍ଣ ମଥୁରାରୁ ଯାଇ ଗୋପପୁରରେ ବଢ଼ି ମାତା ଯଶୋଦାଙ୍କର ଆଜ୍ଞାକୁ ପାଳନ କରିଛନ୍ତି, ଗୋପୀ ଗୋପାଳମାନଙ୍କ ସହିତ ନାଚିଛନ୍ତି, ନିଜେ ସଚରାଚର ସୃଷ୍ଟିକର୍ତ୍ତା ହୋଇ ମଧ୍ୟ ସାଧାରଣ ମାନବ ଲୀଳାରେ ଅବତାର ଗ୍ରହଣ କରିଛନ୍ତି। ଭଗବାନ କହୁଛନ୍ତି, ଯେ ମାଂ ପଶ୍ୟତି ସର୍ବତ୍ର ସର୍ବଚ ମୟି ପଶ୍ୟତି ତସ୍ୟାହ୍ନ ପ୍ରଣଶ୍ୟାମି ସଚ ମେ ନ ପ୍ରଣଶ୍ୟତି। ଅର୍ଥାତ୍ ଯିଏ ସମସ୍ତଙ୍କ ଭିତରେ ମୋତେ ଦେଖେ ଏବଂ ମୋ ଭିତରେ ସମସ୍ତଙ୍କୁ ଦେଖେ, ମୁଁ ତା ନିକଟରେ ଅଦୃଶ୍ୟ ହୋଇ ରହେନି, ଆଉ ସେ ମୋ ପାଇଁ ଅଦୃଶ୍ୟ ହୋଇ ରହେନା। ଯେଉଁଠି ଦେଖ, ଯେତେବେଳେ ଦେଖ, ଯେଉଁ ଦିଗରେ ଦେଖ, ସେଇଠି ଅଛନ୍ତି ବାସୁଦେବ। କିନ୍ତୁ ସବୁଠୁ ବଡ଼ କଥା ହେଲା ତାଙ୍କୁ ଚିହ୍ନିବା ଆଉ ଆପଣାର କରିବା। ସୁଧୀବୃନ୍ଦ, ଥରେ ଗଙ୍ଗା ନଦୀରେ ଭାରି ଜୋରରେ ବଢ଼ିଯାଇଥାଏ। ନଦୀ କୂଳରେ ଠିଆ ହୋଇ ଗୁରୁ ଶିଷ୍ୟ ଏ ଦୃଶ୍ୟ ଦେଖୁଥାନ୍ତି। ଏହି ସମୟରେ ସେମାନେ ଦେଖିଲେ ଗୋଟିଏ କଳା କମଳ ଭାସି ଆସୁଛି। ଗୁରୁ ଶିଷ୍ୟଙ୍କୁ ଆଦେଶ ଦେଲେ କମଳଟି ଆଣିବାକୁ। ଗୁରୁଙ୍କର ଆଜ୍ଞା ପାଇ ଶିଷ୍ୟ ନଈ ଭିତରୁ ଡେଇଁ ପଡ଼ି କମ୍ବଳ ପାଖରେ ପହଞ୍ଚିଗଲେ। ତାକୁ ଉଠାଇବାକୁ ଚେଷ୍ଟା କଲାବେଳକୁ କମ୍ବଳ ସହିତ ସେ ଲାଖି ରହିଗଲା। ଗୁରୁ କୂଳରେ ରହି ଡାକ ପକାଇଲେ, ଆରେ ଯଦି କମ୍ବଳକୁ ଧରିପାରୁନୁ ତାହେଲେ ଛାଡ଼ିଦେଇ ଚାଲିଆ। ଶିଷ୍ୟ ପାଟିକରି କହିଲା, ମୁଁ କ'ଣ କମ୍ବଳକୁ ଛାଡ଼ିବି, କମ୍ବଳ ମୋତେ ଛାଡ଼ୁନି। ପ୍ରକୃତ କଥାଟି ହେଲା ସେଇଟା ଗୋଟିଏ ମସ୍ତବଡ଼ ଭାଲୁ ଥିଲା, କିନ୍ତୁ ଗୁରୁ ଶିଷ୍ୟ ଉଭୟ ଭ୍ରମରେ ପଡ଼ି ତାକୁ କମ୍ବଳ ବୋଲି ଭାବିଲେ। ଏହିଭଳି ଭଗବାନଙ୍କର ପ୍ରକୃତ ସ୍ୱରୂପ ଜାଣିବା ଚିହ୍ନିବା ଏତେ ସହଜ ନୁହେଁ। ଯଦି ତାଙ୍କୁ ଆପଣାର କରିବାର ଅଛି ତାହେଲେ ନିଜକୁ ଗୋପୀ ଗୋପାଳ ବାଳକମାନଙ୍କ ପରି ସରଳ ନିଷ୍କପଟ ହେବାକୁ ପଡ଼ିବ। ଜଣେ ଭକ୍ତ କହିଛନ୍ତି, ଶୃଣୁ ସଖୀ କୌତୁକମ ଏକମ୍ ନନ୍ଦ ନିକେତନାଙ୍ଗଣେ ମୟା ଦୃଷ୍ଟମ୍ ଧୂଳି ଧୂସରିତାଙ୍ଗ ନୃତ୍ୟତି ବେଦାନ୍ତ ସିଦ୍ଧାନ୍ତ। ଅର୍ଥାତ୍ ବେଦାନ୍ତର ସିଦ୍ଧାନ୍ତରେ ଯେ ପରମବ୍ରହ୍ମ ପରମାତ୍ମା ରୂପେ ବିଦିତ, ଯେ ସମସ୍ତ ବେଦରେ ବେଦ୍ୟ, ସିଏ ଧୂଳି ଧୂସରିତ ହୋଇ ନନ୍ଦରାଜାଙ୍କ ଅଗଣାରେ ନୃତ୍ୟ କରୁଛନ୍ତି। ଶ୍ରୁତିବୃନ୍ଦ, ଏହି ହେଲା ଭକ୍ତ ନିକଟରେ ଭଗବାନଙ୍କର ଲୀଳା। ଯଦି ଭଗବାନଙ୍କର ତତ୍ତ୍ୱକୁ ନିଜ ମନ ପ୍ରାଣୀରେ ଅନୁଭବ କରିବା ପାଇଁ ସମର୍ଥ ହେବା ତାହେଲେ ତାଙ୍କୁ ନିଜର ପ୍ରେମ ଡୋରିରେ ବାନ୍ଧି ରଖି ତାଙ୍କର ସୌନ୍ଦର୍ଯ୍ୟ ମାଧୁର୍ଯ୍ୟର ରସ ଆସ୍ୱାଦନ କରିପାରିବ।
1: ଏହି ଥିଲା ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା କରିଥିଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଆଜି ସକାଳର ଚାଷବାସ କଥା।
2: ଆଜିର ଚାଷବାସ କଥାରେ ଜାଣିବା କରମଙ୍ଗା ଚାଷ ସମ୍ପର୍କରେ। କରମଙ୍ଗା ଏକ ସ୍ୱାଦିଷ୍ଟ ପୋଷକ ତତ୍ତ୍ୱ ଭରା ଏବଂ ବ୍ୟବସାୟିକ ଦୃଷ୍ଟିରୁ ଲାଭଦାୟକ ଫଳ। ଏଥିରେ ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଓଡ଼ିଶାର ଜଳବାୟୁ ଏହି ଚାଷ ପାଇଁ ଅତ୍ୟନ୍ତ ଅନୁକୂଳ ହୋଇଥାଏ। ଉଷ୍ଣ ଏବଂ ଆର୍ଦ୍ର ଜଳବାୟୁ କରମଙ୍ଗା ଚାଷ ପାଇଁ ସର୍ବୋତ୍ତମ ହୋଇଥାଏ। ଅତ୍ୟଧିକ ଥଣ୍ଡା କିମ୍ବା ତୁଷାରପାତ ଏହି ଗଛ ପାଇଁ ହାନିକାରକ ହୋଇଥାଏ। 20 ଡିଗ୍ରୀ ସେଲସିୟସରୁ 35 ଡିଗ୍ରୀ ସେଲସିୟସ ତାପମାତ୍ରାରେ କରମଙ୍ଗା ଗଛ ଭଲ ଭାବରେ ବଢ଼ିଥାଏ। ନିଗିଡ଼ା ବାଲିଆ ଦୋରସା କିମ୍ବା ମାଟିଆ ଦୋରସା ମୃତ୍ତିକା ଏହି ଚାଷ ପାଇଁ ଉପଯୁକ୍ତ ହୋଇଥାଏ। କରମଙ୍ଗା ଚାଷ ପାଇଁ ମାଟିର pH 5.5 ରୁ 6.5 ମଧ୍ୟରେ ରହିବା ଉଚିତ। ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ଜମିରେ ଗଛ ପଚିଯିବାର ସମ୍ଭାବନା ରହିଥାଏ। ସାଧାରଣତଃ 2 ପ୍ରକାରର କରମଙ୍ଗା ଦେଖିବାକୁ ମିଳେ, ଖଟା ଏବଂ ମିଠା। ମିଠା କିସମ ଭିତରେ ରହିଛି ଆର୍କିନ୍, ଫ୍ୟାଙ୍ଗତୁଙ୍ଗ, ବି10 ଏବଂ ମହା। ସାଧାରଣତଃ ଖଟା କିସମର କରମଙ୍ଗା ଚଟଣି, ଜୁସ୍ ଏବଂ ଆଚାର ତିଆରି ପାଇଁ ସ୍ଥାନୀୟ ଖଟା କିସମର ବ୍ୟବହାର କରାଯାଇଥାଏ। କରମଙ୍ଗା ଗଛ ଲଗାଇବା ପୂର୍ବରୁ ପ୍ରଥମେ ଜମିକୁ 2 ରୁ 3 ଥର ଭଲ ଭାବରେ ହଳ କରି ସମତଳ କରିଦେବା। ଜମିରୁ ଅନାବନା ଗଛ

0: ପଥର ଏବଂ ପୁରୁଣା ଚେର ସଫା କରିଦେବା। ଗଛ ଲଗାଇବାର 15-20 ଦିନ ପୂର୍ବରୁ ଗାତ ଖୋଳିଦେବା। ପ୍ରତି ଗାତରେ 15-20 କିଲୋଗ୍ରାମ ସଢା ଗୋବର ଖତ, 1 କିଲୋଗ୍ରାମ ନିମ୍ବ ପିଡ଼ିଆ ଏବଂ ଉପର ମାଟିକୁ ମିଶାଇ ଗାତଟିକୁ ଭର୍ତ୍ତି କରିଦେବା। ସାଧାରଣତଃ ଜୁଲାଇରୁ ଅଗଷ୍ଟ ମାସ ମଧ୍ୟରେ ଗଛ ରୋପଣ କରିବା ସବୁଠାରୁ ଭଲ ହୋଇଥାଏ। ଗଛ ରୋପଣ କରିବା ସମୟରେ ଗଛରୁ ଗଛ ଏବଂ ଧାଡ଼ିରୁ ଧାଡ଼ି 6-8 ମିଟର ବ୍ୟବଧାନ ରଖିବା ଉଚିତ। ମଞ୍ଜି ଗଛ ଅପେକ୍ଷା କଲମୀ ଗଛ ଲଗାଇଲେ ଫଳ ଶୀଘ୍ର ମିଳିଥାଏ। ସାଧାରଣତଃ 1 ବର୍ଷର କରମଙ୍ଗା ଗଛ ପାଇଁ 10 କିଲୋଗ୍ରାମ ଗୋବର ଖତ, 100 ଗ୍ରାମ ନାଇଟ୍ରୋଜେନ୍, 50 ଗ୍ରାମ ଫସ୍ଫରସ୍ ଓ 100 ଗ୍ରାମ ପଟାସର ଆବଶ୍ୟକତା ପଡ଼ିଥାଏ। ଠିକ୍ ସେମିତି 2-4 ବର୍ଷର ଗଛ ପାଇଁ 20-30 କିଲୋଗ୍ରାମ ଗୋବର ଖତ, 250 ଗ୍ରାମ ନାଇଟ୍ରୋଜେନ୍, 150 ଗ୍ରାମ ଫସ୍ଫରସ୍ ଓ 250 ଗ୍ରାମ ପଟାସର ଆବଶ୍ୟକତା ପଡ଼ିଥାଏ ଏବଂ 5 ବର୍ଷ ପାଣି ଦେବା ଉଚିତ। ତଥାପି କିଛି ରୋଗ ଦେଖିବାକୁ ମିଳେ, ତେବେ ଚାଲନ୍ତୁ ବର୍ତ୍ତମାନ ଜାଣିବା କରମଙ୍ଗା ଗଛରେ ଦେଖାଯାଉଥିବା ରୋଗ ପୋକ ଏବଂ ଏହାର ପ୍ରତିକାର ସମ୍ପର୍କରେ। କରମଙ୍ଗା ଗଛରେ ଦେଖିବାକୁ ମିଳିଥାଏ ଫଳ ମାଛି। ଏହି ମାଛି ଫଳର ଚୋପା ଭିତରେ ଅଣ୍ଡା ଦିଅନ୍ତି, ଯାହାଦ୍ୱାରା ଫଳ ପଚି ନଷ୍ଟ ହୋଇଯାଇଥାଏ। ଏହାର ପ୍ରତିକାର ପାଇଁ ଫେରୋମନ୍ ଟ୍ରାପ୍ର ବ୍ୟବହାର କରିବା କିମ୍ବା ନିମ୍ବ ତେଲ 5 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରିବା। ଅନ୍ୟ ଏକ ରୋଗ ହେଉଛି ଚେର ପଚା ରୋଗ। ସାଧାରଣତଃ ଜମିରେ ପାଣି ଜମି ରହିଲେ ଏହି ରୋଗ ହୋଇଥାଏ। ଏହାର ପ୍ରତିକାର ପାଇଁ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା ଭଲ ରଖିବା, କଲମୀ ଗଛ ରୋପଣର 2-3 ବର୍ଷ ପରେ ଫଳ ଧରିବା ଆରମ୍ଭ ହୋଇଥାଏ। ଫଳଗୁଡ଼ିକ ସବୁଜରୁ ହାଲୁକା ହଳଦିଆ ରଙ୍ଗ ହେଲେ ଅମଳ କରିବା ଉଚିତ।
1: ଶୁଣିଲେ ଆଜି ସକାଳର ଚାଷବାସ କଥା। ଉପସ୍ଥାପନା କରିଥିଲେ ମୃତ୍ୟୁଞ୍ଜୟ ସାହୁ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଳି। ଆଜି ଏଥିରେ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ।
2: ଆଜିର ରିଞ୍ଜୋଳି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଣ୍ଡ ସମ୍ପ୍ରଦାୟର ଗୀତ। ପରିବେଷଣ କରୁଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ପ୍ରଥମେ ସେମାନଙ୍କର ଗୋଟିଏ ଦେଶ ବନ୍ଦନା ବା ମାଟି ମାଆକୁ ବନ୍ଦନା କରି ଗାଉଥିବା ଗୀତ।

0: प्रधानमंत्री नरेन्द्र मोदी तथा बेल्जियम देशस्य प्रधानमंत्री बाडी वेवर अद्य नवदिल्ल्यां द्वैपाक्षिक वार्तां करिष्यतः। उभौ नेतारौ द्विपक्षीय सम्बन्धानां समग्र परिदृश्यस्य परस्पर हित सम्बद्धानां क्षेत्रीय वैश्विक प्रकरणानां च विषये चर्चां करिष्यतः। बेल्जियम देशस्य प्रधानमंत्री बाडी वेवर त्रिदिवसीय भारत यात्रायै ह्यः रात्रौ राष्ट्रिय राजधानी प्राप्तवान्। तेन सह बेल्जियम देशस्य रक्षामंत्री थियो फ्रैंकेन अपि भारतम् आगतवान्। गतवर्षस्य फरवरी मासस्य पदभार ग्रहणानन्तरं एषा तस्य प्रथमा भारत यात्रा वर्तते। भारतागन्तुकः बेल्जियम देशस्य प्रधानमंत्री भारत यूरोपीय संघयोः मुक्त वाणिज्य संदेहे सन्दर्भे भारतीयोद्योग महासंघेन आयोजितं व्यावसायिक कार्यक्रमं संबोधयिष्यति। भारतेन जलाप्लाव पीडिते नेपाल देशे स्वस्य आपदुद्धार कार्यक्रमः तीव्रीकृतः। नवदिल्लीतः आपत्कालीन सामग्रीणां पञ्चमः भागः अपि प्रेषितः। नेपालस्थेन भारतीय राजदूतेन सामाजिक संचार पटले प्रकाशिते एकस्मिन् संदेशे उक्तं यत् आपदुद्धार सहायतां वहत् भारतस्य पञ्चमं विमानं ह्यः हिमालयीय राष्ट्रं प्राप्तम्। विमाने विशिष्ट सुरंगोद्धारोपकरणैः सुसज्जितं एकादश सदस्यात्मकं आपदुद्धार दलं अथ 5.5 टन परिमिताः च अत्यावश्यकाः औषधयः आसन्। भारतीय वायुसेनया प्रभावित क्षेत्रेभ्यः अत्यावश्यक सामग्रीणां परिवहनाय अनेकानि विमानानि संचालितानि। भारतेन विशिष्टानवेशनोद्धार सहायता अपि प्रदत्ता। केन्द्रीय कृषि ग्रामीण विकास मंत्री शिवराज सिंहः अद्य मुंबई नगरे बैंक संस्थानैः अथ राज्य ग्रामीण जीविकोपक्रमैः च सह उच्चस्तरीयोपवेशनस्य अध्यक्षतां करिष्यति। दीर्घकालात् लंबित ऋण स्वीकृतेः अथ धनराशेः समये वितरणस्य च समस्यायाः समाधानं प्राप्तुम् उपवेशने प्रयत्नः भविष्यति। महिला क्रिकेट क्रीडायाम् अद्य संयुक्तारबामीरातस्य दुबई अन्ताराष्ट्रिय क्रीडांगणे ऐषमः महिला एशिया चषक प्रतिस्पर्धायाः ग्रुप ए इत्यस्य द्वितीय द्वन्द्वे भारतीय दलं हांगकांग दलं सम्मुखी करिष्यति। स्पर्धेयं भारतीय समयानुसारं रात्रौ 8 प्रारप्स्यते। इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ଏବେ ଆସନ୍ତୁ ଶୁଣିବା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25ରେ ପ୍ରଚାର କରିବୁ ଗବାକ୍ଷ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କରୁଣାର ପ୍ରଥମ ଭାଗ। ସୁରଲହରୀ ଶୁଣିବେ ସକାଳ 8:30ରେ। ଶିଳ୍ପୀମାନେ ହେଲେ ଗୋପୀନାଥ ମହାପାତ୍ର ଏବଂ ଲିପ୍ସା ମିଶ୍ର। ସକାଳ 8:45ରେ ପ୍ରଚାର କରିବୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଡାଏଲ୍ ଆକାଶବାଣୀ ଶୁଣିବେ ସକାଳ 9:00ରେ। ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବୁ ପୂର୍ବାହ୍ନ 10:05ରେ, ଦିନ 12:00ରେ ଏବଂ ଦିନ 2:15ରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30ରେ, ଦିନ 11:00ରେ ପ୍ରଚାର କରିବୁ ତଥ୍ୟ ସମ୍ବଳିତ ରୂପକ ଯାତ୍ରୀ। ରଚନା ଏବଂ ପ୍ରଯୋଜନା କରିଛନ୍ତି ମନୋଜ କୁମାର ସାମନ୍ତରାୟ, ସହଯୋଗିତା ଯୁଗଳ କିଶୋର ପଣ୍ଡା। ଦିନ 11:30ରେ ଶୁଣିବେ ପାଲା ରାମହନୁଙ୍କ ଭେଟ, ପରିବେଷଣ କରିଛନ୍ତି ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀ। ସ୍ୱରାଭାସର କାର୍ଯ୍ୟକ୍ରମ ତାର୍ଭା ପ୍ରଚାର କରିବୁ ଦିନ 12:30ରେ। ଘର ଓ ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20ରେ। ଅପରାହ୍ନ 5:00ରେ ପ୍ରଚାର କରିବ ଯୁବବାଣୀ କାର୍ଯ୍ୟକ୍ରମ। ଅପରାହ୍ନ 5:30ରେ ପ୍ରଚାର କରିବ ଚୈତି ଜହ୍ନ କାର୍ଯ୍ୟକ୍ରମ। ଶ୍ରୀମଦ୍ ଭାଗବତ ପ୍ରଚାର କରିବ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ ବିକାଶ ମନ୍ତ୍ର, ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ

ବି କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହରୀକରଣ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସଚେତନ ହେବା ଲାଗି ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଜଳ ସଂରକ୍ଷଣ ପାଇଁ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ଜରୁରୀ ହୋଇପଡ଼ିଛି। ଏହାର ଉପଯୁକ୍ତ ସମାଧାନ ପାଇଁ ଭାରତୀୟ ନିର୍ମାତା ଓ ଅଂଶୀଦାରମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦ ଲୋକଲୋଚନକୁ ଆଣିବା ଲାଗି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜଳ ଭିତ୍ତିଭୂମିର ବିକାଶ ଓ ଜଳସେଚନ ସଫଳତା ଉପସ୍ଥାପନ କରିଛନ୍ତି। ଗତ ଦୁଇ ବର୍ଷରେ ରାଜ୍ୟରେ 54,000 କୋଟି ଟଙ୍କାର ଜଳ ଭିତ୍ତିଭୂମି ମଞ୍ଜୁର ହେବା ସହ 3,20,000 ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିବା ଶ୍ରୀ ମାଝୀ କହିଛନ୍ତି। ରାଜ୍ୟର ସମସ୍ତ ସାର ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସାର ଯୋଗାଣ କ୍ଷେତ୍ରରେ ବିଭିନ୍ନ ଅନୈତିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲା ଓ ବ୍ଲକ ସ୍ତରରେ ନିରୀକ୍ଷଣ ଦଳ ଓ ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି। ଏହି ଦଳଗୁଡ଼ିକ ବିଭିନ୍ନ ପାଇକାରୀ ଓ ଖୁଚୁରା ସାର ଦୋକାନରେ ନିୟମିତ ଚଢ଼ଉ କରୁଛନ୍ତି। କୌଣସି ଅନିୟମିତତା ଚିହ୍ନଟ ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ଏ ପର୍ଯ୍ୟନ୍ତ 2700

0: 74 ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ 321 ଜଣ ଡିଲରଙ୍କ ସାର ବିକ୍ରିକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରକୁ ଆଦର୍ଶ ସଡ଼କ ସୁରକ୍ଷା ସହର ଭାବେ ଗଢ଼ି ତୋଳାଯିବ। ଏ ନେଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ କଟକସ୍ଥିତ କ୍ରାଇମ୍ବ୍ରାଞ୍ଚ ସମ୍ମିଳନୀ କକ୍ଷରେ ଆୟୋଜିତ ସଡ଼କ ସୁରକ୍ଷା ସଚେତନତା ବୈଠକରେ ଆଲୋଚନା ହୋଇଛି। ବୈଠକରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି, ଡିଜିଟାଲ ମାଧ୍ୟମରେ ପ୍ରଚାର, ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇ ରାସ୍ତାର ଉନ୍ନତ ଡିଜାଇନ୍, ହେଲମେଟ୍ ଓ ସିଟ୍ ବେଲ୍ଟ ନିୟମର କଡ଼ାକଡ଼ି ଅନୁପାଳନ ସହ ଅନ୍ୟ ସମ୍ପର୍କରେ ଆଲୋଚନା ହୋଇଛି। ସହରୀ ଗମନାଗମନରେ ଲିଙ୍ଗଗତ ମୁଖ୍ୟ ଧାରା କେବଳ ନୀତି ଓ ଦସ୍ତାବିଜ୍ରେ ସୀମିତ ରହିବା ଆବଶ୍ୟକ ନୁହେଁ ବୋଲି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଭୁବନେଶ୍ୱରରେ ଶକ୍ତି ସମ୍ମିଳନୀ ଓ ନେତୃତ୍ୱ କର୍ମଶାଳାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକାରିତା ଓ ସେବା ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଏହା ପ୍ରତିଫଳିତ ହେବା ଆବଶ୍ୟକ। ସମ୍ମିଳନୀରେ 25 ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ଗର୍ଭ ଉଦକ ବନ୍ଦାପନା ନୀତି ସମେତ ଗୁରୁବାର ମାଜଣା ଓ ଜେଉଟ ଭୋଗ ଭଳି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଜନ୍ମାଷ୍ଟମୀ, ଏହା ପୂର୍ବରୁ ଆଜି ସନ୍ଧ୍ୟା ଆଳତି ବେଶରେ 3 ଦିଅଁ 6 ମୂର୍ତ୍ତି ଅଳଙ୍କାର ଲାଗି ହେବେ। ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣି ପଡ଼ି ଧୂପଖାଳ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଆବାସିକ ବିଦ୍ୟାଳୟ, ହଷ୍ଟେଲ ଓ ଶିଶୁ ଯତ୍ନ ଅନୁଷ୍ଠାନ ବୁଲି ଦେଖିଛନ୍ତି। ଶ୍ରୀମତୀ ପାତ୍ର ଶିଶୁମାନଙ୍କ ସୁରକ୍ଷା, ରହଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ସେମାନଙ୍କ ଅଧିକାର ସୁରକ୍ଷା ସମ୍ପର୍କରେ ବିଭିନ୍ନ ସ୍ଥାନରେ ଅନୁଧ୍ୟାନ କରିଛନ୍ତି। ଖୋର୍ଦ୍ଧା ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖୋର୍ଦ୍ଧା ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ସରକାରୀ ଯୋଜନାର ପ୍ରଗତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଜାରି ରହିଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲା ବିଶେଷକରି ପ୍ରଭାବିତ ହୋଇଛି। ବାଲେଶ୍ୱରରେ 200+ ଗାଁ ଜଳବନ୍ଦୀ ହେବା ସହ ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର 146 ଗ୍ରାମ ଏହାଦ୍ୱାରା ପ୍ରଭାବିତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହେଉଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ସମେତ 6 ରାଜ୍ୟର 220+ ଉର୍ଦ୍ଧ୍ୱ ଖେଳାଳି ଯୋଗଦେବେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ଆମ ଖାଦ୍ୟ କେତେ ସୁରକ୍ଷିତ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅଜିତ ପ୍ରସାଦ ଜେନା।
2: ସାରା ପୃଥିବୀ ପୃଷ୍ଠରେ ଜୀବନ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ନିହାତି ଜରୁରୀ। ମାତ୍ର ଆମେ କ'ଣ ଏହା କେବେ ହେଲେ ଚିନ୍ତା କରିଛୁ ଯେ ଆମେ ଖାଉଥିବା ଖାଦ୍ୟ ଆମ ଶରୀର ପାଇଁ କେତେ ପରିମାଣରେ ହିତକର? ଏହା ନିହାତି ସ୍ପଷ୍ଟ ଭାବରେ ଜଣାପଡ଼େ ଆଜକୁ ପାଖାପାଖି 20-30 ବର୍ଷ ପଛକୁ ଫେରି ଚାହିଁଲେ, ଯାହାକି ସେତେବେଳର ରୋଗ ଓ ରୋଗୀ ଉଭୟଙ୍କ ସଂଖ୍ୟାଠାରୁ ଖୁବ୍ ବେଶୀ। ଏହାର କାରଣ ହେଉଛି କେବଳ ଆମ ଶରୀରକୁ ବିଭିନ୍ନ ପ୍ରକାରର ପନିପରିବାରେ ପ୍ରବେଶ କରୁଥିବା ବିଷାକ୍ତ ଖାଦ୍ୟ। ଖାଦ୍ୟ ନାମରେ ଶରୀରକୁ ଯାଉଥିବା ଦ୍ରବ୍ୟ ଯେ ବିଷଯୁକ୍ତ ହୋଇପାରେ ଏ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ମାତ୍ରାରେ ସତ୍ୟ। ଖାଦ୍ୟରେ ବିଷ କଥାଟି ଶୁଣିଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠେ ଯେ ଖାଦ୍ୟରେ ବିଷ ଆସିଲା କେଉଁଠୁ? ଏହା ଏକ ଯୁକ୍ତିକର ପ୍ରଶ୍ନ ମଧ୍ୟ, ଯାହାକି ଆମ ସମାଜରେ ସମସ୍ତ ଲୋକଙ୍କ ପାଇଁ ଜାଣିବା ନିହାତି ଜରୁରୀ। ଏହାର ପ୍ରଥମ କାରଣ ହେଉଛି ଜନସଂଖ୍ୟାର ବୃଦ୍ଧି। ଜନସଂଖ୍ୟା ବୃଦ୍ଧି ହେତୁ ଚାଷ ଜମି ସଂଖ୍ୟା ହ୍ରାସ ପାଏ, ସ୍ୱାଭାବିକ କଥା। ମାତ୍ର ଜନସଂଖ୍ୟା ବୃଦ୍ଧି କାରଣରୁ ସମସ୍ତ ଜନସାଧାରଣଙ୍କ ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟ ଯୋଗାଇବା ସମ୍ଭବପର ନୁହେଁ। ସମସ୍ତ ଜନସାଧାରଣଙ୍କର ଖାଦ୍ୟ ନିମନ୍ତେ ଆଜି ନୂତନ ଜ୍ଞାନକୌଶଳରେ ରାସାୟନିକ ସାର ପ୍ରୟୋଗ କରାଯାଇପାରି ପନିପରିବା ଉତ୍ପାଦନ କରିବାକୁ ମନ ପଳାଉଛନ୍ତି। ରାସାୟନିକ ସାରଗୁଡ଼ିକ

0: ହେଉଛି କୀଟନାଶକ ଔଷଧ, ତୃଣନାଶକ ଔଷଧ, ଫିମ୍ପିନାଶକ ଔଷଧ। ନୂତନ ପ୍ରଣାଳୀରେ ଏହି ପ୍ରକାର ପନିପରିବା ଚାଷ ଦ୍ୱାରା ଅଧିକରୁ ଅଧିକ ଜନସାଧାରଣଙ୍କ ଖାଦ୍ୟ ସମସ୍ୟାକୁ ଦୂର କରାଯାଇପାରୁଛି। ମାତ୍ର ଏହି ପ୍ରଣାଳୀରେ ଖାଦ୍ୟରେ ଉତ୍ପତ୍ତି ଏବଂ ଏହି ବିଷାକ୍ତ ସାରର ପ୍ରୟୋଗ ଦ୍ୱାରା ବର୍ତ୍ତମାନର ଆମର ସମ୍ପୂର୍ଣ୍ଣ ଶରୀର ବିଷାକ୍ତ ପାଲଟି ସାରିଛି। ଏହି ବିଷାକ୍ତ ପନିପରିବା ସେବନ ହିଁ ଜନସମାଜର ରୋଗ ଏବଂ ରୋଗୀର ପରିମାଣ ବଢ଼ାଇବାର ମୁଖ୍ୟ କାରଣ। ଆହୁରି କିଛି କାରଣ ମଧ୍ୟ ଅଛି ଯାହାପାଇଁ ଆମ ଶରୀରକୁ ବିଷାକ୍ତ କରିବା ପାଇଁ ଆମେ ନିଜେ ହିଁ ଦାୟୀ। ଯେପରିକି ଏକାଧିକ ଦିନ ଧରି ଫ୍ରିଜ୍ରେ ଖାଦ୍ୟ ରଖି ତାକୁ ବାରମ୍ବାର ଗରମ କରି ସେବନ କରିବା, ଘରୁ ବାହାରକୁ ଯାଇ ଅଧିକ ତୈଳଯୁକ୍ତ ଖାଦ୍ୟ ତଥା ଗୋଟିଏ ତେଲକୁ ବାରମ୍ବାର ଗରମ କରି ସେଥିରେ ପ୍ରସ୍ତୁତ ହେଉଥିବା ଜଳଖିଆ ଓ ଫାଷ୍ଟଫୁଡ୍ ଖାଦ୍ୟ ଆମେ ସେବନ କରିବା, ଏହା ମଧ୍ୟ ଆମ ଶରୀରକୁ ଏକ ପ୍ରକାର ବିଷାକ୍ତ କରିଥାଏ। ତେଣୁ ଆଜି ଦିନରେ ସମସ୍ତଙ୍କ ଶରୀର ବିଷାକ୍ତ ହେବାଟା ସ୍ୱାଭାବିକ। ସାଧାରଣତଃ ଫାଷ୍ଟଫୁଡ୍ ଆମ ଦେହକୁ ଅଧିକ ବିଷାକ୍ତ କରୁଛି, ଯେଉଁଥିରେ ଅତ୍ୟଧିକ ରଙ୍ଗୀନ ରାସାୟନିକ ପଦାର୍ଥ ମିଶାଯାଉଛି ଏବଂ ପାଟିକୁ ସ୍ୱାଦିଆ ଲାଗିବା ପାଇଁ ଅତ୍ୟାଧୁନିକ ପ୍ରଣାଳୀରେ କେମିକାଲ ମିଶୁଛି। ଏହିସବୁ ଖାଦ୍ୟ ପ୍ରଣାଳୀ ଦ୍ୱାରା ଆମର ଶରୀରର କୋଷ ନଷ୍ଟ ହେଉଛି ଏବଂ ବିଭିନ୍ନ ପ୍ରକାରର ରୋଗକୁ ନିମନ୍ତ୍ରଣ କରୁଛୁ। ଆମେ ଏହାଠାରୁ ଦୂରରେ ରହିବାକୁ ହେଲେ ସଚେତନ ହେବାକୁ ପଡ଼ିବ ଏବଂ ପ୍ରତ୍ୟେକ ଦିନ ଗୋଟାଏ ଲେଖାଏଁ ରୋଗ ପ୍ରତିରୋଧକ ବଟିକା ଖାଇବା ଉଚିତ। ଫାଷ୍ଟଫୁଡ୍ରେ ଯେଉଁ ସବୁ ରାସାୟନିକ ତେଲ ମିଶେ ସେଥିରେ ବହୁତ ପ୍ରକାର ମାରାତ୍ମକ ରୋଗ ଦେଖାଯାଏ, ଯେମିତିକି ଉଚ୍ଚ ରକ୍ତଚାପ, ଅତ୍ୟଧିକ କୋଲେଷ୍ଟ୍ରଲ ବଢ଼ିବା, ହାର୍ଟ ଆଟାକ୍ ମଧ୍ୟ ହୁଏ। ଏହା ଯକୃତରେ ଅଧିକ ଚର୍ବି ଜମାଏ ଏବଂ ଯକୃତ ଫଙ୍କସନ୍ କମାଇ ଦିଏ ଏବଂ ହଜମ ଶକ୍ତି କମିଯାଏ। ବିଭିନ୍ନ ପ୍ରକାରର ଖାଦ୍ୟନଳୀ ଜନିତ ରୋଗ ସମସ୍ୟା ଦେଖାଯାଏ। ଅଧିକ ତେଲଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଓଜନ ବଢ଼ିଯାଏ ଏବଂ ଚିନି ରୋଗ ଜନିତ ରୋଗରେ ଆକ୍ରାନ୍ତ ହୁଅନ୍ତି, ଯାହାଦ୍ୱାରା କି ଦେହର ପ୍ରତିରୋଧକ ଶକ୍ତି କମିଯାଏ ଏବଂ ବହୁତ ପ୍ରକାରର ରୋଗକୁ ନିମନ୍ତ୍ରଣ କରାଏ। ଏହି ସମସ୍ୟା ବର୍ତ୍ତମାନ ବିଶ୍ୱର ମାରାତ୍ମକ ସମସ୍ୟା। ଆମେ ଚେଷ୍ଟା କଲେ ଫାଷ୍ଟଫୁଡ୍ ବା ତେଲ ମସଲା ଠାରୁ ଦୂରେଇ ରହିବା ଏବଂ ଏହି ସମସ୍ୟା ଠାରୁ ଦୂରେଇ ରହିବା।
1: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣୁଥିଲେ ଆଲୋଚନା ଆମ ଖାଦ୍ୟ କେତେ ସୁରକ୍ଷିତ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଅଜିତ ପ୍ରସାଦ ଜେନା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଦୀର୍ଘକାଳୀନ ବୈଦେଶିକ ମୁଦ୍ରା ସୂଚକାଙ୍କକୁ ଏ ମାଇନସ୍କୁ ହ୍ରାସ କଲା ଜାପାନର ପ୍ରମୁଖ କ୍ରେଡିଟ୍ ରେଟିଂ ସଂସ୍ଥା। ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା 1250କୁ ବୃଦ୍ଧି। ପୃଥିବୀ ନିରୀକ୍ଷଣ ଉପଗ୍ରହ EOS-05ର ଆସନ୍ତାକାଲି ହେବ ଉତ୍କ୍ଷେପଣ। ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଭାରତ ଓ ହଂକଂ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବେଲଜିୟମ ପ୍ରଧାନମନ୍ତ୍ରୀ ୱାଟ୍ ଡି ବେବର ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ସମସ୍ୟା ଉପରେ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ବେଲଜିୟମ ପ୍ରଧାନମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ସେଠାକାର ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରେଙ୍କନ୍ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଗତବର୍ଷ ଫେବୃଆରୀରେ ଦାୟିତ୍ୱ ଗ୍ରହଣ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ବେଲଜିୟମ ପ୍ରଧାନମନ୍ତ୍ରୀ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ ବୋଲି ଜଣାପଡ଼ିଛି। ଆମ ସମ୍ଭାଦଦାତା ଜଣାଇଛନ୍ତି, ଏହି ଗସ୍ତ ଭାରତ ବେଲଜିୟମ ସହଭାଗିତାକୁ ଆହୁରି ଦୃଢ଼ କରିବା ସହ ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ମତ ବିନିମୟ ଲାଗି

ସୁଯୋଗ ସୃଷ୍ଟି କରିବ। ଜାପାନର ପ୍ରମୁଖ କ୍ରେଡିଟ୍ ରେଟିଂ ସଂସ୍ଥା ଜେସିଆର୍ ଭାରତର ଦୀର୍ଘକାଳୀନ ବୈଦେଶିକ ମୁଦ୍ରା ଏବଂ ସ୍ଥାନୀୟ ମୁଦ୍ରା ଜାରି କରୁଥିବା ସୂଚକାଙ୍କ ଟ୍ରିପଲ୍ ବି ପ୍ଲସ୍ରୁ ଏ ମାଇନସ୍କୁ ହ୍ରାସ କରିଛି। ଏହି ରେଟିଂ କୌଣସି ଦେଶର ସରକାରଙ୍କ ଋଣ ପରିଶୋଧ କ୍ଷମତା ଏବଂ ବିତ୍ତୀୟ ସ୍ଥିତିର ଆକଳନ କରିଥାଏ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ରେଟିଂ ଭାରତର ଦୃଢ଼ ଆର୍ଥିକ ଅଗ୍ରଗତି, ଆର୍ଥିକ ନୀତିଗୁଡ଼ିକର ପ୍ରଭାବ ଏବଂ ନମନୀୟତାକୁ ଦର୍ଶାଉଛି। ମନ୍ତ୍ରଣାଳୟ କହିଛି, ଆହ୍ୱାନପୂର୍ଣ୍ଣ ବିଶ୍ୱ ପରିବେଶ ମଧ୍ୟରେ ଭାରତର ନିରନ୍ତର ବିକାଶ, ଦୃଢ଼ ଆର୍ଥିକ ନୀତି, ଉତ୍ତର ରାଜକୋଷ ପରିଚାଳନା ଏବଂ ଦୃଢ଼ ଆର୍ଥିକ ସଂରଚନା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ରେଟିଂ ସଂସ୍ଥା ଜେସିଆର୍ ପକ୍ଷରୁ କୁହାଯାଇଛି, ଭାରତର ସାର୍ବଜନୀନ ପୁଞ୍ଜିନିବେଶ ଏବଂ ଆର୍ଥିକ ବ୍ୟବସ୍ଥା କ୍ଷେତ୍ରରେ ଉଚ୍ଚ ବିକାଶ ଦର ଜାରି ରହିଛି। ରିପୋର୍ଟରେ ସରକାରଙ୍କ ଡିଜିଟାଲ୍ ଢାଞ୍ଚା ଏବଂ ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରର ବିକାଶ ସମ୍ପର୍କରେ ଉଲ୍ଲେଖ ରହିଛି। ସଂସ୍ଥା କହିଛି, 2025ରେ ଭାରତର ରାଜକୋଷୀୟ ଆର୍ଥିକ କ୍ଷତି ପରିମାଣ 4.07% ଥିବାବେଳେ ଚଳିତ ବର୍ଷ ଏହା 4.04%କୁ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହରୀକରଣ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସଚେତନ ହେବା ଲାଗି ପରାମର୍ଶ ଦେଇଛନ୍ତି। ଜନସଂଖ୍ୟା ବୃଦ୍ଧି ଏବଂ ଭବିଷ୍ୟତର ଜଳ ଆବଶ୍ୟକତା ଭଳି ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ଅନୁରୂପ ଚିନ୍ତନ ଶିବିର ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇଦିନିଆ ରାଷ୍ଟ୍ରୀୟ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଜଳ ସଂରକ୍ଷଣ ପ୍ରଯୁକ୍ତିବିଦ୍ୟାର ବହୁଳ ବ୍ୟବହାର ଜରୁରୀ ହୋଇପଡ଼ିଛି। ଏ ଦିଗରେ ସଠିକ୍ ସମାଧାନ ପାଇଁ ଭାରତୀୟ ନିର୍ମାତା ଏବଂ ଅଂଶୀଦାରମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦ ଲୋକଲୋଚନକୁ ଆଣିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଦୁଇଦିନିଆ ସମ୍ମିଳନୀରେ ହୋଇଥିବା ଆଲୋଚନାକୁ ପ୍ରଶଂସା କରି କହିଛନ୍ତି, ଏଥିରୁ ମିଳିଥିବା ନିଷ୍କର୍ଷକୁ ସମୟବଦ୍ଧ ଭାବେ କାର୍ଯ୍ୟକାରୀ କରିବା ସହ ନିରନ୍ତର ଭାବରେ ଏହାର ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଜନଭାଗିଦାରୀ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜଳ ଉତ୍ସବ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ। ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନରେ ଜଳ ପରିଚାଳନା ସମ୍ବନ୍ଧୀୟ ଶିକ୍ଷା ପରିସରକୁ ଦୃଢ଼ କରିବା ଲାଗି ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଆନ୍ତଃରାଜ୍ୟ ଶିକ୍ଷା ପରିଦର୍ଶନ ଏବଂ ଏଥିରେ ସାଧାରଣ ଲୋକଙ୍କ ଯୋଗଦାନ ତଥା କର୍ମଚାରୀ ଓ କୃଷକମାନଙ୍କ ପାଇଁ ବାସ୍ତବ ଜ୍ଞାନ ଆହରଣ ନିମନ୍ତେ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ୟୁରୋପୀୟ ସଂଘ, ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ଅନ୍ୟ ବୃହତ ଅର୍ଥବ୍ୟବସ୍ଥାଗୁଡ଼ିକ ସହ ଆର୍ଥିକ ସହଭାଗିତା ଦୃଢ଼ କରିବା ଦିଗରେ ଭାରତ ପଦକ୍ଷେପ ନେଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଆମେରିକାର ଉତ୍ତର କାରୋଲିନାସ୍ଥିତ ଏସାବିଲେ ସହରରେ ଅନୁଷ୍ଠିତ G20 ସଦସ୍ୟ ଦେଶମାନଙ୍କ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି, ପୁଞ୍ଜିନିବେଶ, ଯୋଗାଣ ଶୃଙ୍ଖଳ ଏବଂ ଉନ୍ନତ ପ୍ରାଦ୍ୟୋଗିକ ନୀତି ବ୍ୟବସ୍ଥାକୁ ଦୃଢ଼ କରିବା ନେଇ କେତେକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ନେପାଳ ଏବଂ ତିବ୍ଦତ ଅଞ୍ଚଳରେ ଭୟଙ୍କର ବନ୍ୟାରେ ମୃତକଙ୍କ ସଂଖ୍ୟା 1,250କୁ ବୃଦ୍ଧି ପାଇଛି। ଉଦ୍ଧାରକାରୀମାନେ ପ୍ରବଳ ବର୍ଷା ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭୋଟେକୋଷି ନଦୀ ଉପରେ ନିର୍ମାଣାଧୀନ ସୁଡ଼ଙ୍ଗ ମଧ୍ୟରେ ଜମା ହୋଇଥିବା କାଦୁଅରେ ଲୋକମାନେ ଫସି ରହିଥିବା ଅନୁମାନ କରାଯାଉଛି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ବିତ୍ପାତ ସୃଷ୍ଟି ହୋଇଛି ଏବଂ ଆନ୍ତର୍ଜାତିକ ସମୁଦାୟ ଏ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। ଗତ ସପ୍ତାହରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ମୃତକମାନଙ୍କ ପ୍ରତୀକାତ୍ମକ ଶବଦାହ ଅନୁଷ୍ଠିତ ହୋଇଛି। ଅନ୍ୟପକ୍ଷରେ ନିଖୋଜଙ୍କ ମଧ୍ୟରେ 583 ଜଣ ବିଦେଶୀ ନାଗରିକ ରହିଥିବା କୁହାଯାଇଛି। ନେପାଳ ସେନାର ମିଳିତ ସୁରକ୍ଷା ବଳ ଏପର୍ଯ୍ୟନ୍ତ ହେଲିକପ୍ଟର ଏବଂ ଭୂମାର୍ଗରେ 11,993 ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି କାର୍ଯ୍ୟରେ 21,314ରୁ ଅଧିକ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଚୀନ୍ ପାର୍ଶ୍ୱରେ ମଧ୍ୟ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ପାଇଥିବା ବେଳେ 541 ଜଣ ନିଖୋଜ ଅଛନ୍ତି। ସେଠାକାର ଜଳବିଦ୍ୟୁତ୍ ପ୍ରକଳ୍ପ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ଲାଗି ଭାରତ, ଚୀନ୍ ଓ ଦକ୍ଷିଣ କୋରିଆର ବିଶେଷଜ୍ଞଙ୍କ ସହ ଏସୀୟ ବିକାଶ ବ୍ୟାଙ୍କ, ବିଶ୍ୱବ୍ୟାଙ୍କ ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକ ସାମିଲ ହୋଇଛନ୍ତି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋର ଅଧ୍ୟକ୍ଷ ବି ନାରାୟଣନ୍ କହିଛନ୍ତି, ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05ର ଆସନ୍ତାକାଲି ଉତ୍କ୍ଷେପଣ କରାଯିବ। GSLV-F17 ରକେଟ୍ ଜରିଆରେ ଆସନ୍ତାକାଲି ସକାଳ 2:55ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହ ଉତ୍କ୍ଷେପଣ କରାଯିବ। ଶ୍ରୀ ନାରାୟଣନ୍ କହିଛନ୍ତି, ଏହି ଅତ୍ୟାଧୁନିକ

0: ପୃଥିବୀ ନିରୀକ୍ଷଣ ଉପଗ୍ରହ ଭାରତର ପ୍ରଥମ ଚିତ୍ର ଉତ୍ତୋଳନକାରୀ ଉପଗ୍ରହ ଏବଂ ଏହା ପୃଥିବୀ ନିରୀକ୍ଷଣ ସାମର୍ଥ୍ୟକୁ ଆହୁରି ଦୃଢ଼ କରିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମୁମ୍ବାଇରେ ରାଜ୍ୟ ଗ୍ରାମୀଣ ଆଜୀବିକା ମିଶନ ଏବଂ ବ୍ୟାଙ୍କଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱୟଂ ସହାୟକ ସଂଗଠନଗୁଡ଼ିକୁ ପ୍ରଦାନ କରାଯାଉଥିବା ଋଣ ପରିମାଣ ବୃଦ୍ଧି ଲାଗି ବ୍ୟକ୍ତିଗତ ଉଦ୍ୟମରେ ଋଣ ପରିମାଣ ଦୁଇଗୁଣ କରିବା। ବୈଠକରେ ଜିଲ୍ଲା କେନ୍ଦ୍ରୀୟ ସହକାରୀ ବ୍ୟାଙ୍କ ଏବଂ ପ୍ରାଥମିକ ସ୍ତରରେ ଋଣ ସଂରଚନାର ଭୂମିକା ଦୃଢ଼ କରିବା ସହ ଦୀର୍ଘ ସମୟ ଧରି ପଡ଼ିରହିଥିବା କୃଷି ଋଣ ସମସ୍ୟାର ସମାଧାନର ଉପାୟ ବାହାର କରିବା ନେଇ ଆଲୋଚନା ହେବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଆର୍ଥିକ ସେବା ବିଭାଗ, ଘରୋଇ କ୍ଷେତ୍ରର ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, ସହକାରୀ ବ୍ୟାଙ୍କ, ନାବାର୍ଡ, ପିଏଫ୍ଆର୍ଡିଏ, କେନ୍ଦ୍ର ମନ୍ତ୍ରଣାଳୟ ଏବଂ ଅନ୍ୟ ପ୍ରମୁଖ ସଂସ୍ଥାର ବରିଷ୍ଠ ପ୍ରତିନିଧିମାନେ ଯୋଗଦେବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞୟ ମାଲହୋତ୍ରା ଆମେରିକାର ଉତ୍ତର କାରୋଲିନାରେ G20 ସଦସ୍ୟ ଦେଶମାନଙ୍କ ବୈଠକ ଅବସରରେ ସେଠାକାର ଫେଡେରାଲ ରିଜର୍ଭର ଅଧ୍ୟକ୍ଷ କେବିନ୍ ବାର୍ସଙ୍କ ସହ ବୈଠକ କରିଛନ୍ତି। ସେ ମଧ୍ୟ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି। ବୈଠକରେ ବିଶ୍ୱ ଅର୍ଥବ୍ୟବସ୍ଥା ଓ ଭାରତର ଆର୍ଥିକ ଉଦାରୀକରଣ ନୀତି ସମ୍ପର୍କରେ ଆଲୋଚନା ହୋଇଛି। ଗଭର୍ଣ୍ଣର ଶ୍ରୀ ମାଲହୋତ୍ରା ଏସାବିଲେରେ ଆୟୋଜିତ G20 ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଭାଗ ନେଇ ବିଶ୍ୱ ଆର୍ଥିକ ନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ସହ ଆଉ ଏକ ବୈଠକ କରିବା ଲାଗି ପ୍ରସ୍ତୁତ ଥିବା କହିଛନ୍ତି। ତେବେ ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ଶେଷ କରି ଶାନ୍ତି ଚୁକ୍ତି ଲାଗି ସମ୍ମତି ପ୍ରକାଶ କରିବା ପରେ ବୈଠକ ସମ୍ଭବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। T20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଗ୍ରୁପ୍ ଏ ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଓ ହଂକଂ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତୀୟ ସମୟ ସନ୍ଧ୍ୟା 8:00 ମ୍ୟାଚ୍ ଆରମ୍ଭ ହେବ। ଗତ ରବିବାର ଦିନ ଅନୁଷ୍ଠିତ ଭାରତର ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ 94 ରନ୍ରେ ଥାଇଲାଣ୍ଡକୁ ପରାସ୍ତ କରିଥିଲେ। ପ୍ରଥମ ଆଇସିସି ମହିଳା ଚମ୍ପିୟନ୍ସ ଟ୍ରଫି ଆସନ୍ତା ବର୍ଷ ଫେବୃୟାରୀ 14-28 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତ ଏହି ଟ୍ରଫିର ଆୟୋଜନ କରିବ। ପୂର୍ବରୁ ଶ୍ରୀଲଙ୍କାକୁ ଏହାର ଆୟୋଜନ ଦାୟିତ୍ୱ ଦିଆଯାଇଥିବାବେଳେ ସେଠାକାର କ୍ରିକେଟ୍ ବୋର୍ଡରେ ସରକାରୀ ହସ୍ତକ୍ଷେପ ପରେ ଏହି ନିଷ୍ପଭି ନିଆଯାଇଛି। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ମ୍ୟାଚ୍ 2 ସ୍ଥାନ ମୁମ୍ବାଇସ୍ଥିତ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଏବଂ ଭଦୋଦରାସ୍ଥିତ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ। ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ଏହି ପ୍ରତିଯୋଗିତାରେ ଭାଗ ନେବେ। ଅହମ୍ମଦାବାଦର ସାବରମତୀ ରିଭର ଫ୍ରଣ୍ଟରେ ଆସନ୍ତା 5-9 ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱ ତୀରନ୍ଦାଜୀ ପାରାସିରିଜ୍ର ଭାରତ ଆୟୋଜନ କରିବ। ଏଥିରେ 20 ଦେଶର 100 ଅଧିକ ପ୍ରତିଯୋଗୀ ଭାଗ ନେବେ। ମୁଖ୍ୟ ସମ୍ବାଦ ପୁଣିଥରେ। ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଦୀର୍ଘକାଳୀନ ବୈଦେଶିକ ମୁଦ୍ରା ସୂଚକାଙ୍କକୁ A- ହ୍ରାସ କଲା ଜାପାନର ପ୍ରମୁଖ କ୍ରେଡିଟ୍ ରେଟିଂ ସଂସ୍ଥା। ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା 1250କୁ ବୃଦ୍ଧି। ପୃଥିବୀ ନିରୀକ୍ଷଣ ଉପଗ୍ରହ US-05ର ଆସନ୍ତାକାଲି ହେବ ଉତ୍କ୍ଷେପଣ ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଭାରତ ଓ ହଂକଂ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଏତେବେଳ ଯାଇ କାର୍ଯ୍ୟକ୍ରମ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM-ରେ 103.6 MHz ଯୋଗେ। ପ୍ରସାର ଭାରତୀ ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଗୋବାକ୍ଷ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ କରୁଣାର ପ୍ରଥମ ଭାଗ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ଉପସ୍ଥାପନା କରିଛନ୍ତି ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା।

0: କେବେ ହସର ଗୀତ, କେବେ ଲୁହର କାହାଣୀ, କେବେ ମିଳନର ଖୁସି ତ କେବେ ବିଚ୍ଛେଦର ନିରବତା।
1: ହଁ, ଆଉ ଏ ଛୋଟ ଜୀବନଯାତ୍ରାରେ ଆମେ କେତେ ଲୋକଙ୍କୁ ଭେଟୁଛେ, କିଏ ଆମ ହାତ ଧରେ, କିଏ ଲୁହ ପୋଛେ, କିଏ ଚୁପଚାପ ଆମ ଦୁଃଖ ବୁଝିଯାଏ, ଆଉ କିଏ କିଛି ନ କହି କେବଳ ଗୋଟିଏ କଥା କହିଦିଏ, ମୁଁ ଅଛି।
0: ହଁ, କେତେ ଛୋଟ ଶବ୍ଦଟି ମୁଁ ଅଛି, କିନ୍ତୁ କେବେ କେବେ ଏହି ଦୁଇଟି ଶବ୍ଦ ହିଁ ଭାଙ୍ଗି ଯାଇଥିବା ମନକୁ ପୁଣି ଠିଆ କରିଦିଏ।
1: ଏହା ହିଁ ତ ଭଲ ପାଇବା, ଯେଉଁଠି ଆଶା ନାହିଁ ସେଠି ଆଶା ହିଁ ଠିଆ ହେବା, ଯେଉଁଠି ଆଖିରେ ଲୁହ ସେଠି ହସ ହିଁ ଆସିବା,
0: ଯେଉଁଠି ମନ କହୁଛି ମୁଁ ଏକା ସେଠି ଗୋଟିଏ ସ୍ୱର ହିଁ କହିବା,
1: ନା ତୁମେ ଏକା ନୁହ।
0: ଆଉ ଏହି ଭଲ ପାଇବାର ସବୁଠାରୁ ସୁନ୍ଦର ରୂପଟି ହେଉଛି କରୁଣା।
1: ତେବେ ଆଜି ଆସନ୍ତୁ ନା ଜୀବନର ଏହି ଛୋଟ ଛୋଟ ମୁହୂର୍ତ୍ତ ଭିତରୁ ଖୋଜିବା ସେଇ ଅମୂଲ୍ୟ ଗୁଣକୁ,
0: ଯାହା ଧନ ଚାହେଁ ନା
1: ପ୍ରତିଦାନ ଚାହେଁ ନା
0: କେବଳ ଗୋଟିଏ ମଣିଷର ହୃଦୟରୁ ଆଉ ଗୋଟିଏ ମଣିଷର ହୃଦୟକୁ ଛୁଇଁ ଯାଏ,
1: ସେହି ଅନୁଭବର ନା
0: କରୁଣା।
1: ଚାଲନ୍ତୁ ଆଜି କରୁଣାକୁ କେବଳ ଶୁଣିବାନି ବରଂ ଅନୁଭବ କରିବା,
0: କାହିଁକି ନା ଜୀବନକୁ ସୁନ୍ଦର କରେ ଭଲ ପାଇବା, ଆଉ ଭଲ ପାଇବାକୁ ମହାନ କରେ
1: କରୁଣା। ଗବାକ୍ଷରେ କରୁଣାର ପ୍ରଥମ ଭାଗ ସହିତ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁପ୍ରଭା,
1: ନମସ୍କାର।

0: ଅନ୍ୟର ଦୁଃଖ କଷ୍ଟ ଆଉ ଅସୁବିଧାକୁ ଅନୁଭବ କରି ତାଙ୍କ ପ୍ରତି ସହାନୁଭୂତି ଦେଖାଇବା ଆଉ ସମ୍ଭବ ହେଲେ ତାଙ୍କ ଦୁଃଖକୁ କମ୍ କରିବା ପାଇଁ ସାହାଯ୍ୟ କରିବାକୁ କରୁଣା କୁହାଯାଏ।
1: ହଁ, କରୁଣା କେବଳ ମୋତେ ତାଙ୍କ ପାଇଁ ଦୁଃଖ ଲାଗୁଛି ଏହା ତ କହିଦେଲେ ହବନି। ବରଂ କରୁଣା ହେଉଛି ଦୁଃଖ ବୁଝିବା ସହିତ ଦୁଃଖକୁ କମ୍ କରିବା ପାଇଁ ଆଗକୁ ଆସିବା ହେଇଥାଏ।
0: କେବେ ଭାବିଛନ୍ତି କି ଜଣେ ମଣିଷକୁ ବଡ଼ କିଏ କରେ, ତାର ଧନ, ତାର ଜ୍ଞାନ, ତାର ପଦବୀ? ନା ନା, ଜଣେ ମଣିଷକୁ ବଡ଼ କରେ ତାର ହୃଦୟରେ ଥିବା କରୁଣା।
1: ହଁ, କାହିଁକି ନା ଜ୍ଞାନ ଆମକୁ ବୁଦ୍ଧିମାନ କରିପାରେ, ଧନ ଆମକୁ ସମୃଦ୍ଧ କରିପାରେ, ଆଉ ପଦବୀ ଆମକୁ ଶକ୍ତିଶାଳୀ କରିପାରେ।
0: କିନ୍ତୁ କରୁଣା ହିଁ ଆମକୁ ମଣିଷ କରେ। କୁହାଯାଏ ଯେଉଁ ହୃଦୟ ଅନ୍ୟର ଯନ୍ତ୍ରଣାକୁ ଅନୁଭବ କରିପାରେ ସେହି ହୃଦୟ ହିଁ ପ୍ରକୃତରେ ଜୀବନ୍ତ।
1: କହିବାକୁ ଗଲେ କରୁଣା ଦୂରରୁ ଆରମ୍ଭ ହୁଏନି, କରୁଣା ଆରମ୍ଭ ହୁଏ ଆମ ଘରୁ।
0: ମାଙ୍କୁ କାମରେ ସାହାଯ୍ୟ କରିବାଠାରୁ ଆରମ୍ଭ କରି ବାପାଙ୍କ ପରିଶ୍ରମକୁ ବୁଝିବା ପର୍ଯ୍ୟନ୍ତ,
1: ଜେଜେବାପା ଜେଜେମାଙ୍କର କଥା ଧୈର୍ଯ୍ୟର ସହ ଶୁଣିବାଠାରୁ ଆରମ୍ଭ କରି ଭାଇ ଭଉଣୀଙ୍କର ଭୁଲକୁ କ୍ଷମା କରିବା ପର୍ଯ୍ୟନ୍ତ,
0: ବନ୍ଧୁ ବାନ୍ଧବ ଦୁଃଖରେ ଥିଲେ ତା ପାଖରେ ଠିଆ ହେଲେ, ପଶୁ ପକ୍ଷୀଙ୍କ ପ୍ରତି ଦୟା ଦେଖାଇଲେ, ଏସବୁରେ କରୁଣା ଥାଏ।

ମୁଁ ଅଶୋକ କୁମାର ଷଡଙ୍ଗୀ ବୋରିଗୁମା। ଦେଖନ୍ତୁ, ଦୟା, କରୁଣା, କ୍ଷମା ଏସବୁ ଗୋଟିଏ ଗୋଟିଏ ମାନବ ଧର୍ମ, ମାନବିକତାର ପରିଚୟ। କରୁଣା କହିଲେ ଅନ୍ୟର ଦୁଃଖ ଦେଖିବା ପରେ ନିଜର ଶକ୍ତି ଅନୁସାରେ ତାକୁ ଦୂର କରିବା ପାଇଁ ଚେଷ୍ଟା କରିବା ହେଉଛି କରୁଣାର ମୂଳ ଲକ୍ଷ୍ୟ। ହେଲେ ଏ ବିଷୟରେ ମୁଁ ଆପଣଙ୍କୁ ଅଳ୍ପ କହିଲେ ଆପଣ ବୁଝିପାରିବେ ଯେ ଜଣେ ଲୋକ ରାସ୍ତାରେ ପଡ଼ିଯାଇଛନ୍ତି ଦୁର୍ଘଟଣା ବଶତଃ, ସେଇଟା ଦେଖିକି ଆମକୁ କଷ୍ଟ ଲାଗିବ, ଦୁଃଖ ଲାଗିବ, କିନ୍ତୁ ତାଙ୍କୁ ସେଇ ଅବସ୍ଥାରୁ ଉଠେଇ ଆଣି ତାଙ୍କର ଚିକିତ୍ସା ବ୍ୟବସ୍ଥା କରିବା ଦିଗରେ ଆମେ ଯଦି ଚେଷ୍ଟା କରିବା ତାହେଲେ ସେଇଟା ହେବ ଆମର କରୁଣା। ଜଣେ ସାଧୁ ନଦୀରେ ଗାଧେଇଲା ବେଳେ ଦେଖିଲେ ଗୋଟେ କଙ୍କଡା ବିଛା, ସେ ଭାସି

ଯାଉଛି, ତାକୁ ସେ ଉଦ୍ଧାର କଲେ। ସେ ସମୟରେ କଙ୍କଡା ବିଛାଟି ସାଧୁଙ୍କୁ କାମୁଡ଼ି ଦେଲା, ପୁଣି ଥରେ ସାଧୁ ଆଉ ଥରେ ସେ ପାଣିରୁ ତାକୁ ଉଦ୍ଧାର କଲା ବେଳକୁ ଏମିତି ବାରମ୍ବାର ସାଧୁଙ୍କୁ କାମୁଡ଼ୁଥାଏ, କିନ୍ତୁ ସାଧୁ କିଛି ପ୍ରତିକ୍ରିୟା ନ କରି ସେ କଙ୍କଡା ବିଛାଟାକୁ ବାହାରକୁ ବାହାର କରୁଥାନ୍ତି। କିଛି ଲୋକ ଦେଖିଲା ପରେ ପଚାରିଲେ ଯେ ଆପଣ ବାରମ୍ବାର ତାକୁ ଉଦ୍ଧାର କରୁଛନ୍ତି, ସେ ବାରମ୍ବାର ଆପଣଙ୍କୁ କାମୁଡୁଛି କାହିଁକି? ସାଧୁ କହିଲେ, କାମୁଡ଼ିବାର ତାର ସ୍ୱଭାବ, ଉଦ୍ଧାର କରିବା ମୋର ସ୍ୱଭାବ, ସିଏ କାମୁଡ଼ିବାଟା ଛାଡି ପାରିବନି, କିନ୍ତୁ ତା ବୋଲି ମୁଁ ଉଦ୍ଧାର କରିବାର ମୁଁ କେମିତି ବିରତ ରହିବି? ଏଇଟା ହଉଛି ମୋର ମାନବିକତାର ଧର୍ମ। ଦେଖନ୍ତୁ, ପ୍ରତିଯୋଗିତା ମୂଳକ ଜୀବନ ଭିତରେ ଆମେ କରୁଣାକୁ ଯଦି ଆମେ ତ୍ୟାଗ କରିଦେବା, ତାହେଲେ ଆମେ ସମାଜରେ ଚଳିପାରିବାନି, ସମାଜ ବିଶୃଙ୍ଖଳିତ ହୋଇଯିବ। ଜଣେ ଅନ୍ୟ ଜଣକୁ ସାହାଯ୍ୟ କରିବା, ମନରେ କରୁଣା ଭାବ ଜାତ କରାଇବା, ଏସବୁ ଥିଲେ ହିଁ ଆମେ ସମାଜରେ ଶାନ୍ତିରେ ରହିପାରିବା। ମାନେ ଦେଖନ୍ତୁ, କରୁଣା ହଉଛି ମଣିଷର ସହଜାତ ଧର୍ମ, ତାକୁ ଆମେ ଅନ୍ୟ ଜୀବମାନଙ୍କ ଠାରେ ପାଇବା ଅସମ୍ଭବ କଥା। ବିଶେଷ କରି ମଣିଷ ଦେହରେ ଏଇ ଦୟା କରୁଣା ଯେତେବେଳେ ବିଦ୍ୟମାନ, ତାକୁ ଠିକ ଭାବରେ ଉପଯୁକ୍ତ ଭାବରେ ବିନିଯୋଗ କରିପାରିଲେ ହିଁ ମଣିଷ ଜୀବନ ସାର୍ଥକ। ଆମେ ଦେଖିକି ଚୁପ୍ ରହିଯିବା କିମ୍ବା କୌଣସି ପ୍ରକାର ପ୍ରତିକ୍ରିୟା ହେବ ନାହିଁ, ତାହେଲେ ଆମେ ସମାଜରେ ବା ମଣିଷ ହିସାବରେ ଆମର ମୂଲ୍ୟ କିଛି ରହିବନି। ନିଶ୍ଚିତ ଭାବରେ ଦେଖନ୍ତୁ, ଜଣେ ଅସୁବିଧାରେ ପଡିଛି, ଅସହାୟ ଅବସ୍ଥାରେ ଅଛି, ତାକୁ ଆଉ ଜଣେ ଯଦି ସାହାଯ୍ୟ କଲା ବା ନିଜର କରୁଣା ବଳରେ ତାର କିଛି ଉପକାର ହେଲା, ଯୋଉ ଲୋକଟା ଅସୁବିଧାରେ ପଡିଥିବ ବା ସମୟରେ ତାର ଆବଶ୍ୟକତା ଅନୁଭବ କରିଥିବ, ସିଏ ନିଶ୍ଚିତ ଭାବରେ ତା ମନରେ ପରିବର୍ତ୍ତନ ହେବ ଯେ ମୁଁ କିଛି ନ କରିବା ସତ୍ତ୍ୱେ ବା ମୋ ସହିତ ତାଙ୍କର କୌଣସି ପରିଚୟ ନଥିବା ସତ୍ତ୍ୱେ ସେ ମୋତେ ଉଦ୍ଧାର କଲେ ବା ମୋତେ ସାହାଯ୍ୟ କଲେ କି ମୋର ଉପକାର କଲେ, ସେଇଥିରେ ସେ ଲୋକର ନିଶ୍ଚିତ ଭାବରେ ପରିବର୍ତ୍ତନ ଆସିବା ସ୍ୱାଭାବିକ।

ପଶୁ ପକ୍ଷୀ ସମସ୍ତଙ୍କ ପ୍ରତି ଆମର କରୁଣା ପ୍ରଦର୍ଶନ କରିବା ଉଚିତ ହେବ। ସେମାନେ କଥା କହିପାରନ୍ତି, ସେମାନଙ୍କର ଭାଷା ଆମେ ବୁଝିପାରିବାନି, କିନ୍ତୁ ସେମାନେ ଯେତେବେଳେ କୌଣସି ଦୁର୍ଘଟଣାର ଶିକାର ହେଉଛନ୍ତି ବା କୌଣସି ଅସୁବିଧାରେ ପଡ଼ିଛନ୍ତି, କ'ଣ ସେମାନଙ୍କର ଅସୁବିଧା ହେଇଯାଇଛି, ତାହେଲେ ଆମେ ମଣିଷ ହିସାବରେ ସେମାନଙ୍କୁ କରୁଣା ପ୍ରଦର୍ଶନ କରି ତାଙ୍କର ଉଦ୍ଧାର କରିବା ବା ତାଙ୍କୁ ସହାୟତା କରିବା ହେଉଛି ଆମର ପ୍ରକୃତ ମାନବିକତାର ପରିଚୟ। ଆମେ ଜଣେ ଲୋକ କୌଣସି ଦୁର୍ଘଟଣାରେ ପଡ଼ିଛନ୍ତି କିମ୍ବା କୌଣସି ଅସୁବିଧାରେ ପଡ଼ିଛନ୍ତି, ଆମେ ଦେଖିକିରି ଆମ ମନରେ ଯୋଉ କଷ୍ଟ ହେବ ବା ଆମର ଅନୁଭବ କରିବା, କଷ୍ଟ ଅନୁଭବ କରିବା, ସେଇଟା ହେଉଛି ଦୟା। କିନ୍ତୁ ତାଙ୍କୁ ଆମେ କିଛି ସାହାଯ୍ୟ କରିବା ବା ସେ ଅସୁବିଧାରୁ ଦୂର କରିବା ପାଇଁ କିଛି ଚେଷ୍ଟା କରିବା କିମ୍ବା ଅନ୍ୟର ସାହାଯ୍ୟରେ ତାଙ୍କର ଅସୁବିଧା ଦୂର କରିବା ପାଇଁ ଆମେ କିଛି ବ୍ୟବସ୍ଥା କରିବା, ସେଇଟା ହେଉଛି ଆମ କରୁଣା। ଘର ପାଖରେ ଗୋଟେ କୁକୁର ତା ଛୁଆମାନଙ୍କୁ ନେଇକି ରହୁଥିଲା, ହଠାତ୍ କୌଣସି ଅଜଣା ଗାଡି ଗୋଟେ ଆସି ସେ ମା କୁକୁରଟାକୁ ଦୁର୍ଘଟଣାଗ୍ରସ୍ତ କରିଦେଲା। କିନ୍ତୁ ତା ଛୁଆମାନେ ସେ ପାଖରେ କିଛି ଉପାୟ ନାହିଁ ସେମାନଙ୍କର, ସେଇଭଳି ଭାବରେ ସେ ମରିବା ମା କୁକୁର ପାଖରେ ରହିକି ମା କୁକୁରକୁ ଚାହୁଁଥାନ୍ତି। ସେଇ ସମୟରେ ମୁଁ ଦେଖିଲି ଯେତେବେଳେ ସେ ଛୁଆମାନଙ୍କୁ ଖାଇବା ପାଇଁ ନେଇକି ଘରୁ ଭାତ ତରକାରୀ ଟିକେ ନେଇକି ଦେବା ପରେ ସେମାନେ ଖାଇଲେ ଏବଂ ଚୁପଚାପ ରହିଥିଲେ। ପରବର୍ତ୍ତୀ ସମୟରେ ଘର ମାଲିକ, ଯିଏ କୁକୁରର ମାଲିକ, ସିଏ ଆସିକି ତା ଛୁଆମାନଙ୍କୁ ସେଠୁ ଉଦ୍ଧାର କରି ନେଲେ। ତେବେ ଯଦି ସେମାନଙ୍କୁ କିଛି ଖାଇବାକୁ ମିଳିନଥାନ୍ତା ତାହେଲେ ସେ ଛୁଆମାନେ ଭୋକରେ ଆହୁରି କଷ୍ଟ ପାଇଥାନ୍ତେ। ଆମେ ଯଦି କିଛିଟା ତାଙ୍କ ପ୍ରତି କରୁଣା ପ୍ରଦର୍ଶନ କରିବା ତାହେଲେ ତାଙ୍କର ଜୀବନ ବଞ୍ଚିବ।

ଦେଖନ୍ତୁ, କରୋନା ସମୟରେ ସମସ୍ତେ ଶାରୀରିକ ଏବଂ ମାନସିକ ଉଭୟ ଦିଗରେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ। ଭୟରେ ଏବଂ ମୃତ୍ୟୁର ଆଶଙ୍କାରେ ସମସ୍ତେ ସମାଜରେ ଏକ ବିଚିତ୍ର ପରିସ୍ଥିତିର ସମ୍ମୁଖୀନ ହେଲେ। ତେବେ ଏହି ବିପଦ ସମୟରେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବା ମନୋଭାବ ସୃଷ୍ଟି ହେଲା, ନହେଲେ ଆଜି ଅନ୍ୟ ଜଣଙ୍କର କିଛି ହେଇଛି କାଲି ମୋ ପରିବାରରେ ହେଇପାରେ, ଏହି ଭାବନା ମନକୁ ଯେତେବେଳେ ଆନ୍ଦୋଳିତ କଲା ସେହି ସମୟରେ ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବାର ମନୋବୃତ୍ତି ସେମାନଙ୍କ ଭିତରେ ଜାଗିଲା ଏବଂ ଲୋକଙ୍କୁ ସାହାଯ୍ୟ କରିବା ବା ସେମାନଙ୍କ ପ୍ରତି ଦୟା ଦେଖାଇବା ବା କରୁଣା ଭାବ ସୃଷ୍ଟି କରିବା, ସେତେବେଳେ ଅସୁବିଧା ସମୟରେ ମଣିଷ ମନରେ ସେଭଳିଆ ସୃଷ୍ଟି ହେଇଥାଏ। ଦେଖନ୍ତୁ, କରୁଣା ହଉଛି ମଣିଷର ଜନ୍ମଜାତ ଗୋଟେ ପ୍ରବୃତ୍ତି, ମାନବିକତା, ଯୋଉଟାକି ମାନେ ପୃଥିବୀର ସବୁ ଦେଶରେ ସବୁ ମଣିଷଙ୍କ ପାଖରେ ସେଇ ଭାବନାଟା ରହିଛି। ତେବେ ଏଇ ଭାବନାଟା ଅନ୍ୟ ପ୍ରାଣୀମାନଙ୍କ ପାଖରେ ସମ୍ଭବତଃ କ୍ୱଚିତ ଦେଖାଯାଏ ବା କିଛି ଦେଖାଯାଏ ନାହିଁ, ସେଇ ଭାବଟା ଆମେ ଜାଣିପାରୁନା। ତେଣୁ ମଣିଷ ହିସାବରେ ମଣିଷର ମନ ଭିତରେ ଯୋଉ ଭାବନା କରୁଣା ଦୟା ଭଳି ଭାବନା, ଏଇଟା ରହିବାଟା ନିଶ୍ଚିତ ଭାବରେ ଦରକାର। ଆଉ ଯଦି ଆମେ ଆମ ମନ ଭିତରେ ମଣିଷର ମନ ଭିତରେ ଯଦି ଏ ଭାବନା ସୃଷ୍ଟି ହେବ ନାହିଁ ତାହେଲେ ଆମେ ମଣିଷ ଜନ୍ମ ପାଇକିରି କିଛି ଲାଭ ନାହିଁ। ଦେଖନ୍ତୁ, ବର୍ତ୍ତମାନ ସମାଜରେ ହିଂସା ଆଉ ନିଶାଦ୍ରବ୍ୟ ସେବନ ଏସବୁ ବଢି ବଢି ଚାଲିଛି, ଯାହାଫଳରେ ମଣିଷ ମନ ଭିତରେ ଆଉ ଦୟା କରୁଣା ଭାବ ସୃଷ୍ଟି ହେଇପାରୁନି। ତେଣୁ ଏସବୁଠାରୁ ଯୁବପିଢ଼ି ବା ଯେଉଁମାନେ ଏଇ ସମ୍ପର୍କରେ ରହିଛନ୍ତି ସେମାନେ ସେଥିରୁ ବିରତ ରହିଲେ ଯାଇକି ଆମେ ଗୋଟେ ସୁସ୍ଥ ସମାଜ ଗଢିପାରିବା ଏବଂ ଆମର ସମାଜ ସୁସ୍ଥ ହେବା ସହିତ ଆମ ମନରେ ଦୟା କରୁଣା କ୍ଷମା ଭଳି ଭାବ ସୃଷ୍ଟି ହୋଇପାରିବ।

0: କରୁଣା ହେଉଛି ସେହି ଭାଷା ଯାହାକୁ ହୃଦୟ ଶୁଣେ। ଯେଉଁଠାରେ କରୁଣା ଅଛି ସେଠାରେ ମାନବିକତା ଅଛି।
1: ହଁ, ରାସ୍ତାରେ ଜଣେ ବୃଦ୍ଧ ଲୋକ ଚାଲିବା ପାଇଁ କଷ୍ଟ ପାଉଛନ୍ତି, ଆମେ ତାଙ୍କୁ ଦେଖି ମଧ୍ୟ ନ ଦେଖିବା ଭଳି ଚାଲିଯାଉ, ଏହା ତ ସାଧାରଣ ବ୍ୟବହାର।
0: କିନ୍ତୁ ଆମେ ତାଙ୍କ ପାଖକୁ ଯାଇ ଯଦି କହିବା, ଆସନ୍ତୁ ମୁଁ ଆପଣଙ୍କୁ ରାସ୍ତା ପାର କରିଦେଉଛି, ଏହା ହେଉଛି କରୁଣା।
1: ହଁ, ଜଣେ ପିଲା ପରୀକ୍ଷାରେ ଭଲ କରିପାରିଲା ନାହିଁ, ତେବେ ତା ସାଙ୍ଗ ହିଁ ତାକୁ ଉପହାସ ନ କରି କହିବ, ତୁ ଚିନ୍ତା କରନା, ଆମେ ଦୁହେଁ ମିଶିକି ପଢ଼ିବା, ଏହା ହେଉଛି କରୁଣା।
0: କେବେ କେବେ ଗୋଟିଏ ଭଲ କଥା, ଗୋଟିଏ ସାହାଯ୍ୟର ହାତ, ଗୋଟିଏ ହସ ଆଉ ଜଣଙ୍କର ଦିନଟିକୁ ବଦଳି ଦେଇପାରେ।
1: ଥରେ ରାଜା ଶିବିଙ୍କ ପାଖରେ ଭୟରେ ଗୋଟିଏ କପୋତ ଆସି ଆଶ୍ରୟ ନେଲା।
0: ଗୋଟିଏ ଚିଲ ସେ କପୋତ ପଛରେ ଥିଲା। ଚିଲଟି କହିଲା, ଏହି କପୋତ ମୋର ଖାଦ୍ୟ, ତୁମେ ଏହାକୁ ମୋତେ ଫେରେଇ ଦିଅ।
1: ହେଲେ ରାଜା ଶିବି କହିଲେ, ଯିଏ ମୋ ପାଖରେ ଆଶ୍ରୟ ନେଇଛି ତାର ଜୀବନ ରକ୍ଷା କରିବା ହେଉଛି ମୋର କର୍ତ୍ତବ୍ୟ।
0: ଚିଲ କହିଲା, ତାହେଲେ ମୋର ଖାଦ୍ୟର ବଦଳରେ ତୁମେ ତୁମ ଶରୀରରୁ ସେତିକି ମାଂସ ଦିଅ।
1: ରାଜା ଶିବି ନିଜ ଶରୀରରୁ ମାଂସ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଗଲେ।
0: କହିବାକୁ ଗଲେ କରୁଣା କେବଳ ମୁହଁରେ କହିବା କଥା ନୁହେଁ, ବରଂ ଆବଶ୍ୟକ ସମୟରେ ଅନ୍ୟମାନଙ୍କ ପାଇଁ ତ୍ୟାଗ କରିବାର ମନୋଭାବ ହିଁ ପ୍ରକୃତ କରୁଣା।

ମୁଁ ମୋନାଲିସା ସ୍ୱାଇଁ ପଦ୍ମପୁର ବରଗଡ ଡିଷ୍ଟ୍ରିକ୍ଟରୁ କହୁଛି। କରୋନା କହିଲେ ପ୍ରଥମେ ଆମ ମନରେ ମମତା, ସହାନୁଭୂତି, ପ୍ରେମ ଓ ମାନବିକତାର ଏକ ନିର୍ମଳ ଭାବନା ଜାଗ୍ରତ ହୁଏ। କରୋନା ମଣିଷର ହୃଦୟକୁ କୋମଳ, ସ୍ନେହମୟ ଓ ଉଦାର କରିଦିଏ। ଅନ୍ୟର ଲୁହରେ ନିଜ ଆଖି ଓଦା ହେବା, ଅନ୍ୟର କଷ୍ଟରେ ନିଜ ହୃଦୟ କାନ୍ଦି ଉଠିବା ଓ ସାହାଯ୍ୟର ହାତଟିଏ ନିରବରେ ବଢ଼େଇ ଦେବା, ଏହି ନିରବ ମାନବିକତାର ନାମ ହେଉଛି କରୋନା। ଏହା ମାନବିକତାର ସେହି ସୁଗନ୍ଧ ଯାହା ମଣିଷର ହୃଦୟକୁ ସ୍ନେହ, ସହାନୁଭୂତି ଓ ପରୋପକାରରେ ପରିପୂର୍ଣ୍ଣ କରେ। ନିଜର ସୁଖକୁ ଭୁଲିଯାଇ ଅନ୍ୟର ଦୁଃଖରେ ସାଥି ହେବା ଏବଂ ତାର ମୁହଁରେ ହସ ଫୁଟାଇବାର ନିଷ୍କପଟ ଇଚ୍ଛା ହେଉଛି କରୋନା। କରୋନା ହେଉଛି ଆମ ହୃଦୟର ସେହି କୋମଳ ସ୍ପନ୍ଦନ ଯାହା ଅନ୍ୟର କଷ୍ଟକୁ ଅନୁଭବ କରି ତାଙ୍କ ଜୀବନରେ ଆଶାର ଆଲୋକ ଭରିଦିଏ। ସତରେ କରୋନା ହେଉଛି ମାନବିକତାର ସବୁଠାରୁ ସୁନ୍ଦର ଅଳଙ୍କାର। ଯେତେବେଳେ ଆମ ଚେତନାରେ କରୋନାର ଦୀପ ଜଳେ, ସେତେବେଳେ ମୁଁର ସୀମା ଧୀରେ ଧୀରେ ଆମେର ବିଶାଳତାରେ ବିଲୀନ ହୁଏ। ମଣିଷର ଦୁଃଖ ହେଉ କି ପଶୁପକ୍ଷୀର ଅସହାୟତା, ଗଛଲତାର ନିରବ ବେଦନା ହେଉ କି ପ୍ରକୃତିର ଅବକ୍ଷୟ, ସବୁକିଛି ପ୍ରତି ଆମ ହୃଦୟ ସମ୍ବେଦନଶୀଳ ହୋଇଉଠେ। ତେଣୁ କରୋନା ହେଉଛି ଆମ ଚିନ୍ତା ଚେତନାର ସେହି ନିରବ ସ୍ୱର ଯାହା ଆମକୁ କେବଳ ଏକ ଭଲ ମଣିଷ ନୁହେଁ ବରଂ ଜଣେ ସତ୍ୟ ସମ୍ବେଦନଶୀଳ ମଣିଷ ହେବାର ପଥ ଦେଖାଇଥାଏ। ଜଣେ ସାଧାରଣ ମଣିଷକୁ ଉତ୍ତମ ଓ ଆଦର୍ଶ ମଣିଷରେ ପରିଣତ କରିପାରେ। ଜଣେ କରୁଣାମୟ ବ୍ୟକ୍ତି ସବୁବେଳେ ଅନ୍ୟର ଦୁଃଖରେ ସାଥି ହୋଇଯାଏ ଏବଂ ସମସ୍ୟା ସମୟରେ ସାହାଯ୍ୟ କରିବାକୁ ଆଗେଇ ଆସେ। ଆମ ଭାରତୀୟ ପୌରାଣିକ ପରମ୍ପରାରେ ମଧ୍ୟ କରୁଣାକୁ ମାନବିକତା, ପ୍ରେମ, ଧର୍ମର ମହାନ ଗୁଣ ଭାବରେ ବର୍ଣ୍ଣିତ। ରାମାୟଣ, ମହାଭାରତ, ବୌଦ୍ଧ ପରମ୍ପରାରେ ମଧ୍ୟ ସବୁଠାରୁ ମୂଳରେ ରହିଛି ହିଁ କରୁଣା, ସମସ୍ତ ଜୀବ ପ୍ରତି ପ୍ରୀତି, ମୈତ୍ରୀ, ଅହିଂସା ଓ କରୁଣାର ଭାବ। ତେଣୁ କରୁଣା ମଣିଷକୁ କେବଳ ଭଲ ବ୍ୟକ୍ତି ନୁହେଁ ବରଂ ସମାଜର ଏକ ମୂଲ୍ୟବାନ ସଦସ୍ୟରେ ପରିଣତ କରିଥାଏ।

ଆମ ଦୈନନ୍ଦିନ ଜୀବନରେ ଆମ ପାଇଁ ହୁଏତ ଯାହା ସାଧାରଣ କାମ ଅନ୍ୟ କାହା ପାଇଁ ତାହା ଅମୂଲ୍ୟ ଉପହାର ହୋଇପାରେ। ଏକ ଛୋଟ କାମ ତାହା ଜୀବନରେ ଅସୀମ ଆନନ୍ଦ ଆଣିପାରେ। ଜଣେ ଦୁଃଖୀ ମଣିଷକୁ ସାନ୍ତ୍ୱନାର କିଛି କଥା କହିବା, ଜଣେ ବୃଦ୍ଧକୁ ରାସ୍ତା ପାର କରାଇବା, ଜଣେ ଭୋକିଲା ମଣିଷକୁ ଖାଦ୍ୟ ଦେବା, କିମ୍ବା ଜଣେ ଅନ୍ଧ ଲୋକକୁ ଅସହାୟ ଲୋକକୁ ସାହାଯ୍ୟ କରିବା, ଏଇଭଳି ଛୋଟ କାମ ସେମାନଙ୍କ ହୃଦୟରେ ଆଶା ଓ ଖୁସିର ଆଲୋକ ଜଳାଇପାରେ। କରୁଣା କେବଳ ମଣିଷ ପାଇଁ ସୀମିତ ଏକ ଭାବନା ନୁହେଁ, ଏହା ସମଗ୍ର ଜୀବଜଗତ ପ୍ରତି ମଧ୍ୟ ଆମ ହୃଦୟର ଏକ ନିର୍ମଳ ସ୍ପନ୍ଦନ। ପଶୁପକ୍ଷୀଙ୍କର ନିରବ ଯନ୍ତ୍ରଣା, ଗଛଲତାର ନିରବ ଅସ୍ତିତ୍ୱ ଓ ପ୍ରକୃତିର ପ୍ରତ୍ୟେକ ଜୀବନ୍ତ ସତ୍ତା ପ୍ରତି ଯେତେବେଳେ ଆମ ମନରେ ସ୍ନେହ, ସୁରକ୍ଷା ଓ ସହାନୁଭୂତିର ଭାବ ଜାଗ୍ରତ ହୁଏ।

ସେତେବେଳେ ହିଁ କରୁଣା ତାର ପୂର୍ଣ୍ଣ ଅର୍ଥ ପାଏ। ଯେଉଁ ହୃଦୟ ମଣିଷର ଲୁହକୁ ବୁଝେ ସେହି ହୃଦୟ ପକ୍ଷୀର ନିରବତାକୁ ବୁଝେ, ପଶୁର ବେଦନାକୁ ବୁଝେ ଓ ଗଛର ନିରବ ଅସ୍ତିତ୍ୱକୁ ମଧ୍ୟ ଅନୁଭବ କରିପାରେ। ସେହି ହୃଦୟ ହିଁ ପ୍ରକୃତରେ କରୁଣାମୟ। ଏ କରୁଣା ଆଉ ଗୋଟିଏ ଶବ୍ଦ ଆମେ ଯାହାକୁ ଦୟା କହୁ ପରସ୍ପର ସମ୍ପର୍କିତ, କିନ୍ତୁ ଏହା ପରସ୍ପର ସମ୍ପର୍କିତ ହୋଇଥିଲେ ମଧ୍ୟ କିଛି ସୂକ୍ଷ୍ମ ପାର୍ଥକ୍ୟ ଆମେ ଅନୁଭବ କରୁ। ଦୟା ହେଉଛି ଅନ୍ୟର ଦୁଃଖକୁ ଦେଖି ତା ପ୍ରତି ସହାନୁଭୂତି ପ୍ରକାଶ କରିବା, ଏହା ମନର ଏକ ଭାବ। ମାତ୍ର କରୁଣା ହେଉଛି ଅନ୍ୟର ବେଦନାକୁ ନିଜ ହୃଦୟରେ ଅନୁଭବ କରି ତାକୁ ଦୂର କରିବାକୁ ଚେଷ୍ଟା କରିବା, ଏହା ଏକ ମହାନ ଗୁଣ। ଏଥିରେ ଭାବନା ସହିତ କାର୍ଯ୍ୟ ମଧ୍ୟ ଜଡିତ ଅଛି। ତେଣୁ କରୁଣା ଦୟାଠାରୁ ଅଧିକ ଗଭୀର, ମାର୍ମିକ, ବ୍ୟାପକ ଓ ମାନବିକ। ଆମେ ଯଦି ଉଦାହରଣ ସ୍ୱରୂପ ଦେଖିପାରିବା, ଆମ ପୌରାଣିକ ପୃଷ୍ଠଭୂମିକୁ ଯଦି ଆମେ ଅନୁସରଣ କରିବା, ଗଜରାଜ ଗଜେନ୍ଦ୍ର କୁମ୍ଭୀର କବଳରେ ପଡି ଭଗବାନଙ୍କୁ ଆର୍ତ୍ତନାଦ କରିଥିଲେ। ତାଙ୍କ ଡାକ ଶୁଣି ଶ୍ରୀହରି ବିଷ୍ଣୁ ତାଙ୍କୁ ରକ୍ଷା କରିଥିଲେ। ଏଠାରେ ପ୍ରାଣୀ ମାତ୍ର ପ୍ରତି ମଧ୍ୟ ଈଶ୍ୱରଙ୍କ କରୁଣା ପ୍ରକାଶ ପାଏ। ନିଜ ସୁଖକୁ ପଛରେ ପକାଇ ଦେଇ ଅନ୍ୟର ଦୁଃଖକୁ ଦୂର କରିବାର ଏହି ମହାନ ମାନବୀୟ ଆଦର୍ଶ ହେଉଛି କରୁଣା। ବର୍ତ୍ତମାନ ଯଦି ଆମେ ଦେଖିବା ଆମ ସୁଦୂର ନେପାଳର ହୃଦୟ ବିଦାରକ ବିପର୍ଯ୍ୟୟର ଚିତ୍ର ଆମ ଆଖି ଆଗରେ ଯେତେବେଳେ ଆସିଯାଉଛି, ଅଜାଣତରେ ଆମ ଆଖି ଆର୍ଦ୍ର ହୋଇଉଠୁଛି, ଆମ ମନରେ କରୁଣାର ଏକ ଗଭୀର ଧାରା ଜାଗ୍ରତ ହେଉଛି। ଦୂର ଦେଶର ଦୁଃଖ ଆମକୁ ମନେ ପକାଇ ଦେଉଛି ମାନବିକତାର କୌଣସି ସୀମା ନାହିଁ। ଯେତେବେଳେ ଅନ୍ୟର ଯନ୍ତ୍ରଣା ଆମ ହୃଦୟରେ ପ୍ରତିଧ୍ୱନିତ ହୁଏ ସେତେବେଳେ ହିଁ କରୁଣା ଜନ୍ମ ନିଏ।

ଦେଖିବା ଜନସଂଖ୍ୟା ବୃଦ୍ଧି ଠାରୁ ମଧ୍ୟ ବଡ ସମସ୍ୟା ହେଉଛି ମାନବିକତାର ହ୍ରାସ। ତେଣୁ ଯଦି ପୃଥିବୀର ପ୍ରତ୍ୟେକ ମଣିଷର ହୃଦୟରେ କରୁଣାର ଦୀପ ଜଳି ଉଠନ୍ତା, ତେବେ ଆମ ସମାଜ ଶାନ୍ତି ପ୍ରେମ ମାନବିକତା ଭରା ସ୍ୱର୍ଗରେ ପରିଣତ ହୁଅନ୍ତା। ହିଂସା ରାଗ ଘୃଣା ସ୍ୱାର୍ଥ ଓ ବିବାଦ ସ୍ଥାନରେ ସ୍ନେହ ସହଯୋଗ ଓ ସହାନୁଭୂତିର ମଧୁର ସୁଗନ୍ଧ ବିସ୍ତାରିତ ହୋଇଥାନ୍ତା। ଦୁଃଖୀର ଆଖିରୁ ଲୁହ ଶୁଖିଯାଆନ୍ତା, ନିରାଶ ହୃଦୟରେ ଆଶାର ଆଲୋକ ଜଳି ଉଠନ୍ତା। ସତରେ କରୁଣାଶୀଳ ସମାଜ ଏକ ଆଦର୍ଶ ସମାଜ ଗଢି ଉଠନ୍ତା। ତେଣୁ କରୁଣା ହେଉଛି ମଣିଷର ହୃଦୟର ସେହି କୋମଳ ଅନୁଭବ ଯାହା ଅନ୍ୟର ଦୁଃଖରେ ଆମ ଆଖିକୁ ଆର୍ଦ୍ର କରେ ଓ ଅନ୍ୟର ଯନ୍ତ୍ରଣାକୁ ଲାଘବ କରିବାକୁ ହାତ ବଢାଇବାକୁ ପ୍ରେରିତ କରେ। ତେଣୁ ଏହା ଆମ ମନର କେବଳ ଏକ ଭାବନା ନୁହଁ, ବରଂ ଆମ ଚିନ୍ତା ଓ କର୍ମକୁ ମାନବିକତାର ପଥରେ ପରିଚାଳିତ କରୁଥିବା ଏକ ଅଦୃଶ୍ୟ ଶକ୍ତି। ଆମେ ଯଦି କରୁଣାର ଅନୁଭୂତି ଯଦି ଆମେ ଦେଖିବା ଆମ ଦୈନନ୍ଦିନ ଜୀବନରେ, ଆମେ ଦେଖୁ ତୁଷାର୍ତ ପଶୁ କିମ୍ବା ଗାଈ କିମ୍ବା କୌଣସି ପକ୍ଷୀଙ୍କ ଉଦ୍ଦେଶ୍ୟରେ, ଯେଭଳି ଆମ ଘରେ ଆମ ମା କିମ୍ବା ଆମ ଜେଜେମା ସେ ପକ୍ଷୀମାନଙ୍କ ଉଦ୍ଦେଶ୍ୟରେ କିମ୍ବା ପଶୁମାନଙ୍କ ଉଦ୍ଦେଶ୍ୟରେ ସେମାନେ କିଛି ଜଳ ରଖିଥାନ୍ତି, ତ ସେଇ ଉତ୍ତପ୍ତ ଖରାରେ ଏକ ତୃଷାର୍ତ ପକ୍ଷୀକୁ ଦେଖି କିମ୍ବା ଗୋଟିଏ ପଶୁକୁ ଦେଖି ଆମ ମନରେ ତା ପ୍ରତି ଯୋଉ ଦୁଃଖ ଜାଗିଲା ତାହାକୁ ଆମେ ଦୟା କହୁ, କିନ୍ତୁ ସେହି ତାର ଯୋଉ ଦୁଃଖକୁ ଦୂର କରିବା ପାଇଁ ଆମେ ଯୋଉ ଜଳପାତ୍ର ରଖିଥାଉ ଘର ଅଗଣାରେ କିମ୍ବା ଆମ ଦାଣ୍ଡ ପିଣ୍ଡାରେ, ତ ସେଇ ଯୋଉ ରହିଲା ତାକୁ ଆମେ କରୁଣା କହିଥାଉ। ମୋର ଶବ୍ଦ ଆଉ ଆସେ ନାହିଁ, ସେ ମୋର ସୀମାଟା ଧୀରେ ଧୀରେ ଆମେ ଆମର ଶବ୍ଦ ଆସେ, ଆମର ବିଶାଳତାରେ ବିଳୀନ ହୁଏ। ତ ମଣିଷର ଦୁଃଖ ହେଉ କି ପଶୁପକ୍ଷୀର ସେଇ ଅସହାୟତା, ଗଛଲତାର ନିରବ ବେଦନା ହେଉ କି ପ୍ରକୃତିର ସେହି ଅବକ୍ଷୟ ହେଉ, ସବୁକିଛି ପ୍ରତି ଆମ ହୃଦୟ ସମ୍ବେଦନଶୀଳ ହୋଇଉଠେ। ତେଣୁ କରୁଣା ହେଉଛି ଆମ ଚିନ୍ତାର ଆମ ଚେତନାର ସେହି ନିରବ ସ୍ୱର ଯାହା ଆମକୁ କେବଳ ଏକ ଭଲ ମଣିଷ କରି ଗଢି ତୋଳେ ନାହିଁ, ବରଂ ଜଣେ ସତ୍ୟ ସମ୍ବେଦନଶୀଳ ମଣିଷ ହେବାର

0: ସତରେ ଜୀବନଟା ବହୁତ ଛୋଟ। କେତେବେଳେ ହସି ହସି ସମୟ କେମିତି ବିତିଯାଏ ଆମେ ଜାଣିପାରୁନା,
1: ଆଉ କେତେବେଳେ ଗୋଟିଏ ମୁହୂର୍ତ୍ତ ମନରେ ସାରା ଜୀବନ ପାଇଁ ରହିଯାଏ।
0: ଠିକ୍ କହିଲ, ସମୟ କେବେ କାହାକୁ ଅପେକ୍ଷା କରେ ନା। ଆଜି ଯେଉଁ ମଣିଷ ଆମ ପାଖରେ ଅଛନ୍ତି, କାଲି ସେ ଆମ ପାଖରେ ଥିବେ କି ନାହିଁ ଆମେ ଜାଣୁନା।
1: ସେଥିପାଇଁ ଯେତେବେଳେ ସୁଯୋଗ ମିଳୁଛି, ଟିକେ ଭଲ ପାଇବା ଦେଇଦେବା, ଟିକେ ହସ ଦେଇଦେବା, ଆଉ ଟିକେ ସମୟ ଦେଇଦେବା।
0: କାହିଁକି ନା ବେଳେବେଳେ ମଣିଷ ଧନ ଚାହେଁ ନା କି ବଡ଼ ବଡ଼ ଉପହାର ଚାହେଁ ନା, କେବଳ ଚାହେଁ କେହି ଜଣେ ଯେମିତି ମୋତେ ବୁଝୁ।
1: ଆଉ ସେହି ବୁଝିବାର ନା ହିଁ ତ ଭଲ ପାଇବା।
0: ଆଉ ଭଲ ପାଇବାର ଗୋଟିଏ ସୁନ୍ଦର ରୂପ ହେଉଛି କରୁଣା।
1: କାହାର ଦୁଃଖକୁ ଟିକେ ଅନୁଭବ କରିବା,
0: କାହାର ମନକୁ ଟିକେ ବୁଝିବା,
1: ଆଉ ସମ୍ଭବ ହେଲେ ଗୋଟିଏ ଛୋଟ ସାହାଯ୍ୟ କରିଦେବା।
0: ଜୀବନର ଶେଷରେ ହୁଏତ ଆମେ କେତେ ଟଙ୍କା ରୋଜଗାର କଲୁ, କେତେ ବଡ଼ ହେଲୁ, ସେ କଥା ଲୋକଙ୍କର ମନେ ରହିବନି।
1: କିନ୍ତୁ ଆମେ କାହାକୁ ହସେଇଥିଲୁ, କାହାର ଦୁଃଖ ସମୟରେ ପାଖରେ ଠିଆ ହୋଇଥିଲୁ, କାହାକୁ ଭଲ ପାଇଥିଲୁ, ସେହି ସ୍ମୃତିଗୁଡ଼ିକ ହିଁ ଜୀବନକୁ ସତରେ ସୁନ୍ଦର କରିଥାଏ।
0: ତେଣୁ ସମୟକୁ ଅଭିଯୋଗ କରିବାନି, ସମୟ ଯେତିକି ଅଛି ସେତିକିରେ ହିଁ ଜୀବନକୁ ଭଲ ପାଇବା,
1: ମଣିଷକୁ ଭଲ ପାଇବା,
0: ଆଉ ଯେଉଁଠି ଦରକାର ସେଇଠି ଟିକେ କରୁଣା ହୋଇ କାହାର ହାତ ଧରିବା।
1: କାହିଁକି ନା ସମୟ ଫେରି ଆସେ ନା,
0: ଜୀବନ ଅପେକ୍ଷା କରେ ନା,
1: କିନ୍ତୁ ଆମେ ଦେଇଥିବା ଭଲ ପାଇବା କାହାର ହୃଦୟରେ ସାରା ଜୀବନ ରହିପାରେ।
0: ତେବେ ଆଜି ପାଇଁ ଏତିକି, ଭଲରେ ରୁହନ୍ତୁ, ଖୁସିରେ ରୁହନ୍ତୁ, ଆଉ କରୁଣାର ହାତ ବଢ଼ାନ୍ତୁ। ଗବାକ୍ଷରେ ଆଜି ଶୁଣିଲେ କରୁଣାର ପ୍ରଥମ ଭାଗ। କରୁଣା ସମ୍ପର୍କରେ ଆଜି ନିଜସ୍ୱ ମତ ରଖିଥିଲେ ଅଶୋକ କୁମାର ଷଡ଼ଙ୍ଗୀ ଏବଂ ମୋନାଲିସା ସ୍ୱାଇଁ। ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ସେମାନଙ୍କୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ତାହେଲେ ଗବାକ୍ଷ ପରିସରରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ସୁପ୍ରଭା, ନମସ୍କାର।

ସକାଳର ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିଲେ ଗବାକ୍ଷ କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ସୁପ୍ରଭା ପାଢ଼ୀ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର।

0: 9449408097
1: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଶିଳ୍ପୀ ଲିପ୍ସା ମିଶ୍ର, ଗୀତ ରଚନା ରଞ୍ଜନ କୁମାର ବେହେରା, ସଙ୍ଗୀତ ବିଜୟ କୁମାର ସାମନ୍ତରାୟ।

ଏଥର ଦ୍ୱୈତ କଣ୍ଠରେ ଶିଳ୍ପୀ ହେଲେ ଲିପ୍ସା ମିଶ୍ର ଏବଂ ଗୋପୀନାଥ ମହାପାତ୍ର, ଗୀତିକାର ରଞ୍ଜନ କୁମାର ବେହେରା, ସଙ୍ଗୀତ ପରିଚାଳନା ବିଜୟ କୁମାର ସାମନ୍ତରାୟ।

ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁରଲହରୀ ଆକାଶବାଣୀ ଜୟପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ମୋନିତା ତ୍ରିପାଠୀ, ଗୀତିକାର ବିଜୟ ମାଲା, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ଏଥର ଶିଳ୍ପୀ କୁମାର ବାପି।

0: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢାଇବାକୁ ଚାହୁଁଛନ୍ତି କି?
1: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢାଇବାର ଦାୟିତ୍ୱ ନେବ।
0: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢାନ୍ତୁ।
1: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
0: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
1: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
2: କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀ ରଶ୍ମି ମହାପାତ୍ର ନିଜାମଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ପ୍ରେମ ଆନନ୍ଦ।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଫୋନ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ ଆକାଶବାଣୀ। ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା।

0: ନମସ୍କାର। ମଣିଷକୁ ସୁଧୁରିବା ପାଇଁ ଆଘାତ ଏପରି ଏକ ଜିନିଷ ଯାହା ମଣିଷକୁ ସଠିକ୍ ଜ୍ଞାନ ଦେଇଥାଏ, କାରଣ ଯେପର୍ଯ୍ୟନ୍ତ କାହାଠାରୁ କୌଣସି ଆଘାତ ନ ମିଳେ ସେ ପର୍ଯ୍ୟନ୍ତ ମଣିଷ ସଠିକ୍ ରାସ୍ତାକୁ ଆସିପାରି ନଥାଏ। ଆରମ୍ଭ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତକୁ ନେଇ ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ରଞ୍ଜନ କୁମାର ବେହେରା। ତେବେ ଚାଲନ୍ତୁ ଦେଖିବା ଆଜିର ପ୍ରଥମ ଶ୍ରୋତା କିଏ। ହ୍ୟାଲୋ, ଡାଏଲ୍ ଆକାଶବାଣୀ।
1: ଆଜ୍ଞା ନମସ୍କାର।
0: ହଁ ନମସ୍କାର।
1: ମୁଁ ନରେନ୍ଦ୍ର କୁମାର ସାହୁ ଜିଲ୍ଲାରୁ କହୁଛି।
0: ଆଚ୍ଛା, କୁହନ୍ତୁ ଆପଣଙ୍କର ମନପସନ୍ଦର ଓଡ଼ିଆ ଗୀତ।
1: ଏବେ ତ ପ୍ରଣବ ପଟ୍ଟନାୟକ ଚାଲିଗଲେ, ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କର ପ୍ରଥମ ଚଳଚ୍ଚିତ୍ର 1958 ମସିହାରେ ମା ଚଳଚ୍ଚିତ୍ରରେ ପ୍ରଥମ କରି ଗୀତ ଗାଇଛନ୍ତି। ତାଙ୍କର ପ୍ରଥମ ଗୀତ ହେଲା ବେଦନାର ସାଗର ତୀରେ।
0: ଆଉ ନରେନ୍ଦ୍ର ବାବୁ, ଆପଣଙ୍କର ସେପଟେ କେମିତି ବନ୍ୟାର ପ୍ରଭାବ କିଛି ଅଛି କି?
1: ବନ୍ୟା ଆମ ପଟେ ନାହିଁ।
0: ଆଚ୍ଛା, ବର୍ଷା ଟିକେ କମିଲାଣି?
1: ହଁ, ବର୍ଷା କମିଗଲାଣି।
0: ଲଘୁଚାପ ବର୍ଷା ନା ଏମିତି ଋତୁ?
1: ବର୍ଷା କମିଗଲାଣି, ବର୍ଷା ବର୍ଷା ଆଉ 2-3 ଦିନ ହେଲା ନାହିଁ ବର୍ଷା।
0: ଆପଣ ଜୀବନରେ କାହାକୁ ବେଶୀ ଗୁରୁତ୍ୱ ଦିଅନ୍ତି, ସାଙ୍ଗସାଥି, ବାପା ମା ନା କାହାକୁ, ଭଗବାନଙ୍କୁ?
1: ଜୀବନରେ ତ ବେଶୀ ଗୁରୁତ୍ୱ ଦିଏ ଆମର ନିଶ୍ଚୟ ବାପା ମା। ବାପା ମା ଚାଲିଗଲେ ବି ସୁଦ୍ଧା ବି ତାଙ୍କୁ ସବୁବେଳେ ମନେ ରଖିବା କଥା, ଆଉ ଯେତେ ଗୁରୁଜନ ମାନଙ୍କୁ ଆଉ ଠାକୁରଙ୍କ ପ୍ରତି।
0: ବିଶେଷ କରି ଆମେ ବାପା ମାଙ୍କୁ ଚଳନ୍ତି ଦେବତା ବୋଲି କହୁ, ତେଣୁ ବାପା ମାଙ୍କୁ ଆମେ ପ୍ରାଧାନ୍ୟ ଦେବା କଥା ନାଇକି। ଆଚ୍ଛା, ନିଜର ସାଙ୍ଗସାଥି ଉପରେ ଆପଣ କେତେ ବିଶ୍ୱାସ କରନ୍ତି?
1: ସାଙ୍ଗସାଥି ଉପରେ ବି ବିଶ୍ୱାସ ଅଛି।
0: ଆଚ୍ଛା, କି ଭଳିଆ ସାଙ୍ଗ ସବୁ ଅଛନ୍ତି ଆପଣଙ୍କର?
1: ଅଛନ୍ତି,
0: ମାନେ ଆପଣଙ୍କର ଦୁଃଖରେ ସୁଖରେ ଛିଡ଼ା ହୁଅନ୍ତି? ଠିକ ଅଛି, ଆପଣଙ୍କୁ ଧନ୍ୟବାଦ ଦଉଛୁ। ଆପଣଙ୍କର ପସନ୍ଦର ଓଡ଼ିଆ ଗୀତଟି ଆମେ ଶୁଣି ଦଉଛୁ। ନମସ୍କାର।

ହଁ, ତେବେ ଆମର ରମେଶ ବାବୁ ଫୋନ୍ କରିଥିଲେ, କିନ୍ତୁ ତାଙ୍କର ଫୋନ୍ଟି ଅଧାରୁ କଟିଯାଇଛି। ସେ ଯେଉଁ ଗୀତଟି ପସନ୍ଦ କରିଛନ୍ତି, ତୁ ବି ନାମ କାହାଣୀ ଅଧାର ସବୁଠୁ ଅଲଗା, ଏଇ ଗୀତରେ ଆମେ ପ୍ରଚାର କରିଦେଉଛୁ ତାଙ୍କ ଅନୁରୋଧରେ।

0: ଠାକୁର ମାନେ ଆପଣଙ୍କର ଜଗନ୍ନାଥ ମନ୍ଦିର ଅଛି ନାଇଁ କି?
1: ଆଚ୍ଛା, ଶୈଳଶ୍ରୀକ୍ଷେତ୍ର,
0: ଶୈଳଶ୍ରୀକ୍ଷେତ୍ର ଯେମିତି ଆମର କୋରାପୁଟର ସାବର ଶ୍ରୀକ୍ଷେତ୍ର,
1: ଆମର ଏଠି ଅଛି ନାଧରା ନୂଆ ଏକଘରିଆ, ଏଠି ଅଛି ଆମର ଶରଣ ଶ୍ରୀକ୍ଷେତ୍ର।
0: ତେବେ ନୀଳାଦ୍ରି ବାବୁ, ଯେମିତିକି ଆପଣଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ରହିଛି, ଜଗନ୍ନାଥଙ୍କ ଉପରେ, ଜୀବନରେ ଆପଣ କାହାକୁ ବେଶୀ ଗୁରୁତ୍ୱ ଦିଅନ୍ତି? ସାଙ୍ଗସାଥି, ବାପା ମା, ନା କାହାକୁ?
1: ବାପା ମା ତ ଚାଲିଗଲେଣି ଏଠିକି 28 ବର୍ଷ ହେଲା।
0: ବନ୍ଧୁ ବାନ୍ଧବ କି ଆପଣଙ୍କର ସାଙ୍ଗସାଥି ଅଛନ୍ତି?
1: ଆମ ଝିଅ ନାତି ନାତୁଣୀ।
0: ଆଚ୍ଛା, ତାମାନେ ଆପଣ ନାତି ନାତୁଣୀ ଦେଖିସାରିଲେଣି? ଆଜିକାଲିକା ସାଙ୍ଗମାନଙ୍କ ଉପରେ ନିର୍ଭର କରିହବ କି? କହିହବନି ସେଇଟା, ନାଇଁ କି? ଆଚ୍ଛା, କହିଲେ ବି ଭଲ ନାହିଁ। ଆଚ୍ଛା, ପାଣିପାଗ କେମିତି ଅଛି ଆପଣଙ୍କର ସିଆଡ଼େ?
1: ମେଘୁଆ କରିଛି,
0: ବର୍ଷା ହଉଥିଲା,
1: ବର୍ଷା ହେଇଥିଲା ଦୁଇ ଦିନ ତଳେ, ଏବେ ହେଇନି ବର୍ଷା।
0: ନାଇଁ, ବର୍ଷା ପ୍ରବଳ ହେଲେ ଆପଣଙ୍କର ସିଆଡ଼େ ବନ୍ୟା ଭୟ ନାହିଁ?
1: ନାହିଁ, ବନ୍ୟା ହୁଏ ଯେ, ଆମର ଗୋଟେ କପାସିଆ ନାଳ ଅଛି, ସେଇଠି ଆସେ ବନ୍ୟା, କିନ୍ତୁ ଏଠି ଗୋଟେ ଥର ହେଇଥିଲା।
0: ଆଚ୍ଛା, ଏଇ ଯୋଉ ଆପଣ କହିଲେ କପାସିଆ ନାଳ, ନାଁଟା କଣ ଏମିତି ଅଛି?
1: ଏଇଟା କଣ ଆଗରୁ ଥିଲା ନା, ଜୋରଟା ତ ବହି ଯାଇଛି, ଏଇ ଝରି ଦିନେ ସବୁ ପାହାଡରୁ ପାଣି ଆସେ, ଆଉ ଖରାଦିନେ ଶୁଖିଯାଏ।
0: ତାମାନେ ବର୍ଷା ଦିନ ହେଲେ ହିଁ ପାଣି, ନାଇଁ କି?
1: ହଁ, ବର୍ଷା ଦିନ ହେଲେ ପାଣି, ଏବେ ଶୀତ ଦିନ ଯାକ ପାଣି ରହିବ, ତାପରେ ଖରା ହେଲେ ଶୁଖିଲା ଆଉ।
0: ଯାହା ହଉ ନୀଳାଦ୍ରି ବାବୁ, ଆପଣ ବହୁତ ଦିନ ପରେ ଫୋନ କଲେ ଡାଇଲ ଆକାଶବାଣୀକୁ, ଆପଣଙ୍କର ପସନ୍ଦର ଗୀତ ଶୁଣି ଦଉଛୁ।
1: ହଉ, ନମସ୍କାର।
0: ନମସ୍କାର।

0: ହ୍ୟାଲୋ ଡାଲି ବିଶ୍ୱାଣୀ।
1: ହଁ ବେହେରା ଆଜ୍ଞା, ଜୁହାର
0: ଜୁହାର ଜୁହାର।
1: ହଁ ଆଜ୍ଞା, ମୁଇଁ ସୁବଲ କୁମାର ସାହୁ କହୁଥିଲି, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପହଣ୍ଡି କାନୁ। ଆଜ୍ଞା
0: ଆଚ୍ଛା, ସୁବଲ ବାବୁ ନିଶ୍ଚୟ ଭଲରେ ଥିବେ?
1: ନାଇଁ ଆଜ୍ଞା, ଭଲ ନାଇଁ, ମୁଇଁ ଆପଣଙ୍କୁ ପଚାରମି ବୋଲି କାଦିନି, ଆପଣ ତ ଭଲରେ ଥିବେ, ଲେକିନ୍ ମୁଇଁ କାଣା ଯେ ଆଜ୍ଞା, ଏଇଟା 2-3 ଦିନ ହେଲା ମୋତେ ଥଣ୍ଡା ଜ୍ୱର ହେଇଛି, ନାକ ବୁହି ପଡୁଛି, ଆଉ ଶରୀର ଟିକେ ଭଲ ନାଇଁ ଆଜ୍ଞା।
0: ଆରେ କେମିତି ବର୍ଷାରେ ଭିଜିଗଲେ କି?
1: ହଁ ଆଜ୍ଞା, ବର୍ଷାରେ ଆମର କ୍ଷେତ ଖୋଲା କାମ ତ ଚାଲିଛି ଆଜ୍ଞା, ଭିଜିକିରି ଟିକେ ଥଣ୍ଡା ହେଇଛି, ଆଉ ଡାକ୍ତର ଦେଖେଇକିରି ଟ୍ରିଟମେଣ୍ଟ କାଲି ହେଇଛି ଆଜ୍ଞା, ଇଞ୍ଜେକ୍ସନ 2 ଦେଇଛନ୍, ଟାବଲେଟ୍ ଗୁଡାକ ଦେଇଛନ୍, ସିରପ ଦେଇଛନ୍, ଖାସିର
0: କଫ
1: ଖାସି ହଉଛି, ଖାଉଛି ଆଜ୍ଞା।
0: କୁହନ୍ତୁ ଆଗରେ ଆପଣଙ୍କର ପସନ୍ଦର ଓଡ଼ିଆ ଗୀତ।
1: ହଁ ଆଜ୍ଞା, ଆଜି ଆମର ଓଡ଼ିଆ ଗୀତଟେ ଦେଇଦେବି ଆଜ୍ଞା, ଉଲ୍କା କଥା ଚିତ୍ରର ଯେନ୍ତା ଆରତୀ ମୁଖାର୍ଜୀ ଗାଇଛନ୍, ଅଭିମାନୀ ରେ ଅମାନିଆ ଢେଉ।
0: ତେବେ ସୁବଲ ବାବୁ କହନ୍ତି ଯେ ବିଶ୍ୱାସ ମିଳେ ହରି।
1: ଆଜ୍ଞା,
0: ଏଇଟା ସତ କଥା କି?
1: ହଁ ଆଜ୍ଞା, ସେଟା ତ ଆମର କୁହାଯାଏସି ଯେନ୍ତା ଲୋକବାଣୀରେ ଅଛି, ବିଶ୍ୱାସରେ ମିଳନ୍ତି ହରି। ବିଶ୍ୱାସ ହଉଛି ମଣିଷର ଗୋଟିଏ ନମ୍ବର ତାର ମାନେ ଭଲ ଜିନିଷଟେ ଆଜ୍ଞା। ଆମେ ଜଣଙ୍କର ଉପରେ ଯଦି ବିଶ୍ୱାସ ନି କର୍ମା, ଯେ ସନ୍ଦେହ କର୍ମା, ସନ୍ଦେହଟା ହଉଛି କାଣା କି ଆଜ୍ଞା, ମଣିଷର ଗୋଟେ ବଡ ଶତ୍ରୁ ଏ,
0: ସେଟା ଖରାପ ଗୁଣ।
1: ସନ୍ଦେହ ଲାଗିକି ଆଜିକାଲି ଦେଖୁନ କେତେ ମର୍ଡର କେତେ କାଣା ହେଇଯାଇଛି
0: ପୁରାପୁରି,
1: ତ ବିଶ୍ୱାସ କର୍ବାଟା ଗୋଟେ ଭଲ ଜିନିଷଟେ ଆଜ୍ଞା।
0: ଭଲ ଜିନିଷ ଯେ ଆମେ କେନ୍ତା କରି ବିଶ୍ୱାସ କରିବା ମାନେ ସେ ଲୋକଟା ଭଲ ବୋଲି?
1: ଆଜ୍ଞା ଦେଖୁନ, ଯଦି ଗୋଟେ ଲୋକଟେ ଆମକୁ ଗୋଟେ କଥାରେ କହିଲା, ତାହାକେ ଆମେ ନିଜର ବୋଲି ଯଦି ବିଶ୍ୱାସ କର୍ମା ଆଜ୍ଞା, ଆର୍ ସେ ଯଦି ବ୍ୟାକସାଇଡ୍ ରୁ ଆମକୁ ଛୁରୀ ମାରିଲା ଆଜ୍ଞା, ସେଟା ପ୍ରକୃତରେ ସେ କାଣା କି ନିଜର ଆତ୍ମୀୟ ଲୋକେ ସେଟା ଶତ୍ରୁତା ଆଚରଣ କଲା, ସେଟା ତାର ପାପର ଭାଗିଦାରୀ, ଭଗବାନ ତାକେ ନିଶ୍ଚୟ ଶାସ୍ତି ଦେବେ, କିନ୍ତୁ ଆମେ ପ୍ରକୃତ ତାହାକେ ବିଶ୍ୱାସ କଲା ଆଜ୍ଞା, ହେଲେ ବିଶ୍ୱାସରେ ସେ ବିଷ ଯଦି ଦେଇଦେଲା ଆଜ୍ଞା, କାଣା କର୍ମା ଆଜ୍ଞା।
0: ନାଇଁ ଆପଣ ଆଜିକାଲି ଦେଖୁଥିବେ ଗୁଡାଏ ସାଇବର ଠକେଇ ହଉଛି।

0: ଆପଣଙ୍କୁ ଲୋନ୍ କରିଦେବି କି ଆପଣଙ୍କର ଏତେ ଟଙ୍କା ହବ, ଏତିକି ଟଙ୍କା ଡିପୋଜିଟ୍ କରନ୍ତୁ, କି ଆପଣଙ୍କୁ ଓଟିପି ମାଗିବେ, ଗୁଡାଏ ଜିନିଷ ହଉଛି ଆପଣ ଜାଣୁଥିବେ। ଯଦି ଆମେ
1: ସେଟା ତ ମୁଇଁ ଆଜ୍ଞା ବେରା ଆଜ୍ଞା କହିମି କାର୍ଯ୍ୟକ୍ରମ ମାଧ୍ୟମରେ ସବୁ ଶ୍ରୋତା ଭାଇ ବହେନ ମାନଙ୍କୁ ଯେ ଆଜିକାଲି ଯେନ୍ ସାଇବର ଠକିର ଯେନ୍ ନାନା ପ୍ରକାର ଫୋନ ମାନେ ଯେନ୍ ଆସୁଛି, ଆକାଉଣ୍ଟ ନମ୍ବର ମାଗୁଛନ୍, ଓଟିପି ମାଗୁଛନ୍, ଦୟାକରି କିଏ ସେ ନମ୍ବର ମାନେ ନେଇ ଦଉନ୍। ଆଉ ସେ କଥାଟା ମୁଇଁ ବି ମାନିକିରି ଚଲୁଛି, ଆଉ ମୁଇଁ କାହାକେ ସେନ୍ତା ନମ୍ବର ବି ନେଇ ଦେ ଆଜ୍ଞା।
0: ମାନେ ବେଳେବେଳେ ଅଜବ ଫୋନ ସବୁ ପଳେଇ ଆସେ।
1: ଆଜ୍ଞା ଆଜ୍ଞା,
0: ଆପଣଙ୍କୁ ଏମିତି କଥା ଲାଗିବ ଯେ ସତେକି ଆପଣଙ୍କୁ ଜାଣିଛନ୍ତି ଚିହ୍ନିଛନ୍ତି।
1: ହଁ ଆଜ୍ଞା, ପୁରା ସେନ୍ତା ହଉଛି ଆଜ୍ଞା, ସେମିତି ବିଶ୍ୱାସ ନାଇଁ କରବାର କଥା ଆଜ୍ଞା।
0: ମାନେ ଲୋକ ଦେଖିକିରି ଲୋକକୁ ଜାଣିକିରି ଆମେ ବିଶ୍ୱାସ କରିବା ଦରକାର।
1: ଆପଣଙ୍କର
0: ନାକରୁ ପାଣି ବାହାରିଲେ ତ ଅସୁବିଧା,
1: ଟିକେ ମୋର କାଶ ବି ହଉଛି ଆଜ୍ଞା।
0: ଠିକ ଅଛି ଭଗବାନ,
1: ଆପଣମାନଙ୍କ ସାଙ୍ଗେ କଥା ଲାଗିକି ଭଲ ଲାଗୁଛି ଆଜ୍ଞା।
0: ହଁ, ଆହୁରି ଭଲ ହେଇଯିବ, ଆପଣ ଗୀତ ଶୁଣନ୍ତୁ।
1: ହଁ ଆଜ୍ଞା, ସେ ଟିକେ ଡେଡିକେଟ୍ କରମା ଆଜ୍ଞା,
0: କରନ୍ତୁ
1: ଗୀତ ତ ଆପଣଙ୍କ ସାଙ୍ଗେ ବହୁତ ଦିନ କଥା ଲାଗେ, ଗୀତଟା ଆପଣଙ୍କୁ ସ୍ପେଶିଆଲ ଡେଡିକେଟ୍ ହେ। ଆର ଆକାଶବାଣୀ ଜୟପୁର ଶୁଣୁଥିବା ସବୁ ଶ୍ରୋତା ଭାଇଙ୍କୁ ଗୀତଟା ଡେଡିକେଟ୍ ଆଜ୍ଞା।
0: ଠିକ ଅଛି, ବହୁତ ଧନ୍ୟବାଦ, ଭଗବାନ ମଙ୍ଗଳ କରନ୍ତୁ, ଶୀଘ୍ର ଭଲ ହେଇଯାଆନ୍ତୁ।
1: ନମସ୍କାର ଆଜ୍ଞା।
0: ନମସ୍କାର।

0: ବହୁତ ପସନ୍ଦ ହେଉଥାଏ, କବିତା ଫବିତା ମୁଁ ମେସେଜ କରି କୁହେ ଭଲ ଲାଗେ, ସେ ସମସ୍ତେ ଶୁଣନ୍ତି, ଏମାନେ ବି ଶୁଣନ୍ତି। ଆଉ ଗୋଟେ ଖୁସି ଖବର ଭାଇ, ଆମର 30 ତାରିଖ ଦିନ ବାପାଙ୍କ ବର୍ଷିକାରେ ନୀଳାଞ୍ଚଳ ବୋଇ ତାଙ୍କ ମା ତାଙ୍କ ଭଉଣୀ ତାଙ୍କ ମାଉସୀ ତାଙ୍କ ନାତୁଣି ସବୁ ଆସିଥିଲେ, ବହୁତ ଖୁସି ଲାଗିଲା। ଯାଉ 1317 ଦିନର ସମ୍ପର୍କ ଭିତରେ ଯାଉ କାଲି ତାଙ୍କ ସାଙ୍ଗରେ ମୋ ଦେଖା ସାକ୍ଷାତ ହେଲା ରବିବାର ଦିନ, ବହୁତ ଖୁସି ଲାଗିଲା। 2023 January 22 ତାରିଖ ରବିବାରେ ରାତି 9 ବେଳେ ନୀଳାଞ୍ଚଳ ବୋଇ ସାଙ୍ଗେ କଥାବାର୍ତ୍ତା ହେଇଥିଲି, ସେଇଦିନଠୁ ରବିବାରକୁ ପ୍ରାୟ ହିସାବ କଥାରେ 1317 ଦିନ ହଉଛି।
1: ତେବେ ମୁନା ବାବୁ କହନ୍ତି ଯେ ବିଶ୍ୱାସ ମିଳେ ହରି, ଆପଣ ଏ ବିଷୟରେ କଣ କହିବେ?
0: କଥା ବିଶ୍ୱାସ ମିଳେ ହରି ତର୍କ ବହୁତ, ଆମେ ଖାଲି ହରି ନୁହନ୍ତି, ଦେଖନ୍ତୁ ବିଶ୍ୱାସରେ ଆମେ ବହୁତ କିଛି କାର୍ଯ୍ୟ ହାସଲ ହେଇପାରେ। ଯେମିତି ଦେଖନ୍ତୁ ଆମେ ପ୍ରଥମେ ଆମେ ଡାକ୍ତର ଦେଖିବାକୁ ରୋଗ ଦେଖା, ଆମେ ଯଦି ତାଙ୍କୁ ବିଶ୍ୱାସ ନ କରିବା ତାଙ୍କୁ ଭରସା ନ କରିବା, ଯଦି କିଛି ଆମେ ସତର୍କତା ନ କରିବା ଆମକୁ ଠିକ ମେଡିସିନ ଦେବେନି। ତାପରେ ଗୋଟେ ବସ୍ ଡ୍ରାଇଭର ଦେଖନ୍ତୁ, ଆମେ ବିଶ୍ୱାସରେ ଗାଡ଼ିରେ ବସିକି ସେ ଆମକୁ ନେଇ ଯାତ୍ରା ଆମକୁ ଲକ୍ଷ୍ୟସ୍ଥଳ ପହଞ୍ଚେ, ତେଣୁକରି ଖାଲି ଭଗବାନ ମୂଳେ ସମୁଦ୍ର ବିଶ୍ୱାସ କରିବା, କାରଣ ବିଶ୍ୱାସ ଯୋଉଠି ନାହିଁ ସେଠି ଆପଣ କିଛି କରିପାରିବେ, ସବୁ କିଛି ବିଶ୍ୱାସରେ ସମ୍ପର୍କ ତିଆରି ହଉଛି, ଆଉ ବିଶ୍ୱାସରେ ଭଗବାନ ମିଳୁଛନ୍ତି। କାହିଁକିନା ଦେଖନ୍ତୁ ସେ ବିଶ୍ୱାସ ଥିଲା ବେଳକି ଭକ୍ତି ଥିଲା ବେଳକି ଖାଲି ବିଶ୍ୱାସ ନୁହେଁ ଭକ୍ତି ଦରକାର। ଦେଖନ୍ତୁ ପ୍ରହଲ୍ଲାଦଙ୍କ ବିଶ୍ୱାସ ହେବ ଭକ୍ତି ବଳ, ଦେଖନ୍ତୁ ଖମ୍ବରୁ ନାରାୟଣ ନୃସିଂହ ଅବତାର ହେଇକି ହିରଣ୍ୟକେଶବକୁ ବଧ କରିଥିଲେ। ତେଣୁକରି ବିଶ୍ୱାସରେ ସବୁକିଛି ସମ୍ଭବ ହଉଛି, ତା ସାଙ୍ଗରେ ଭକ୍ତି ଏବଂ କର୍ମ ଟିକେ ଦରକାର। ଖାଲି ବିଶ୍ୱାସ କଲେ ନା ଭକ୍ତି କରିବାନି, କର୍ମ କରିବାନି, ଖାଲି ବିଶ୍ୱାସ କଲେ ଆମ ଭଗବାନ ମିଳେ ତା ଠିକ ନୁହେଁ, ତା ସାଙ୍ଗରେ କର୍ମ କରିବାକୁ ପଡିବ। ଭଗବାନଙ୍କୁ ଆମେ ଡାକିବା, ବିଶ୍ୱାସ ରଖିବା, ଭଗବାନ ଅଛନ୍ତି ଆମେ କର୍ମ କରି ଚାଲିବା, ତାହେଲେ ନିଶ୍ଚିନ୍ତ ଭଗବାନ ଆପଣ ଦେଖାଦେବେ। ଆଉ ଯଦି ବିଶ୍ୱାସ ନ କରି କାଲି ଭକ୍ତି କରିବାନି, କାଲି କହିବା ହଁ ଭଗବାନ ଅଛନ୍ତି ନା ଆମ ଆସିବା, ସେଇଟା କେବେ ଠିକ ନାହିଁ। କିନ୍ତୁ ବିଶ୍ୱାସ ମାନେ ଭକ୍ତି ଏବଂ କର୍ମ ନିହାତି ରହିବା ନିହାତି ଆବଶ୍ୟକ, ଆଉ ସେ କର୍ମଟା ହେଲା ସତ୍କର୍ମ।
1: ଠିକ ଅଛି, ମୁନା ବାବୁ ଆପଣଙ୍କୁ ଧନ୍ୟବାଦ ଦଉଛୁ, ଆପଣଙ୍କର ପସନ୍ଦର ଗୀତଟି
0: ଧନ୍ୟବାଦ ଦେବି,
1: ରହିଲି, ନମସ୍କାର।
0: ଆଗେ ଆଗେ ପ୍ରାର୍ଥନା କରୁଛି, ଜୟପୁର ଆର୍ଯ୍ୟ କିଙ୍ଗ ରଞ୍ଜନ ଭାଇ ଭଲରେ ତାଙ୍କୁ ଖୁସି ଥାନ୍ତୁ, ମାଶାଳା ସବୁବେଳେ ଘଣ୍ଟ ଉଡେ ରଖିଥାନ୍ତୁ, ଏ ମାସ ସାରା ଆପଣ ପ୍ରୋଗ୍ରାମ କରନ୍ତୁ ଏବଂ ସମସ୍ତେ ଉଦୟ ରାଜ କରିଥାନ୍ତୁ। ରିଟାୟାର ହେଲା ବାଦେ ଆପଣ ଆମ ଉଦୟରେ ରିଟାୟାର ହେଇପାରିବେନି, ଏତିକି ମାଗେ ଆଗେ ପ୍ରାର୍ଥନା କରୁଛି।
1: ଆଜ୍ଞା ନମସ୍କାର,
0: ରହୁଛି, ନମସ୍କାର।

0: ଆଜ୍ଞା ବିଶ୍ୱାସ ତ କରିବାକୁ ପଡୁଛି, ମତେ ମୁଁ ତ ଜଣଙ୍କର ସହାୟତାରେ ଚଲାବୁଲା କରଲୁ ଆଜ୍ଞା, ଆଉ ନ ବିଶ୍ୱାସ କରିବି ନାହିଁ ବୋଲି ଚିନ୍ତା ଆଜ୍ଞା, ଟିକେ ମିଶି ହେଲେ ରହୁଛି ଆଜ୍ଞା, ଆଜ୍ଞା ଜାଣୁଛି ଯେ ସେ କଥା କଣ କରିବା ଆଜ୍ଞା, ବିଶ୍ୱାସ ଅଛି ବିଶ୍ୱାସ ନାହିଁ, ମୋ ଯେମିତି କେତେ ଜଣ ଅଛନ୍ତି।
1: ନାଇଁ ନାଇଁ, ଆପଣ କିଛି ଦିନ ତଳେ କଥାରେ ଫୋନରେ କହୁଥିଲେ ଆମକୁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ ଯେ ଆପଣଙ୍କର ଯେତେବେଳେ ଦେହ ଖରାପ ଥିଲା, ଆପଣଙ୍କର ଜଣେ ସାଙ୍ଗ ସେ ନେଇକିରି ଆପଣଙ୍କୁ ଡକ୍ଟରଙ୍କୁ ଦେଖେଇଲା, ସବୁ ସାହାଯ୍ୟ କଲା ବୋଲି କହୁଥିଲେ ଆପଣ। ଆଜିକା ଦୁନିଆରେ ଏମିତି ବି ବନ୍ଧୁ ଅଛନ୍ତି, ଏମିତି ବି ସାଙ୍ଗ ଅଛନ୍ତି ଯେଉଁମାନେ ଦୁଃଖରେ ଛିଡ଼ା ହୁଅନ୍ତି ନାଇଁ କି? ନିଶ୍ଚୟ ଏମିତି ବିଶ୍ୱାସ କରିବା ଦରକାର ବି ନାଇଁ କି?
0: ହଁ ଆଜ୍ଞା, ବୋଲେ ଆମେ ଚିନ୍ତା କରିବାକୁ ପଡିବ ଆଜ୍ଞା, କିଏ ଭଲ କିଏ ଖରାପ ଟିକେ ଆମେ ନିଜେ ବି ଜାଣିବାକୁ ପଡିବ, ଜାଣିକିରି ସେ ଲୋକ ସହିତ ଆମେ ସମ୍ପର୍କ ରଖିବା କଥା ଆଜ୍ଞା।
1: ଏଇଟା ଗୋଟେ ଭଲ କଥା କହିଲେ,
0: ସମାନ ନାଇଁ କେତେ ଜଣ ଅଛନ୍ତି ପୁରା ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ଆଜ୍ଞା, କେତେ ଜଣ ଅଛନ୍ତି ପଛରେ ପୁଛିକି ପଳେଇବେ।
1: ତେଣୁକରି ତ ପାଞ୍ଚ ଆଙ୍ଗୁଠି ସମାନ ନୁହଁ
0: ନା ଆଜ୍ଞା,
1: ଏ ଦୁନିଆରେ ସମସ୍ତେ ସମାନ ନଥିବେ, କାହାର ବି କିଛି ନା କିଛି ଭଲ ଗୁଣ ଥିବ ଖରାପ ଗୁଣ ବି ଥିବ ନାଇଁ କି?
0: ଅଛନ୍ତି ସେମିତି ଆଜ୍ଞା, ମୋର ବି ଦୁଇ ତିନିଟା ସାଙ୍ଗ ମତେ ସବୁ ସମୟରେ ମତେ ସାହାଯ୍ୟ କରିବେ କରନ୍ତି, ଆଉ ମୋର ଦୁଃଖ ସୁଖ ସବୁ ବୁଝୁଛନ୍ତି, ସେମାନଙ୍କୁ ମୁଁ ବିଶ୍ୱାସ କରୁଛି ଆଜ୍ଞା।
1: ସକାଳେ ଚାଲିବା ହଉଛି କି ନାଇଁ?
0: ହଁ ହଉଛି ଆଜ୍ଞା, ଦୁଇ ଦିନ ମାତ୍ର ବନ୍ଦ ହେଇଗଲା ଆଜ୍ଞା, ପରଦିନ ଆଉ କାଲି ବର୍ଷା ତ ରାତି ସାରା ଦିନ ସାରା ବର୍ଷା ହଉଛି, ଆଉ କୁଆଡେ ପରଦିନ ଆଉ କାଲି ଦୁଇ ଦିନ ବନ୍ଦ ଥିଲା, ଆଜି ବାହାରିଥିଲି, ଆଜି ବୁଲାକୁ ଯାଇଥିଲି।
1: ବର୍ଷା ତ ବଡ ଅସୁବିଧା କରୁଛି, ଆଉ
0: କଣ କରିବା ଆଜ୍ଞା, ବର୍ଷା ସିଜନ ତ ବର୍ଷା ହବ ଆକା, ଆଉ କଣ କରିବା।
1: ଠିକ ଅଛି ନବୀନ ବାବୁ, ଆପଣ ଧନ୍ୟବାଦ ଦଉଛୁ, ଆପଣ ଫୋନ କଲେ ଆପଣଙ୍କର ପସନ୍ଦର ଭଜନ ଟି ଶୁଣି ଦଉଛୁ
0: ଆଜ୍ଞା। ଜଣକୁ ଟିକେ ଡେଡିକେଟ କରିଦେବେ ଆଜ୍ଞା,
1: କୁହନ୍ତୁ କୁହନ୍ତୁ,
0: ମୋର ଭାଇ ପ୍ରକାଶ ଭାଇ ଜଣେ ଅଛନ୍ତି ଦାସ ସାହିରେ, ଜୟପୁର ଦାସ ସାହିରେ।
1: ଆଚ୍ଛା ଆଚ୍ଛା,
0: ସେ ପ୍ରକାଶ ଭାଇ ଟିକେ ଡେଡିକେଟ କରିଦେବେ ଗୀତ।
1: ହଉ ହଉ ଠିକ ଅଛି, ରହିଲି, ନମସ୍କାର।
0: ହଁ ନମସ୍କାର ଆଜ୍ଞା।

ଏଇଠି ଶେଷ କରୁଛୁ ଫୋନ୍ ଇନ୍ ଅନୁରୋଧରେ ଓଡ଼ିଆ ଗୀତର କାର୍ଯ୍ୟକ୍ରମ ଡାଏଲ୍ ଆକାଶବାଣୀ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଆପଣ ଫୋନ୍ କରନ୍ତୁ ପ୍ରତି ମଙ୍ଗଳବାର ମଧ୍ୟାହ୍ନ 12:00 ରୁ 12:40 ଭିତରେ। ଆମର ଫୋନ୍ ନମ୍ଘର ହେଲା 06854।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଦିଲ୍ ତେରା ଆଶିକି ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅଲକା ୟାଗ୍ନିକ ଏବଂ କୁମାର ସାନୁ, ଗାଇଛନ୍ତି ସମୀରଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ନଦିମ ଶ୍ରାୱାଣ।

ଏଥର ଚଳଚ୍ଚିତ୍ର ଜାନ୍ ତେରେ ନାମ ନବାବ ଆର୍ଜୁଙ୍କ ରଚନାରେ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ସାଧନା ସରଗମ। ସଙ୍ଗୀତରେ ସଜେଇଛନ୍ତି ନଦୀମ ଶ୍ରାବଣ।

ଜାନ୍ ତେରେ ନାମ୍ ଚଳଚ୍ଚିତ୍ରର ଗୀତଟି ସହ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: तब से अब तक रेडियो में बहुत उतार चढ़ाव आए हैं। आज भी बहुत सारे संचार माध्यमों के होते हुए भी इस नायाब जादुई डिब्बे का आकर्षण समय के साथ कुछ कम नहीं हुआ है।
1: श्रोता, अभी आपने सुना कार्यक्रम रेडियो की कहानी। अब हमारा समय समाप्त हुआ चाहता है, तो अब अपने मित्र अजीत को
2: और विमलेश को मंग कार्यक्रम की तकनीकी टीम यानी कुसुमलता, चेतना, जगबंधु और मंजू जी के साथ कल तक के लिए आज्ञा दीजिए।
1: नमस्कार।
3: उमंग, उमंग, उमंग, उमंग, उमंग।
4: सुनिले NCERT द्वारा प्रायोजित कार्यक्रम उमंग। आपण माने कार्यक्रम सुनुछंदे आकाशवाणी जयपुर केन्द्ररो प्रचार करुछु तथ्य संबलित रूपक यात्रा। रचना एवं प्रयोजना करिछंदे मनोज कुमार सामंतराय। सहयोगिता जुगल किशोर पंडा।
5: मां सबु समय रे पिलार ए क्रंदन को कानो पारि सुने। ए क्रंदन भितरे निहित जुग जुगर तपस्यार फल, नूतन सूर्योदय रे स्नान करिवार अफुरंत आनंद, जन्मदात्रीर नूतन सृष्टिर अभिनव गर्व गौरव आउ जुगुप्सा भितरे से अनुभव करे सृष्टिकारिणीर महार्घ पदवी। मा शिशु क्रंदन भितरे पाए जुग सृष्टिर आद्य स्पर्श, अमृतमयी हे अमृतरे स्नान करी पकाए तार सृष्टिकु, सेथिपाई से अनेक स्वप्न देखुथाए। बाउला हुए, हसे, कांदे, पुणि लुह पी हसिबाकु हुए। ଏହି ତାର ସଂକଳ୍ପିତ ଜୀବନ ଯଜ୍ଞର ପୂର୍ଣ୍ଣାହୁତିର ଫଳ। ସେଇଥିପାଇଁ ସେ ନିଜେ ସୃଷ୍ଟିକାରିଣୀ ହେବା ପାଇଁ ସ୍ରଷ୍ଟାଙ୍କ ଅମୋଘ ଆଶୀର୍ବାଦର ସନ୍ଧାନ କରୁଥାଏ। ଜନଗହଳିର ବହୁ ଦୂରେ ନାଗାବଳୀ ନଦୀର ବାଲୁକା ପ୍ରାନ୍ତର ଡେଇଁ ସୁଉଚ୍ଚ ପାହାଡ଼ ଶ୍ରେଣୀ ପାଦ ଦେଶରେ ଏମିତି ସ୍ୱପ୍ନରେ ବିଭୋର ହେଉଥିଲା ସେ। ସେ ଆଙ୍କୁମିଣିଆକା ପୂର୍ବରୁ ଦୁଇ ପୁତ୍ରକୁ ଜନ୍ମ ଦେଇ ସେ ତୃତୀୟ ଗର୍ଭବେଦନା ପାଇବା ସମୟର କଥା। ସ୍ଥାନ ରାୟଗଡ଼ା ଜିଲ୍ଲାର କଲ୍ୟାଣ ସିଂହପୁର ବ୍ଲକର ଶିକରପାଇ ପଞ୍ଚାୟତର ତଳସଜା ଗାଁ, ନାଗାବଳୀ ନଦୀର 3 କିଲୋମିଟର ଦୂରବର୍ତ୍ତୀ ଛୋଟ ଗାଁଟିଏ। ଆମେ ପହଞ୍ଚିଲା ବେଳକୁ ଘର ପିଣ୍ଡାରେ ଚୁପ୍ଚାପ୍ ବସିଥାଏ ବୃଦ୍ଧ ମେଷମିଣିଆକା। ଆମ ପ୍ରତିନିଧି ତାକୁ ପଚାରିଲେ,
6: ତମ ନାଁ କି? ନା
7: ଆଙ୍କୁମିଣିଆକା
6: ତ।
7: ଗାଁ ସମସ୍ତେ ଏଇକରି ଆହୁରି ଗୋଟେ 4 ଜଣ ପିଲାକୁ ଧରିକରି କେଡ଼େ କଷ୍ଟରେ ନେଲି ଆଜ୍ଞା।
6: ଆଙ୍କମାନେ ତମ ସାଙ୍ଗରେ ଯାଇଥିଲେ କି?
7: ସେମିତି ଆଜ୍ଞା, ଗୋଟେ 4 ଜଣ ଧରେଇଲେ ଆଜ୍ଞା, 2ଟା ଟ୍ୟୁବ୍ ବାନ୍ଧିଲେ, 2ଟା ଟ୍ୟୁବ୍ ବାନ୍ଧିକରି ଆହୁରି ଚାରିପଟେ ରହିକରି ଆହୁରି ଗୋଟେ ହାତ ବୁଡ଼ି କରି ଗୋଟେ ହାତରେ ଏମିତି ଟେକି ଟେକି କରି।
6: ମେଷମିଣିଆକାର କଥା ଶୁଣୁ ଶୁଣୁ ମୁଁ ମେଷମିଣିଆକା ହେଇଯାଇଥିଲି। ଏହି ମୋର ଚିର ପରିଚିତ ନାଗାବଳୀ ନଦୀ ଅବବାହିକାର ଗାଁ ତଳସଜା, ଯେତେ ଯାହା ହେଲେ ଏଇ ମୋର ପ୍ରିୟ ଗାଁ, ଯେଉଁଠି ଦିନେ ମୋ ମା ଗର୍ଭରେ ରହି ନଦୀ ପାର କରିଥିଲି। ଏହା ଭିତରେ ନାଗାବଳୀ ନଦୀରେ କେତେ ପାଣି ବହିଯାଇଛି, କେତେ ସୁଖ ଦୁଃଖ ଏହାରି ଭିତରେ ବହି ମିଶିଯାଇଛି। ହେଲେ ଜୀବନଟା ଜୀବନ, ତାକୁ ବଞ୍ଚାଇବା ପାଇଁ ଲଢ଼େଇ। ଏ କଥା ମୋତେ ଆଉ ନୂଆ ଲାଗୁନି। ଦିନ ଥିଲା ଏ ପାଖରେ କେତେ ବଣ ଜଙ୍ଗଲ ଭର୍ତ୍ତି ହୋଇଥିଲା, ନାଗାବଳୀର ଧାର କେତେ ସରୁ ହୋଇ ବୋହୁଥିଲା। ଆଜି ଏତେ ଉସାର ହୋଇଯାଇଛି ଯେ ଏ କୂଳରେ ଡାକିଲେ ସେ କୂଳକୁ ଡାକ ଶୁଭୁ ନାହିଁ। ଆମର ଗାଁର ସମସ୍ତଙ୍କୁ ଏ ନଦୀ ପହଁରାଳି କରିଦେଇଛି। ସତେ ଯେମିତି ପହଁରା ଜାଣିନଥିଲେ ଆଉ ଜୀବନ ରହିବନି। ଏଠି ସମସ୍ତେ ଜୀବନ ନଈରେ ଭାସି ବୁଲୁଥିବା, ଫେଣ ସାଉଁଟୁଥିବା, ଚଳ ଭଉରିରେ ଘୁରି ବୁଲୁଥିବା କୁଟାକ୍ଷୀ ପରି। ଏବେ ବି ତଳସଜା ସେମିତି ରହିଛି, କିଛି ବଦଳିନି, ଖାଲି ବଦଳି ଯାଇଛି ସମୟ। ମୁଁ ବୁଢ଼ା ହୋଇଯାଇଛି, ମୋ ନାତି ବୟସ ପିଲାମାନେ ଗାଁରେ ଖେଳୁଛନ୍ତି ବୁଲୁଛନ୍ତି, ଠିକ ନାଗାବଳୀ ନଦୀର ଫେଣ ପରି। ମୁଁ ମେଷମଣିଆକା।

0: ଓ ପ୍ରବଳ ବର୍ଷା ହେଠି ଏମିତି ଝଡ଼ି ବର୍ଷାରେ କୃଷ୍ଣନଗର ଆଶା ଦିଦି ଟିକିମଣି ଆସୁଛି, ଛତା ଗୁଡ଼ ଧରିଛି, ପୁକ୍ତା ମାଇଜିକି ଦେଖିବାକୁ ଯାଉଛି ପରା
1: ଆଇଲ କି ଦିଦି?
2: ଆଇଲି ଆଇଲି। ପୁରା ତିଟି ଯିବାର ହେଲା। ଆଙ୍କୁ ଆଙ୍କୁ ଘର ଭିତରେ କିସ୍ କରୁଛୁ?
3: ଆଇଲ କି ଦିଦି? ଆସ, ସକାଳଠୁ ଦେହଟା ଭଲ ଲାଗୁ ନାହିଁ ଦିଦି। ଆସ ଏଠି ଏଠି ବସ। ବତୀ ନାନୀ, ଏ ବତୀ ନାନୀ, ହେଠି ଆ, ଟିକିମଣି ଆଶା ଦିଦି ଆଇଛି। ବର୍ଷାକୁ ତିନ୍ତି ଗଲ ଦିଦି?
2: ବର୍ଷା ଦିନରେ ବର୍ଷା ହବ ଆକା, ତୋର କଥା କିସ୍ କହ?
3: କିସ୍ କହିବି ଦିଦି, ଅଣ୍ଟା ପିଠି ଜବର ବଥା ହଉଛି ଦିଦି।
2: ହଇ ହଇ ହଇ,
3: ବସିଲେ ଭଲ ଲାଗୁ ନାହିଁ କି ଶୋଇଲେ ଭଲ ଲାଗୁ ନାହିଁ, ଖାଦି ପେଜ ମିଶା ଖାଇବାକୁ ଭଲ ଲାଗୁ ନାହିଁ ଦିଦି।
4: ଆସିଲ
2: ବତୀ, ଆଙ୍କୁର ପିଲା ଜନ୍ମ ଟାଇମ୍ ପାଖ ହେଇଗଲା, କେତେବେଳେ ବଥା ମାରିଦବ ବୁଝିଲ?
4: ଚିନ୍ତା କରନା ଦିଦି, ଦୁଇ ଦୁଇଟା ପିଲାର ମା, ତାକୁ ଆହୁରି କହିବାର ଅଛି କି, ତାକୁ ଆହୁରି ବୁଝେଇବାର ଅଛି କି?
2: ହଇ ଯେ ବର୍ଷା କାକର ଗୋକା ଜଗିବାରଛି, କାକର ଜବର ହେଲେ ପୁକ୍ତା ମାଇଜିକୁ ଶନିପାତ ଡର ଅଛି। ମୁଇଁ ଦେଇଥିବା ଉଷମାନେ ଖାଇଲୁ ତ ଆଙ୍କୁ?
3: ଖାଇଲି ତ ଦିଦି, ଆହୁରି କେତେଟା ବଟିକା ପଡିଥିବ ପରା।
2: ହଁ ହଁ ହଁ, ହଉ ଉଷ ଖାଉଥିଲେ ଆଉ ଡର ନାହିଁ। କାଇଁ ହାତ ଆଣ, ନାଡ଼ି ଦେଖିବା।
3: ଦେଖ,
2: ଠିକ ଅଛି ଠିକ ଅଛି ଠିକ ଅଛି।
4: ଗୋଡ ଚାପିବ କି ଦିଦି? ସେ ପଦ୍ମନ ମୁଣ୍ଡ ବେଳରୁ ଚିନି ଆଣିବାକୁ ଯାଇଛି ଯେ ଯାଇଛି, ସଞ୍ଜ ହେଇଗଲାଣି,
2: କିସ୍ କରିବା କହ? ଆମେ ତ ସବୁ ଜାଣିଛୁ ବତୀ, ଗାଁରେ ଦୋକାନ ନାହିଁ କି ବଜାର ନାହିଁ, ନାଗା ଭଳି ଲଙ୍ଘି କରି ଏକା ଯିବାର ଅଛି। ଯିବ 5 କିଲୋମିଟର, ଆଇବାକୁ 5 କିଲୋମିଟର, ସିଟା ମିଶା ପାଦରେ ଚାଲି ନଦୀରେ ପହଁରି।
3: ତୁମକୁ ଜୁହାର ଦିଦି, ନାଗା ବଗିଟେ ଆଜି କେତେ ପାଣି ଆଇଛି ଯେ ତମେ ଆସିପାରିଲ?
2: କୋଉଠି ଆଣ୍ଠୁଏ କୋଉଠି ଅଣ୍ଟେ ପାଣି, ଏ ଖାପକୁ ଯୋଉ ଦୌଡ଼ି ବାନ୍ଧିଛି ତି, ତାକୁ ଧରି ଧରି ଆଇବାରେ ହେଲା।
3: ଆଉ କିସ୍ କରିହବ ଦିଦି, ଆମର ଦୁଃଖ କଷ୍ଟରେ ତମେ ଏକା ସହ, ତମର ଋଣ ଶୁଝି ହବ ନାହିଁ ଦିଦି।
2: ସେମିତି କଣ ଆଙ୍କୁ, ପିଲା ଭଲରେ ଭଲରେ ହେଇଗଲେ ତ ପାର ହେଇଯିବୁ।
4: ନାଗା ଭଳି ପାର ହେଲେ ତ ସିଏ ପାର ହେବ ଦିଦି।
2: ଅଣ୍ଡ୍ରା ପିଲାମାନଙ୍କର ସାଙ୍ଗରେ କଥା ହଉଥିଲି, ଖଟିଆରେ ଭୂଇଁ ନବୁ ବୋଲୁଥିଲେ, ଖାଲି ବର୍ଷାକୁ ଏକା ଚିନ୍ତା। ଆଜି ତ ବର୍ଷା ଟିକେ ଉଣା ହେଇଛି, ଆଗକୁ ମିଶା ଉଣା ହବ ବୁଝିଲୁ।
3: କେମିତି କିସ ହବ କି ଦିଦି, ମୁଇଁ ତ ମାଉଲି ମାଆକୁ ଆକା ସ୍ମରଣ କରୁଛି।
2: ଆରେ ପିଲାମାନେ, ତାର ଉପରେ ଏମିତି ଲେଦି ହୁଅନ ରେ, ଆଉ ଅଳ୍ପ କେତେ ଦିନ ରହିଛ, ତମର ଘରକୁ ଆହୁରି ଗୋଟେ ନୂଆ ପିଲା ଆଇବ। ଘରକୁ ଆଇଲା ଉତାରୁ ତୁଇ ତାକୁ ସାଧିବୁ, ସେଟା ପାଇଁ କା ସରକାର ଦୁଇଟା ପିଲା ଏକା ବୋଲଛେ, କାଇଁ ଟିକେ ଖଟିଆରେ ଶୁଅ ଦେଖିବା। ଆ
4: ବର୍ଷା ଦିନକୁ ପୁକ୍ତା ହବାଟା ଏମିତି ଏକା ଦିଦି, ବାଟ ନାହିଁ କି ଘାଟ ନାହିଁ, ମୈଦ ନାହିଁ କି ଆସ୍ପତ୍ର ନାହିଁ, ଆମର ଲାଗି ତମେ ଏକା ସବୁ ଦିଦି।
2: ବତୀ, ସମୟ ପାଖ ହେଲା ପରା ଲାଗୁଛି, ଆଜି କି କାଲି କି ହେଲା ପରା ହବ, ତୁମର ଲୁକବାକ ମନକୁ ଖବର ଦେଇଦେବ ତି, ତୁମେ ଲୁକ

0: ସବୁ ରେଡି କରିଦେଇଥ।
1: ସବୁକୁ ଡାକ, ଆଙ୍କର କିସ ହବ କି କିସ କି
2: କିସ ହେଲା ଶ୍ରୀଧର?
3: ସଞ୍ଜ ବୁଡ଼ିକିରି ରାତି ହେବାକୁ ହେଲାଣି, ଇଆଡ଼େ ବର୍ଷା ଲାଗି ରହିଛି, ଏବେ ଆଙ୍କ ପାଇଁ କିସ କରିହେବ ତ? ଆଶା ଦିଦିକୁ ଖବର କର।
1: ଆଶା ଦିଦି ଆଇଛି ମୋ, ସିଏ ତ ଆଙ୍କୁ ଦେଖିକିରି କହିଲା ପୁଣି ତୁଇ ଲେଟ୍ କରନା ତ ଗଙ୍ଗାଧର ବିଶ୍ୱନାଥ ସୁନା କାମରା ଜୟରାମ ସବୁକୁ ଡାକି ଆଣିଛା।
3: ଛତରେ ଆଣୁଛି
2: ଇ କରେଣ୍ଟ ମିଶାରୁ ଏବେ ଆଗା ଯିବାର ଥିଲା, ଚାରିଆଡ଼େ ଅନ୍ଧାର ହେଇଗଲାଣି।
1: ଯା ମୋ ତାଙ୍କ ମୁଁ ଡାକେ
3: ମତନା ନେ ଇ ଛତା ଧରେ, ମୁଁ ଏଇ ବାଟେ ଯାଉଛି, ତୁ ସେ ବାଟେ ଟିକେ ଦେଖେ।
2: ବାହ ବଡ଼ ଜାଟି ଏକା
4: ଏଇଟା ହଉ ଆମର ନୁଆ ହେଇକି ରହିନି, ବେଳ ନାହିଁ କାଳ ନାହିଁ, ଯେତେବେଳେ ଯେଉଁଟା ହେଲେ ଆମକୁ ଆଗା ସାମ୍ନା କରିବାକୁ ହେଉଛି। ଆମର ପାଇଁ ଆମେ ଏକା, ଗାଁର ସମସ୍ତଙ୍କର ପାଇଁ ସମସ୍ତ। ଆଜି ଆଙ୍କର କଷ୍ଟ ହେଇଛି, କାଲି ଆହୁରି କାହାର ହବ? ଏମିତି ଡକାହକାର ଜୀବନ ତ ଆମର। ଗଲା ବର୍ଷ ମୋର ସାଙ୍ଗ ରାମି ଉଷ ଟିକେ ପେଇ କେତେ ଡବଳ ବିକଳ ହଉଥିଲା, ଗୋଟେ ଭାଙ୍ଗିଲା ଚେୟାରରେ ବସେଇକିରି ଦୌଡ଼ି ବନ୍ଦା ବନ୍ଦିକିରି ଚାର ଲୋକ ବୋହି ନଉଥିଲୁ ନଦୀ ପାର ହଉ, ସିଏ ଆର ପାରିକି ଚାଲିଗଲା, ମୁଇଁ ଏକା ହେଇଗଲି। ମୋର ବେଳର ଆଉ କିଏ ମିଶା ଏବେ ଗାଁରେ ନାହାନ୍ତି। ଆମର ଏଇ ଗାଁଟା ଏମିତି କାହିଁକି ହେଲା କେହି ଜାଣି, ଏ ଦେଶରେ କେତେ ଗାଁ ଅଛି, ଗାଁରେ ଆମର ପୁରା ଲୋକ ରହୁଛି, ତାଙ୍କ ମନଙ୍କର ଲାଗି ସବୁ ହେଇପାରୁଛି, ହେଲେ ହେଲେ ଆମର କଥା ଶୁଣିବାକୁ କିଏ ନାହିଁ କି? ଯୁଗ ଯୁଗ ଧରିକିରି ଆମକୁ ଏମିତିକା ବଞ୍ଚିବାକୁ ପଡ଼ୁଛି, କିଏ କିଏ ହେଲେ କିଛି ବୁଝିପାରୁନାହାନ୍ତି ଆମର।
5: ଅବସ୍ଥା କେତେକର ହେଲାଣି ଦିଦି? ଆମକୁ ସେ ରାତାରାତି ଯିବାକୁ ହବ କି କେମିତି?
6: ଯାଇପାରିଲେ ତ ଭଲ, ମାତ୍ର କାଲିକି ଯେ ଯେମିତିକିରି ହେଲେ ନେବାକୁ ହବ।
5: ରାତିଟା ଅସୁବିଧା ନାହିଁ ତ ଦିଦି?
6: ଟୁ ଫିଙ୍ଗର ହେଲା ପରେ ଲାଗୁନାହିଁ, ଏବେ ରାତି ଟିକେ ଜଗିଦେବା।
5: ଆମେ ଏକା ରାତି ଜଗିବା ଦିଦି? ଏ ଲାଇଟ୍ଟା ଗୋଟେ ମିଶା ଏବେ ଏକା ନାହିଁ, ଅନ୍ଧାର ଭିତରେ ଟାମଡି ହେଇଯିବାର ହେଉଛି। ହେଟି ପଦାରେ ଗାଁ ଲୋକମାନଙ୍କର କଥା ଶୁଭୁଛି, ଆଇଲେଣି ପରେ ଲାଗୁଛି। ହେ ଦିଦି ଆଇଲେଣି ଆଇଲେଣି।
1: ମୁଁ ଏବେ ପୁରା ନାଗାବଳି ନଦୀ ଲଙ୍ଗିକିରି ଆଇଲି, ପାଣି ଏତେ ନାହିଁ ବୁଝିଲ। ଖଣ୍ଡେ ବାଟ ବାସରେ ଗଲି, ତାର ଚାଲିକିରି ଗଲି।
7: କୋଉଠି ବେପାର ଏମିତି କାମ ଡାକୁଥିଲା କି?
1: ଅଧେ ଦେଲା, ବେଡ଼ା କାମ ଚାଲିଛି, ଆହୁରି ଡାକିଛି।
7: ଦେଖିଲୁ କି?
2: ହେଲେ କିସ ବୋଲୁଛ, କେମିତି ଯୁଗାଡ଼ କରବା?
3: ମୁଇଁ କହିବା କଥା କିଷ୍ଟା ବୋଇଲେ ଖଟିଆ ଦୌଡ଼ି ବାଉଁଶ ରେଡି କରିଥିବା, ଯେତେବେଳେ ବୋଇଲେ ଭୂଧାପରେ ଭାରିକିରି ଗଲା ପରା ହବ।
1: କେଡ଼େ ଧାପରେ ଗଲେ ମିଶା ତିନ ରୁ ଚାରି ଘଣ୍ଟା ଲାଗିଯିବ ଆକା,
7: ତାହିଁରେ ବର୍ଷା ରାତି ଛଅ ଘଣ୍ଟା ଲାଗିଯିବ ବୋଲ ତ
2: କହିମ। ରାତି ଅଧରେ ଆମେ ଗଲେ ମିଶା ଶହେ ଆଠ ଗାଡି ଆଇବ ତ ନବ, ଏମିତି ଦେଖିଲେ ସାତ ଆଠ ଘଣ୍ଟାର କଥା ନାଇଁ କି?

0: କହିଲା ପରା ସବୁ ରେଡି କରିଥିବା, ପାଳି କରି ରାତି ଜଗିବା, କିଏ ଲୁଡ଼ା ବୋଇଲେ ଫାଟିକିରି ବାହାରି ପଡ଼ିବା, ବୁଝିଲ
1: ପିଲାମାନେ ରେଡି? ତମମାନେ ରାତିରେ ସବୁ ଶୋଇ ପଡ଼ରେ, ମୁଇଁ ଜଗିଥିବି, କି ସେଲେ ଡାକି ଦେବି
2: ସିନ୍ଧି କରିବା କି ହଉ ହେଲେ ଆଉ
3: দাদি, এ দাদি রাতি যাক ইন্দি একা বসছু কি?
1: শ্রীধর জয়রাম সুরনাম উঠলে রে
3: তাঁকে আসছি তি
4: নানা আঙ্কু রাতি যাক কষ্ট পাইলা এবে নেবা কি কিন্তি
3: সবু আসলে রেডি যা
5: মদনা এ মদনা আইলুনি কি হেটি রমেশ জয়রাম গঙ্গা বিশু মনে মিশে আইলেনি কিস করবা হ
1: ଖଟିଆ ରେଡି କରେ ପିଲାମାନେ ଆଉ ଲେଟ୍ କରିବା ନାହିଁ, ଆଶା ଦିଦି ମିଶା ଅଛନ୍ତି ସାଙ୍ଗରେ ବୁତି ଯିବ, ଆମେ ବାହାରି ପଡ଼ିବା।
5: ତୁ ଆହୁରି ଇ ବୟସରେ ଯିବୁ କି?
1: ନଦୀ ଲଙ୍ଗଲା ଉତରୁ ପଳେଇ ଆଇବି, ଚାଲ କି ନା
2: ଯିବ କି ନା? ନା
1: ମୋର ବାଡ଼ିଟା ଧରେଇ ଦେ ତ ବେଗି ବାହାରି ପଡ଼ିବା।
0: ମୁଇଁ କି ଯେ କହୁଥିଲି କି ନଦୀ ବାଟେ ନ ଯାଇକିରି ଡଙ୍ଗର ବାଟେ ଯିବା କି ବୋଲୁଥିଲି।
5: କି କଥା କହୁଛୁ ମ? ଏବେ 10 କିଲୋମିଟର ପାହାଡ ଚଢିକିରି ମାଝିଗୁଡା କୋଟଲାଙ୍ଗ ବାଟେ ଯିବୁ? ନାଇଁ ନାଇଁ ହେଇ ପାରିବ ନାଇଁ।
3: ଆରେ ବାବୁ ଦେଖା ଦେଖି ହଉ ନ ରେ, ଦେଖୁ ଦେଖୁ ଏବେ ସକାଳ 8 ହେଇଗଲାଣି।
4: ଦେଖ ସମସ୍ତେ ସାବଧାନ ହେଇକିରି ଯିବା, ମୁଇଁ 108, 102 ଆମ୍ବୁଲାନ୍ସକୁ ଫୋନ କରିଦଉଛି।
0: ଆଗ ନଦୀ ଲଙ୍ଗିଲେ ତ ତାର ତାର 108 କି ଜନନୀ ଗାଡି କି ଚାଲ ଗୁଟେ କରିବା।
2: ସବୁ ରେଡି ହେଇଗଲା ଯିବା କି ହବ?
6: ତୁ ଟିକେ ପଚୁକ ହାତ ଆମକୁ ବାଟ ଛାଡ଼, ଆମେ ଯିବୁ
4: ଟିକେ ଉଲ୍ଲାସରେ ଏକା ଚାଲ ରେ ବାବୁ ମାନେ ଉଲ୍ଲାସରେ ଚାଲ
6: ରେ ରେ ମରେ ତମରେ ଏ ଦୁରାମ
2: ତୁଇ
6: ହଁ ହଇ ମୋର ଇଆଡ଼େ
4: ଆମକୁ ଏକା ଏଇ ଦଣ୍ଡ ପାଇବାକୁ ଅଛି, ମାସ ନାହିଁ ବର୍ଷ ନାହିଁ ସବୁଦିନ ଏକା ପରେ ଏକା।
7: ଆମର ଗୋଟେ କାକି ଆଖ ପାଖର 10 ଗାଁର ଲୋକ ଏମିତି ଏକା ଅଛନ୍ତି, ବୁଝିଲୁ ବତି?
2: ଅଙ୍କୁ
4: ମା ଆହୁରି ବେଶୀ ବାଟ ନାଇ ଗୋ, ହେଠି ଖେଟି ଯିବା।
6: ଆମର ସବୁର ଭାଗ୍ୟ ଗୋଟେ ପରେ ଆଗ ବନ୍ତ
2: ସିଧା ପାଇଁ ଗାଁରେ ଗୋଟିଏ ଆଗା ନଳକୁ ଦେଇଛନ୍ତି, ସ୍କୁଲ କି ଅଙ୍ଗନବାଡ଼ି ନା ଆଗନ୍ତୁ ନାହିଁ, ବୁଝିଲୁ କି ନାହିଁ?
8: କରେଣ୍ଟ ଲାଇନ୍ ନାହିଁ କି?
2: ଅଛି ଅଛି,
8: କହୁନୁ
2: ଗାଁ ବନ୍ଧା ହେଇଛି ସେ ଗାଁକି ପରା କରେଣ୍ଟ ନାହିଁ, ଦେଖୁନୁ ଖାଲି ରାତି ଯାକ କରେଣ୍ଟ ବନ୍ଦ।
6: ବାବୁ ତୋର ସିନା ବପୁ ଅଛି ଯେ ଭୁଇଁକିରି ଦବୁଡି ଦବୁ, ତିନିଟା ମାଇଜି କିଏ ସମ୍ଭାଳି ପାରିବେ କି?
3: ନାନା ତୋର ସି 3 କୁ କେମିତି ଭେଟିଲୁ କହ ପରା?
2: ଶିଖର ପାଇଁ 10 ବଜାରରେ ଖଡ଼ୁ ଲଡ଼ୁ ଧରିକିରି କେତେ ଖୁଜିଲା ରେ ବାବୁ।
8: ଏବେ ସେ କଥା ବୋଲେ କାହିଁକି ହେବ ତମ ବୋଲୁ
2: ଗଲେ ଭାତ ଜଣା ପଡିବ ନାଇକିରି ବୋଲିଦେଲା, ବୁଝିଲୁ କି ରିସା ହଉ ନା?
3: ହେଟି ନାଗାବଳୀ ନଦୀ ପାଖ ହେଲା ପରା ହେଲାଣି,
1: ଧୀରେ କରି ରିସାଲ ରେ ବାବୁ ମାନେ ଏତେ ଦବୁ ତ କି ପାଇଁ
8: ଦେଖିଲେ ଆଇବି ବୋଲିକିରି ଆଇଲା ଆଗା।

0: ମା, ସେ 20 କିଲୋମିଟର କଲ୍ୟାଣୀ ବିରିଜ ବାଟେ ଯାଇଥିଲେ ତ ହେଇଥାତା, ଏତେ ବାଟ ଚାଲିବାକୁ ଆହୁରି ନୂତି ଲଗିବା ପରେ ପାଖ ବାଟରେ ଯିବା ବୋଲି ସବୁ ଇଚ୍ଛା ହେଲେ ହେଲେ ତ
1: ନାଗାବଳିରେ ପୁର ପାଣି ଆଇଛି, ନାଗାବଳିରେ ପାଣି ଜବର ହେଲାଣି ପିଣି, ହେଟି ସୁରନା ଦେଖିକିରି କହିଲା ସୁରନା
2: ହେଲେ ଏବେ କେମିତି କରବା ତ
1: ଉପର ମୁଣ୍ଡରେ ରାତି ଯାକ ଜବର ପାଣି ପଡିଛି, ସେଟା ପାଇଁ ନାଗାବଳି ଫୁଲି ଯାଇଛି। ମୁଇ ସୁରନାକୁ ଗାଁକୁ ପଠେଇଛି, ସିଏ ଟିମ୍ ଦୁଇଟା ଧରିକିରି ଆଇବ ଏବେ। ସୁରନା କହୁଥିଲା ବଡ଼ ବଡ଼ ଗଛ ମାନେ ଅଧା ବୁଡ଼ି ଗଲାଣି ପିଣ୍ଡରେ,
3: ବୁଝିଲେ ଆମେ ଠିଆ ହେଲା ପର୍ଯ୍ୟନ୍ତ ପାଣି ଆଇବ ବୋଲୁଛୁ କି କିସ?
1: ହୁସିଆର ହେଇକିରି ଚାଲ ରେ, ଦେଖିବା ଦୁଇଟା ହେଲେ ଦେଖିବା, ଚାଲ
2: ହଉ ହଉ ହଉ ଚାଲ।
4: ସବୁକିଛି ଚିମରା ହେଇଗଲ, କିସ କରିବା ଏବେ?
1: କି ସେତେ ଭାବୁ ତମ ସମସ୍ତେ ଗୋଟେ ପାଖରେ ହେଇକିରି ଯିବାରେ
0: ପର୍ବତ ଚଢିକିରି ମାଝିଗୁଡା ବାଟେ ଯିବାର ବାବୁ ବୋଲୁଥିଲେ, କିଏ ମୋର କଥା ଶୁଣିଲେ ତ?
1: ସି କଥା ମାନେ ଏବେ ଭାବିକିରି କିଛି ଲାଭ ନାହିଁ ରେ ବାବୁ।
5: ପାଣି ଭିତରେ ଓଜନ ମିଶା ଉଣା ହେଇଯିବ, ଖଟିଆ ତଳେ ଟ୍ୟୁବ ବନ୍ଧା ହେଇଛି ଯେ, ମାତ୍ର ସବୁ ପଡୁଥିବାର କାଛି
6: ଦେଖ, ମାତ୍ର ଖଟିଆ ଟ୍ୟୁବ ଉପରେ ବେଶୀ ଲଦା ଲଦି ହବ ନାଇଯିବ।
1: ଏଠି ଶୁଣ ସମସ୍ତେ, ଇ ଯୋଉ ଝଲା ଢେପରେ ଦୌଡି ବନ୍ଧା ହେଇଛି ସେଟା ଧରିକିରି ଆଶା ଦିଦି ଯାଉ, ବୁଝିଲ କି? ତାର ପାଖରେ ଖଟିଆ ଚାଲୁ, ଇ ବାଟେ ବତି ରହିବ, ମୋର ସେଙ୍ଗା ଆଣ ତ, ଦେ ମୁଇ ଆଗରେ ଚାଲିବି, ବାଟ ଦେଖେଇବି ସବୁକୁ, ଆଣ ତ। ଏଠି ସି ଦୌଡି ସି ମୁଣ୍ଡକୁ ଗଲା ଉତାରୁ ଡେବରି ବାଟେ ମଲକେଇକିରି ଖୋଜୁରୀ ଗଛ ସିଧାକୁ ଯିବାର ଅଛି, ତାର ଉତାରୁ ମୁଁ କହିବି, ଚାଲ କି ନା?
7: କି କାକର ପାଣି ରେ, ପୁର ପାଣି ଏତେ କାକର କି?
8: ଉପର ମୁଣ୍ଡରେ ରାତି ଯାକ ବର୍ଷା ହେଇଛି ତ, ପାଣି ଭିତରେ ଆଉ କାକର ବେଶୀ ଜଣା ପଡିବ ନାହିଁ ରେ ମୁନା।
9: ଦୌଡି ଭିତରେ ଆଙ୍ଗୁଠି ପୁରେଇ କରି ଘାଟିକିରି ଧରିଥାମା।
10: ଆଜି ସେ ସବୁର ସେନା ଜିଡ଼ିକୋଲା ଆରାଗୁଣ୍ଡା ଲୁତରପଡ଼ା ଗାଁରେ ମିଶା ପାଣି ପଶି ଯାଇଥିବ ପରେ ଲାଗୁଛି।
5: ଇବାଟେ ପଲମା ଖଟରୁ ପାଡୁ ହିମା ଦେଲା

0: ନିମା ଦ୍ୱାରା ମିଶା ବୁଡ଼ି ଯାଇଥିବ
1: ଦ୍ୱାରରେ ପିଲାମାନେ
2: ସମସ୍ତେ ଠିକଣା ହେଇକିରି ଚାଲ, ଆଙ୍କର ମୁହଁରେ ପାଣି ପଶି ଯାଉଛି। ଦେଖିକିରି ଦେଖିକିରି
3: ସିଟା ଗୋଟେ ଗଛର ଡଙ୍କରେ ମୋର ଗୁଡ଼ରେ ଆଗଚୁର ଲାଗିଲା, ଏବେ ତୋର ବାଡ଼ି ଯାଇଛି ରେ।
4: ଖଟିଆକୁ ଧର ରେ, ଟ୍ୟୁବ ପାଖରେ ରହ, ଟିକେ ଉଲ୍ଲାସରେ ଧରିଛା, ଆଉ ଟିକେ ବାଟ ତ। ଧୀରେ ସୁସ୍ଥେ ଟ୍ୟୁବ ସାଙ୍ଗରେ ଖଟିଆ ଢେପକୁ ନବା,
5: ଆଗରୁ ଏମିତି କେବେ ହେଲେ ହେଇନଥିଲେ ରେ ବାବୁ।
4: ହେଠି ସେ ରୋଡ ପାଲରେ 108 ଗାଡି ଠିଆ ହେଇଛି
1: ରେ।
6: ଆଙ୍କୁ ତୁଇ ବଡ଼ ହାଣ୍ଟୁଆ ମାଇକିନାଟାରେ ଆଶା ଦିଦି ଆହୁରି ବତେଇ ମିଶା ବଡ଼ ହାଣ୍ଟୁଆରେ ଯା, ଭଲରେ ହସ୍ପତ୍ରକୁ ଯାଇକିରି ଆମା ଯା ଗୋ।
7: ସେ ପଥର ଉପରେ ବସିକିରି ମେଷ ଡଗରା କି ସେଲେ ଭାବୁଛି, ଦେଖ ପରା
8: ଏମିତି ବାଟରେ ଚାଲି ଚାଲି ମୁଇଁ ଡଗରା ହେଇଗଲି। ଦିନକୁ ଦିନ ପରିସ୍ଥିତି ବିଗୁଡ଼ୁଛି ସିନା, ଫଲ ହବାର ନା ଧରୁନାହିଁ। ଗୋଟେ ପିଲାକୁ ଜନ୍ମ କରାଇବା ଲାଗି ଆଜି କେତେ ଜୀବନ ପାଣି ଛଡ଼ାଇଥିଲେ, ଆମର ଜୀବନଟା ଏମିତିକା, କେବେ ଗଲା କି ରହିଲା କିଏ ମିଶା ଜାଣିବାକୁ ନାହିଁ। ସେ ଗାନ୍ଧୀ ମହାପ୍ରଭୁ କି ଲକ୍ଷ୍ମଣ ନାୟକ ପରା ଜୀବନ ଦେଇଥିଲେ ସମସ୍ତେ ମନେ ରଖିଥାନ୍ତେ, ମାତ୍ର ଏଇ ଗଛ ପଥର ପରେ ଆମର ଜୀବନ ମିଶା ପଥର ହେଇଯାଇଛି, ଆମର କଥା ଶୁଣିବାକୁ ବୁଝିବାକୁ କିଏ ମିଶା ନାହିଁ।
9: ଆଜି ଜୀବନ ଜିତିଛି,

ହସ୍ପିଟାଲରେ ଆଙ୍କୁର ଝିଅ ହୋଇଛି, ତାର କାନ୍ଦ ଶୁଣି ସମସ୍ତେ ହସୁଛନ୍ତି। ମାତୃତ୍ୱର ଆସ୍ୱାଦନରେ ଆଙ୍କୁ ମିଣିଆକା ତାର ସବୁ ଦୁଃଖ ଯନ୍ତ୍ରଣା ଭୁଲି ଯାଇଛି। ହେଲେ ପୂର୍ବପରି ରହିଯାଇଛି ନାଗାବଳୀ ନଦୀ, ତଳସଜା ଗାଁ, ପାହାଡ଼, ପର୍ବତ ଆଉ ଜଙ୍ଗଲ। ସମସ୍ତେ ଆଶା ବାନ୍ଧିଛନ୍ତି ତାଙ୍କ ଗାଁ ପାଇଁ ନାଗାବଳୀ ନଦୀ ଉପରେ ବ୍ରିଜ୍ଟିଏ ହେବ। ସତରେ ହେବ ତ? ଆଜିର ଜନ୍ମିତ ଶିଶୁ କ'ଣ ସତରେ ବ୍ରିଜ୍ ଉପରେ ହସି ଖେଳି ଯାଇପାରିବ ତ?

ଶୁଣିଲେ ତଥ୍ୟ ସମ୍ବଳିତ ରୂପକ ଯାତ୍ରୀ। ରଚନା ଏବଂ ପ୍ରଯୋଜନା କରିଥିଲେ ମନୋଜ କୁମାର ସାମନ୍ତରାୟ, ସହଯୋଗିତା କରିଥିଲେ ଯୁଗଳ କିଶୋର ପଣ୍ଡା, ରେକର୍ଡିଂରେ ସହାୟତା କରିଥିଲେ ଶରତ ପାଢ଼ୀ ଏବଂ ନିରଞ୍ଜନ ପଣ୍ଡା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ପାଲା ରାମ ହନୁଙ୍କ ଭେଟ, ପରିବେଷଣ କରିଛନ୍ତି ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀମାନେ।

ଶ୍ରୀମନ୍ ଶ୍ରୀ ସତ୍ୟନାରାୟଣଙ୍କ ପିତର ଥି ବୋଲାନନ୍ଦ କବାର ହରି ହରି ବୋଲ ଶଙ୍କରବାସିନୀ ମା ସାରଦେବୀଙ୍କ ପିତର ଥି ବୋଲାନନ୍ଦ କବାର ହରି ହରି ବୋଲ ଆର ଏକ ବାର ହରି ହରି।

ଅନ୍ତରେ ଭକ୍ତ ଭଗବାନ ଏକ କଞ୍ଜପରେ ଲୟ ରଖି କହୁଛି, ହେ ପ୍ରଭୁ ଜୀବନର ହରି, ଏ ଦୁଃଖରେ କାଳ ଯାକ ମୋର ଅତିବାହିତ ହୋଇଗଲା, ଆପଣ ଟିକେ ହେଲେ କର୍ଣ୍ଣପାତ କଲେ ନାହିଁ, ଗରିବର ଦୁଃଖ ଆପଣ କେବେ ହେଲେ ବୁଝିଲେ ନାହିଁ। ଭକ୍ତ କଣ ନିବେଦନ କରୁଛି।

ପ୍ରଭୁ ଆପଣ ତ କଞ୍ଜ ପୈର ବ୍ୟତୀତ ମୁଁ ଅନ୍ୟ କାହା କଥା ଭାବିଲି କି କାହା କଥା ଚିନ୍ତା କରିକି ଆପଣ କାହିଁକି ମୋତେ ଏତେ ଅପରାଧରେ ପତିତ କରୁଛନ୍ତି? ତାପରେ ଭକ୍ତ ନିବେଦନ କରୁଛନ୍ତି, ଦୟା କରି ଦୟା କରି।

0: ତାପରେ ଭକ୍ତି ନିବେଦନ କରି କହୁଛି ହେ ପ୍ରଭୁ, ଆପଣଙ୍କ କଞ୍ଜକ ପୈରବିତ୍ତ ମୁଁ ଆଉ କିଛି ଭାବିବାର ମୋତେ ଆଉ ସମୟ ନାହିଁ। ତାପରେ କଣ ଭକ୍ତ
1: କହୁଛି,
0: ଜାତଂ ସୂର୍ଯ୍ୟ କୂଳେ ପିତା ଦଶ ରଥ କ୍ଷେମଣି ଭୁଜା ମର୍ଗଣି ସୀତା ସତ୍ୟ ପ୍ରଣୟ ନା ପ୍ରଣୟ ନି ଯଶ୍ୟାନୁଜ ଲକ୍ଷ୍ମଣ ସମନ ଚାସ୍ତି ଭୁବନେ ପ୍ରତ୍ୟକ୍ଷ ବିଷ୍ଣୁ ସ୍ୱୟଂ ରାମ ଜେନା ବିଡ଼ମ୍ବିତ ପିବିଧିନା ଚାନ୍ୟ ପରେ ଯେ ସୂର୍ଯ୍ୟ ବଂଶରେ ଜନ୍ମଗ୍ରହଣ କରିଥିଲେ ଯାହାଙ୍କର ପିତା ହେଉଛନ୍ତି ଦଶରଥ, ଯାହାଙ୍କର ଯଶକୀର୍ତ୍ତି ପୃଥିବୀ ସାରା ବ୍ୟାପି ଯାଇଛି, ଯାହାଙ୍କର ଭାଇ ହେଉଛନ୍ତି ଲକ୍ଷ୍ମଣ, ଯାହାଙ୍କର ପତ୍ନୀ ହେଉଛନ୍ତି ସୀତା, ସତୀ ସତ୍ୟପରାୟଣୀ, ତାଙ୍କ ଭାଗ୍ୟରେ ମଧ୍ୟ ବିଡମ୍ବନା ପଡିଲା। ସେ ଆଜି 14 ବର୍ଷ ମାନଙ୍କୁ ଗଲେ, ଆମେ ଅନ୍ୟମାନଙ୍କ କଥା କଣ ବା କହିବା, କାହାରି କଥା କହିପାରିବା ନା। ଏମତ କହୁ ରାମଚନ୍ଦ୍ର ଆଜି ସମସ୍ତଙ୍କର ମନାଭୀଷ୍ଟ ପୂର୍ଣ୍ଣ କରନ୍ତୁ, ବୋଲାନ ଦେଖବାର ହରି ବୋଲ। ସେଇ ବନବାସରେ ଯାଇ ପଞ୍ଚବଟୀରେ ଆଜି ଘରଣୀ ହରେଇ ବସିଛନ୍ତି ରାମଚନ୍ଦ୍ର, ଘରଣୀ ହରେଇ ଆଜି ଅରଣ୍ୟରେ ଏକାକୀ ଭ୍ରମଣ କରୁଛନ୍ତି। ଘଣ୍ଟ କବି ଯଦୁମଣି ମହାପାତ୍ରଙ୍କର ଗୋଟିଏ ମନେ ପଡିଗଲା,
1: କଣ ଲେଖିଲେ,
0: କହିଲା ସଲକ୍ଷ

0: ବନ୍ୟଜୀବକୁ ଲକ୍ଷ୍ୟ କରି କହୁଛନ୍ତି, କୁଆଡେ ଗଲା ମୋର ସୀତା? ଲକ୍ଷ୍ମଣ
1: ଭାଇ
0: ତ ବହୁତ ଖୋଜିଲେଣି, ଏ ଅରଣ୍ୟରେ ମୁଁ ତ ସୀତାଙ୍କୁ ପାଉନି, କୁଆଡେ ଗଲା?
1: କୁଆଡେ ଗଲେ ମା ଜନକ?
0: ଆମେ ତ କବନ୍ଧ ଚଟାଇ ପାଖରୁ ସବୁ ସମ୍ବାଦ ପାଇଥିଲେ
1: ଭାଇ,
0: କୁଆଡେ ଦଶମୁଖ ବିଶିଷ୍ଟ ଜଣେ ରାକ୍ଷସ ସେ ମୋର ପତ୍ନୀକି ଚୋରି କରି ନେଇ ଚାଲି ଯାଇଛି
2: ଭାଇ।
0: ହଁ ହଁ
2: ଏକର ସତ୍ୟ କଥା।
0: ଦେଖ ବାବୁ, ଭକ୍ତ କବି ମଧୁସୂଦନ ରାଓ ଗୋଟେ ପଦ ଲେଖୁଛନ୍ତି, ସ୍ୱର୍ଗେ ବି ଦଳିତ ହୃଦୟ ଯାଉ।

0: ସମୟରେ ମନ ଭିତରେ ବିଚାର କରିଛନ୍ତି କାହିଁକି ରହିବ, ଏ ଅରଣ୍ୟରେ ମତେ ପକାଇ ରଖିଛି, ମାରି ଦିଅନ୍ତା ବାଲା, ଜାଣନ୍ତି ପ୍ରାଣ ଚାଲିଗଲା, କିନ୍ତୁ ହେ ଲକ୍ଷ୍ମଣ କଣ କରିବି,
1: କଣ କରିବା, ପଥ ଶାନ୍ତ,
0: ଦେଖ ବାପା ତୁମେ ହଉଛ ମୋର ଭାଇ, ମୁଁ ଆଜି ସୀତାଙ୍କୁ ଖୋଜି ଖୋଜି ଅତି ବ୍ୟସ୍ତ ହେଇ ପଡ଼ିଲେଣି
1: ଭାଇ।
0: ପ୍ରକୃତି କବି ଗଙ୍ଗାଧର ମେହେରଙ୍କର ଗୋଟିଏ ପଦ ମନେ ପଡୁଛି,
1: କଣ ଲେଖିଲେ,
0: ନାହିଁ ସିନା ଘରେ ହୃଦ ପ୍ରେମ।

ଅନ୍ୟସ୍ୱାମୀ ସୁମୁଖୀ ବିମୁଖ ବିଧାତା ତା ବିସ୍ଫୁରା ନିବିଡ଼ ପ୍ରଣୟ ବିରୋଧୀ ଅଙ୍ଗୀକରମିଗରଳ କୁଳେ କଳଙ୍କ ଶାନ୍ତି ଭଦାମେ କୁଟିଳ ଧନୁରନ୍ତରାୟ ମହାନାଟକରେ ହନୁମାନ ବିରଚିତ ମହାନାଟକରେ ଗୋଟିଏ ପଦ ପ୍ରମାଣ ଅଛି, ରାମଚନ୍ଦ୍ର ସୀତାଙ୍କୁ ଖୋଜୁଛନ୍ତି କିନ୍ତୁ ପାଉନାହାନ୍ତି, ଦୁଃଖିତ ନାରେ କାଳ ଯାପନ କରୁଛନ୍ତି, ସଙ୍ଗତରେ ଅଛନ୍ତି ଭାଇ ଲକ୍ଷ୍ମଣ।

0: ସାମ୍ନାରେ ଏକାକି ଭ୍ରମଣ କରୁଛନ୍ତି ବାବୁ ଲକ୍ଷ୍ମଣ
1: ଭାଇ
0: ଦେଖିଲୁ ଆରେ ଇଏ ତ ଗୋଟେ ଅପୂର୍ବ ପଦାର୍ଥ ପଡିଛି ବାଟରେ
1: ଭାଇ ଇଏ ଗୋଟିଏ
0: ହଁ ଚିହ୍ନି ପାରିଲୁ ତ ହଁ
1: ଗୋଟିଏ କଦମ୍ବ ଫୁଲ
0: କଦମ୍ବ ଫୁଲ ଇଏ ବିଜୟୀ ଯେ ଜଗତରେ କାତ

0: ବିଜୟୀ ଯେ ରାମଚନ୍ଦ୍ର ବାଟରେ ଯାଉ ଯାଉ ଗୋଟିଏ କଦମ୍ବ ଫୁଲ ପାଇଲେ। ମନ ଭିତରେ ବିଚାର କଲେ, ଇଏ କଦମ୍ବ ଫୁଲଟି ଗଛରୁ ସରି ପଡି ଯେମିତି ଶୁଷ୍କ ହେଇଯାଇଛି, ମୋର ପତ୍ନୀ ସୀତା ସେହିପରି ଶୁଷ୍କ ହେଇ ପଡିଥିବ,
1: ତାଙ୍କ ମୁଖମଣ୍ଡଳ ଏହିପରି
0: ମଳିନ ହେଇ ପଡିଥିବ। ତେଣୁ ମନ ଭିତରେ ଚିନ୍ତା କରୁଛନ୍ତି, ବାବୁ କଣ କରିବି, ଏ କଦମ୍ବ ଫୁଲ ପରିକା ମୋର ସୀତା ହେଇଥିବ। ବିରହେ ଯେ କେଉଁ ଦିନ

0: ଲଗାତାର ଏଇ କଦମ୍ବ ଫୁଲ ପରୀକ୍ଷା ହୋଇଥିବ ତା ନା ଏ ବାରମ୍ବାର ଏ ଫୁଲ ପଟାକୁ ଦେଖିବା ମୋର ଆବଶ୍ୟକ ନାହିଁ
1: ନା ଭାଇ
0: କଲା ବିରକ୍ତି ଜ

0: ଅଛି ଅଛି କର୍ପୁର ନଗରେ
1: ମୋର ପତ୍ନୀ ସୀତା ଅଛି, ମୁଁ ତାକୁ ନିଶ୍ଚିନ୍ତ ଭାବରେ ଉଦ୍ଧାର କରିବି।
2: ନିଶ୍ଚୟ ଭାଇ ଉଦ୍ଧାର କରିବି,
3: ଉଦ୍ଧାର କରିବ।
1: ହଁ ହଁ, ମୁଁ ତାକୁ ନିଶ୍ଚିନ୍ତ ଉଦ୍ଧାର କରିବି। ବାବୁ ଲକ୍ଷ୍ମଣ, ଏଇ ଯୋଉ ଦେଖାଯାଉଛି ଗୋଟିଏ ଶୃଙ୍ଗ, ଏ ଶୃଙ୍ଗ ନିକଟକୁ ଚାଲ,
2: ଏଇଠି ବିଶ୍ରାମ କରିବା ଭାଇ। ଚାଲ ଏଇ ଶୃଙ୍ଗରେ ବିଶ୍ରାମ କରିବା।
0: ବିରାଧପର ଲକ୍ଷ୍ମଣ ଧୃତ।

0: ମନ ଭିତରେ ଭାବି ରାମ ଲକ୍ଷ୍ମଣ ଦୁଇ ଭାଇ ଯାକ ଋଷ୍ୟମୁଖ ପର୍ବତକୁ ଗଲେ। ଆଜ୍ଞା ତେଣେ କଣ ହେଇଛି, ବାରିକି ଭୟ କରି ସୁଗ୍ରୀବ ଲୁଚିଛି ଋଷ୍ୟମୁଖ ପର୍ବତରେ। ନଳ ସୁଷେଣ ଦାମ୍ବବାନ ଆଦି ବୀରମାନେ ଅଛନ୍ତି, ପାଖରେ ଅଛନ୍ତି ହନୁମାନ। ଆଚ୍ଛା ସୁଗ୍ରୀବ ଯେତେବେଳେ ଦେଖିଦେଲେ ଯେ କେହି ଦି ଜଣ ଅରଣ୍ୟ ଭିତରେ ଆସୁଛନ୍ତି ଆମର ଇଆଡ଼େ, ମନ ଭିତରେ ଚିନ୍ତା କଲେ ଏହି ହେଉଛନ୍ତି ନିଶ୍ଚିନ୍ତ ଭାବରେ ବାଳିର ଚାର, ବାଳି ବୋଧେ ଚାର ପଠେଇଛି ମୋତେ ଧରି ନେବା ପାଇଁ। ଏ କଥାକୁ ମନ ଭିତରେ ଭାବି ସୁଗ୍ରୀବ ଗୁମ୍ଫା ଭିତରେ ଲୁଚିବାକୁ ଯାଉଛି। ପାଖରେ ଥିଲେ ହନୁମାନ, ବାବା କଣ
1: ମାମୁ,
0: ମାମୁ ତୁମେ ଗୁମ୍ଫା ଭିତରେ ଲୁଚିଛ? ଛି ଛି ଛି, ଲାଜ ମାରୁନି ବୋଲା ବାଳି ସକି ତୁମ୍ଭେ ତାକୁ କହେ ହନୁ।

0: ଦକ୍ଷିଣ ଜାମ୍ବବାନ ହନୁମାନ ସମସ୍ତେ ଦେଖିଲେ ସେ ତ ବାନପ୍ରସ୍ଥ ଧାରଣ କରିଛନ୍ତି, ଜଟା ମୁକୁଟ ତାଙ୍କର ଜଟା ହେଇଗଲାଣି, ସେ ଗୋଟେ ବାନର ପତିର ଚାର ହେବେ, ଅସମ୍ଭବ କଥା।
1: ସ୍କନ୍ଦରି ପଇତା
0: ଦେଖ ଦେଖ ଦେଖ ଆହୁରି ଦେଖ ଆସୁଛନ୍ତି ଏପଟେ ଦେଖିଲ। ଏ ବିଧୁରେ

0: ସୁଶୀଣ ଦେଖିଲ
1: କଣ
0: ପୂର୍ଣ୍ଣଚନ୍ଦ୍ର ଯେତେବେଳେ ପୂର୍ଣ୍ଣମୀ ଦିନ ଚନ୍ଦ୍ର ହୁଏ ସୌନ୍ଦର୍ଯ୍ୟ ତ ଦେଖାଯିବନି ସେଠାରେ ଏ ରୂପ ଥିବ ନଚେତ ନାହିଁ ବିଧୁ ବୋଲନ୍ତେ ବିଷ୍ଣୁ
2: ବିଷ୍ଣୁ
0: ବିଷ୍ଣୁଙ୍କ ଠାରେ ରୂପ ଥିବ ଅନ୍ୟ କାହାରି ପାଖରେ ରୂପ
1: ନଥିବର୍ଯ୍ୟମୟ ରୂପ
0: ଦେଖିଲ କେଡ଼େ ସୌନ୍ଦର୍ଯ୍ୟମୟ ରୂପ ଆମରି ଆଡକୁ ତ ଆସୁଛନ୍ତି ଦେଖିବା ଆଚ୍ଛା ବାବୁ ହନୁମାନ
2: ମାମୁ
0: ଗୋଟେ କାମ କରିବ
2: କଣ କରିବି ମାମୁ
0: ବିହି କଙ୍କ ବେଶ

0: ଆଉ ଗୋଟିଏ କଥା ରହିଗଲା
1: କଣ ମାମୁ
0: ଯେ ଘଟଣାଟା ହଉଛି କଣ
2: କଣ
0: ଗୋଟେ ରାମା ସନ୍ତର୍ଯ୍ୟ ବହି ରାମା ଆକାଶ ମାର୍ଗରେ ଯେତେବେଳେ ଉଡି ଯାଉଥିଲା
2: ଆଚ୍ଛା
0: କାନ୍ଥ କାନ୍ଥ କହି କାନ୍ଦୁଥିଲା ବୃକ୍ଷଲତାକୁ ସାକ୍ଷୀ କରୁଥିଲା
1: କରୁଥିଲା
0: ତାର ଏ ସ୍ୱାମୀ ହେବେ କି
1: ପଚାରି
0: ବୁଝିଲୁ ସେ ଯଦି କହିବେ ତାହେଲେ ଆମେ ଜାଣିପାରିବା ଠିକ ସେଇ
1: ଠିକ କଥା
2: ତେବେ ପଚାରିବା
1: ପଚାରିବା
0: ତୁମେ ବ୍ରାହ୍ମଣ ଏବେ ସଧାରଣ କରି ଯାଇ ତାଙ୍କୁ ଟିକେ ପଚାରିଲ
1: ଆଚ୍ଛା ମୁଁ ଯାଉଛି
0: ସେମାନେ କାହିଁକି ଅରଣ୍ୟରେ ଭ୍ରମଣ କରୁଛନ୍ତି
1: ଆଚ୍ଛା ମୁଁ ଯାଉଛି ମାମୁଁ ପଚାରିବି
0: ସୁଗ୍ରୀବଙ୍କ କଥା ଅନୁସାରେ ସୁଗ୍ରୀବଙ୍କ କଥା ଅନୁସାରେ ଆଜି ହନୁମାନ ବ୍ରାହ୍ମଣ ବେଶ ଧାରଣ କରିଛନ୍ତି ଯାଜପୁର ଅଞ୍ଚଳସ୍ଥ ବସୁ ଗୋଟିଏ ପଦ
2: କିପରି
0: ବ୍ରାହ୍ମଣ ବେଶ ଧାରଣ କରିଛନ୍ତି ଦିବ୍ୟ ଚନ୍ଦନ ପୈତା ପ୍ରଭା

0: ମାମୁଙ୍କ କଥା ଅନୁସାରେ ହନୁମାନ ବ୍ରାହ୍ମଣ ବେଶ ଧାରଣ କରିଛନ୍ତି, ଉପବିତ ଟିଏ ପକେଇଛନ୍ତି, ଚିତା କାଟିଛନ୍ତି, ଆଉ କଣ କରିଛନ୍ତି?
1: କଣ କରିଛନ୍ତି?
0: ଆଗୁଳ ଫିଙ୍ଗ

0: ମଠାଟିଏ ଧାରଣ କରିଛନ୍ତି ସୁନ୍ଦର ମଠାଟିଏ ପିନ୍ଧିଛନ୍ତି ବ୍ରାହ୍ମଣ ବେଶ ଧାରଣ
1: କରିଛନ୍ତି
0: ଆସ୍ତେ ଆସ୍ତେ ଧୀରେ ଧୀରେ
1: ଚାଲିଛନ୍ତି ହନୁମାନ
0: ରାମ ଲକ୍ଷ୍ମଣ ଏଡ଼କୁ ଆସୁଛନ୍ତି ଜାଣି ଯୁଆଡୁ ଆସୁଛନ୍ତି ସିଆଡ଼କୁ ହନୁମାନ ଯାଇ ତାଙ୍କ ପାଖରେ ଠିକ ଏତେ ବଡ ସମୟରେ ହେଲା କଣ
1: ହେଇଛି
0: ହନୁମାନ କଣ ଚିନ୍ତା
2: କରୁଛନ୍ତି
0: ତୁଳସୀ ଦାସ ଗୋଟେ ପଦ ଲେଖୁଛନ୍ତି ରାମାୟଣରୁ।

0: ହନୁମାନ ଜୀବନ ଭିତରେ ଚିନ୍ତା କରିଛନ୍ତି, କିଏ ତୁମ୍ମା ସୁନ୍ଦର ରୂପ, ଏ କଣ୍ଟକିତ ବନରେ କୋମଳ ପାଦ ଗୁଡିକ ଫୁଟି ଯାଉଥିବ, କାହିଁକି କଣ୍ଟକିତ ବନରେ ଭ୍ରମଣ କରୁଛନ୍ତି?
1: ହେ ଜଟାଧାରୀ, କାହିଁକି କାହିଁକି ତୁମେ ଏ ଜଙ୍ଗଲ ମଧ୍ୟରେ ଚାଲିଛ?
0: ହଁ, ଏ ଜଙ୍ଗଲ ଭିତରେ ଚାଲିବାର କାରଣ କଣ? ଏତେ ସୁନ୍ଦର ରୂପ, ନବବର କାନ୍ତି।

0: କମନୀୟ କାନ୍ତି
1: ହଁ
0: ଇଏ କଣ୍ଟକିତ ମନରେ କାହିଁକି ଚାଲୁଛନ୍ତି ଏ କଥା ହନୁମାନ ଲକ୍ଷ୍ୟ ରଖିଛନ୍ତି ଦୂରରୁ ଦେଖି ବନ୍ଧକୁ ଚିହ୍ନି ପାରିଛନ୍ତି ମନ ଭିତରେ ଚିନ୍ତା କରିଛନ୍ତି
1: କଣ
0: ମୁଁ ଯାଉଛି କଣ ପଚାରିବି ଆଚ୍ଛା ଠିକ ଅଛି ମୁଁ ପଚାରିବି ଆମର ଘଣ୍ଟକ ବିଜତ ଗୁଣୀ ମହାପାତ୍ର ଲେଖୁଛନ୍ତି

0: କରିଛନ୍ତି ମୁଁ ତାକୁ ତଥ୍ୟ ତଥ୍ୟ କରି ପଚାରିବି ଠିକ ଭାବରେ ପଚାରିଛି କୁଆଡେ ଯିବ କାହିଁକି ଅରଣ୍ୟରେ ବୁଲୁଛ ସମସ୍ତ କଥା ପଚାରିଛନ୍ତି ଏଣି କୁଆଡେ ଯାଉଛ ଏତେ କଥା ଯେତେବେଳେ ପଚାରିଛନ୍ତି ଠିକ ସେହି ସମୟରେ ହେଲା କଣ ହନୁମାନଙ୍କ କଥା ଶୁଣି ରାମଚନ୍ଦ୍ର କହିଛନ୍ତି
1: କଣ
0: ପିନାକ ହରି ଭଣି କୋଷ

0: ଆଶ୍ଚର୍ଯ୍ୟ ତୁମର ରୂପ ଆଶା ତୁମେ ଜଣେ ମର୍କଟ ହୋଇ ଏଭଳି ସୁବର୍ଣ୍ଣ ଗିରିଟି କୋଉଠାରୁ ପାଇଲ ବାବୁରେ
1: ପ୍ରଭୁ
0: ମନେ ପଡ଼ିଯାଇଛି ହନୁମାନଜୀଙ୍କର ପୂର୍ବ କଥା ବ୍ରହ୍ମା ମତେ ଇଏ ବର ପ୍ରଦାନ କରିଥିଲେ ଯୋଉ ଦିନ ତୋର ସୁବର୍ଣ୍ଣ ମୁକୁଟକୁ ଯେ ଚିହ୍ନିବ ତୋର ମୁକୁଟକୁ ଯେ ଚିହ୍ନି ପାରିବ ସେଇ ଦିନ ଜାଣିପାରିବୁ
2: ତୋରି ସେ ପ୍ରଭୁ
0: ହେଉଛନ୍ତି ବିଷ୍ଣୁ ପରାକ୍ରମ ତାଙ୍କରି ପାଖରେ ସଦାସର୍ବଦା ଲୟ ରଖିଥ ପ୍ରଭୁ ମୁଁ ଆଜି ଜାଣିପାରୁଛି ଆପଣ ହେଉଛନ୍ତି ପରମ ବାରମ୍ବାର ପଦ୍ମ ପାଦେବୀ।

ଭଗବାନ ହିସାବରେ ସମସ୍ତଙ୍କର ମଙ୍ଗଳଭୀଷ୍ଟ ପୂର୍ଣ୍ଣ କରନ୍ତୁ, ଧାନ ମାଛରେ ରୋଗ ବିନାଶ କରନ୍ତୁ, ସମାଜରେ ମାନବ ମାନଙ୍କର ଦୁଃଖ ବିନାଶ କରନ୍ତୁ। ବୋଲ ଆନନ୍ଦ କୁମାର ହରି ହରି ବୋଲ। ଜନ ଶରଣ ରକ୍ଷଣ ମହାରାଜ।

ଲୋକଗୀତ କ୍ରମରେ ପ୍ରଚାର କଲୁ ପାଲା ରାମମୋହନଙ୍କ ଭେଟ, ପରିବେଷଣ କରିଥିଲେ ସୁରେନ୍ଦ୍ରନାଥ ସ୍ୱାଇଁ ଏବଂ ସାଥୀମାନେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଟ୍ ଯୋଗେ ଏବଂ ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି 103.6 ମେଗାହର୍ଟ୍ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 12:00। ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ଦିନ 12:00 ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ।

1920 ଲଣ୍ଡନ ଏହି ଚଳଚ୍ଚିତ୍ରର ଗୀତ ଶୁଣିଛନ୍ତି ଶିଳ୍ପୀ ହେଲେ ସାରିଫ ସବ୍ରି। ଗୀତ ରଚନା କରିଛନ୍ତି ସାରିଫ ତୋସି ଏବଂ କାଲିମ ଶେଖ। ସଙ୍ଗୀତ ପରିଚାଳନା ସାରିଫ ଏବଂ ତୋସି।

ଧଡ଼ାକ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଶିଳ୍ପୀ ହେଲେ ଅଜୟ ଗୋଗାଭଲେ ଏବଂ ଶ୍ରେୟା ଖୁସିଆଲ। ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ପରିଚାଳନା ଅଜୟ ଅତୁଲ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ମର୍ଡର ଟୁ ଚଳଚ୍ଚିତ୍ରରୁ। ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ହର୍ଷିତ ସକ୍ସେନା। ଗୀତ ରଚନା କରିଛନ୍ତି ସାଇଦ କ୍ୱାତ୍ରୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଟଏଲେଟ୍ ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କରିଛନ୍ତି ଗରିମା ୱାହାଲ ଏବଂ ସିଦ୍ଧାର୍ଥ ସିଂ। ସଙ୍ଗୀତ ପରିଚାଳନା ବିକି ପ୍ରସାଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଅକ୍ସର ଚଳଚ୍ଚିତ୍ରରୁ। ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ହେଲେ ହିମେଶ ରେଶମିଆ। ଗୀତ ରଚନା କରିଛନ୍ତି ସମୀର।

ଆପଣମାନେ ଶୁଣିଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ ବାଗି ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅରମାନ ମଲ୍ଲିକ ଏବଂ ଶ୍ରଦ୍ଧା କପୁର। ଗୀତ ରଚନା କରିଛନ୍ତି ସଞ୍ଜୀବ ଚତୁର୍ବେଦୀ। ସଙ୍ଗୀତ ପରିଚାଳନା ଅମଲ ମଲ୍ଲିକ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ

ଶୁଣୁଛନ୍ତି। ପ୍ରଚାର କରୁଛୁ ସୌରାବସାର କାର୍ଯ୍ୟକ୍ରମ ତାର୍ଭା। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ପୂର୍ଣ୍ଣ ସବର ଏବଂ କଦନ୍ସନ୍ ସବର। ତାହେଲେ ଶୁଣିବା କାର୍ଯ୍ୟକ୍ରମ ତାର୍ଭା।

ଶୁଣିଲି ସୌରାଭାଷାର କାର୍ଯ୍ୟକ୍ରମ ତାର୍ଭା କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ପୂର୍ଣ୍ଣ ସବର ଏବଂ କଦଂଶନ ସବର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଭକ୍ତିଗୀତ। ପ୍ରଥମେ ଶିଳ୍ପୀ ହେଲେ ସୁଧା ମିଶ୍ର।

0: ଶୁଣିଲେ ଭକ୍ତିଗୀତ ଆକାଶବାଣୀ ଜୟପୁର ସମଦିନ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं फरहत नाज। प्रधानमंत्री नरेंद्र मोदी इस समय नई दिल्ली में बेल्जियम के

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

ଆପଣମାନେ ଶୁଣିଛନ୍ତି ଗଜଲ। ଏଥର ଶିଳ୍ପୀ ହେଲେ ଲତା ମଙ୍ଗେସ୍କର। ଗୀତ ରଚନା କରିଛନ୍ତି କ୍ୱାତିଲ ସିଫାଇ। ସଙ୍ଗୀତ ପରିଚାଳନା ଜଗଜିତ ସିଂ।

0: ଆଜିର ଚାଷବାସ କଥାରେ ଜାଣିବା କଦଳୀ ଚାଷ ସମ୍ପର୍କରେ। କଦଳୀ ଭାରତର ଏକ ଅନ୍ୟତମ ପ୍ରମୁଖ ଏବଂ ଲାଭଦାୟକ ଫଳ ଚାଷ। ଓଡ଼ିଶାର ଜଳବାୟୁ ଏବଂ ମୃତ୍ତିକା କଦଳୀ ଚାଷ ପାଇଁ ଅତ୍ୟନ୍ତ ଅନୁକୂଳ। ସଠିକ୍ ପ୍ରଣାଳୀ ଓ ପରିଚାଳନା ଦ୍ୱାରା କଦଳୀ ଚାଷରୁ କମ୍ ସମୟରେ ଅଧିକ ଲାଭ ମଧ୍ୟ ମିଳିପାରିଥାଏ। ଉଷ୍ଣ ଏବଂ ଆର୍ଦ୍ର ଜଳବାୟୁ କଦଳୀ ଚାଷ ପାଇଁ ସର୍ବୋତ୍ତମ ହୋଇଥାଏ। 15°C ରୁ 35°C ତାପମାତ୍ରା ଏହି ଗଛର ବୃଦ୍ଧି ପାଇଁ ଅନୁକୂଳ ହୋଇଥାଏ। ଜଳ ନିଷ୍କାସନ ବ୍ୟବସ୍ଥା ଥିବା ଦୋରସା, ନିଗିଡ଼ା ଏବଂ ଜୈବିକ ଅଂଶପୂର୍ଣ୍ଣ ମାଟି ସବୁଠାରୁ ଭଲ ହୋଇଥାଏ କଦଳୀ ଚାଷ ପାଇଁ। କଦଳୀ ଚାଷ ପାଇଁ ମାଟିର ପିଏଚ୍ 6.5 ରୁ 7.5 ମଧ୍ୟରେ ରହିବା ଉଚିତ। ଓଡ଼ିଶାରେ ଚାଷ କରାଯାଉଥିବା କେତେକ ଉନ୍ନତମାନର କଦଳୀ କିସମ ଭିତରେ ରହିଛି ଗ୍ରାଣ୍ଡ 9, ରବଷ୍ଟା। କଦଳୀ ଚାଷ କରିବା ପୂର୍ବରୁ ଜମିକୁ 2-3 ଥର ଭଲ ଭାବରେ ଚାଷ କରି ସମତଳ କରିବାକୁ ହେବ। 45 cm ଓସାର, 45 cm ଲମ୍ବ ଏବଂ 45 cm ଗଭୀରର ଗାତ ଖୋଳିବାକୁ ହେବ। ଖରାଦିନେ ଗାତଗୁଡ଼ିକୁ 15-20 ଦିନ ଖରାରେ ଛାଡ଼ିଦେବା। ସାଧାରଣତଃ ଗ୍ରାଣ୍ଡ 9 କିସମର କଦଳୀ ଚାଷ କଲେ ଗଛକୁ ଗଛ 6 ଫୁଟ ଏବଂ ଧାଡ଼ିକୁ ଧାଡ଼ି 6 ଫୁଟ ବ୍ୟବଧାନ ରଖି ଗଛ ଲଗାଇବାକୁ ହେବ। ଅନ୍ୟାନ୍ୟ ଦେଶୀ କିସମଗୁଡ଼ିକରେ ଗଛକୁ ଗଛ 7 ଫୁଟ ଏବଂ ଧାଡ଼ିକୁ ଧାଡ଼ି 7 ଫୁଟ ବ୍ୟବଧାନ ରଖି ଗଛ ପୋତିପାରିବା। ପ୍ରତି ଗାତରେ 10-15 କିଲୋଗ୍ରାମ ଗୋବର ଖତ, 250 ଗ୍ରାମ ସୋରିଷ ପିଡ଼ିଆ ଏବଂ ଉପଯୁକ୍ତ ପରିମାଣର ମାଟି ମିଶାଇ ଗାତକୁ ପୋତିଦେବା। ସାଧାରଣତଃ କଦଳୀ ଚାରା ଚୟନ କରିବା ସମୟରେ ତରବାରୀ ପତ୍ରିଆ ପୁଆ ଚାଷ ପାଇଁ ସବୁଠାରୁ ଉତ୍ତମ ହୋଇଥାଏ। ପୁଆର ଓଜନ ପ୍ରାୟ 1.5-2 କିଲୋଗ୍ରାମ ହେବା ଆବଶ୍ୟକ। ମନେ ରଖିବା ଉଚିତ, ନିରୋଗ, ସମାନ ବୃଦ୍ଧି ଏବଂ ଅଧିକ ଅମଳ ପାଇଁ ଟିସୁ କଲଚର ଚାରା ବ୍ୟବହାର କରିବା ଅଧିକ ଲାଭଦାୟକ ହୋଇଥାଏ। କଦଳୀ ଗଛକୁ ଅଧିକ ପୋଷକ ତତ୍ତ୍ୱ ଦରକାର ହୋଇଥାଏ। ପ୍ରତି ଗଛ ପାଇଁ ବର୍ଷକୁ ଥରେ ଗଛ ପିଛା 15-20 କିଲୋଗ୍ରାମ ଗୋବର ଖତ, 200 ଗ୍ରାମ ନାଇଟ୍ରୋଜେନ୍, 60-80 ଗ୍ରାମ ଫସ୍ଫରସ୍, 200-250 ଗ୍ରାମ ପଟାସର ଆବଶ୍ୟକତା ପଡ଼ିଥାଏ। ସାରକୁ ଲଗାଇବାର ଦ୍ୱିତୀୟ, ଚତୁର୍ଥ ଏବଂ ଷଷ୍ଠ ମାସରେ ସମାନ ଭାଗରେ ବାଣ୍ଟି ଗଛମୂଳରୁ କିଛି ଦୂରରେ ପ୍ରଦାନ କରିବା ଉଚିତ। କଦଳୀ ଗଛ ପାଇଁ ନିୟମିତ ଜଳସେଚନର ଆବଶ୍ୟକତା ରହିଛି। ଶୀତଦିନେ 7-10 ଦିନ ଅନ୍ତରରେ ଏବଂ ଖରାଦିନେ 4-5 ଦିନ ଅନ୍ତରରେ କଦଳୀ ଗଛ ମୂଳରେ ପାଣି ଦେବାକୁ ପଡ଼ିବ। ବୁନ୍ଦା ଜଳସେଚନ ବ୍ୟବହାର କଲେ ପାଣି ଓ ସାରର ସଠିକ୍ ବ୍ୟବହାର ହୋଇଥାଏ। ଫଳ ନ ଆସିବା ପର୍ଯ୍ୟନ୍ତ ଗଛମୂଳରୁ ବାହାରୁଥିବା ଅନାବଶ୍ୟକ ପୁଆଗୁଡ଼ିକୁ କାଟି ସଫା କରିଦେବା ଉଚିତ। ଗଛ ଉଚ୍ଚା ହେଲେ ମୂଳରେ ମାଟି ଦେବା, ଯାହାଦ୍ୱାରା ଗଛ ପବନରେ ଭାଙ୍ଗିଯିବ ନାହିଁ। କାନ୍ଦି ବାହାରିବା ପରେ ଗଛ ନ ଢଳିବା ପାଇଁ ବାଉଁଶ ଖୁଣ୍ଟ ଦ୍ୱାରା ଗଛକୁ ଟେକି ବାନ୍ଧିଦେବା ଉଚିତ। ବର୍ତ୍ତମାନ ଜାଣିବା କଦଳୀ ଗଛରେ ଦେଖାଯାଉଥିବା ରୋଗ ପୋକ ଏବଂ ଏହାର ନିରାକରଣ ସମ୍ପର୍କରେ। କଦଳୀ ଗଛରେ ବଂଶୀଚୂଳି ରୋଗ ଦେଖିବାକୁ ମିଳେ। ଏହା ଭୂତାଣୁଜନିତ ରୋଗ। ଏହାର ନିରାକରଣ ପାଇଁ ଆକ୍ରାନ୍ତ ଗଛକୁ ଉପାଡ଼ି ନଷ୍ଟ କରିଦେବା ଉଚିତ। ଠିକ୍ ସେମିତି ଅନ୍ୟ ଏକ ରୋଗ ହେଉଛି ପାନାମା ୱିଲ୍ଟ। ଏହି ରୋଗ ହେଲେ ପତ୍ର ହଳଦିଆ ପଡ଼ି ଶୁଖିଯାଇଥାଏ। ଏହାର ପ୍ରତିକାର ପାଇଁ କାର୍ବାଣ୍ଡାଜିମ୍କୁ ପ୍ରୟୋଗ କରିବା ଉଚିତ। କଦଳୀ ଗଛରେ ଦେଖାଯାଉଥିବା ଏକ ପୋକ ହେଉଛି କଦଳୀ ପୋକ। ଏହି ପୋକ ମୂଳ ଓ କାଣ୍ଡରେ ଗାତ କରି ଗଛକୁ କ୍ଷତି ପହଞ୍ଚାଇଥାନ୍ତି। ଏହାର ନିରାକରଣ ପାଇଁ ଗଛମୂଳରେ ନିମ୍ବ ପିଡ଼ିଆ କିମ୍ବା ଉପଯୁକ୍ତ କୀଟନାଶକକୁ ବ୍ୟବହାର କରାଯାଇପାରିବ। ସାଧାରଣତଃ କଦଳୀ ଚାରା ଲଗାଇବାର 12-14 ମାସ ମଧ୍ୟରେ ଫଳ ପାଚିବା ପାଇଁ ପ୍ରସ୍ତୁତ ହୋଇଯାଇଥାଏ। କାନ୍ଦିର ଫଳଗୁଡ଼ିକ ଗୋଲ ହେଲେ ଏବଂ ଶିର କମିଗଲେ କାନ୍ଦି କାଟିବା ଉଚିତ। ପ୍ରତି ଗଛରୁ ହାରାହାରି 20-30 କିଲୋଗ୍ରାମ ପର୍ଯ୍ୟନ୍ତ କଦଳୀ ମିଳିଥାଏ। 1 ଏକର ଜମିରୁ ପ୍ରାୟ 20-25 ଟନ୍ କଦଳୀ ଅମଳ କରାଯାଇପାରିବ।
1: ଶୁଣିଲେ ଚାଷବାସ କଥା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଘର ଓ ଘରଣୀ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ଧରିତ୍ରୀ ଶତପଥୀ ଏବଂ ଲଳିତା ଶତପଥୀ।

0: ଜୀବନର ସତ୍ୟ ସଫଳତା ହେଉଛି ମଣିଷର ହୃଦୟକୁ ଜିତିବାରେ, ଯେପରି ଶ୍ରୀକୃଷ୍ଣ ତାଙ୍କ ଭଲ ପାଇବା, ମାଧୁର୍ଯ୍ୟ ଓ ଜ୍ଞାନରେ ସମସ୍ତଙ୍କ ହୃଦୟରେ ସ୍ଥାନ ପାଇଥିଲେ, ସେପରି ଆମେ ମଧ୍ୟ ଆମର ଆଚରଣ, ନମ୍ରତା ଓ ସ୍ନେହରେ ସମସ୍ତଙ୍କ ମନକୁ ଜିତିପାରିବା।
1: ତାହେଲେ ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆଜିର ଘର ଓ ଘରଣୀ କାର୍ଯ୍ୟକ୍ରମ।
0: ଆଜି ପାଇଁ ଉପସ୍ଥାପନା ଦାୟିତ୍ୱରେ ଆମେ ଦୁହେଁ, ମୁଁ ଧରିତ୍ରୀ ଶତପଥୀ
1: ଆଉ ମୁଁ ଲଳିତା ଶତପଥୀ, ନମସ୍କାର।
0: ଲଳିତା, ଆସନ୍ତାକାଲି ଆମେ ସମସ୍ତେ ଜନ୍ମାଷ୍ଟମୀ ପାଳନ କରିବା।
1: ହଁ ଅପା, ଆମେ ଜନ୍ମାଷ୍ଟମୀରେ ଯେତେବେଳେ ଶ୍ରୀକୃଷ୍ଣ ଜନ୍ମୋତ୍ସବ ପାଳନ କରୁ, ସେତେବେଳେ ମନେ ହୁଏ ଯେ ଏହି କୃଷ୍ଣ ଜନ୍ମ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ମାନବତା, ଭଲ ପାଇବା ଓ ଧର୍ମର ଏକ ସୁନ୍ଦର ଉତ୍ସବ।
0: ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ମଧ୍ୟରାତ୍ରି ସମୟରେ ମଥୁରା କାରାଗାରରେ ଦେବକୀ ଓ ବସୁଦେବଙ୍କଠାରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଧର୍ମର ରକ୍ଷା ଓ ଅଧର୍ମର ବିନାଶ ପାଇଁ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣ ରୂପରେ ଅବତାର ଗ୍ରହଣ କରିଥିଲେ।
1: ଜନ୍ମାଷ୍ଟମୀରେ ମନ୍ଦିରଗୁଡ଼ିକୁ ସୁନ୍ଦର ଭାବେ ସଜାଯାଏ। ଭକ୍ତମାନେ ଉପବାସ ରଖି ଭଜନ, କୀର୍ତ୍ତନ ଓ ପୂଜାର୍ଚ୍ଚନା କରନ୍ତି। ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଏ।
0: ଘଣ୍ଟ, ଶଙ୍ଖ ଓ ହରିନାମରେ ପରିବେଶ ଭକ୍ତିମୟ ହୋଇଉଠେ। ଅନେକ ସ୍ଥାନରେ ରାସଲୀଳା, କୃଷ୍ଣଲୀଳା ଓ ଝୁଲଣ ଉତ୍ସବର ଆୟୋଜନ ମଧ୍ୟ ହୁଏ।
1: ଶ୍ରୀକୃଷ୍ଣ ଜନ୍ମ ଆମ ମନକୁ ଯେତିକି ଆନନ୍ଦ ଦିଏ, ଶ୍ରୀକୃଷ୍ଣଙ୍କ ଜୀବନ ଆମକୁ ଅନେକ କିଛି ଶିକ୍ଷା ଦିଏ।
0: ଗୋକୁଳର ଦୁଷ୍ଟ ଶିଶୁ କୃଷ୍ଣ, ବୃନ୍ଦାବନର ପ୍ରେମମୟ କୃଷ୍ଣ, ଦ୍ୱାରିକାର ରାଜନୀତିଜ୍ଞ କୃଷ୍ଣ ଓ କୁରୁକ୍ଷେତ୍ରର ଗୀତା ପ୍ରଦାନକାରୀ କୃଷ୍ଣ, ପ୍ରତ୍ୟେକ ରୂପ ମାନବ ଜୀବନକୁ ଏକ ଅମୂଲ୍ୟ ବାର୍ତ୍ତା ଦେଇଥାଏ।
1: ଶ୍ରୋତା ଭଉଣୀ, ଆପଣ ସମସ୍ତଙ୍କୁ ଜନ୍ମାଷ୍ଟମୀ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

0: ଲଳିତା, ଆମେ ତ ପ୍ରତ୍ୟେକ ଉତ୍ସବକୁ ଆନନ୍ଦର ସହ ପାଳନ କରିଥାଉ, କିନ୍ତୁ ସେହି ଉତ୍ସବ ଆମକୁ କ'ଣ ଶିକ୍ଷା ଦିଏ ତାକୁ ମଧ୍ୟ ଜାଣିବା ନିହାତି ଦରକାର।
1: ହଁ ଅପା, ଆମ ସମାଜରେ ଏମିତି କିଛି ଉତ୍ସବ ରହିଛି ଯେଉଁଠି ନାରୀ ଶକ୍ତିକୁ ପୂଜା କରାଯାଏ ଓ ସମ୍ମାନ ଦିଆଯାଏ।
0: ହଁ, ନାରୀ ହେଉଛି ସମାଜର ଗୋଟିଏ ମୂଳ ସ୍ତମ୍ଭ, ତେଣୁ ସମାଜର ଉନ୍ନତି ସେତେବେଳେ ହେବ ଯେତେବେଳେ ଗୋଟିଏ ନାରୀର ଉନ୍ନତି ହେବ।
1: ତେଣୁ ତ ଅପା, ନାରୀର ସୁରକ୍ଷା, ସମ୍ମାନ ଓ ସ୍ୱାଧୀନତା ପାଇଁ ଭାରତୀୟ ସମ୍ବିଧାନ ମଧ୍ୟ ନାରୀମାନଙ୍କୁ ଆଇନଗତ ଅଧିକାର ମଧ୍ୟ ପ୍ରଦାନ କରିଛି।
0: ନାରୀ ସଶକ୍ତ ହେଲେ ପରିବାର ସଶକ୍ତ ହୁଏ, ପରିବାର ସଶକ୍ତ ହେଲେ ସମାଜ ସଶକ୍ତ ହୁଏ, ଆଉ ସମାଜ ସଶକ୍ତ ହେଲେ ଦେଶର ଉନ୍ନତି ହୋଇଥାଏ। ତେଣୁ କେବଳ ଆଇନ ଥିଲେ ହେବ ନାହିଁ, ଆମେ ସେହି ଅଧିକାରଗୁଡ଼ିକ ବିଷୟରେ ସଚେତନ ହେବା ନିହାତି ଆବଶ୍ୟକ।
1: ତାହେଲେ ଶ୍ରୋତା ଭଉଣୀ, ଚାଲନ୍ତୁ ମହିଳାମାନଙ୍କ ଆଇନଗତ ଅଧିକାର କ'ଣ ରହିଛି ଏ ବିଷୟରେ ସାକ୍ଷାତକାରଟିଏ ଶୁଣିବା।
0: ମ୍ୟାଡାମ ନମସ୍କାର।
2: ନମସ୍କାର,
0: ଆପଣଙ୍କ ପରିଚୟ ଟିକେ ଆମ ଶ୍ରୋତା ଭଉଣୀ ମାନଙ୍କୁ ଦିଅନ୍ତୁ।
2: ପ୍ରଣତୀ ପାତ୍ର, ଆଡଭୋକେଟ, ରାୟଗଡ଼ା।
0: ମ୍ୟାଡାମ, ଆଜି ଆମର ବିଷୟବସ୍ତୁ ରହିଛି ମହିଳାଙ୍କ ଆଇନଗତ ଅଧିକାର। ପ୍ରଥମେ କୁହନ୍ତୁ, ମହିଳାଙ୍କ ଆଇନଗତ ଅଧିକାର କହିଲେ ଆମେ କ'ଣ ବୁଝିବା?
2: ଦେଖନ୍ତୁ, ଆମର ଭାରତୀୟ ସମ୍ବିଧାନ ଆଉ ଆଇନ ଦେଇଥିବା ଯୋଉ ସୁରକ୍ଷା ଆଉ ଅଧିକାର ଅଛି ମହିଳାମାନଙ୍କ ପାଇଁ ଯୋଉଟା ଅଛି ସେଇଟା ମୁଁ ଟିକେ କହିଦଉଛି। ଯୋଉଟାକ ମୁଖ୍ୟ ଅଧିକାର ଅଛି, ଗୋଟେ ହଉଛି ସମାନତାର ଅଧିକାର, ଯୋଉଟା କି ପୁରୁଷ ମାନଙ୍କ ପରି ସ୍ତ୍ରୀମାନେ ମଧ୍ୟ ସମାନ କାମକୁ ସମାନ ସୁଯୋଗ, ସମାନ ମଜୁରୀ। ଆଉ ଗୋଟେ ହଉଛି ସୁରକ୍ଷା ଅଧିକାର, ଯୋଉଥିରେ କି ଘରୋଇ ହିଂସା, ଯୌତୁକ, ଦୁଷ୍କର୍ମ, ଅସଦାଚରଣ ବିରୁଦ୍ଧରେ ଆଇନ ଦଉଛି ସୁରକ୍ଷା। ଆଉ ଗୋଟେ ହଉଛି ସମ୍ପତ୍ତିଗତ ଅଧିକାର, ଯୋଉଥିରେ କି ବାପାର ସମ୍ପତ୍ତିରେ ପୁଅ ମାନଙ୍କର ଯେତିକି ଅଧିକାର ଝିଅମାନଙ୍କର ମଧ୍ୟ ସେତିକି ଅଧିକାର, ସମାନ ସମାନ ଅଧିକାର। ଆଉ ଗୋଟେ ହଉଛି କର୍ମକ୍ଷେତ୍ରରେ ଅଧିକାର, ଯେମିତି ଆମର ମାତୃତ୍ୱ ଛୁଟି ବା ମାଟର୍ନିଟି ଲିଭ୍ ନଉଛନ୍ତି, ତାପରେ ଯୌନ ଅଧିକାର ଯୋଉଟା କି କର୍ମକ୍ଷେତ୍ରରେ ଯୌନ ଶୋଷଣ ବା ଯୌନ ନିର୍ଯାତନା ଯୋଉମାନେ ପାଉଛନ୍ତି ସେଇଟା ବି ଗୋଟେ ଆଇନ ଅଛି ପୋଷାକ ବୋଲି। ଆଉ ଗୋଟେ ଅଛି ବୈବାହିକ ଅଧିକାର, ଯୋଉଥିରେ କି ବିବାହ ଛାଡ଼ପତ୍ର, ଭରଣ ପୋଷଣ, ପିଲାଙ୍କର ହେଫାଜତ ଅଧିକାର, ଏଗୁଡା ସବୁ ଅଛି। ଆଉ ଆମର ଏଥିପାଇଁ ବୋଲି ଗୋଟେ ମାଗଣା ଆଇନ ସହାୟତା ଅଛି, ଯୋଉଥିରେ କି ଗରିବ ମହିଳାମାନଙ୍କୁ ସରକାରଙ୍କ ତରଫରୁ ମାଗଣା ଓକିଲ ଦିଆଯାଉଛି। ତେଣୁ ମହିଳାମାନେ ପୁରୁଷମାନଙ୍କଠୁ କୋଉଥିରେ ବି କମ୍ ନୁହନ୍ତି, ସେଥିପାଇଁ ଆଇନ ଯୋଉ ସୁରକ୍ଷା ଦେଇଛି ସେଇଟା ହଉଛି ମହିଳାଙ୍କର ଆଇନଗତ ଅଧିକାର।
0: ଆଜିକାଲି ମହିଳାମାନେ ପ୍ରାୟ ସବୁ ବାହାରକୁ ଯାଉଛନ୍ତି, ବାହାରେ କାମ କରୁଛନ୍ତି, ତ ଆପଣ କହିଲେ କି ସେଥିପାଇଁ ମହିଳାଙ୍କର ସୁରକ୍ଷା ଆଇନ ମଧ୍ୟ ରହିଛି, ତ ସୁରକ୍ଷା ଆଇନରେ ସେମାନେ କ'ଣ ସବୁ ସୁବିଧା ପାଇପାରିବେ?
2: ସୁରକ୍ଷା ଆଇନ ବୋଲି ଗୋଟେ ଯୋଉଟା ଅଛି ବାହାରେ ଯୋଉ କର୍ମକ୍ଷେତ୍ରରେ ମହିଳାମାନଙ୍କର ଯୋଉ ସୁରକ୍ଷା ପାଇଁ ବୋଲି ଗୋଟେ ପୋଷ୍ଟ ଆକ୍ଟ ଆସିଛି, ସେଥିରେ ମହିଳାମାନେ ଯେକୌଣସି ଜାଗାରେ 10 ଜଣ ଥିବେ ତା ଭିତରେ ଗୋଟେ ମହିଳା ଥିବ, 10 ଜଣ ଅଧିକା କାମ କରୁଥିବେ, ଘରୋଇ ସଂସ୍ଥା ହଉ ବା ଖେଳକୁଦ ବା ସିନେମା ହଲ୍ ବା ଯେକୌଣସି ଜାଗାରେ ଯେକୌଣସି କର୍ମଜୀବୀ ମହିଳାକୁ କୌଣସି ପ୍ରକାର ଅସଦାଚରଣ କେହି ବି କରିପାରିବେନି, ଇଙ୍ଗିତରେ ହଉ ବା ଆଖିରେ ହଉ ବା ଛୁଇଁକି ହଉ ଯାହା ବି କିଛି ବି। ତେଣୁ ସେ ଯୋଉ ପୋଷ୍ଟ ଆକ୍ଟ ଆସିଛି ସେଥିରେ ସେମାନଙ୍କୁ ପ୍ରୋଟେକ୍ସନ ଗୋଟେ ଦିଆହେଇଛି, ଆଉ ସେଇଟାକୁ ଯୋଉମାନେ କରିବେ ତାଙ୍କ ପାଇଁ ମଧ୍ୟ ଦଣ୍ଡର ବିଧାନ ରହିଛି।
0: ଜଣେ ଯଦି ମହିଳାଙ୍କୁ ଅସଦାଚରଣ କଲେ ତ ସେଥିପାଇଁ କଣ ସବୁ ଦଣ୍ଡ ବିଧାନ ରହିଛି?
2: ଯୋଉ ଫିଲ୍ଡରେ ଯିଏ କାମ କରୁଥିବ, ଏମିତି ବ୍ୟାଙ୍କ, କଲେଜ, ଯେକୌଣସି କ୍ଷେତ୍ରରେ ବି ଯିଏ ବି କାମ କରୁଥିବ

0: ସେଠି ସେ ଯୋଉ ତଳୁଆ କର୍ମଚାରୀ ହଉ ଉପରିସ୍ଥ କର୍ମଚାରୀ, ଏବେ ତ ଆମର ଆଇନ ଗୁଡାକ ସବୁ ଯାକ ବହିରେ ଯାହା ଲେଖା ହେଇଛି ତାହା ବୋଲି ନୁହେଁ, ଆମେ ତ ପେପର ନ୍ୟୁଜ ମେଡିଆ ସବୁଥିରେ ଆମେ ଜାଣୁଛେ ସେମାନଙ୍କୁ ଫାଇନ ପକା ହଉଛି, ତାଙ୍କୁ ଆଗ ଚେତାବନୀ ଦିଆହଉଛି, ତାପରେ ଗୋଟେ ଇଣ୍ଟରନାଲ କମ୍ପ୍ଲେନ କମିଟି ରହୁଛି, ଲୋକାଲ କମ୍ପ୍ଲେନ କମିଟି ରହୁଛି, ଲୋକାଲ କମ୍ପ୍ଲେନ କମିଟି ସେଠି ଯୋଉ ରହୁଛନ୍ତି ମେମ୍ବର୍ସ ମାନେ ସେମାନେ ତାକୁ ଡାକିକି ଚେତାବନୀ ଦେବେ, ତାପରେ ବି ନ ଶୁଣିଲେ ତାପରେ ତାକୁ ଫାଇନ ପକେଇବେ, ସେସବୁ ତାକ ଇନକ୍ୱାରୀ ଫିନକ୍ୱାରୀ ସବୁ ସରିଲା ପରେ ଯଦି ସେ ଆକ୍ଚୁଆଲି ସେ ଦୋଷୀ ହେଇଥିବ ତାହେଲେ ତାକୁ ଚାକିରୀରୁ ବହିଷ୍କାର ମଧ୍ୟ କରାହଉଛି, 50,000 ଫାଇନ ମଧ୍ୟ ହେଇପାରୁଛି, ବହୁତ ପ୍ରକାର ଦଣ୍ଡବିଧାନ ରହିଛି।
1: ମ୍ୟାଡାମ ଆଉ ଗୋଟେ କଥା କୁହନ୍ତୁ, ଆମର ମହିଳାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଆଇନ ରହିଛି, ଯେହେତୁ ଆଜିକାଲି କିଛି ମହିଳା ସେହି ଆଇନ ବିଷୟରେ ଜାଣୁଛନ୍ତି ଆଉ କିଛି ମହିଳା ସେହି ଆଇନ ଗୁଡିକ ବିଷୟରେ ଜାଣିପାରୁନାହାନ୍ତି, ତ ଜଣେ ମହିଳା ଯଦି କୌଣସି ଆଇନଗତ ଅଧିକାରରୁ ବଞ୍ଚିତ ହେଉଛି ତ ସିଏ ସହାୟତା କିପରି ପାଇପାରିବ, ସେ କେମିତି ଆଗକୁ ଯାଇକି ତାର ନିଜ ପାଇଁ ସିଏ ଲଢି ପାରିବ?
0: ସେ ନିଜ ପାଇଁ ଲଢିବା ପାଇଁ ବୋଲି ସେ ନିକଟ ଥାନାକୁ ଯାଇପାରିବ, ତାପରେ 112 ଗୋଟେ ନମ୍ବର ଦିଆହେଇଛି ସେଠିକୁ ସେ ଫୋନ କରିପାରିବ, ଏଫଆଇଆର ଦେଇପାରିବ, ମହିଳା ଥାନା ମଧ୍ୟ ଅଛି ସେଠିକି ଯାଇପାରିବ, ତାପରେ ପ୍ରତ୍ୟେକ ଜିଲ୍ଲା କୋର୍ଟରେ ଗୋଟେ ମାଗଣା ଓକିଲ ଦିଆହଉଛି, ଯୋଉଠିକି DLS ଅଫିସ ମାନେ ଯୋଉଟା କି ଡିଷ୍ଟ୍ରିକ୍ଟ ଲିଗାଲ ସର୍ଭିସ ଅଥରିଟି ଅଛି ସେଠି ସେ ମାଗଣା ଓକିଲ ମହିଳାଙ୍କ ତରଫରୁ ଦିଆଯାଇପାରିବ, ତାପରେ ହେଲ୍ପଲାଇନ ଗୋଟେ ଅଛି ମହିଳା ମାନଙ୍କ ପାଇଁ 181, ପିଲାମାନଙ୍କ ପାଇଁ 1098, ଏମିତି ସବୁ ଅଛି, ତ ଅନଲାଇନ ଅଭିଯୋଗ ମଧ୍ୟ କରିପାରିବ, ଜାତୀୟ ମହିଳା ଆୟୋଗରେ ମଧ୍ୟ ସେ ଅଭିଯୋଗ କରିପାରିବ, ସବୁ ୱେବସାଇଟ ବି ଆମର ଓଡ଼ିଶା ଗଭର୍ଣ୍ଣମେଣ୍ଟର ଅଛି, ତା ଛଡା ୱାନ୍ ଷ୍ଟପ୍ ସେଣ୍ଟର ସଖୀ କେନ୍ଦ୍ର ଗୋଟେ ପ୍ରତି ଜିଲ୍ଲାରେ ଅଛି ଯୋଉଠିକି ପୋଲିସ ଡକ୍ଟର ଆଉ ଓକିଲ ସେମାନେ ସବୁ ଯାକ ଗୋଟେ ଜାଗାରେ ସହାୟତା ମିଳିପାରିବ।
1: ମ୍ୟାଡାମ ଆପଣ ପ୍ରଥମରେ ଆମକୁ କହିଲେ କି ମହିଳାମାନଙ୍କର ସମାନତା ଅଧିକାର ରହିଛି, କିନ୍ତୁ ସମାଜରେ ଦେଖାଯାଉଛି ଯେ ମହିଳାମାନଙ୍କ ପ୍ରତି ବହୁତ ଭେଦଭାବ ରହୁଛି, ତ ଏହି ଭେଦଭାବ ଦୂର କରିବା ପାଇଁ କେଉଁ କେଉଁ ଆଇନ ସବୁ ରହିଛି?
0: ଭେଦଭାବ ଦୂର କରିବା ପାଇଁ ଆମର ଯୋଉ ରହିଲା ସମାନ କାମକୁ ସମାନ ଦରମା, ଏଇଟା ସବୁ 1976 ରହିଥିଲା, ସେଥିରେ ପୁଅ ଝିଅ ଭେଦଭାବ ନାହିଁ, ଯିଏ ଯୋଉ କାମ କରିବ କୁଲି ଗୋଟେ କରୁଛି ପୁଅ କୁଲି ଝିଅ କୁଲି ସେମାନଙ୍କୁ ମଧ୍ୟ ସମାନ ମଜୁରୀ ମିଳିବ, ତାପରେ ବାଲ୍ୟ ବିବାହ 18 ବର୍ଷ ତଳକୁ କୌଣସି ଝିଅକୁ ବାହାଘର କରିପାରିବନି, ସେଟା ବି 2006 ଆସିଥିଲା, ଆଉ ଗୋଟେ ବାହାରିଲା 2005 ସମ୍ପତ୍ତିଗତ ଅଧିକାର ସମାନ, ବାପାର ପୈତୃକ ସମ୍ପତ୍ତି ଯାହା ଥିବ ପୁଅ ଝିଅ ସମାନ ଭାବରେ ଭାଗ କରିକି ନେଇପାରିବେ, ଆଉ ଗୋଟେ ଆମର ଶିକ୍ଷା ଅଧିକାର ଆଇନ ଆସିଲା ସେଟା 2009 ହେଇଥିଲା ଯେ ସବୁ ଝିଅ ମାଗଣା ପଢିବେ, ତାପରେ ପଞ୍ଚାୟତରେ ଆମର ସଂରକ୍ଷଣ ହେଇଥିଲା 50% ସିଟ, ତେଣୁ 50% ରେ ପୁଅ ରହିଲେ 50% ଝିଅ ରହିବେ, ତାପରେ ଯୌତୁକ ସତୀ ପ୍ରଥା ବନ୍ଦ ଆଇନ, ଏଗୁଡା ସବୁ ପୁରୁଣା କୁସଂସ୍କାର ବିରୁଦ୍ଧରେ ମଧ୍ୟ ଆଇନ ଗୁଡିକ ହେଇଥିଲା, ତେଣୁ ଏସବୁ ଭେଦଭାବ ଦୂର କରିବା ପାଇଁ ଏମିତି ବିଭିନ୍ନ ପ୍ରକାର ଆଇନ ସବୁ ପ୍ରଣୟନ କରାଯାଇଥିଲା।
1: ତ ଆଉ ଗୋଟେ କଥା କୁହନ୍ତୁ, ଆଜିକାଲି ବହୁତ ମହିଳା ଶିକ୍ଷିତ ହେଲେ ମଧ୍ୟ ଏହିସବୁ ଅଧିକାର ବିଷୟରେ ଜାଣୁନାହାନ୍ତି, ଆଉ ବହୁତ ଗ୍ରାମାଞ୍ଚଳର ମହିଳା ଅଛନ୍ତି ଆମର ଏହିସବୁ ଅଧିକାର ଅଛି ବୋଲି ସେମାନେ ଜାଣିନାହାନ୍ତି, ତ ଆମେ ମହିଳାମାନଙ୍କୁ କିଭଳି ସଚେତନ କରିପାରିବା ଯେ ଆମର ଏହିସବୁ ଆଇନ ଅଛି ଆଉ ଆମକୁ ଯଦି କିଛି ଅସୁବିଧା ହଉଛି ତ ଆମେ ସେଥିପାଇଁ ଲଢି ପାରିବା?
0: ଆମେ ପ୍ରଥମେ ଘରୁ ଆରମ୍ଭ କରିବା, ସହର ହଉ ବା ଗ୍ରାମାଞ୍ଚଳ ହଉ, ସମସ୍ତେ ଯଦି ସବୁ କଥା ଜାଣିଥିବେ ସେମିତି କିଛି ନୁହେଁ, ତେଣୁ ପ୍ରଥମେ ଘରେ ଆମେ ସମସ୍ତଙ୍କୁ ସଚେତନ କରିବା ଏମିତି ଏମିତି ସବୁ ଆଇନ ଅଛି, ତାପରେ SHG ଗ୍ରୁପ ଗୁଡାକର ସେମାନଙ୍କର ଯୋଉ ମିଟିଂ ଫିଟିଂ ହୁଏ ମିଶନ ଶକ୍ତି ତରଫରୁ, ତାଙ୍କୁ ମଧ୍ୟ ସେଠି 5 ମିନିଟ ହେଲେ ବି ଆଇନ ବିଷୟରେ ସଚେତନ କରିବା କଥା ସହଜ ଉପାୟରେ, ତାପରେ ସରପଞ୍ଚ ଅଙ୍ଗନୱାଡି ଦିଦି ଆଶା ଦିଦି ଏମାନଙ୍କୁ ସବୁ ସାମିଲ କରିବା, ଏସବୁ ବିଷୟରେ ଖାଲି ଆଇନ ବିଷୟରେ କହିଲେ ତ କେହି ଶୁଣିବେନି, ତେଣୁ ତାଙ୍କୁ ଉଦାହରଣ ଦେଇକିରି ଯେତେ ପ୍ରକାର ସବୁ ହେଇଛି ଅସୁବିଧା ତାକୁ କେମିତି ସୁବିଧା କରାହେଇଛି, କୋଉ କୋଉ ଜାଗାରେ କଣ ପାଇଁ ଆଇନ ପ୍ରଣୟନ କରାହେଲା, ଏସବୁ ଯାକ ସେମାନଙ୍କୁ ଉଦାହରଣ ଦେଇକି କହିବାକୁ ପଡିବ ସରଳ ଭାଷାରେ, ଆଉ ଏଇଟା ଥରେ କୋଉଠି ଗୋଟେ ଜାଗାରେ କହିଦେଲେ ଆଉ କୋଉଠି କହିବାନି ସେମିତି ନୁହଁ, ଗୋଟେ ଜାଗାରେ ସେଟାକୁ ବେଶୀ ଥର ଲେଖେ କରିବାକୁ ପଡିବ, ଯେକୌଣସି ମିଟିଂ ହଉ ସେ ମିଟିଂରେ ଅଳ୍ପ ଅଳ୍ପ ସମୟ ଏ ଆଇନ ବିଷୟରେ କହିଲେ ସେଟା ଠିକ ହବ। ତାପରେ ଆମର କଣ ହଉଛି ମହିଳାମାନେ କହୁଛନ୍ତି ସୁରକ୍ଷା ପାଇଁ ଯୋଉ ଆଇନ ଗୁଡାକ ଅଛି, ଏଟା ଗୋଟେ ପ୍ରକାର ଆଇନ ନୁହେଁ, ଗୋଟେ ହଉଛି ଘରୋଇ ହିଂସା ଥିଲା ସେଟା ଏବେ ବି ଚାଲିଛି, ଘର ଭିତରେ ଥିଲେ କେମିତି ସବୁ ଆଇନକୁ ସେମାନେ ଜାଣିବେ, 2005 ଗୋଟେ DV ଆକ୍ଟ ଡୋମେଷ୍ଟିକ ଭାଓଲେନ୍ସ ଆକ୍ଟ ତିଆରି ହେଲା, ସେଥିରେ ସ୍ୱାମୀ ବା ଶାଶୁ ଘର ଲୋକ ବା କେହି ବି ଘର ଲୋକ କେହି ବି

0: ଗାଳି ଦେଲେ ବି କେତେ ପ୍ରକାର ଅଛି ସେଟା କହିବା ପାଇଁ ସେ ଆଇନ ଭିତରେ ସେଟା ଆସିବ, ସେଟା ଆମକୁ ଜଣେଇବାକୁ ପଡିବ। ତାପରେ ଯୌତୁକ ନିରୋଧ ଆଇନ, ସେଟା ବି ଗୋଟେ କେତେ ବର୍ଷ ଜେଲ ହବ, ଦବା ବା ନବା ବା ଯିଏ ବାହାଘର କରିବ ସମସ୍ତେ ସେମାନେ ବି ଆଇନ ପରିସରକୁ ଆସିବେ। ତାପରେ ଏଇ ଯୋଉ ଟିକେ ପୂର୍ବରୁ କହିଥିଲି ଯୋଉ ଦୁଷ୍କର୍ମ ବିରୋଧୀ ଆଇନ, ସେଟା ବି ଗୋଟେ ଅଛି, ସେଥିରେ ବି ଜେଲ ଦଣ୍ଡ ଆଜୀବନ କାରାଦଣ୍ଡ, କୋଉଥିରେ କେତିକି ତାଙ୍କର ଅଫେନ୍ସ ଯେତିକି ଗମ୍ଭୀର ସେଇ ହିସାବରେ ସେମାନଙ୍କୁ ଜେଲ ଦଣ୍ଡ ରହିଛି। ତାପରେ କର୍ମକ୍ଷେତ୍ରରେ ଯୌନ ନିର୍ଯାତନା, ସେଟା ଗୋଟେ 2003 ଆସିଥିଲା। ଆଉ 18 ବର୍ଷ ତଳକୁ ଝିଅମାନଙ୍କୁ ତାଙ୍କୁ ଯଦି କେହି ଯୌନ ନିର୍ଯାତନା ଦେଲା ସେ ଝିଅମାନଙ୍କ କ୍ଷେତ୍ରରେ ଘଟିଲେ ସେଟା ପାଇଁ ପୋକ୍ସୋ ଆକ୍ଟ ଗୋଟେ ଆସିଥିଲା। ତା ଛଡା ଯୋଉ ଭ୍ରୂଣ ହତ୍ୟା ନିରୋଧ ଆଇନ ଗୋଟେ, ଗର୍ଭରେ ପୁଅ ଝିଅ ଲିଙ୍ଗ ନିରୂପଣ କରିକି ଝିଅ ହେଲେ ମାରିଦେବେ ପୁଅ ହେଲେ ରଖିବେ, ଏସବୁ ଜିନିଷ ବହୁତ ଜୋର ଚାଲିଥିଲା, ଯାହାଦ୍ୱାରା ଅସମାନତା ରହିଲା, ଝିଅ ପୁଅ ସମାନ ହେଇପାରିଲେନି, ଝିଅଙ୍କ ସଂଖ୍ୟା କମିଲା ପୁଅଙ୍କ ସଂଖ୍ୟା ବଢିଲା, ତେଣୁ ସେଇଟା ଗୋଟେ ଆଇନ ଆସିଲା। ତେଣୁ ଓମେନ୍ ହେଲ୍ପ ଲାଇନ ଗୋଟେ ଆସୁଛି 1098 181, ଆଉ ପୋଲିସ ରହୁଛି 112। ଏଇସବୁ ଜିନିଷ ଥ୍ରୋରେ ମାନେ ସମସ୍ତଙ୍କୁ ସଚେତନ କରେଇବା, କରିଲେ ସମସ୍ତେ ଜାଣିବେ ସେ ବିଷୟରେ।
1: ତ ମ୍ୟାଡାମ ଆପଣ ବହୁତ ସୁନ୍ଦର ଭାବରେ କହିଲେ କି ଆମ ମହିଳାଙ୍କ ପାଇଁ କଣ ସବୁ ଆଇନ ରହିଛି ଆଉ ସେମାନେ କେମିତି ନିଜେ ନିଜକୁ ସହାୟତା କରିପାରିବେ ଆଉ ନିଜେ ସଚେତନ ମଧ୍ୟ କେମିତି ରହିପାରିବେ। ଆଜି ଆମର ଯୋଉ ଶ୍ରୋତା ଭଉଣୀ ମାନେ ଆପଣଙ୍କୁ ଶୁଣୁଛନ୍ତି ସେମାନଙ୍କ ପାଇଁ ଆପଣ କଣ କହିବେ?
0: ଦେଖନ୍ତୁ ଶ୍ରୋତା ଭଉଣୀ ମାନେ ଯୋଉମାନେ ଶୁଣୁଛନ୍ତି ତାଙ୍କୁ ମୁଁ କହୁଛି ଆପଣ ମାନେ ଡରନ୍ତୁ ନାହିଁ, ନିଜ ଅଧିକାର ବିଷୟରେ ନିଜେ ଜାଣନ୍ତୁ। ସରକାର ଆପଣଙ୍କ ପାଇଁ ବହୁତ ଆଇନ ତିଆରି କରିଛନ୍ତି, ଯେମିତି ମୁଁ ପୂର୍ବରୁ କହିଲି ଘରୋଇ ହିଂସା, ଯୌତୁକ, ଅଫିସରେ ସୁରକ୍ଷା ପାଇଁ ସମ୍ପତ୍ତି ଅଧିକାର, ସବୁକିଛି ଏସବୁ ଯେମିତି ଆମେ ଯଦି ନିଜେ ଜାଣିବା, ଆଉ ହେଲ୍ପ ଲାଇନ ନମ୍ବର ଗୁଡିକ ଯୋଉ କହିଲି ତାକୁ ଟିପି ରଖନ୍ତୁ। ତେଣୁ ଚୁପ୍ ରହିବା ଆମର ସମାଧାନ ନୁହେଁ, ଆମେ ସବୁଥିରେ ଯେମିତି ଆମ ନିଜ ଅଧିକାର ବିଷୟରେ ଜାଣିଲେ ଆମେ ଲଢି ପାରିବା, ଆମକୁ କେହି ନିଚ୍ଚା ଦେଖେଇବେ ନାହିଁ।
1: ମ୍ୟାଡାମ ଆଜି ବହୁତ ସୁନ୍ଦର ଭାବରେ ଆପଣ ମହିଳାଙ୍କ ଆଇନଗତ ଅଧିକାର ବିଷୟରେ ଆମ ଶ୍ରୋତା ଭଉଣୀ ମାନଙ୍କୁ କହିଲେ ଆଉ ସଚେତନ ମଧ୍ୟ କଲେ, ସେଥିପାଇଁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ତଥା ଆମ ଘର ଘରଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।

0: ହଁ ଲଳିତା, ଗୋଟିଏ ମହିଳା ଯେତିକି ସଶକ୍ତ ହେବ ସେହି ପରିବାର ସେତିକି ସୁଦୃଢ଼ ରହିବ।
1: ମହିଳାମାନେ ଘରର ସମସ୍ତଙ୍କ ଯତ୍ନ ନିଅନ୍ତି ଓ ସେମାନେ କିଭଳି ଆଗକୁ ବଢ଼ିବେ ସେଥିପାଇଁ ପ୍ରୟାସ ମଧ୍ୟ କରନ୍ତି, କିନ୍ତୁ ଅନେକ ସମୟରେ ନିଜ ସ୍ୱାସ୍ଥ୍ୟକୁ ଅବହେଳା କରିଦିଅନ୍ତି,
0: ଯାହାଫଳରେ ସେମାନେ ଅନେକ ରୋଗର ଶିକାର ମଧ୍ୟ ହୁଅନ୍ତି। ତେଣୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଗୋଟିଏ ପୁରୁଷ ପାଇଁ ଯେତିକି ଜରୁରୀ, ଗୋଟିଏ ମହିଳା ପାଇଁ ମଧ୍ୟ ସେତିକି ଜରୁରୀ।
1: ତେଣୁ ଆମେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଏବଂ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା।
0: ତାହେଲେ ଶ୍ରୋତା ଭଉଣୀ, ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା କାହିଁକି ଜରୁରୀ, ଏ ବିଷୟରେ ଭଉଣୀ କଣ କହୁଛନ୍ତି, ଚାଲନ୍ତୁ ଶୁଣିବା।
2: ମ୍ୟାଡାମ ନମସ୍କାର।
3: ନମସ୍କାର ମ୍ୟାଡାମ,
2: ଆପଣଙ୍କ ପରିଚୟ ଟିକେ ଶ୍ରୋତା ଭଉଣୀ ମାନଙ୍କୁ ଦେବେ?
3: ମୁଁ ରାୟଗଡା ଜିଲ୍ଲାର ଆଶା କର୍ମୀ ଶ୍ରୀ ଉମାବଳିଆ ସିଂ।
2: ଆଜିର ବିଷୟବସ୍ତୁଟି ରହିଛି ମହିଳାଙ୍କ ପାଇଁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା।

0: କାହିଁକି ଜରୁରୀ? ତ ଆପଣ ଆ ବିଷୟରେ କଣ କହିବାକୁ ଚାହୁଁଛନ୍ତି?
1: ମହିଳାମାନେ ଶରୀରର ଜୈବିକ ହାରମୋନିୟମ ସୃଷ୍ଟିରୁ ପୁରୁଷଙ୍କ ଅପେକ୍ଷା ଭିନ୍ନ ଓ ଜଟିଳ ବିଭିନ୍ନ ଶାରୀରିକ ଅନେକ ପରିବର୍ତ୍ତନ ଆସିଥାଏ, ତେଣୁ ତାଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଆବଶ୍ୟକ। ଯେମିତିକି କିଛି ରୋଗ ହେଉଛି ମାନେ ସ୍ତନ କର୍କଟ, ଚରାୟୁ, ମୂର୍ଖ କର୍କଟ, ରକ୍ତଚାପ, ମଧୁମେହ, ଏସବୁ ରୋଗ ପ୍ରଥମରୁ ଯଦି ଆମେ ତାଙ୍କୁ ଚିହ୍ନଟ କରିପାରିବା ତାହେଲେ ଯାଇକି ତାଙ୍କୁ ଚିକିତ୍ସା କରିବାରେ ସାହାଯ୍ୟ କରିପାରିବା, ଆଉ ତାଙ୍କୁ ବିଳମ୍ବରେ ଚିକିତ୍ସା କରିବା ଦ୍ୱାରା ବହୁତ କଷ୍ଟ ହୋଇପାରିବ।
0: ମହିଳାମାନେ କେତେ ସମୟ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଉଚିତ?
1: ସ୍ୱାସ୍ଥ୍ୟ ପରୀକ୍ଷା ମହିଳାମାନଙ୍କ ପାଇଁ ବୟସ ଅନୁସାରେ କହିଲେ 18-29 ବର୍ଷ ହେଲେ 1-2 ବର୍ଷ ଭିତରେ ପରୀକ୍ଷା କରିବା ଦରକାର। 3-39 ଭିତରେ ଏହି ସମୟରେ ରୋଗ ହେବାର ଆଶଙ୍କା ବେଶୀ ଥାଏ, ତେଣୁ ପ୍ରତ୍ୟେକ ବର୍ଷକୁ ବର୍ଷ ପରୀକ୍ଷା କରିବା ଦରକାର। ମହିଳା ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦ୍ୱାରା ଆଗରୁ ନିରୂପଣ କରିହେବ କି କୋଉ କୋଉ ରୋଗ ହେଲା, ଯାହାଦ୍ୱାରା ଚିହ୍ନଟ କରିବା ଦ୍ୱାରା 90% ହେଲା ପର୍ଯ୍ୟନ୍ତ ଆମେ ନ ଜଣୁ ତାଙ୍କୁ ଆଗରୁ ହିଁ ସ୍ୱାସ୍ଥ୍ୟ ସେବା ଦେଇପାରିବା ଆଉ ଲୋକଙ୍କୁ ସେବା କରିକି ତାଙ୍କୁ ଭଲ ରଖିପାରିବା।
0: ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରେ କେଉଁ କେଉଁ ପରୀକ୍ଷା ହୋଇଥାଏ?
1: ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରେ ସ୍ତନ କର୍କଟ ହେବ, ଜରାୟୁ, ମୂର୍ଖ କର୍କଟ, ରକ୍ତଚାପ, ମଧୁମେହ ଏସବୁ ରୋଗ ହୋଇପାରେ।
0: ରକ୍ତହୀନତା ମହିଳାଙ୍କ ସ୍ୱାସ୍ଥ୍ୟକୁ କିପରି ପ୍ରଭାବିତ କରିଥାଏ?
1: ରକ୍ତହୀନତା ମହିଳାଙ୍କୁ ରକ୍ତ ଯେତିକି ଶରୀରରେ ଦରକାର ତାଠାରୁ କମ୍ ରହିଲେ ରକ୍ତହୀନତା କୁହାଯାଏ। ରକ୍ତହୀନତା ହେବା ଦ୍ୱାରା ଶରୀର ସବୁବେଳେ କ୍ଲାନ୍ତ ଲାଗି ରହେ, ଅଣନିଶ୍ୱାସ ଲାଗେ। ରକ୍ତହୀନତା ହେବା ଦ୍ୱାରା ମୁଣ୍ଡ ବୁଲାଏ, ମୁଣ୍ଡ ବିନ୍ଧାଏ, ଅତ୍ୟଧିକ ଚିଡ଼ଚିଡ଼ା ହୋଇଯାଏ, ଚର୍ମର ରଙ୍ଗ ଫିକା ବା ହଳଦିଆ ଦେଖାଯାଏ, ଦୁର୍ବଳ ହୋଇଥାନ୍ତି। ମହିଳା ଦେଖିବାକୁ ରକ୍ତହୀନତା ହେଲେ ଗର୍ଭସ୍ଥ ଶିଶୁର ବିକାଶରେ ମଧ୍ୟ ବାଧାପ୍ରାପ୍ତ ହୁଏ, ଶିଶୁଟି ଠିକ୍ ସମୟରେ ଜନ୍ମ ହୁଏ ନାହିଁ, ଯାହାଦ୍ୱାରା ଶିଶୁଟି ସମୟ ପୂର୍ବରୁ ଜନ୍ମ ହୁଏ କିମ୍ବା କମ୍ ଓଜନର ଶିଶୁ ଜନ୍ମ ହୋଇଥାଏ। ସେଥିଲାଗି ମହିଳାଙ୍କୁ ରକ୍ତହୀନତା ହେବାରୁ ବଞ୍ଚିବା ପାଇଁ ତାଙ୍କୁ କ୍ୟାଲସିୟମ ଆଇରନ୍ ଖାଇବା ଆବଶ୍ୟକ।
0: ମହିଳାଙ୍କ ପାଇଁ ପୌଷ୍ଟିକ ଖାଦ୍ୟ କାହିଁକି ଆବଶ୍ୟକ?
1: ମହିଳାଙ୍କ ପାଇଁ ବୋଲି ପୌଷ୍ଟିକ ଖାଦ୍ୟ ଏଥିଲାଗି ଆବଶ୍ୟକ, ମହିଳାଙ୍କର ପୌଷ୍ଟିକ ଖାଦ୍ୟ ଶ୍ୱେତସାର ପୁଷ୍ଟିସାର ଦ୍ୱାରା ହୋଇଥାଏ। ଶ୍ୱେତସାର ହେଉଛି ଚାଉଳ, ଚିନି, ଗୁଡ଼, ମାଣ୍ଡିଆ, ମକା, ଖାରୁ, ବାଜରା ଏସବୁ ଖାଦ୍ୟ ଖାଇବା ଦ୍ୱାରା ଶ୍ୱେତସାର ହୋଇଥାଏ। ପୁଷ୍ଟିସାର ହେଉଛି ଡାଲି ଜାତୀୟ, ସୋୟାବିନ, ଛତୁ, ମାଛ, ମାଂସ ଏସବୁ ଶରୀରକୁ ବୃଦ୍ଧି କରିବାରେ ନୂତନ କୋଷକଣିକା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ। ତାପରେ ସ୍ନେହସାର, ସ୍ନେହସାର ହେଉଛି ତେଲ, ଘିଅ, ଲହୁଣୀ, ମାଛ, କ୍ଷୀର, ମାଂସ, ଅଣ୍ଡା ଇତ୍ୟାଦି ଖାଇ ଶକ୍ତି ଯୋଗାଏ। ସ୍ନେହସାର ଦ୍ୱାରା ଚର୍ମ ଅଧିକଣ ଦେଖାଯାଏ। ମାସିକ ଋତୁସ୍ରାବ ସମୟରେ ସଠିକ ସ୍ୱାସ୍ଥ୍ୟ ସଚେତନା ଓ ପରିଷ୍କାର ପରିଚ୍ଛନ୍ନତା ସଂକ୍ରମଣ ହେବାର ସମ୍ଭାବନା କମ୍ ଥାଏ। ଯେମିତିକି ସ୍ୱାସ୍ଥ୍ୟ ସଚେତନା କେମିତି କରିବା, ସାନିଟାରୀ ପ୍ୟାଡ୍ ବ୍ୟବହାର କରିବା, 4-8 ଘଣ୍ଟା ମଧ୍ୟରେ ସେଟାକୁ ଚେଞ୍ଜ କରିବା, ପୁରୁଣା ବା ଓଦା କପଡ଼ା ବ୍ୟବହାର କରିବା ନାହିଁ, ଶାରୀରିକ ସୁସ୍ଥତା ରଖିବା ପାଇଁ ଲୁକ୍ତାଙ୍କୁ କେବଳ ଉଷ୍ଣ ପାଣିରେ ସଫା କରିବା, ଏହି ସମୟରେ ପ୍ରଚୁର ପରିମାଣ ପାଣି ପିଇବା ଯାହାଦ୍ୱାରା ପେଟ ବିନ୍ଧା କମିବ, ଗ୍ୟାସ ସମସ୍ୟା କମିବ, ଖାଦ୍ୟରେ ଆଇରନ୍ ଏବଂ ଭିଟାମିନ୍ ସି ଯୁକ୍ତ ଖାଦ୍ୟ ଖାଇବା, ଭିଟାମିନ୍ ସି ମାନେ ଟମାଟୋ, ଲେମ୍ବୁ, ଅଁଳା, କମଳା, ଆଳୁ, ଆମ୍ବ, ଲଙ୍କା ଏସବୁ ଜିନିଷ, ଆଇରନ୍ ଯୁକ୍ତ ମାନେ ସବୁଜ ପନିପରିବା ଖାଇବା, ବିଟ୍, ଡାଲି ଜାତୀୟ ଖାଦ୍ୟ, ଗୁଡ଼, କ୍ଷୀର ଏସବୁ ଜିନିଷ ଖାଇବା।
0: ଗର୍ଭବତୀ ମହିଳାଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କାହିଁକି କରିବା ଦରକାର?
1: ଜଣେ ଗର୍ଭବତୀ ମହିଳାଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦ୍ୱାରା ମହିଳା ଗର୍ଭବସ୍ଥା ହେଉଛି ଏକ ସୂକ୍ଷ୍ମ ସମୟ, ଜଣେ ମାଆର ସ୍ୱାସ୍ଥ୍ୟ ସହ ଆଉ ଏକ ନୂତନ ଜୀବନ ଜଡିତ, ତେଣୁ ଗର୍ଭସ୍ଥ ଶିଶୁର ବିକାଶ ପାଇଁ ନିୟମିତ ଅଲ୍ଟ୍ରାସାଉଣ୍ଡ କରିବା ଦ୍ୱାରା ଶିଶୁର ହୃତ୍ପନ୍ଦନ, ଶାରୀରିକ ଗଠନ ଏବଂ ପାଣିର ମାତ୍ରା ଜାଣିପାରିବା, ଯାହାଦ୍ୱାରା ଜନ୍ମଗତ ତ୍ରୁଟିକୁ ପ୍ରଥମରୁ ଚିହ୍ନଟ କରିପାରିବା। ମାଆର ଜଟିଳତା ରଖିବା ମାନେ ମହିଳାଙ୍କୁ ହଠାତ୍ ବିପି ବଢିଥାଏ କିମ୍ବା ସୁଗର ବଢିଥାଏ ନିୟନ୍ତ୍ରଣ କରାଯାଇପାରିବ, ମା ଓ ଶିଶୁ ସୁରକ୍ଷିତ ରଖାଯାଇପାରିବ। ଶେଷରେ ଟୀକାକରଣ ଏବଂ ମେଡିସିନ ଠିକ୍ ସମୟରେ ଡିଟିଟିଡି କରାଯିବ ଏବଂ ମାଆର ଶରୀରକୁ ରକ୍ତ ଓ କ୍ୟାଲସିୟମର ଅଭାବ ନ ହେବା ପାଇଁ ଆଇରନ୍ ଓ ଫଲିକ୍ ଏସିଡ୍ ବଟିକା ଦେବା। ସୁରକ୍ଷିତ ପ୍ରସବ ପାଇଁ ନିୟମିତ ପରୀକ୍ଷା କରାଇବା, ଯାହାଦ୍ୱାରା ପ୍ରସବ ସମୟରେ କୌଣସି ଅସୁବିଧା ରହିବ ନାହିଁ, ଯଦି ବି କିଛି ଅସୁବିଧା ରହିବ ତେବେ ଆଗରୁ ଜଣାପଡିଯିବ, ଯାହାଫଳରେ ଠିକ୍ ସମୟରେ ମା ଛୁଆକୁ ବଞ୍ଚାଇ ପାରିବା।
0: ମହିଳାମାନେ ସ୍ୱାସ୍ଥ୍ୟ ସମସ୍ୟାକୁ ଅଣଦେଖା କଲେ କଣ ଅସୁବିଧାରେ ପଡିଥାନ୍ତି ବା କଣ ହୋଇଥାଏ?
1: ମହିଳା ସ୍ୱାସ୍ଥ୍ୟ ସମସ୍ୟା ଅଣଦେଖା କରିବା ଦ୍ୱାରା ସାଧାରଣତଃ ମନ ହେଉଥିବା ଘୋଳାସ୍ରାବ, ଠିକ୍ ସମୟରେ ପିରିୟଡ୍ ନ ହେବା, ସ୍ତନରେ ଛୋଟ ଛୋଟ ଗୁଳା ଅଣଦେଖା କଲେ ତାହା ପରବର୍ତ୍ତୀ ସମୟରେ ଜରାୟୁ ସଂକ୍ରମଣ କିମ୍ବା କ୍ୟାନ୍ସର ରୂପ ନେଇଥାଏ। ମନେକର ଆଣ୍ଠୁଗଣ୍ଠି ବିନ୍ଧା ପ୍ରଥମରୁ ଧ୍ୟାନ ନ ଦେଲେ ବୟସରେ ବଢିବା ସହିତ ମହିଳାମାନେ ସମ୍ପୂର୍ଣ୍ଣ ଭାବେ ଚାଲିବା ବୁଲିବାର ଶକ୍ତି ହରାଇଥାନ୍ତି। ପ୍ରଥମରୁ ରୋଗକୁ ଯଦି ଚିକିତ୍ସା କରିବା ତ ଅଳ୍ପ ଟଙ୍କାରେ ଔଷଧ ମଧ୍ୟ ଭଲ ହୋଇଯାଇପାରିବ, ଯଦି ତାହାକୁ ଅଣଦେଖା କରିବା ବଡ ଅପରେସନ ଆଇସିୟୁ କୁ ଯାଇକି ମହଙ୍ଗା ଚିକିତ୍ସା କରିବାକୁ ପଡିବ, ଆଉ କେତେକ କ୍ଷେତ୍ରରେ ହାର୍ଟ ଆଟାକ୍ କିମ୍ବା କର୍କଟ ଭଳି ସମସ୍ୟା ମଧ୍ୟ ଦେଖାଯିବ।
0: ପରିବାରରେ ମହିଳାଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ କିପରି ସେମାନେ ବଢେଇ ପାରିବେ ବା କରିପାରିବେ?
1: ପରିବାରରେ ମହିଳାଙ୍କ ପ୍ରତି ସଚେତନ, ପରିବାରର ପୁରୁଷ ଏବଂ

0: ଅନ୍ୟ ସଦସ୍ୟମାନେ ମହିଳାଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ଶାରୀରିକ ସମସ୍ୟା, ମାସିକ ଋତୁସ୍ରାବ ବିଷୟରେ ଖୋଲାଖୋଲି ଭାବେ କଥା ହେବା ଉଚିତ। ପରିବାର କାମରେ ମଧ୍ୟ ସାହାଯ୍ୟ କରିବା ଉଚିତ। ମହିଳାଙ୍କୁ ସଠିକ୍ ସମୟରେ ଖାଇବା, ସଠିକ୍ ପରିମାଣର ଖାଇବା, ପୌଷ୍ଟିକ ଖାଦ୍ୟ ଯେମିତି ଶାଗ, ପନିପରିବା, କ୍ଷୀର, ଅଣ୍ଡା ସବୁ ଖାଦ୍ୟ ଖାଇବା ପାଇଁ କହିବା। ଠିକ୍ ସମୟରେ ମେଡିକାଲରେ ହେଲ୍ଥ ଚେକ୍ଅପ୍ କରାଇବା।
1: ମହିଳାଙ୍କ ସ୍ୱାସ୍ଥ୍ୟ ସଚେତନରେ ଆଶା ବା ଅଙ୍ଗନବାଡ଼ି କର୍ମୀଙ୍କର କଣ ଭୂମିକା ରହିଛି?
0: ମହିଳାଙ୍କ ସ୍ୱାସ୍ଥ୍ୟ ସେବାରେ ଆଶା ଅଙ୍ଗନବାଡ଼ିଙ୍କ ଭୂମିକା, ଘରକୁ ଘର ଯାଇ ସଚେତନ କରିବା, ଗର୍ଭବତୀ ମାଙ୍କୁ ପଞ୍ଜୀକରଣ ଟ୍ରାକିଂ କରିବା, ମେଡିକାଲ ଡେଲିଭରି ପାଇଁ ତାଙ୍କୁ ବୁଝେଇବା, ଟୀକାକରଣ ପାଇଁ ସଚେତନ କରାଇବା, ଘରକୁ ଘରକୁ ଯାଇ ଯେତେବେଳେ ସେମାନଙ୍କୁ ସଚେତନ କରାଇବା, କିଶୋରୀ ମାନଙ୍କୁ ସଫା ସୁତୁରା ରଖିବା ପାଇଁ ବୁଝେଇବା, ଗର୍ଭବତୀ ମାଙ୍କୁ ପୋଷଣ ଉପରେ ବୁଝେଇବା, ସାଧାରଣ ଲୋକଙ୍କୁ ଫ୍ୟାମିଲି ପ୍ଲାନିଂ ଉପରେ ବୁଝେଇବା, ଯେମିତି ଗର୍ଭବତୀ ମହିଳାଙ୍କୁ ପଞ୍ଜୀକରଣ ଟ୍ରାକିଂ କିପରି କରିବା, କୌଣସି ମହିଳା ଗର୍ଭବତୀ ହେବା ମାତ୍ରେ ପଞ୍ଜୀକରଣ ପାଇଁ ବୁଝେଇବା। ଗର୍ଭାବସ୍ଥାରେ ପ୍ରତ୍ୟେକ ମାସରେ ଅଙ୍ଗନବାଡ଼ି ହେଲ୍ଥ କ୍ୟାମ୍ପରେ ଓଜନ, ବିପି ଯାଞ୍ଚ କରିବା, ଆଇରନ୍, କ୍ୟାଲସିୟମ୍, ଆଇରନ୍ ନେବା, ଏମିତି ପ୍ରତ୍ୟେକ ଜିନିଷର ସୁବିଧା ସରକାରଙ୍କୁ ନେବା।
1: ମ୍ୟାଡାମ୍, ଆପଣ ତ ଏତେ ସୁନ୍ଦର ବୁଝେଇଥିଲେ, କିନ୍ତୁ ଆପଣଙ୍କର ମତାମତ ଏ ବିଷୟରେ କଣ ରହିଛି?
0: ପ୍ରତ୍ୟେକ ମହିଳା ଆମ ଗ୍ରାମରେ ଆଶାକର୍ମୀ ପାଖକୁ ଯିବେ, କିଛି ବି ଅସୁବିଧା ଏମିତି ନାହିଁ କି ଗର୍ଭାବସ୍ଥାର ଜଟିଳତା ସବୁ ବିଷୟ, ଏବେ ଆମକୁ ଜ୍ୱର ହେଲା କି ଝାଡା ହେଲା, ବାନ୍ତି ହେଲା, ପ୍ରତ୍ୟେକ ଜିନିଷ ପାଇଁ ବୋଲିକି ଆଶା ଦିଦିଙ୍କ ପାଖରେ ସବୁ ପ୍ରକାର ମେଡିସିନ ଅଛି। ତେଣୁ ସେମାନେ ସବୁ ପ୍ରକାର, ଏବେ ଜ୍ୱର ହେଲା ବୋଲି ମ୍ୟାଲେରିଆ ପାଇଁ ବୋଲି ତାଙ୍କର ଟେଷ୍ଟ କରାଯାଇପାରିବ, ତାଙ୍କେ ବାହାରୁ କିଛି ପଇସା ଖର୍ଚ୍ଚ କରିବା ଆବଶ୍ୟକ ନାହିଁ, ତାଙ୍କେ ନିଜ ଆଶା ପାଖକୁ ଯାଇକି ମ୍ୟାଲେରିଆ ଟେଷ୍ଟ କରିବେ, ଯଦି ମ୍ୟାଲେରିଆ ପଜିଟିଭ ଆସିଲା ସେଥିପାଇଁ ମଧ୍ୟ ତାଙ୍କେ ମେଡିସିନ ପାଇବେ ଫ୍ରିରେ, ଆଶାକର୍ମୀ ପାଖକୁ ଗଲେ ମଶାରୀ ମଧ୍ୟ ପାଇବେ, ଆଉ ମେଡିକାଲରେ ଯୋଉ ଖର୍ଚ୍ଚ ହଉଛି ବାହାର ମେଡିକାଲରେ ଦେଖୁଛନ୍ତି ଆଇରନ୍, କ୍ୟାଲସିୟମ୍ ଏତେ ଏତେ ଟଙ୍କାରେ କିଣୁଛନ୍ତି, ସେଟା ଫ୍ରିରେ ଆମ ପାଖରୁ ତାଙ୍କେ ନେଇପାରିବେ। ଆଉ କିଶୋରୀ ମାନେ ଯେତିକି ଅଛନ୍ତି ଆଇରନ୍ ବଟିକା ନେଇପାରିବେ, ସାନିଟାରି ପ୍ୟାଡ୍ ନେଇପାରିବେ, ଆଉ ଯଦି କାହାର ପଞ୍ଜୀକରଣ ଗୋଟେ ମେନ୍ସ ଡେଟ୍ ଯଦି ବନ୍ଦ ହେଇଗଲା ତାଙ୍କେ ପଞ୍ଜୀକରଣ କରିବା ଚାହୁଁଛନ୍ତି, ସାଙ୍ଗେ ସାଙ୍ଗେ ଆଶା ଦିଦି ପାଖରେ ଆସିକି ପଞ୍ଜୀକରଣ କରିପାରିବେ, ଆଉ ତାଙ୍କର ଯୋଉ ମମତା ଯୋଜନା ଏସବୁ ରହୁଛି ତାଙ୍କେ ଠିକ୍ ସମୟରେ ପାଇପାରିବେ।
1: ମ୍ୟାଡାମ୍, ଆପଣ ଏତେ ସୁନ୍ଦର ବୁଝେଇ ଥିବାରୁ ଆମ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ

0: ଲଳିତା, ଆଜି ତ ଆମେ ମହିଳାମାନଙ୍କ ପାଇଁ ଅନେକ କଥା ଜାଣିଲେ। ମହିଳାମାନଙ୍କ ଉନ୍ନତିରେ ହିଁ ସମାଜର ଉନ୍ନତି ହୋଇଥାଏ, ତେଣୁ ଆମେ ସୁସ୍ଥ ରହିବା ଓ ସଚେତନ ରହିବା ନିହାତି ଆବଶ୍ୟକ।
1: ତାହେଲେ ବର୍ତ୍ତମାନ ତ ସମୟ ହୋଇଗଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବାର,
0: କିନ୍ତୁ ବିଦାୟ ନେବା ପୂର୍ବରୁ ରବିବାର ଦିନ ଆପଣମାନଙ୍କ ପାଇଁ କ'ଣ ରହିଛି ଜାଣିନେବା। ରବିବାର ଦିନ ଆପଣମାନଙ୍କ ପାଇଁ ରହିଛି ସାକ୍ଷାତକାର ପ୍ରସବ ପୂର୍ବ ଓ ପ୍ରସବ ପରବର୍ତ୍ତୀ ସ୍ୱାସ୍ଥ୍ୟ ସେବା, ଓ ତା ସହିତ ଆଉ ଗୋଟେ ସାକ୍ଷାତକାର ମଧ୍ୟ ଶୁଣିପାରିବେ, ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା। ତାହେଲେ ଶ୍ରୋତା ଭଉଣୀ, ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆପଣଙ୍କ ମତାମତ ନିଶ୍ଚୟ ଜଣାଇବେ। ଆମକୁ ମତାମତ ଜଣାଇବା ପାଇଁ ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା
1: 9438268568।
0: ତାହେଲେ ଆପଣଙ୍କ ମତାମତ ଅପେକ୍ଷାରେ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ ଆମେ ଦୁହେଁ। ମୁଁ ଧରିତ୍ରୀ ଶତପଥୀ
1: ଆଉ ମୁଁ ଲଳିତା ଶତପଥୀ।
2: ନମସ୍କାର। ଶୁଣିଲେ ଘର ଅଘରଣୀ କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ନୂଆଦିଲ୍ଲୀଠାରେ ବେଲଜିୟମ ପ୍ରତିପକ୍ଷଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ। ଆଇନ ଛାତ୍ରଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଆଇନ ପରିଷଦର କୌଣସି ସାମ୍ବିଧାନିକ କ୍ଷମତା ନାହିଁ, କହିଲେ ସୁପ୍ରିମକୋର୍ଟ। ବିଶ୍ୱର ଅଟୋମୋବାଇଲ ଶିଳ୍ପ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ ବୋଲି ଦୃଢ଼ୋକ୍ତି।

ପ୍ରକାଶ କଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ଜନ୍ମଗତ ନାଗରିକତାକୁ ସୀମିତ ରଖିବା ନେଇ ଟ୍ରମ୍ପ ପ୍ରଶାସନର ସଂଶୋଧିତ ଆଦେଶର କାର୍ଯ୍ୟକାରିତା ଉପରେ ଆମେରିକାର ଏକ ଫେଡେରାଲ କୋର୍ଟ ଜାରି କଲେ ସ୍ଥଗିତାଦେଶ ଏବଂ ଟି20 ମହିଳା ଏସୀୟ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ହଂକଂ ମଧ୍ୟରେ ଆଜି ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ବେଲଜିୟମ୍ ପ୍ରତିପକ୍ଷ ବାର୍ଟ ଡେଇ ୱେଭରଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରୁଛନ୍ତି। ବିଭିନ୍ନ ଆଞ୍ଚଳିକ ତଥା ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ବୈଷୟିକ ପ୍ରସଙ୍ଗ ନେଇ ଉଭୟଙ୍କ ମଧ୍ୟରେ ମତ ବିନିମୟ ହେଉଥିବା ଜଣାପଡ଼ିଛି। ବୈଠକ ଅବସରରେ ଉଭୟ ଦେଶ ମଧ୍ୟରେ କେତେକ ଚୁକ୍ତି ସ୍ୱାକ୍ଷରିତ ହୋଇପାରେ। ବେଲଜିୟମ୍ ପ୍ରଧାନମନ୍ତ୍ରୀ ଆଜି ସକାଳେ ରାଜଘାଟଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ୱେଭର ତିନିଦିନିଆ ଭାରତ ଗସ୍ତରେ ଆସି ଗତ ରାତିରେ ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ଗତବର୍ଷ ଫେବୃୟାରୀ ମାସରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ୱେଭରଙ୍କର ଏହା ପ୍ରଥମ ଭାରତ ଗସ୍ତ। ତାଙ୍କ ସହ ବେଲଜିୟମ୍ ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରାଙ୍କେନ୍ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରିପ୍ରେକ୍ଷୀରେ ଶ୍ରୀ ୱେଭର ଭାରତୀୟ ଶିଳ୍ପ ସଂଘରେ ଏକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ୱେଭରଙ୍କ ଏହି ଗସ୍ତ ଭାରତ ଏବଂ ବେଲଜିୟମ୍ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା, ନବୀକରଣୀୟ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବାରେ ଏହି ଗସ୍ତ ମାର୍ଗ ଉନ୍କକ୍ତ କରିବ ବୋଲି କୁହାଯାଉଛି। ଭାରତ ଏବଂ ବେଲଜିୟମ୍ ମଧ୍ୟରେ ଗତ ତିନି ଶତାବ୍ଦୀରୁ ଅଧିକ ସମୟ ଧରି ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରହିଛି। 1947 ସେପ୍ଟେମ୍ବର ମାସରେ ସ୍ୱାଧୀନ ଭାରତ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିବାରେ ପ୍ରଥମ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ବେଲଜିୟମ୍ ଅନ୍ୟତମ ଥିଲା। ୟୁରୋପୀୟ ଅଞ୍ଚଳରେ ବେଲଜିୟମ୍ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଗତ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର $13 ବିଲିୟନ୍ରୁ ଅଧିକ ରହିଥିଲା। ବେଲଜିୟମ୍ର ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରାଙ୍କେନ୍ଙ୍କ ସହ ଆଜି ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିନିଧିସ୍ତରୀୟ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ଶ୍ରୀ ସିଂ ବୈଷୟିକ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ବେଲଜିୟମ୍ ଭାରତରେ ଏକ ସହଯୋଗୀ ରାଷ୍ଟ୍ର ଭାବେ କାର୍ଯ୍ୟ କରିଆସୁଛି ବୋଲି କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଦୃଷ୍ଟିକୋଣ ଆଧାରିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ଆଜିର ଆଲୋଚନା ଏକ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତକୁ ଏକ ଜନବହୁଳ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟାର ଦେଶ ବୋଲି ବେଲଜିୟମ୍ ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରାଙ୍କେନ୍ ବର୍ଣ୍ଣନା କରିଛନ୍ତି। ଦ୍ୱିପାକ୍ଷିକ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରତିରକ୍ଷା ସହଯୋଗ, ତାଲିମ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ବ୍ୟାପକ କରିବାକୁ ବୈଠକ ଅବସରରେ ଉଭୟ ନେତା ସହମତ ହୋଇଛନ୍ତି। ଆଇନ ଛାତ୍ରଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଆଇନଜୀବୀ ପରିଷଦ ବିସିଆଇର କୌଣସି ସାମ୍ବିଧାନିକ କ୍ଷମତା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ୱଷ୍ଟ କରିଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କର ନିଜସ୍ୱ ନିୟାମକ ମାନଦଣ୍ଡ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଜୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ କହିଛନ୍ତି। ହାଇଦ୍ରାବାଦର ନାଲସାର ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନ ବିଚାରପତିଙ୍କ ପ୍ରସ୍ତାବିତ ଅଂଶଗ୍ରହଣକୁ ବିରୋଧ କରିବା ପରିପ୍ରେକ୍ଷୀରେ ସେଠାକାର ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ବିସିଆଇର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଷ୍ପତ୍ତି ସଂକ୍ରାନ୍ତ ଏକ ମାମଲାର ବିଚାର କରି ଖଣ୍ଡପୀଠ ଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି। ନାଲସାର ପ୍ରସଙ୍ଗ ନେଇ ବିସିଆଇ ଦ୍ୱାରା ଜାରି ହୋଇଥିବା ଦୁଇଟି ବିଜ୍ଞପ୍ତିକୁ ଖଣ୍ଡପୀଠ ଖାରଜ କରିଛନ୍ତି। ଆଇନ ବୃତ୍ତିକୁ ଆସିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଉପରେ ବିସିଆଇର କୌଣସି ପ୍ରକାର ନିୟାମକ ନିୟନ୍ତ୍ରଣ ରହିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ପ୍ରସ୍ତାବିତ ନାଲସାର ବିଶ୍ୱବିଦ୍ୟାଳୟ ଗସ୍ତକୁ ସେଠାକାର ଛାତ୍ରଛାତ୍ରୀ ବିରୋଧ କରିଥିଲେ। ଏହାର ଆଧାରରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର 2026 ସ୍ନାତକଙ୍କୁ ଓକିଲ ଭାବେ ଗ୍ରହଣ ନ କରିବା ପାଇଁ ବିସିଆଇ ପକ୍ଷରୁ ରାଜ୍ୟ ବାର୍ କାଉନ୍ସିଲ୍ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ବିସିଆଇ ପ୍ରତ୍ୟାହାର କରିନେଇଥିଲା। ନବସୃଜନ, ଗୁଣବତ୍ତା ଏବଂ ପ୍ରତିଯୋଗିତାମୂଳକ ମୂଲ୍ୟ ଆଧାରିତ ଭାରତ ବିଶ୍ୱର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହୋଇପାରିବ। ନୂଆଦିଲ୍ଲୀରେ ଭାରତୀୟ ଅଟୋମୋବାଇଲ୍ ଉତ୍ପାଦକ ସଂଘ ସିଆମ୍ର
66তম ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହା କହିଛନ୍ତି। ସେ କହିଛନ୍ତି ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର 22,75,000 କୋଟିରୁ ଅଧିକ ହୋଇଛି। ଜିଏସ୍ଟି ସଂଗ୍ରହର ଏହା 15% ଅବଦାନ ରଖୁଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ଏହି ଶିଳ୍ପ କ୍ଷେତ୍ର ଯୋଗୁଁ ପ୍ରାୟ 4 କୋଟି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଗତ ଆର୍ଥିକ ବର୍ଷ

0: ମଧ୍ୟରେ ଭାରତର ଅଟୋମୋବାଇଲ୍ ରପ୍ତାନୀ 24% ବୃଦ୍ଧି ପାଇଛି। ଦେଶର ନୂତନ କାର୍ ମୂଲ୍ୟାଙ୍କନ କାର୍ଯ୍ୟକ୍ରମକୁ ଅଟୋଶିଳ୍ପର ଏକ ପ୍ରମୁଖ ପଦକ୍ଷେପ ବୋଲି ଶ୍ରୀ ଗଡ଼କରୀ ବର୍ଷ୍ଣନା କରିଛନ୍ତି। 11 କମ୍ପାନୀର 30 ଅଧିକ ଯାନବାହନର ମଡେଲ ଏହାଦ୍ୱାରା ପ୍ରମାଣିତ ହୋଇସାରିଛି। ଏଭଳି ପଦକ୍ଷେପ ପରୀକ୍ଷଣ ଖର୍ଚ୍ଚକୁ ହ୍ରାସ କରିବା ସହ ବିଶ୍ୱ ବଜାରରେ ଭାରତୀୟ ଯାନବାହନର ବିଶ୍ୱସନୀୟତାକୁ ଅଧିକ ମଜବୁତ କରିଛି। ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ବର୍ଷ ଅକ୍ଟୋବର ମାସରେ କାର୍ଯ୍ୟକାରୀ କରାଯିବ। ଏଥିରେ ଦୁର୍ଘଟଣା ହ୍ରାସ, ପଦଯାତ୍ରୀଙ୍କ ସୁରକ୍ଷା, ଦୁର୍ଘଟଣା ପରବର୍ତ୍ତୀ ପଦକ୍ଷେପ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଉନ୍ନତ ସୁରକ୍ଷା ମାନଦଣ୍ଡକୁ କାର୍ଯ୍ୟକ୍ଷମ କରିବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏକ ଗ୍ରେଡେଡ୍ ପଏଣ୍ଟ ବ୍ୟବସ୍ଥା ପ୍ରଚଳନ କରିବାକୁ ସରକାର ବିଚାର କରୁଛନ୍ତି ବୋଲି ସେ କହିଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ ସ୍ୱରୂପ ଏଭଳି ପ୍ରୟାସ ଜାରି ରହିଛି। ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ ଗାଡ଼ିଚାଳନା ପ୍ରଶିକ୍ଷଣ, ଯାନବାହନ ଫିଟ୍ନେସ୍ ଏବଂ ସ୍କ୍ରାପିଂ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଶ୍ରୀ ଗଡ଼କରୀ ଅଟୋ କମ୍ପାନୀଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଆମେରିକାରେ ଜନ୍ମଗତ ନାଗରିକତାକୁ ସୀମିତ ରଖିବା ନେଇ ଟ୍ରମ୍ପ ପ୍ରଶାସନର ସଂଶୋଧିତ କାର୍ଯ୍ୟନିର୍ବାହୀ ଆଦେଶ ଉପରେ ଏକ ଫେଡେରାଲ୍ କୋର୍ଟ ପ୍ରତିବନ୍ଧକ ଜାରି କରିଛନ୍ତି। ଆମେରିକା ଜିଲ୍ଲା ବିଚାରପତି ଡେବୋରା ୱୋର୍ଡମ୍ୟାନ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ କାର୍ଯ୍ୟନିର୍ବାହୀ ଆଦେଶ ଆମେରିକୀୟ ସମ୍ଭିଧାନର ଉଲ୍ଲଂଘନ କରୁଛି ବୋଲି ବିଚାରପତି ମତବ୍ୟକ୍ତ କରିଛନ୍ତି। ଜନ୍ମଗତ ନାଗରିକତା ନେଇ ପୂର୍ବରୁ ପ୍ରଦତ୍ତ ପ୍ରଶାସନିକ ନିଷ୍ପଭିକୁ ଗତ ଜୁନ୍ ମାସ 30 ଆମେରିକାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଏହାପରେ ଗତ ମାସ 6 ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସଂଶୋଧିତ କାର୍ଯ୍ୟକାରୀ ଆଦେଶ ଜାରି କରିଥିଲେ। ଏହି ସଂଶୋଧିତ ଆଦେଶ ବଳରେ ପର୍ଯ୍ୟଟକ, ବିଦେଶୀ ସରକାରୀ କର୍ମଚାରୀ, ପ୍ରବାସୀ ଆଦିଙ୍କ ସନ୍ତାନକୁ ନାଗରିକତା ପ୍ରଦାନ ନେଇ ପ୍ରତିବନ୍ଧକ ରହିଛି। ବୟନ ଏବଂ ଫ୍ୟାସନ କ୍ଷେତ୍ରରେ ଭାରତ ଏବଂ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛନ୍ତି। ବିଶ୍ୱ ବଜାରରେ ଭାରତୀୟ ପୋଷାକ ଏବଂ କାରିଗରଙ୍କୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବୟନ ମନ୍ତ୍ରଣାଳୟର ସଚିବ ନୀଲମ ସାମିରାଓଙ୍କ ଉପସ୍ଥିତିରେ ଭାରତ ଟେକ୍ସ ଟ୍ରେଡ୍ ଫେଡେରେସନ୍ ଏବଂ ଫ୍ରାନ୍ସର ପ୍ରିମିୟର ଡିଭିଜନ ସୋସାଇଟି ଆନୋନିନ୍ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆନ୍ତର୍ଜାତିକ ସ୍ତରରେ ବଜାର ପ୍ରବେଶ, ନିରନ୍ତର ପରିଚାଳନା ଏବଂ ଜ୍ଞାନର ଆଦାନ ପ୍ରଦାନରେ ଏହି ବୁଝାମଣାପତ୍ର ଅଧିକ ସହଯୋଗ ପ୍ରଦାନ କରିବ। ଜାତୀୟ ହସ୍ତତନ୍ତ ବିକାଶ ନିଗମ ଏବଂ ବିଶ୍ୱର ଅଗ୍ରଣୀ ପୋଷାକ ଓ ଫ୍ୟାସନ ସୋର୍ସିଂ ବାଣିଜ୍ୟ ମେଳା ପ୍ରିମିୟର ଭିଜନ ସହିତ ମଧ୍ୟ ଏହି ଅବସରରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ସଚିବ ଶ୍ରୀମତୀ ରାଓ ଭାରତର ବୟନଶିଳ୍ପ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତତମ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ନ୍ୟୁୟର୍କଠାରେ ଏକ ଉଚ୍ଚସ୍ତରୀୟ ବ୍ୟାବସାୟିକ ନେତୃତ୍ୱ ବୈଠକକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ସଂସ୍କାର ଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ 7.8% ଅର୍ଥନୈତିକ ଅଭିବୃଦ୍ଧି ଏହାର ପ୍ରତିଫଳନ ବୋଲି ଶ୍ରୀମତୀ ସୀତାରମଣ ଉଲ୍ଲେଖ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ନିୟାମକ ତଥା ଅନୁପାଳନ ଜନିତ ପଦକ୍ଷେପ ଅଧିକ ସହଜ ହୋଇପାରିଛି। ଟି20 ମହିଳା ଏସିଆ କପ୍ କ୍ରିକେଟରେ ଆଜି ଗ୍ରୁପ୍ ଏ ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ହଂକଂ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ସନ୍ଧ୍ୟା 8 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ନୂଆଦିଲ୍ଲୀଠାରେ ବେଲଜିୟମ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ। ଆଇନ ଛାତ୍ରଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଆଇନ ପରିଷଦର କୌଣସି ସାମ୍ବିଧାନିକ କ୍ଷମତା ନାହିଁ କହିଲେ ସୁପ୍ରିମକୋର୍ଟ। ବିଶ୍ୱର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ହଂକଂ ମଧ୍ୟରେ ଆଜି ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the Midday News. The headlines. India and Belgium agree to double bilateral trade in the next 5 years. Prime Minister Narendra Modi holds talks with his Belgian counterpart, Bart De Wever, in New Delhi. Agreement signed in areas of renewable energy, cyber crime and diplomatic training. Defence Minister Rajnath Singh and his Belgian counterpart Theo Franken commit to expanding bilateral

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଦିଲ୍ ହେ ତୁମହାରା ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ। ଗୀତ ରଚନା ସମୀର, ସଙ୍ଗୀତ ପରିଚାଳନା ନଦୀମ ଶ୍ରବଣ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ଆମ ଶ୍ରୋତାମାନଙ୍କୁ କହି ରଖୁଛୁ, ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ସନ୍ଧ୍ୟା 6:10।

0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ଦିନ 2:30। ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଯାଉଛି, ଆମର ଟୁରିଜମରେ କ'ଣ କ'ଣ ପ୍ରୋଜେକ୍ଟ ଯାଉଛି, ଆମର ଯୋଉ ଲ୍ୟାଣ୍ଡ ରିଲେଟେଡ୍ କିଛି କେବେ କେବେ ଇସ୍ୟୁଜ୍ ହେଉଛି, ତାକୁ ଆମେ କେମିତି ରିଜଲ୍ଭ କରିବା, ଏ ସବୁ ଆଜି ଆମେ ଡିସ୍କସ୍ କଲେ।
1: 2023 ମସିହା ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ପୂରଣକୁ ଦୃଷ୍ଟିରେ ରଖି ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ 25 ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଏଥିରେ ରାସ୍ତା, ରେଳ ଯୋଗାଯୋଗ, ପାନୀୟ ଜଳ ସହିତ ବିଭିନ୍ନ ଭିଭିଭୂମି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ଭୋଗ ଛେକ ଆସିବା ପରେ କୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା 7:00 ରାତ୍ର 12:00 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଇଡ୍କୋର ଜମି ବଣ୍ଟନ କମିଟି 37 ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଇଡ୍କୋ ଅଧ୍ୟକ୍ଷ ଉଷା ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କମିଟିର ବୈଠକରେ ଅନୁମୋଦିତ ପ୍ରସ୍ତାବ ମଧ୍ୟରେ ବୃହତ୍ ଶିଳ୍ପ ପ୍ରକଳ୍ପ ପାଇଁ 24 ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ 13 ଜମି ପ୍ରସ୍ତାବ ସାମିଲ ରହିଛି। ଏହାଦ୍ୱାରା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହେବା ସହ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୁଯୋଗ ବୃଦ୍ଧି, ଆଞ୍ଚଳିକ ଶିଳ୍ପ ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ବୈଠକରେ ଶିଳ୍ପାଞ୍ଚଳରେ କର୍ମଚାରୀଙ୍କ ପାଇଁ ଆବଶ୍ୟକ ସୁବିଧା ସହ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ନିମନ୍ତେ ସୁରକ୍ଷିତ, ସୁଗମ ଓ ଆବଶ୍ୟକୀୟ ଭିତ୍ତିଭୂମି ଉପଲବ୍ଧତା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ସବୁଜ ଅର୍ଥନୀତି ବିକାଶ ଆଗାମୀ 10 ବର୍ଷରେ 10 ଲକ୍ଷ ପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ। ଏଥିପାଇଁ ଦକ୍ଷ ଶ୍ରମ ଶକ୍ତି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ସହ ଓଡ଼ିଶା ଗ୍ରୀନ୍ ଜବ୍ସ ଆଣ୍ଡ ସ୍କିଲିଂ ମିଶନ ଆରମ୍ଭ କରିବାକୁ ଇଣ୍ଟରନ୍ୟାସନାଲ ଫୋରମ ଫର ଏନ୍ଭାରମେଣ୍ଟ ସଷ୍ଟେନେବିଲିଟି ଆଣ୍ଡ ଟେକ୍ନୋଲୋଜି ଆଇ ଫରେଷ୍ଟ ପକ୍ଷରୁ ସୁପାରିଶ କରାଯାଇଛି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଇ ଫରେଷ୍ଟ ପକ୍ଷରୁ ଓଡ଼ିଶାର ସବୁଜ ଅର୍ଥନୀତି ପାଇଁ ଶ୍ରମ, ଶକ୍ତି, ନିଯୁକ୍ତି, ଦକ୍ଷତା ଓ ଉଦ୍ୟୋଗର ସମ୍ଭାବନା ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସରକାର, ଶିଳ୍ପ, ପ୍ରଶିକ୍ଷଣ, ସାମାଜିକ କ୍ଷେତ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ। ରିପୋର୍ଟ ଅନୁଯାୟୀ 2030 ମସିହା ସୁଦ୍ଧା ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରୁ ପ୍ରାୟ 30,000 ଏବଂ 2035 ମସିହା ସୁଦ୍ଧା ଏହାର ଦ୍ୱିଗୁଣ ନିଯୁକ୍ତି ସୃଷ୍ଟି ହୋଇପାରେ। ମଞ୍ଜୁର ହୋଇଥିବା ସବୁଜ ନିବେଶ ପ୍ରକଳ୍ପରୁ 48,400ରୁ ଊର୍ଦ୍ଧ୍ୱ ନିଯୁକ୍ତିର ସମ୍ଭାବନା ରହିଛି। କୃଷି, ବନୀକରଣ, ଜଙ୍ଗଲ ପରିଚାଳନା, ହେନ୍ତାଳ ବଣ ପୁନରୁଦ୍ଧାର ଓ ବର୍ଜ୍ୟବସ୍ତୁ ପରିଚାଳନା ମଧ୍ୟ ସବୁଜ ନିଯୁକ୍ତିର ବଡ଼ କ୍ଷେତ୍ର ହୋଇପାରିବ। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁକାନ୍ତ କୁମାର ପ୍ରଧାନ ଏଥିରେ ଯୋଗଦେଇ ସବୁଜ ଦକ୍ଷତା ବିକାଶର ଗୁରୁତ୍ୱ ଉପରେ ମତ ରଖିଥିଲେ। ଓଡ଼ିଶା ରାଜ୍ୟ ଯୋଗାଣ ନିଗମର 47ତମ ପ୍ରତିଷ୍ଠା ଦିବସ ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନିଶାମୁକ୍ତ ଭାରତ ଗଠନ ସଂକଳ୍ପକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ୍ ପକ୍ଷରୁ ଜିଲ୍ଲାବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଗତ 2 ସପ୍ତାହ ମଧ୍ୟରେ ଜିଲ୍ଲାର 16 ଥାନା ଅଧୀନରେ ରହିଥିବା ମହାବିଦ୍ୟାଳୟ, ବିଦ୍ୟାଳୟ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ 33 ନିଶା ବିରୋଧୀ ସଚେତନତା ବାର୍ତ୍ତା ସମ୍ଭଳିତ କାର୍ଯ୍ୟକ୍ରମ କରାଯାଇଥିଲା। ଅଭିଯାନରେ ପୁଲିସ୍ କର୍ମଚାରୀଙ୍କ ପ୍ରୟାସ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ସକ୍ରିୟ ସହଯୋଗ ଯୋଗୁଁ ଏହି ସଚେତନତାର ବାର୍ତ୍ତା ତୃଣମୂଳ ସ୍ତରରେ ପହଞ୍ଚି ପାରିବ ବୋଲି ଜିଲ୍ଲା ପୁଲିସ୍ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ କହିଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କରଞ୍ଜମାଳ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପଞ୍ଚାୟତରୁ 300ରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଶିବିରରେ ପ୍ରଶାସନ ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମଠାରେ ଆଜିଠାରୁ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ସମେତ 6 ରାଜ୍ୟର 220ରୁ ଊର୍ଦ୍ଧ୍ୱ ଖେଳାଳି ଯୋଗଦେବେ। ଏଥିରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭିନ୍ନ ଏକକ, ଯୁଗଳ ଓ ମିଶ୍ରିତ ବର୍ଗରେ ପ୍ରତିଯୋଗିତାମାନ ଆୟୋଜିତ ହେବ। ପାଣିପାଗ, ଲଘୁଚାପର ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି ଜାରି ରହିଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲା ବିଶେଷ କରି ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱରର 200ରୁ ଊର୍ଦ୍ଧ୍ୱ ଗାଁ ଜଳବନ୍ଦୀ ହେବା ସହ ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର

146 ଗ୍ରାମ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନବସୃଜନ ଓ ଗୁଣବତ୍ତା ଆଧାରରେ ଭାରତ ବିଶ୍ୱ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ, କହିଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଲକ୍ଷ୍ୟରେ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରେ ଆରମ୍ଭ ହେଲା ପାଇଲଟ ସର୍ଭେ ଅଭିଯାନ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେବ କୃଷ୍ଣ ଜନ୍ମନୀତି ଏବଂ ଭୁବନେଶ୍ୱରରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ଆମର ପ୍ରଥମ ଅଧିବେଶନ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିବା ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆଜି ଅପରାହ୍ନ 5ଟାରେ ଶୁଣିବେ ଯୁବ ଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଏଥିରେ ଶୁଣିବେ ମେସେଜ ମାଧ୍ୟମରେ ଅନୁରୋଧରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରର ଗୀତ। ପରେ ଶୁଣିବେ ନିଯୁକ୍ତି ସୂଚନା। ଅପରାହ୍ନ 5:30 ପ୍ରଚାର କରିବୁ ଚୈତିଜହ୍ନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଶୁଣିବେ ମଶାରୀ ବାନ୍ଧି ଶୋଇବା, ଭେଟଘାଟରେ ଡେଙ୍ଗୁ ରୋଗର ଲକ୍ଷଣମାନ କାଇଟା, ଏବଂ ଶେଷରେ ଶୁଣିବେ ଜିଉନା ଖାଉନା ସମ୍ପର୍କରେ ଅନ୍ୟ ଏକ ସାକ୍ଷାତକାର।

0: ସନ୍ଧ୍ୟା 6:10ରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ ଶୁଣିବେ ବିକାଶ ମନ୍ତ୍ର। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ଏହି ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ରର ଗୀତ। ରାତି 7:30ରେ ଶୁଣିବେ କିଷାନବାଣୀ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତ ଏବଂ ହଂକଂ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେବାକୁ ଥିବା 2026 ମହିଳା ଏସିଆ କପ୍ ଟି20 କ୍ରିକେଟ ପ୍ରତିଯୋଗିତାର ଦ୍ୱିଭାଷୀ ଧାରା ବିବରଣୀ ଶୁଣିବେ ଆଜି ରାତି 8:00ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ଦିନ 2:48। ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆମର ସାନ୍ଧ୍ୟ ଅଧିବେଶନ ଶୁଣିପାରିବେ ଆଜି ଅପରାହ୍ନ 5:00ରେ। ତେବେ ବର୍ତ୍ତମାନଠାରୁ ଅପରାହ୍ନ 5:00 ଯାଏ ଆପଣମାନେ ଶୁଣନ୍ତୁ ବିବିଧ ଭାରତୀର ପ୍ରସାରଣ କାର୍ଯ୍ୟକ୍ରମ ଏଫ୍ଏମ୍ରେ 103.6 MHz ଯୋଗେ। ସେତେବେଳେ ଯାଇ ବିଦାୟ ଦିଅନ୍ତୁ, ନମସ୍କାର।
1: ଆଚାର୍ଯ୍ୟ ପୁରସ୍କାର ସେ ସମ୍ମାନିତ ସୁଟିଂ କୋଚ୍ ନେହା ଚୌହାନ ସେ ମ୍ୟାଟିନି ଶୋ 5 सितंबर सुबह 11:30 पर सिर्फ विविध भारती पर।
2: लीजिए सुनिए लता मंगेशकर को अगले गीत में। नगमा निगार है आनंद बख्शी, संगीतकार है लक्ष्मीकांत प्यारेलाल, फिल्म का नाम है आन मिलो सजना।

चाहत तेरी, मैंने कहा समझा नहीं, उसने कहा किस्मत तेरी। एक हमें

ଆକାଶବାଣୀ ଜୟପୁର ସମୟ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ସାନ୍ଧ୍ୟ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM ରେ 103.6 MHz ଯୋଗେ। ଏହାବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାବନ୍ଧୁ, ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ ଯୁବଶ୍ରୋତାଙ୍କ ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ।

0: ବାହାରେ କେତେ ବଢ଼ିଆ ବର୍ଷା ହେଉଛି ନା?
1: ହଁ ପରା,
0: କିନ୍ତୁ ଆଗ ପରି ଆଉ ବର୍ଷାରେ ମଜା ନାହିଁ। ମୁଁ ଯେତେବେଳେ ଛୋଟ ଥିଲି, ବର୍ଷା ଦିନ ଆସିଲା ମାନେ ବାହାରକୁ ବାହାରି ପୁରା ଖୁସି ହୋଇ ଅଦା ହୋଇଯିବାର। ବେଳେ ବେଳେ ଯେବେ ଯେବେ ବହୁତ ଅଧିକ ବର୍ଷା ହେଉଥିଲା, ସ୍କୁଲ ମଧ୍ୟ ଯିବାର ନାହିଁ।
1: ସତ କହିଲ, ମୁଁ ବି ଏମିତି କରୁଥିଲି। ବେଶୀ ବର୍ଷା ହେଲେ ସ୍କୁଲ ଛୁଟି କରିକି ବସିକି ଟିଭି ଦେଖିବାର। ଆଜି ଆଉ ସେ ମଜା କାହିଁ, ଯେତେ ବର୍ଷା ଆସୁ କି ଯାହା ବି ହେଇଯାଉ, ଆଉ ଛୁଟି କରିହଉନି।
0: ହଁ, କିନ୍ତୁ ଚାଲୁନ ଆଜି ବର୍ଷା ପାଗରେ ସେ ପିଲାଦିନକୁ ଫେରିଯିବା। ସେ ପିଲାଦିନକୁ ତ ଆମେ ଆଉ ଫେରେଇ ଆଣିପାରିବା ନାହିଁ, କିନ୍ତୁ ଟିକେ ଖୁସି ତ ହୋଇପାରିବା।
1: ହେ, ଟାଇମ୍ ଦେଖୁଛ ତ, କେତେ ଲେଟ୍ ହେଲାଣି। ଆଜି ପରା ସ୍ପନ୍ଦନ କାର୍ଯ୍ୟକ୍ରମ ଅଛି।
0: ଆରେ ହଁ ହଁ, ମୁଁ ପିଲାଦିନ କଥା କହି କହି ପୁରା ଭୁଲି ହିଁ ଯାଇଥିଲି। ଆମ ଶ୍ରୋତାବନ୍ଧୁମାନଙ୍କ ସହ ସମୟ ବିତେଇଲେ ମଧ୍ୟ ବହୁତ ଖୁସି ଲାଗେ ନା?
1: ହଁ, ତେବେ ସାଥୀ, ସ୍ୱାଗତ ଜଣାଉଛୁ ଆପଣଙ୍କୁ ଆଜିର ସ୍ପନ୍ଦନ କାର୍ଯ୍ୟକ୍ରମକୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ। ମୁଁ ପ୍ରିୟଙ୍କା ପାତ୍ର,
0: ଆଉ ମୁଁ ମେହେକ ମିଶ୍ର।
2: ନମସ୍କାର।

0: ତେବେ ସାଥୀ, କାର୍ଯ୍ୟକ୍ରମକୁ ଆଗେଇ ନେବା ଏବଂ ଶୁଣିବା ଆଜିର ବିଚାର।
1: ଜୀବନରେ ସଫଳତା ପାଇବା ପାଇଁ ପରିଶ୍ରମର କୌଣସି ବିକଳ୍ପ ନାହିଁ। କେବଳ ସ୍ୱପ୍ନ ଦେଖିଲେ ହିଁ ଆମର ଲକ୍ଷ୍ୟ ପୂରଣ ହୁଏ ନାହିଁ। ସେହି ସ୍ୱପ୍ନକୁ ସତ କରିବା ପାଇଁ ନିରନ୍ତର ପ୍ରୟାସ, ଧୈର୍ଯ୍ୟ ଓ ପରିଶ୍ରମ ଆବଶ୍ୟକ ହୋଇଥାଏ।

0: ହେଲେ ମେହକ, ଏଇ ବର୍ଷା ପାଗକୁ ଗୀତ ଶୁଣିବାର ମଜା ଅଲଗା ନା?
1: ହଁ, ସତ କହିଲ, ଗୀତ ଶୁଣି ଶୁଣି ତା ସହ ଟିକେ ଚାହା ପାକୁଡ଼ି ଖାଇଲେ ମଧ୍ୟ ମଜାଟା ଅଲଗା ହୋଇଥାଏ।
0: ହଁ, ଆଜି ତ ମାସର ପ୍ରଥମ ଗୁରୁବାର, ଆଉ ଏଇ ଦିନ ଆମ ଶ୍ରୋତାବନ୍ଧୁମାନେ ଆମକୁ ଅନୁରୋଧ କ୍ରମେ ତାଙ୍କର ମନପସନ୍ଦର ଗୀତ ପଠେଇଥାନ୍ତି।
1: ହଁ, ଚାଲ ତେବେ ଦେଖିବା ମନପସନ୍ଦର ଗୀତ କଣ ସବୁ ରହିଛି ଏବଂ ଶୁଣିକି ତାର ମଜା ନେବା।

ଆମର ପ୍ରଥମ ମେସେଜଟି ପଠାଇଛନ୍ତି ଉଗ୍ରେସନ ପଟେଲ ଭାଇ ଟାଙ୍ଗୁର ପଦର ରାମଚନ୍ଦ୍ରପୁର ବଲାଙ୍ଗୀରରୁ। ତାଙ୍କର ଅନୁରୋଧର ଗୀତଟି ହେଉଛି ମତେ ଝୁରିବୁନି ମଧୁମାଳତୀ, ଆଲବମ୍ ଏମିତି ରଙ୍ଗ ଦେରୁ। କଣ୍ଠଶିଳ୍ପୀ ହେଉଛନ୍ତି ଘନଶ୍ୟାମ ପଣ୍ଡା ଏବଂ ନିବେଦିତା।

ପରବର୍ତ୍ତୀ ମେସେଜଟି କରିଛନ୍ତି ନୀଲୁ ଦାସ ଭାଇ ଶାସ୍ତ୍ରୀନଗର ବଲାଙ୍ଗୀର ଠାରୁ। ସେ ଅନୁରୋଧ କରିଛନ୍ତି ଆଲବମ୍ ଗୀତ ଯାହାକୁ କଣ୍ଠ ଦେଇଛନ୍ତି ଶକ୍ତି ମିଶ୍ର ସାର୍, କାହା ପାଦ ଶବଦରେ ନିଦ ଭାଙ୍ଗିଗଲା, ଏହି ଗୀତଟି ସେ ଅନୁରୋଧ କରିଛନ୍ତି।

ପରବର୍ତ୍ତୀ ଗୀତର ଅନୁରୋଧଟି ଆସିଛି ଝାରଖଣ୍ଡଠାରୁ। ଶିବ ଗୋପ, ପ୍ରେମ ଗୋପ, କପିଲ ଗୋପ, ଶିବାଂଶ ଗୋପ, ସଙ୍ଗୀତା ଗୋପ, ଲିପି ଗୋପ ଏବଂ ଦୀପାଲି ଗୋପ, ତାଙ୍କର ଅନୁରୋଧର ଗୀତଟି ହେଉଛି ତୁମ୍ହି ସେ ତୁମ୍ହିକୁ ଚୁରାଏଙ୍ଗେ ହମ୍। ଚଳଚ୍ଚିତ୍ର ଦୁଲାରାରୁ ସଙ୍ଗୀତକାର ହେଉଛନ୍ତି ନିଖିଲ ଏବଂ

ପରବର୍ତ୍ତୀ ମେସେଜଟି ଆସିଛି ବିଜେତା ମୁନି ଜୟପୁରଠାରୁ। ସେ ଅନୁରୋଧ କରିଛନ୍ତି ବିନ୍ ତେରେ ଗୀତ, ଚଳଚ୍ଚିତ୍ର ଆଇ ହେଟ୍ ଲଭ୍ ଷ୍ଟୋରୀ, ଏବଂ ଏହାକୁ ଗାଇଛନ୍ତି ସବକତ ଅମାନତ ଅଲି ଏବଂ ସୁନିଧି ଚୌହାନ।

ପରବର୍ତ୍ତୀ ଗୀତର ଅନୁରୋଧଟି କରିଛନ୍ତି ଶ୍ରିୟା ସାହୁ କୋଲାବନଗରଠାରୁ। ତାଙ୍କେ ଅନୁରୋଧ କରିଛନ୍ତି ଚୋରି କିଆ ଗୀତ ଶୁଣିବା ପାଇଁ ଚଳଚ୍ଚିତ୍ର ଦବଙ୍ଗ। ଗୀତଟିକୁ ଗାଇଛନ୍ତି ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଆକାଶ ପଣ୍ଡା ବୈପାରିଗୁଡ଼ା ଠାରୁ। ସେ ଅନୁରୋଧ କରିଛନ୍ତି ଦିଲ ବଞ୍ଜାରା ଗୀତ। ଏହି ଗୀତଟିକୁ ଗାଇଛନ୍ତି ହ୍ୟୁମନ ସାଗର ଏବଂ ଅସୀମା ପଣ୍ଡା।

0: ତେବେ ସାଥୀ, ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣମାନେ ଆପଣଙ୍କର ବହୁମୂଲ୍ୟ ସମୟ କାଢି ଆମକୁ ଗୀତର ଅନୁରୋଧଟି ପଠାଇଥିଲେ। ତେବେ ସାଥୀ, ସମୟ ଆସିଗଲାଣି କାର୍ଯ୍ୟକ୍ରମରୁ ବିଦାୟ ନେବାର।
1: ବିଦାୟ ନେବା ପୂର୍ବରୁ ସାଥୀ, ଶୁଣିବା ଆଗାମୀକାଲିର ଆକର୍ଷଣ ସମ୍ପର୍କରେ।
0: ଆଗାମୀକାଲି ଶୁକ୍ରବାର ଆପଣମାନେ ଶୁଣିବେ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଗୁଞ୍ଜନ।

0: ଆତ୍ମର ଏହି କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା ଜଣାଇବାକୁ ଯେମିତି ନ ଭୁଲନ୍ତି। ଆପଣମାନେ ଆମକୁ ମେସେଜ କିମ୍ବା ଭଏସ୍ ମେସେଜ ପଠାଇ ପାରିବେ, ସେଥିପାଇଁ ଆମ ନମ୍ବରଟି ହେଉଛି
1: 9438268568
0: ଏବଂ ଇମେଲ ଆଇଡିଟି ହେଉଛି
1: airjoypur@gmail.com।

0: ହେଲେ ମେହକ, ଏବେ ଯିବା କି ବର୍ଷାରେ ଭିଜିବାକୁ?
1: ହଁ ହଁ ଚାଲ, ମତେ ତ ବହୁତ ଇଚ୍ଛା ହଉଛି ବର୍ଷାରେ ଭିଜିବାକୁ।
0: ତେବେ ସାଥୀ, ଆମେ ଚାଲିଲୁ, ଟିକେ ବର୍ଷାର ମଜା ନବୁ। ଆଉ ଏକ ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ନେଇ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନଉଛୁ ଆମେ ଦୁହେଁ। ମୁଁ ପ୍ରିୟଙ୍କା ପାତ୍ର,
1: ଆଉ ମୁଁ ମେହକ ମିଶ୍ର।
0: ନମସ୍କାର।

ପ୍ରଚାର କଲୁ ଯୁବବାଣୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଚୈତିଜନ କାର୍ଯ୍ୟକ୍ରମ। ଉପସ୍ଥାପନା କରିଛନ୍ତି ମନୀଷା ପ୍ରଧାନୀ ଏବଂ ଜୟନ୍ତ ପଟ୍ଟନାୟକ।

0: ରକ୍ତ ପରୀକ୍ଷା କରିବାର ଅଛି କି?
1: ହଁ, ରକ୍ତ ପରୀକ୍ଷା କରିବାର ଅଛି ହେଲା। ତ ରକ୍ତ ପରୀକ୍ଷା ଆମର ସିଏସି ରେ ନାହିଁ, କିନ୍ତୁ ଯେତେବେଳେ କ୍ୟାମ୍ପ ହବ ନା, କ୍ୟାମ୍ପ ହେଲେ ନେଇକି ସିଏସି ରେ ପ୍ରୋଭାଇଡ କରିବେ। କିନ୍ତୁ ଏ ରକ୍ତ ପରୀକ୍ଷା ଆମର ଜୟପୁର, DHS ଜୟପୁର ହେଲା, ସେଇଠି ହେବ। SLN ହସ୍ପିଟାଲ କୋରାପୁଟ, ସେଇଠି ହେଇପାରିବ।
0: ଆଲେ ଦିଦି ବୋଲେ ଏଇଟା ତାର ରକ୍ତ ପରୀକ୍ଷା କରିବା କାର୍ଯ୍ୟ ମିଶା ଏମିତି ଜାଗା ମୁଁ ନାଚେନି କି ଜନ୍ତି ସେମିତି ନା ହେ
1: ସିଏସି ରେ ବି ହଉଛି, କିନ୍ତୁ ଆମର ସ୍ଲିପ କମ ଅଛି ବୋଲିକି ଟିକେ କମ ହେଇଯାଉଛି। କିନ୍ତୁ ଦରକାର ହେଲେ, ଯଦି ଦରକାର ହେଲେ ସିଏସି ରେ ବି ଆମର LT ମାନେ ଅଛନ୍ତି ଲାବୋରେଟୋରୀରେ, ସେଇମାନେ ମଧ୍ୟ ଟେଷ୍ଟ କରିପାରିବେ।
0: ତେବେ ମୁଁ ଆରେ ଶୁଣିଲି ଜ୍ୱର ହେଲେ ପୁଣି ଆଇ କାଇ ଟାବ୍ଲେଟ୍ ଲେଟ୍ କି ଖାଇଟା ବୋଲ ଭାଇ ଯେ ପୁଣି ଦିଦି
1: ପ୍ଲେଟଲେଟ୍ ବି କମିଯିବ, କାହିଁକି ନା ଦେହରେ ଆମର ଜ୍ୱର ପ୍ଲେଟଲେଟ୍ ବୋଲିକି ଆମ କଣ RBC ଯେ ଥାଏ, ସେଇଥିରେ ନେଇକି ପ୍ଲେଟଲେଟ୍ କମିଯାଏ। ସେଇଟା ହେଲେ ନେଇକି ଆମ କାହିଁକି ନା ଏଇ କେସ୍ ରେ ନେଇକି ଆମେ କିଛି ଆଣ୍ଟିବାୟୋଟିକ ଦେଇପାରବା ନାହିଁ, କିଛି ଅଲଗା ଔଷଧ ଦେଇପାରିବା। ମେଲେରିଆ ହେଲେ ଆମେ କଣ କରୁଛ, ଆମେ ଔଷଧ ଦେଇଦଉଛେ, ପ୍ରିମାକୁଇନ୍ ଦେଇଦଉଛେ ହେଲା, ଏସିଡ୍ ପ୍ୟାକ୍ ଯୋଉ ଶୁଣିଥିବ ନା, ଏସିଡ୍ ପ୍ୟାକ୍ ପ୍ରିମାକୁଇନ୍ ଦେଇଦଉଛେ, ଠିକ ହେଇଯିବ। କିନ୍ତୁ ଏଇଟାରେ ବୋଲେ ଯୋଉ ଯୋଉଟା ଲକ୍ଷଣ ଦେଖାଯିବ ନେଇକି ସେଇ ହିସାବରେ ତାକୁ ଚିକିତ୍ସା କରାଯିବ। ଆ ପାଇଁ ସେମିତି କିଛି ଔଷଧ ନାହିଁ। ତ ଯଦି ପ୍ଲେଟଲେଟ୍ କମି ଯାଉଛି ତାକୁ ହେଲେ ଆମର SLN ହସ୍ପିଟାଲ କିମ୍ବା ବାହାରେ ଆମର ବିଶାଖାପାଟଣା ହଉ କି କଟକ ହଉ ବରହମପୁର ହଉ, ସେ ଜାଗା ମାନଙ୍କରେ ପ୍ଲେଟଲେଟ୍ ଟା ଆମର ଦିଆଯାଏ। ସେଇଟା ଦେଲେ ତା ଦେହରେ ପୁଣି ଥରେ ଭଲ ହେଇଯିବ। କିନ୍ତୁ ଏମିତି ଏ କେସ୍ ରେ ନେଇକି ଆମେ ଯେତେ ଶୀଘ୍ର ଆମେ ରକ୍ତ ପରୀକ୍ଷା କରି ଚିହ୍ନିବା ବୋଲେ ନା, ଆମକୁ ଏତେ ପ୍ଲେଟଲେଟ୍ କମିବାର ନାହିଁ କି ଆମେ ଆରାମସେ ଭଲ ହେଇଯାଇ ପାରିବା।
0: ତେବେ ଏଇ ମଚ ମାସି ନ ହବା କାଜେ କି ନା ଚବେବା କାଜେ କାଇଟା ତମେ ଉପଦେଶ କାଇଟା ଦବାସ ଦିଦି?
1: ଏଇଠି ଏଇ କେସ୍ ରେ ନେଇକି ଏ ଡେଙ୍ଗୁ ମଶା ନେଇକି ସଫା ପାଣିରେ ତାର ଅଣ୍ଡା ଦବ, ସେଇଥିରେ ତାର ଛୁଆ ପିଲା ବଢିବେ ହେଲା। ଏମାନେ ଗନ୍ଧିଆ ପାଣି କାଦୁଅ ପାଣିରେ ବଢିବେନି, ଯେମିତିକି ଆମ ଘରେ କୁଲର ରଖିଛୁ ହେଲା, ତାପରେ ଫୁଲଦାନି ରଖୁଛେ। ଆଉ ଆମେ ପ୍ରାୟତଃ ଗାଁ ଗହଳିରେ ଦେଖିଥିବ ସେ ପାଣି ହାଣ୍ଡି ଯାକ ରଖିଥିବେ, ସପ୍ତାହ ଗୋଟେ ସପ୍ତାହ ଉପରେ ଯାକ ରଖିଦେଇଥିବେ, ସେ ପାଣି ୟୁଜ କରୁନଥିବେ, ଏମିତି ପାଣି ଗୁଡାକ ଷ୍ଟୋର କରିକି ରଖିଥିବା। ତାପରେ ଆମେ ଘର ପଛଆଡେ ସବୁ ଅଳିଆ ଆବର୍ଜନା ଫିଙ୍ଗୁଛେ, ଜରି ପଲିଥିନ ସେଗୁଡାକ ଫୋପାଡୁଛେ, ମାଟି ହାଣ୍ଡି କି ଯାହା ବି ଆମେ କିଛି ଯୋଉଠି ପାଣି ଜମି ଯାଉଛି, ସ୍ଥିର ପାଣି ଯୋଉଟା ପାଣି ହଲଚଲ ହବନି ସେ ଜାଗାରେ, ଯଦି ଗୋଟେ ସପ୍ତାହରୁ ଯଦି ଅଧିକ ପାଣି ଜମିକି ରହିବ ସେ ଜାଗାରେ ଡେଙ୍ଗୁ ମଶା ନେଇକି ସେ ଜାଗାରେ ଅଣ୍ଡା ଦବ, ତାପରେ ସେଟା ଧୀରେ ଧୀରେ ତାର ଡେଙ୍ଗୁ ତାର ବଂଶଟା ସେ ବଢେଇବ। ସେଥିପାଇଁ ଆମେ କଣ କରିବା, ଆମ ନିଜ ଘର ନିଜ ବାହାରେ ସଫା ରଖିବା, କୁଲର ଯୋଉ ଯୋଉଠି ପାଣି ଜମୁଛି ପାଣି ଜମିବାକୁ ଦେବାନି। ଆଉ ଯଦି କୁଲର ଫୁଲଦାନି କି ଯାହା ବି ପାଣି ଟାଙ୍କି ଅଛି କି ସେଗୁଡାକ ଆମେ 3-4 ଦିନରେ ପାଣି ଶେଷ କରିକି ଶୁଖିଲା କରିବା, ପୁଣି ଥରେ ଆମେ ସେଠି ପାଣି ଭରିବା।
0: ତେବେ ଜ୍ୱର କେତେ ଦିନ ରହିଛି ଦିଦି? ତମକୁ କହିଲା ସେବେ ଔଷଧ ଖାଇଲେ ମିଶା ନ ଛାଡେ ବୋଲି କରି।
1: ଜ୍ୱର ବୋଲେ ସପ୍ତାହରୁ ଅଧିକ ଜ୍ୱର ରହିବ, ମେଲେରିଆ ଟେଷ୍ଟ କଲେ ବାହାରିବନି, ଆଉ ହାତ ଗୋଡ ବେଶୀ ବିନ୍ଧିବ, ଆଖି ଯାକ ନାଲି ନାଲି ଦେଖାଯିବ, ହେଲେ ଆମେ ଡାଉଟ କରିକି ନେଇକି ତାକୁ ଡେଙ୍ଗୁ ଟେଷ୍ଟ କରିବ। 3 ଦିନରୁ ଅଧିକ ହେଲେ ବି ଆମେ ଟେଷ୍ଟ କରିଦେବା କଥା। ଆଉ ଆଜିକାଲି ତ ଗୋଟେ ଲୋକମାନେ ବି ସଚେତନ ହେଲେଣି, ଏବେ ଗୋଟେ ଦିନ ଜ୍ୱର ହେଲେ ବି ଯାଇକିରି କରୁଛନ୍ତି।
0: ତାର ପଛେ ଦିଦି ଏଇଟା କହିବା ଯାଏ ଡେଙ୍ଗୁ ଜ୍ୱର ହେଲେ ପୁଣି ଅଧିକ ଦୁର୍ବଳ ହେଇଯିବା କି ଏଇସି ପୁଣି, ତେବେ କାଇଟା ମାନେ ଏମିତି ଖାଇବାର ଅଛି ଯେ ଆମର ଦେହ ଆରି ଆଗର ପରା ଏମିତି ଭୁଲ ରହିଛି ବୋଲବା କଥା?
1: ସେଇଟା ପାଇଁ ତ ଆମର ଅମୃତ ଭଣ୍ଡାର କେତେ କେତେଟା ଇଏ ଅଛି, ଆୟୁର୍ବେଦିକ ର ଔଷଧ ବି ଅଛି ହେଲା, ମାନେ ଆମର ଏଲୋପାଥି ର ବି ଅଛି, ସେ ମେଡିସିନ ଖାଇଲେ ତା ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢେଇବ ହେଲା। ତା ସହିତ ଆମର ଗୋଟେ ଫଳ ଅଛି କିୱି ଫ୍ରୁଟ୍ସ କହିବା, ସେଇଟା ମଧ୍ୟ ଦେଲେ ନା ସେମାନଙ୍କର କଣ ପ୍ଲେଟଲେଟ୍ ବଢିବ। ଆଉ ସବୁବେଳେ କଣ କରିବା, ମଶାରୀ ଟାଙ୍ଗିକି ଶୋଇବାକୁ ପଡିବ। କଣ ପାଇଁ ବୋଲେ ଯଦି ଜଣକୁ ଡେଙ୍ଗୁ ହେଇଛି, ସେ ମଶାରୀ ଟାଙ୍ଗିକି ଶୋଇବନି, ତାହେଲେ ଗୋଟେ ଭଲ ଡେଙ୍ଗୁ ମଶା ସେ ଅସୁସ୍ଥ ଲୋକକୁ କାମୁଡିବ, କାମୁଡିଲା ପରେ କଣ ହବ, ସିଏ ବି ଇନଫେକ୍ଟେଡ ହେଇଯିବ, ସେ ଆଉ ଜଣକୁ କାମୁଡିଲେ ସେଇ ଲୋକକୁ ମଧ୍ୟ ଡେଙ୍ଗୁ ହେବାର ଚାନ୍ସେସ ଥାଏ। ସେଥିପାଇଁ ସବୁବେଳେ ମଶାରୀ ଟାଙ୍ଗିକି ଶୋଇବାକୁ ପଡିବ। ଆଉ ଏଇ ବର୍ଷ ମଧ୍ୟ ଆମର ମଶାରୀ ବଣ୍ଟା ହେଇଛି, ସବୁ ଗଭର୍ଣ୍ଣମେଣ୍ଟ ଥ୍ରୋରୁ ଫ୍ରିରେ ସପ୍ଲାଇ ହେଇଛି, ସେଇଟା ମଧ୍ୟ ଲୋକମାନଙ୍କୁ ବ୍ୟବହାର କରିବା ପାଇଁ ଆମକୁ କହିବାକୁ ପଡିବ।
0: ତେବେ ଏଇଟା ଡିଆଁ ରୋଗ ନାହିଁ ତ ଦିଦି?
1: ନାଇଁ, ଡିଆଁ ରୋଗ ନାହିଁ।

0: କିନ୍ତୁ ଏଟା ଏଟା ହଉଛି ମଶା ଦ୍ଵାରା ହେଇଥାଏ।
1: ଆଇ ମଶା ଚାବଲେ ଏକା ଆଇ ରୋଗ ହେଇସି
0: ମଶା
1: ବୋଲବାର୍।
0: ଚାବିଲେ ହିଁ ହବ,
1: ଆମର
0: ସେଥିପାଇଁ
1: ଲୋକ
0: ଆମେ
1: ତ ମଚା ଦାନି ଦେଲେ କାଇ ବୋଲେ ଆଇ ମାଛ ଧରବାକେ ଯିବୁ ବୋଲିକରି ଜାଲି ନେଇକରି ମାଛ ଧରଲାଇନି, ଏମିତି ଲୋକ ମନ ମିଶା ଆଚ ତ ତମେ ସେ ମନକେ ଅଲଗ ସଚେତନ କରିଦିଆ।
0: ଶୁଣନ୍ତୁ, ଆମେ ସରକାର ଆମକୁ 500, 600, 1000 ଟଙ୍କା ଉପରରୁ ଅଧିକ ଟଙ୍କାର ମଶାରୀ କିଣିକିରି ଆମେ ଯେମିତି ସୁସ୍ଥ ରହିବା, ଡେଙ୍ଗୁରୁ ଆମେ ରକ୍ଷା ପାଇବା, ସେଥିପାଇଁ ବୋଲି ସରକାର ସୁବିଧାରେ ଏଗୁଡାକ ଦଉଛି। ତ ଆମେ ତାକୁ ଠିକ ଭାବରେ ମଶାରୀ ଟାଙ୍ଗି ଶୋଇବା, ଆମେ ଯଦି ମଶାରୀ ଟାଙ୍ଗି ଶୋଇବା ଆମକୁ ମ୍ୟାଲେରିଆ ବି ହବନି, ଡେଙ୍ଗୁ ମଧ୍ୟ ହବନି। ଆଉ ତାପରେ ସନ୍ଧ୍ୟା ସମୟରେ ଆମର ଆଶା ଦିଦି ମାନେ ସେମାନେ ବେଲ୍ ରିଙ୍ଗିଙ୍ଗ ମଧ୍ୟ କରୁଛନ୍ତି, ଘଣ୍ଟି, ଯୋଉ ଅଙ୍ଗନବାଡି ସେଣ୍ଟର ଘଣ୍ଟି ବଜଉଛନ୍ତି, ବେଳେବେଳେ ସେ ଘଣ୍ଟି ନଥିଲେ ଗୋଟେ ଥାଳିରେ ମଧ୍ୟ ଇଏ କରିକି ବଜଉଛନ୍ତି। ଏଟା ଏଇଟା କରିବା ଦ୍ଵାରା ଲୋକମାନେ ଜାଣିବେ ଯେ ହଁ ଆଶା ଦିଦି ଆମର କଣ କରୁଛନ୍ତି, ଆମକୁ ଶୁଣିଲେ ଜାଣିଯିବେ ଯେ ମଶାରୀ ଟାଙ୍ଗି ଶୁଅ ବୋଲିକିରି
1: ଆଲେ
0: କହୁଛନ୍ତି
1: ଆଲେ
0: ବୋଲିକି ଭାବିବେ।
1: ବୋଲେ ଆମର ସରକାର ଆମର କାଜେ କେତେ ସୁବିଧା ମନ କରଲାଇନି ବୋଲେ ଆମେ ମିଶା ଅଲଗ ଜାଗ୍ରତ ରହିବାର ଅଛେ ନି।
0: ତାପରେ ନେଇକି ଏବେ ନେଇକି MDD ମାନେ ମ୍ୟାଲେରିଆ, ଡେଙ୍ଗୁ ଆଉ ଡାଇରିଆ ତିନିଟା ରୋଗ ନ ହେବା ପାଇଁ ବୋଲିକି ଏବେ ଗୋଟେ ସଚେତନତା ରଥ ଚାଲିଛି। ଏଟା 2 ମାସ ଚାଲିବ,
1: ଆଲେ
0: ଅଗଷ୍ଟ ମାସରେ ଆଜି ସରିଛି ଆଉ ସେପ୍ଟେମ୍ବର ମାସରେ ମଧ୍ୟ ଚାଲିବ।
1: ଆଲେ
0: ଏଇଟା ଏଇଟା ଅଗଷ୍ଟ ମାସରେ 15 ଦିନ, ସେପ୍ଟେମ୍ବର ମାସରେ ମଧ୍ୟ 15 ଦିନ, 2 ମାସ ଚାଲିବ। କାହିଁକି ନା ଏଇ ଟାଇମରେ ବେଶୀ କଣ ଡେଙ୍ଗୁ ମଶା ଗୁଡାକ ବେଶୀ ଜନ୍ମ ନିଅନ୍ତି, ହଁ କି ନାଇଁ? ବର୍ଷା ଦିନର
1: ବର୍ଷା ଦିନେ ତ
0: ମ୍ୟାଲେରିଆ ବି
1: ଅଧିକ
0: ହେବ
1: ମଶା
0: ଡେଙ୍ଗୁ
1: ହଇ।
0: ହେଲା, ତ ଏ ତିନିଟା ରୋଗ ନ ହେବା ପାଇଁ ବୋଲିକି ଏବେ କଣ ଆମର ସଚେତନତା ରଥ ମଧ୍ୟ ଚାଲିଛି,
1: ଆଲେ ଦିଦି
0: ଲୋକମାନେ ଯେମିତି ଜାଣିବେ ହେଲା ଶିଖିପାରିବେ। ସେଥିପାଇଁ ପ୍ରତି ଗାଁ ଗାଁ ବୁଲିକି ସେ ରଥଟା ମାଇକ ଦ୍ଵାରା ଲୋକମାନଙ୍କୁ ବୁଝା ହଉଛି। ହଁ
1: ଆଲେ ଦିଦି ବଡେ ନିକ ନିକ କାତା ମନ ଆମକେ ବୁଝାଇ ଦେଲା, ଏମିତି ସେ ଆମକେ ସଚେତନ କରତେ ରୁଆ। ଆରେ ଗୋଟେ ଦିନ ଭେଟ କାଟ ହେଉ ଦିନ ଦିଦି, ଧନ୍ୟବାଦ ଲାଗ ଆର ଜୁହାର ଲାଗ।
0: ହଉ ହଉ ଠିକ ଅଛି, ଜୁହାର।
2: କାଇ ନିକ ବୁଝାଇ ଦେଲା ଏମିତି ଆଇ କହିଲା ପରା ଆଇ କଥା ମନକେ ମାନବାର ଅଛି, ତେବେ ଯାଇକିରି ଆସି
1: ନାଇଁ ମାଛ ଧରି କରି କା
2: ନାଇଁ ନାଇଁ ନାଇଁ ଏବର ନାଇଁ କାଇ ହେଲେ ଗୀତ ଗୋଟେ ଶୁଣେଇ ଦେବୁ କି?
1: ଆଲେ ଆଇ ଦିଦି ମିଶା ଶୁନବେ, ଆମର ଭାଇ ବହିନୀ ମିଶା ଶୁନବେ।
2: ଆଲେ ହଁ।

0: ଜିତିଛି।
1: ହଁ ମାସ କେ?
0: ହଁ
1: ହଁ
0: ହେଇ କରି ଆଜ୍ଞା 12,000 ଟଙ୍କା ଜବର ଦିନ ହେଲା ଆଜ୍ଞା, ତାର ପରେ 12,000 ହେଇଗଲା।
1: ହଁ
0: ହେଇ କରି ଏବେ 2 ବରଷ ଖଣ୍ଡେ ହେଲାନି ଆଜ୍ଞା, ଦାବୁ ହେଲା 14,500 ଆଜ୍ଞା, 2 ବରଷ ହେଲା।
1: କୋନ୍ ଦିନ ଯଦି ଛୁଟି ପକାଇଲାସ ଛୁଟି କାଟଲାସ ଓ ଲାଇଫ ଆଇଟା ବୁକେ କାଟବାଇ କି କେନ୍ତା?
0: ଛୁଟି ଛୁଟା ଆମେ ମୁଇଁ ବିଥିଲା ଦିନ ତାନୁ ଅସୁବିଧା ପାଇଁ ଛୁଟି ଛୁଟା 2 ଦିନ ପରେ ଆଗା ପକାଇଲି ଆଜ୍ଞା,
1: ହଁ
0: ଏଇଟା କାଟବାଏ
1: ହେଲେ
0: ଏଇଟା।
1: ଦିନକେ ଦିନକେ ଇଟା ହିସାବ ଦେଖଲେ 500 ମିଶା ନା ପଡ଼ଲାନି ବୋଲବା କଥା,
0: ନାଇଁ ଆଜ୍ଞା
1: 400
0: 500
1: ଚିଲରା
0: ନାଇଁ
1: ହେଲାନି।
0: ଆଜ୍ଞା।
1: ହଁ ହେଲେ ମିଶା ତମେ ପିଲାଟୋକି ମନର କାଜେ ତମର କାଏ ସେ ଶ୍ରଦ୍ଧା କାଜେ ଗୋଟେ ସେବା ମନୋଭାବ ନେଇ କରି ପିଲାଟୋକି ମନ କେନ୍ତା କରି ନିକ କରି ଖାଇବା କେନ୍ତା କରି ଆମ ନିକ ପାଠ ପଢ଼ବା ଭଲ ଖାଇ କରି ଆଇ ବିଚାର କରି କରି ଆଗ ତମେ ଏତି ବିଡ଼ଲା ଚାଷ।
0: ସେଠି ବିଡ଼ିଲୁ ତ ଆଜ୍ଞା, ତାଙ୍କ ସେବା ଯତ୍ନ କଲୁ ନା ଆଜ୍ଞା, ସବୁବେଳେ ଆମକୁ କନି ମିଆ ନା ଜାଣିଲାଇନି, କନ ଅଫିସର ମିଆ ରହିବାଇ ବୋଲେ ଆଜ୍ଞା ଇଟା କରାସ ନାଇଁ ସେଟା କରାସ ନାଇଁ ବୋଲି ଆମକୁ ଆଗା ଉଡ଼ବାଇ ଆଜ୍ଞା। ହଁ ଉଡ଼ବାଇ ସିନା ଏଠି ଜାଲ ବାନ୍ଧିଲା ତେ ଅମକ ହେଲା ସେଟା ମୁଁ ସବୁ କରା ବୋଲି କରି ଉଡ଼ବାଏ। ଆଉ ତାନ ତାନ ପିଲାମାନେ ଆଜ୍ଞା ସେ ଲେଟିନ ଲୁଟନା ମିଆ କରବା ଗଲେ ସରି ତାଙ୍କର ଲଗେଇ ଦେବୁ, ଇଡ଼ଗିଲା କରବାଇ ତ ଆଜ୍ଞା, ଆମେ ଆର ତାଙ୍କର ସାଙ୍ଗ କରିଦେବୁ। ରାତି ସବୁବେଳେ ରହିଗଲୁ ନା ଆଜ୍ଞା, ଆମକୁ କଣ୍ଟାକ୍ଟ ଦୂର ଗଲେ ସେ ଡାକବାଏ।
1: ହେଲେ ଏଟା ସୁରୁ ସୁରୁ ପିଲାମାନେ ମିଶା ଆଇ ସ୍କୁଲେ ଅଷ୍ଟ୍ରେଲିଆନେ ଆଛେତ ନି
0: ଏକତା
1: ହେଲେ
0: ନୁହଁ ଆଜ୍ଞା,
1: ଆଇ ମନକେ ତ କନ ଲେଟିନ ଯିବାଟା ବୁଝେ ନାଇଁ କନ କାଇଟା କରବାଟା ବୁଝେ ନାଇଁ, ଆଇ ମନର ସବୁ କାମ ତମେ ଆକା କରିଦେଲାସ୍ମି।
0: ଆମେ କରିଦେଲୁ ନା ଆଜ୍ଞା, ମୋର ପ୍ୟାଣ୍ଟ ଆରି କାମିଜ ମଇଲା ହେଲା ଚାଙ୍କାଲ ନା ଶୁଖଲା ବୋଲା ତାକୁ ଜଇ ଲୋକ ଶୁଖାଇ ଦେଲି ଆଜ୍ଞା, ଆର ଦେଲି ଆରୁ ପିନ୍ଧି କରି ଗଲା।
1: ଓହୋ ହେଲେ ଏଇଟା ଆଇ ଲୋକର ଆଇ ପିଲାମାନର ଆୟ ବୁଆ ଯେମିତି ଯତ୍ନ ନେବା ଏମିତି ଆକା ତମେ ମନ ମିଶା ନେଲାସ୍ନି ବୋଲବା କଥା।
0: ନେଲୁ ନାଇଁ ଆଜ୍ଞା,
1: ବଢିଆ କଥା, ବଢିଆ କାମ କରଲାସନି।
0: କଷ୍ଟ କେ ଆମର କିଏ ନା ଜାଣିଲା ନାଇଁ ଆଜ୍ଞା, ଆମକୁ ବେଶୀ ଅସୁବିଧା ହେଲୁ ନାଇଁ ଆଜ୍ଞା, ଆମ ଚଳାଚଳ ପାଇଁ ଡାବୁ ଖାସ ନ କେଟଲା ନି, ଆମ ତ ଘର ମନକେ ଜବରଲା କୁଟୁମ ହେଇଗଲୁ ତ ଆଜ୍ଞା, କିଏ ତ ବୁତି ଯିବାର ନାଇଁ କୁଲି ଯିବାର ନାଇଁ ଆଜ୍ଞା, ପିଲା ଟିକ ଟୁ ପାଠ ଚାଠ ନା ପଢେଇ ପାରଲୁ, ଘର ଦ୍ୱାର ମିଆ ଖଣ୍ଡେ ବାନ୍ଧି ନ ହେବେ ଆଜ୍ଞା, ଏମିତି ଅସୁବିଧାରେ ଆସୁ। ଏବେ ଏତିକି ବରଷ କାଲ ହେଲାନି ଆଜ୍ଞା କରଲୁନି, ତାର ପରେ ଏତିକି ବରଷ କାଲ ସରିଗଲା ଏଥାନୁ ଆମେ ବାହାର କରିଦେଲେ ଉଠିଯିବା ଆଜ୍ଞା, ଗଲେ ଆରେ କାଟା କରିବୁ ତା ସେମିତି ଆଗରେ ରହିକରି ମରବାର ବେ।
1: ଏତକି ବରଷ ହି ଗଲା ବେ ତମକେ ଆଇ ରେଗୁଲାର ପରାଟା ଆଇ ଜନ ବଲ ଭାଇ ଆଟା ଆଜି ପତଲେ ହିଏ ନାଇଁ ନାଇଁ ନି
0: ନା ଆଜ୍ଞା, ଏ ନାଇଁ ରେଗୁଲାର ପରାଟା ଆମର ଜନ ଜନ ଅତତ ପୁନି ପ୍ରେସିଡେଣ୍ଟ ସେକ୍ରେଟାରୀ ମନ କୁନ ଭୁବନେଶ୍ୱର କୁନ୍ତି ଅତତ ପୁନି
1: ହଁ
0: ଆମର ଯା ବ୍ଲକ ରେ ରହିବା ସେ ଲୋକ ମନ କହି କରି ସେଠି ଯିବା ଗଲେ ନାଇଁ ସରକାର କହିଲାନି କାଇଟା ନା କହେ ବୋଲି କହିଲାନି ବୋଲି।
1: ଓହୋ ହେଲେ ତମେ ତମର ଗୋଟେ ୟୁନିୟନ କରଲା ଚାଷନି?
0: ହଁ ୟୁନିୟନ ଗୋଟେ ଅଛେ ଆଜ୍ଞା, ୟୁନିୟନ ଗୋଟେ ଅଛେ ଯେ ଆଜ୍ଞା ନ ରହିଲା ପରା କା ୟୁନିୟନ ଆୟା ନାଇଁ କୁଆ ନାଇଁ ଆଜ୍ଞା ଆମର ୟୁନିୟନ। ଏବେ କାଲି ସକାଳ କାଇଟା ହେଲେ ମ୍ୟାର ଯାର କେ ତାର ୟୁନିୟନ ଅଧିକାର ଲାଗେ କାଇଟ ନା କହ ତୋର ଏମିତି ଅସୁବିଧା ହେଲା କି କାଇଟା ବୋଲି ନା କହ।
1: ଆମର ରାଇଜ ଭିତରେ ଓଡ଼ିଶା ଭିତରେ କଣ କଣ ବାଟେ ଏମିତି ସ୍କୁଲେ ଅଷ୍ଟ୍ରେଲିଆନେ ରାନ୍ଧବା ତମର ଭାଇ ମନକର କାର କାରଟା ରେଗୁଲାର ହେଲା ବି କି ଏମିତି ଏକା ସବୁ ବାଟେ?
0: ନାଇଁ ଆଜ୍ଞା ଆମର ବ୍ଲକରେ ଆଜ୍ଞା ଗୋଟେ ଲାଖ ରେଗୁଲାର ହେଲା ଆଜ୍ଞା।
1: ଆଇ ମନର କେନ୍ତା ହେଇଗଲା ତମର କେନ୍ତା ନା ହେଲା?
0: କେମିତି ତାଙ୍କର ହେଇଗଲା ଆଜ୍ଞା ଆମର କେ ନା ହେଲାନି ସେଟା ଆଗା ଆମେ ବି ଜାଣିକି ନା ପାରିଲୁନି।
1: ମାତର ଏଟା ଗୋଟେ ବଢିଆ କାମ ଆଏ ତମେ ଏଇ କାମ ମାନେ ଲାଗି କରି ଆଚା ସେତିକି ବରଷ ହେଇଗଲା ବେ ଆଇଟା କାଜେ ତମକେ ପନେ ମହାପୁରୁ ଦେଖଲାନି ଆଇ ପନେ ତମର କାଜେ କାଇ ମିଶା ଗୋଟେ ଭଲ କାମ ଆକା କରସି। ହେଲେ ସରାସରି କେ ମୋର ଆରି ଗୋଟେ କଥା, ଚାକିରି ସରବା ଉତାରେ ତମେ ଆରି ସମାଜ ଭିତରେ କି ତମର ଗାଁ ଭିତରେ ଆରି କାଏ କାଏ କାମ ସବୁ କରିବି ବୋଲି ଗୋଟେ ବିଚାର କରଲା ଆଚା ସେଇଟା କୁହା।
0: ଆମର ମନ ଭିତରେ କାଏ ଆଜ୍ଞା ଘରେ ଅଛି ଖଣ୍ଡେ ଲିତେ ଯାତେ ଡଙ୍ଗର କି ବେଡ଼ା ଖଣ୍ଡେ ଦାଦି ଆନି ରେଲାଟର ଆତେ ବୋଲି ଧରି ଏଇଟା କରି କରି ଜିଙ୍ଗି କରି କାଏ ପାରବେ ଆଜ୍ଞା, ଆର କାଏ କରିବୁ ତ ଆଜ୍ଞା, ଆର କାଏ ନାଇଁ ନି।
1: ତମର ପିଲା ଟୋକି ମାନେ ବଡ ବଡ ହେଇଗଲା ବି କି କେନ୍ତା?
0: ହଁ ବଡ ବଡ ହେଲା ଏବେ ଆଜ୍ଞା, ଏବେ ଦେବାର ଟୋକି ବଡ ବଡ ହେଇଗଲା 2ଟା ଟୋକି ପିଲା ବଡ ହେଲେ ପେଣ୍ଡିଆ ହେଲା।
1: ପିଲା କାଏ କାମ କରଲାନି?
0: ପିଲା କାଏ ନାଇଁ ଆଜ୍ଞା ଘରେ ଏକା ଅଛେ।
1: ତାକେ ପନେ କୋନ ବାଟେ ଗୋଟେ ଲାଇନ ଗୋଟେ ଦେଖାଇ ଦିଅସ ଆରି ଆଇ ପନେ ଏମିତି ଗୋଟେ ଭଲ କାମ ଆକା କର ଆରି ତମର ଦୁଃଖ ଦୂର ହେଇଯାଅ ବୋଲିକରି ଆମର ଗୋଟେ ପ୍ରାର୍ଥନା ଆମର ସରକାର ଆଜ୍ଞା ଲଗେ ଆରି ତମର ସବୁ ଦୁଃଖ ଦୂର ହେଇଯାଅ ବୋଲବା କଥା। ତମର ସଙ୍ଗ କଥା ହେଇକରି ବଢିଆ ଲାଗଲା ଆରି ଆରି ଗୋଟେ ଦିନକେ ବିଡ଼ବୁ ତାହେଲେ ଜୁହାର।
0: ଆଜ୍ଞା ଜୁହାର ଆଜ୍ଞା।
1: ସବୁ ତ ଶୁଣିଲୁ।

ଆଲେ ଗାଲୁନି ଭାଇ ବୋଇନି ମନ ଜୁଆର ଲାଗ।

0: शिक्षा मंत्री ने कहा कि ये पहल प्रधानमंत्री नरेंद्र मोदी के शिक्षा क्षेत्र में भारत को नवाचार का वैश्विक केंद्र बनाने के दृष्टिकोण के अनुरूप है। प्रधानमंत्री ने आज अपने संसदीय क्षेत्र वाराणसी में बाढ़ की स्थिति और राहत शिविरों में व्यवस्थाओं के बारे में जानकारी ली। श्री मोदी ने इस संबंध में वाराणसी के जिलाधिकारी सत्येंद्र कुमार से टेलीफोन पर बात की। मौसम विभाग ने कल पूर्वी मध्य प्रदेश में मूसलाधार बारिश का ऑरेंज अलर्ट जारी किया है। विभाग ने कल बिहार, पूर्वी राजस्थान, पश्चिम बंगाल के गांगेय क्षेत्र, सिक्किम, उत्तराखंड और मध्य प्रदेश में गरज के साथ बारिश का अनुमान लगाया है। महिला 2020 क्रिकेट एशिया कप में आज ग्रुप ए में भारत का मुकाबला हांगकांग से होगा। मैच दुबई में भारतीय समयानुसार रात 8 बजे से शुरू होगा। किदांबी श्रीकांत और सात्विक साईराज रंकी रेड्डी तथा चिराग शेट्टी चीन मास्टर्स बैडमिंटन टूर्नामेंट के क्वार्टर फाइनल में पहुंच गए हैं। महिला सिंगल्स के में तन्वी शर्मा और मिक्स डबल्स में ध्रुव कपिला और तनिषा क्रेस्टो को हार का सामना करना पड़ा। इसके साथ ही ये समाचार बुलेटिन समाप्त हुआ।
1: ଶୁଣିଲେ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ରଖିଛି। ସନ୍ଧ୍ୟା 6:10ରେ ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ ବିକାଶ ମନ୍ତ୍ର, 6:55ରେ ଆଜିର ପ୍ରସଙ୍ଗ ଏବଂ ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:00ରେ ଶୁଣିବେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ରାତି 7:30ରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତ ଏବଂ ହଂକଂ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମଠାରେ ହେବାକୁ ଥିବା 2026 ମହିଳା ଏସିଆ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିଭାଷୀ ଧାରାବିବରଣୀ ରାତି 8:00ରୁ ଶୁଣିବେ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସକାଳ 6:05ରେ ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ସୁଧା ମିଶ୍ର, ଲକ୍ଷ୍ମୀନାରାୟଣ ବେହେରା, ମହାପାତ୍ର ମିନତୀ ଭଞ୍ଜ, ଶଶାଙ୍କ ଶେଖର ମହାପାତ୍ର ଏବଂ କୁନ୍ତି ବେହେରା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ିରେ ସକାଳ 6:45ରେ ଶୁଣିବେ ବଣ୍ଡା ସମ୍ପ୍ରଦାୟର ଗୀତ, ପରିବେଷଣ କରିଛନ୍ତି ସାନିଆ ମାନ୍ଦ୍ରା ଏବଂ ସାଥୀ। ସକାଳ 7:25ରେ ଶୁଣିବେ ବର୍ଣ୍ଣବିଭା ବର୍ଣ୍ଣାଳୀରେ ସଂଯୋଗ କାର୍ଯ୍ୟକ୍ରମ, ବିଷୟ ରହିଛି ଖାଦ୍ୟରେ ଭେଜାଲ, ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ। ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:30ରେ, ଶିଳ୍ପୀମାନେ ହେଲେ ସୁହାସ ମହାନ୍ତି ଏବଂ ଶୈଳଭାମା ମହାପାତ୍ର। ସକାଳ 8:45ରେ ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ କୁମାର ବାପି, ଇରା ମହାନ୍ତି, ବାବୁଲ ସୁପ୍ରିୟ ଏବଂ ନିବେଦିତା। ଗୀତିଧାରାରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ସକାଳ 9:00ରେ। ସକାଳ 9:30ରେ ଶୁଣିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ, ଦିନ 12:00ରେ ଏବଂ ଦିନ 2:15ରେ। ପୂର୍ବାହ୍ନ 10:30ରେ ପ୍ରଚାର କରିବୁ ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଲୋକନାଟ ଶ୍ରୀକୃଷ୍ଣ ଜନ୍ମ, ପ୍ରଚାର କରିବୁ ପୂର୍ବାହ୍ନ 11:00ରେ। ମୂଳ ରଚନା ଶିରୋମଣି ପାତ୍ର, ବେତାର ରୂପାନ୍ତର ନବକିଶୋର ପାତ୍ର, ସଙ୍ଗୀତ ପରିଚାଳନା ଧନଞ୍ଜୟ ଶତପଥି, ନାଟ୍ୟ ପରିଚାଳନା କୁଞ୍ଜ ବିହାରୀ ନନ୍ଦ। ଦିନ 12:30ରେ ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ରାଜେଶ ଶତପଥି, ରାଜନନ୍ଦିନୀ ପଣ୍ଡା, ହ୍ୟୁମାନ ସାଗର, ଅସୀମା ପଣ୍ଡା, ସବିଶେଷ, ସୁମନ, ଆରଏସ କୁମାର, କୁଲଦୀପ ପଟ୍ଟନାୟକ ଏବଂ ଇତିଶ୍ରୀ। ହିନ୍ଦୀ ସୁଗମ ସଙ୍ଗୀତରେ ଗୀତ ଶୁଣିବେ ଦିନ 1:05ରେ, ଶିଳ୍ପୀମାନେ ହେଲେ ଜଗଜିତ ସିଂ, ଚିତ୍ରା ସିଂ ଏବଂ ସୋନାଲି ରାଠୋଡ଼। ଦିନ 1:20ରେ ପ୍ରଚାର କରିବୁ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ଇରା ମହାନ୍ତି, ଶ୍ରୀଚରଣ, ସୋନାଲି, ପଙ୍କଜ, ପମି, ଅନସୂୟା ନାଥ, ମହମ୍ମଦ ଅଜିଜ ଏବଂ ମୁନ୍ନା ଅଜିଜ। ଯୁବଶ୍ରୋତାଙ୍କ ପାଇଁ ଯୁବବାଣୀ ପ୍ରଚାର କରିବୁ।

ଅପରାହ୍ନ 5ଟାରେ ଏଥିରେ ହ୍ୟାଲୋ ଗୁଞ୍ଜନରେ ଶୁଣିବେ ଶ୍ରୋତାଙ୍କ ଟେଲିଫୋନ୍ରେ ଅନୁରୋଧର ଗୀତ। ଅପରାହ୍ନ 5:30ରେ ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ, ଏଥିରେ ହାଲଚାଲରେ ଜନ୍ମାଷ୍ଟମୀ, ଭେଟଘାଟରେ କୁଲିଭୂତି କରି ଜି ହେସିକି ସମ୍ପର୍କରେ, ଶେଷରେ କନ୍ୟାଶ୍ରମ ତାନେ କାଇ କାଇ ସୁବିଧା ମିଳିଲାନି ସମ୍ପର୍କରେ। ଆଧୁନିକ ଗୀତ ଶୁଣିବେ ରାତି 10:30ରେ। ଶିଳ୍ପୀମାନେ ହେଲେ ଲକ୍ଷ୍ମୀନାରାୟଣ ବେହେରା, ମଧୁମିତା ମହାନ୍ତି, ବେଣୁଧର ସୁବୁଦ୍ଧି ଏବଂ ବୀଣାପାଣି ପୁରୋହିତ। ରାତି 10:00ରେ ଶୁଣିବେ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ନାଟକ ପ୍ରତିଜ୍ଞା ଶୁଣିବେ ରାତି 9:30ରେ। ମୂଳ ରଚନା ମୁନ୍ସି ପ୍ରେମଚାନ୍ଦ, ବେତାର ନାଟ୍ୟ ରୂପାନ୍ତର ରୁଦ୍ର ନାରାୟଣ ଶୁକ୍ଲା, ଓଡ଼ିଆ ଭାଷାନ୍ତର କାଳିକିଙ୍କର ମିଶ୍ର, ପ୍ରଯୋଜନା ରବି ଶତପଥୀ। ରାତି 8:30ରେ ଶୁଣିବେ ରାଗ ସଙ୍ଗୀତର କାର୍ଯ୍ୟକ୍ରମ। ବିଶେଷ ଭକ୍ତିଗୀତର କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ରାତି 8:15ରେ। ଶିଳ୍ପୀମାନେ ହେଲେ ମଳୟ କୁମାର ମଲ୍ଲିକ ଏବଂ କସ୍ତୁରୀ ରଥ, ଗୀତ ରଚନା ଡକ୍ଟର କୃତିବାସ ନାୟକ, ସଙ୍ଗୀତ ପରିଚାଳନା ସନ୍ୟାସୀ ପରିଚ୍ଛା। ଶୁଣିଲେ ଆସନ୍ତାକାଲି ଆମ କେନ୍ଦ୍ରରୁ ପ୍ରଚାର ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଓର ପ୍ୟାର ହୋ ଗୟା ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଶିଳ୍ପୀ ଉଦିତ ନାରାୟଣ, ଗୀତିକାର ଜାଭେଦ ଅଖତାର, ସଙ୍ଗୀତ ନୁରସତ ଫତେ ଅଲ୍ଲୀ ଖାନ।

ଏହି ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ FM ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 188 ଭାଗ।

ଆହାର ଯେଉଁ ପରଦିନ ପ୍ରଭାତେ କରି ଆଚମନ ପୂର୍ବର ପ୍ରାୟ କରି ପୁଣି ବିଷ୍ଣୁ ଅର୍ଚିବ ତହୁଁ ଆଣି ଚରୁଘୃତ ସମିଧ କ୍ଷୀରେ ହୋମ କରିବ ଏ ବିଧିରେ ଯଜ୍ଞ ବିଧାନେ ପାକ ଶେଷ ଆହୁତି ଦେବ ଯେ ଦ୍ୱାଦଶ।

ଏଇଠି ଶେଷ ହେଲା ଶ୍ରୀମଦ୍ ଭାଗବତର ଷଷ୍ଠ ସ୍କନ୍ଧ। ସପ୍ତମ ସ୍କନ୍ଧ ଆରମ୍ଭରେ ପରୀକ୍ଷିତ ଦୈତ୍ୟଜନନୀ ଦିଦିଙ୍କ ଶୋକ ପ୍ରସଙ୍ଗରୁ ଦେବପକ୍ଷପାତିତା ଏବଂ ଅସୁର ନିଗ୍ରହ କାରଣରୁ ସର୍ବଭୂତରେ ସମଭାବାପନ୍ନ ବିଷ୍ଣୁଙ୍କ ବୈଷମ୍ୟ ସୃଷ୍ଟି ସମ୍ବନ୍ଧରେ ସଂଶୟ ପ୍ରକାଶ କରିବେ। ଶ୍ରୀ ଶୁକଦେବ ସେହି ସଂଶୟ ମୋଚନାର୍ଥେ ଦୈତ୍ୟପତି ହିରଣ୍ୟକଶିପୁ ଏବଂ ତତ୍ପୁତ୍ର ପ୍ରହ୍ଲାଦ କଥା କହିବେ।

0: ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 188ତମ ଭାଗ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ସନ୍ଧ୍ୟା 6:30 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ବିକାଶ ମନ୍ତ୍ର, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ଉପାନ୍ତ ଅଞ୍ଚଳର ବିକାଶ ହେବା ନିହାତି ଆବଶ୍ୟକ। ପ୍ରତ୍ୟେକ ନାଗରିକ ନିଜର ମୌଳିକ ସୁବିଧାରୁ ଯେପରି ବଞ୍ଚିତ ନ ହୁଏ ସେ ଦିଗରେ ଦୃଷ୍ଟି ଦେବାକୁ ପଡ଼ିବ। ଏକତାର ଭାବନା ନେଇ ସମସ୍ତଙ୍କୁ ସମାନ ସୁବିଧା ଦେବାର ମାନସିକତା ରଖିବାକୁ ପଡ଼ିବ। ସବୁଠୁ ବଡ଼ କଥା ହେଉଛି ଆମେ ଆମ ଜୀବନ ଧାରଣକୁ ମଜବୁତ କରି ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେବ। ଏଥିପାଇଁ ଛୋଟ ଛୋଟ ଶିଳ୍ପାନୁଷ୍ଠାନଗୁଡ଼ିକ ବେଶ ସହାୟକ ହୋଇଥାନ୍ତି। ଛୋଟ ବଡ଼ ଉଦ୍ୟୋଗ ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଉଦ୍ୟୋଗୀ ହେବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ପ୍ରୋତ୍ସାହନକୁ ପାଥେୟ କରି ଆଗକୁ ବଢ଼ିବାକୁ ହେବ। ପ୍ରତିଟି କ୍ଷେତ୍ରରେ ସକାରାତ୍ମକ ମନୋଭାବ ରଖିବାକୁ ହେବ। ତେବେ ଉପାନ୍ତ ଅଞ୍ଚଳରେ ଉଦ୍ୟୋଗ ବା ଶିଳ୍ପାନୁଷ୍ଠାନ ଗଢ଼ି ଉଠିଲେ ସେଠାକାର ଲୋକମାନଙ୍କର ଜୀବନ ଧାରଣର ମାନ କିପରି ଉନ୍ନତ ହେବ, ସେମାନଙ୍କ ପରିବାର କିପରି ସୁରୁଖୁରୁରେ ଚଳିବ, ସେମାନଙ୍କ ସାମାଜିକ ପ୍ରତିଷ୍ଠା କିପରି ଉଜ୍ଜଳ ହେବ, ଏମିତି କିଛି ପ୍ରସଙ୍ଗ ଉପରେ ଆଧାରିତ ଆଜିର ଆଲୋଚ୍ୟ ବିଷୟ ଉପାନ୍ତରେ ଉଦ୍ୟୋଗ। ଏ ସମ୍ପର୍କରେ କହିଛନ୍ତି ମହିଳା ଉଦ୍ୟୋଗୀ ରଶ୍ମିରେଖା କିଲାଡି।
1: ଆଜିର ଆମର ଆଲୋଚନାର ବିଷୟ ହେଉଛି ଉପାନ୍ତରେ ଉଦ୍ୟୋଗ। ଭାରତ ଏକ ବୈଭବଶାଳୀ ରାଷ୍ଟ୍ର ରୂପେ କାହିଁ କେଉଁ କାଳରୁ ଖ୍ୟାତି ଅର୍ଜନ କରିଆସିଛି। ଦିନେ ଭାରତୀୟମାନେ କର୍ମଠ, ପରାକ୍ରମୀ ଏବଂ ଶ୍ରମକୁ ଭଲ ପାଉଥିବା ଜାତି ରୂପେ ସାରା ଦୁନିଆରେ ପରିଚିତ ଥିଲେ। ପ୍ରକୃତି ଭାରତକୁ ସବୁକିଛି ଦେଇଛି, ଏହାକୁ କାମରେ ଲଗାଇ ଭାରତୀୟମାନେ ବିଭିନ୍ନ ଛୋଟ ବଡ଼ ଉଦ୍ୟୋଗ ପ୍ରତିଷ୍ଠା କରିଆସିଛନ୍ତି, ଯାହା ଭାରତୀୟମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇଛି। ଆଜି ବି ଦେଶର ଅନେକ ଅଞ୍ଚଳ ଅପହଞ୍ଚ। ଏହି ଅପହଞ୍ଚ ଉପାନ୍ତ ଅଞ୍ଚଳ ଆଜି ବି ଆଧୁନିକତାଠାରୁ ବହୁ ଦୂରରେ, ତଥାପି ଲୋକଙ୍କ ଉଦ୍ୟମରେ ନାନା ପ୍ରୋତ୍ସାହନରେ ଅନେକ ଛୋଟ ବଡ଼ ଶିଳ୍ପ ସହ ଜୀବିକା ଅର୍ଜନ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମ କେବଳ ଯେ ଉପାନ୍ତ ଅଞ୍ଚଳର ଅଧିବାସୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିନାହିଁ, ବରଂ ରାଜ୍ୟ ତଥା ଦେଶର ଆର୍ଥିକ ପ୍ରଗତିରେ ସହାୟକ ହୋଇଛି। ଶହ ଶହ ବର୍ଷ ଧରି ଉପାନ୍ତ ଅଞ୍ଚଳରେ ବସବାସ କରି ଆସୁଥିବା ଲୋକେ ନିଜର ଜୀବିକା ପାଇଁ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। କେତେକାଂଶରେ ଚାଷ କାର୍ଯ୍ୟ ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିକଟସ୍ଥ ହାଟ ବଜାରରେ ତାହାକୁ ବିକ୍ରି କରି ନିଜର ପରିବାରର ପ୍ରତିପୋଷଣ କରନ୍ତି। ଉପାନ୍ତ ଅଞ୍ଚଳରେ ଆମ୍ବ, ପଣସ, ମହୁଲ, ତେନ୍ତୁଳି ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ପ୍ରଚୁର ପରିମାଣରେ ମିଳିଥାଏ। ଏହାକୁ ସଂଗ୍ରହ କରି ବେପାରୀକୁ ବିକ୍ରି କରିଥାନ୍ତି। ଏହି ବେପାରୀମାନେ ସ୍ୱଳ୍ପ ମୂଲ୍ୟରେ ସେମାନଙ୍କଠାରୁ ବିଭିନ୍ନ ଜିନିଷ କ୍ରୟ କରି ଲାଭବାନ ହୋଇଥାନ୍ତି। ବାସ୍ତବରେ ସଂରକ୍ଷଣର ଅଭାବ, ବିଭିନ୍ନ ଜଙ୍ଗଲ ଦ୍ରବ୍ୟ ମିଳିବାର ସମୟ, ଋତୁ ଅନୁଯାୟୀ ଫଳମୂଳ, ମାନ ଚୟନ ଓ ପ୍ରକ୍ରିୟାକରଣ ଆଦି ବହୁ ବିଷୟରେ ଉପାନ୍ତବାସୀଙ୍କ ଜ୍ଞାନର ଅଭାବ ରହିଛି। ପୁଣି ବୃହତ ବଜାର ସମ୍ପର୍କରେ ମଧ୍ୟ ଧାରଣା ନଥିବାରୁ କେବଳ ଯେ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହୁଅନ୍ତି ତାହା ନୁହେଁ, ବରଂ ଅନେକ ସମୟରେ ଠକାମିର ଶିକାର ମଧ୍ୟ ହୋଇଥାନ୍ତି। ଉପାନ୍ତ ଅଞ୍ଚଳର କୁଟୀର ଶିଳ୍ପ, ଲଘୁ ଶିଳ୍ପ ପ୍ରତି ଦୃଷ୍ଟି ଦିଆଯାଇଥିଲେ ମଧ୍ୟ ଭାରୀ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଇଛି। ସମ୍ପ୍ରତି ଯୁବପିଢି ଚାକିରି ପଛରେ ନ ଗୋଡ଼ାଇ ନିଜେ ସ୍ୱାବଲମ୍ବୀ ହୋଇପାରିଛି, ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ପାଇଁ ନିଜେ କିଛି କାମ କରିପାରୁଛି, ଯେପରି କାଜୁ ଚାଷ, ଅର୍ଥକାରୀ ଫଳ ଚାଷ, ଯେମିତିକି ଡ୍ରାଗନ୍ ଫ୍ରୁଟ୍, ଛତୁ ଚାଷ, ଲେମନ୍।

ଗ୍ରାସ ଚାଷ, ଷ୍ଟ୍ରବେରୀ ଚାଷ ଆଦି। ଗୋପାଳନ, ପଶୁପାଳନ ଦ୍ୱାରା କ୍ଷୀର ପାଇପାରିବେ। ଗୋବର ଓ ଗୋମୂତ୍ରରୁ ଜୈବିକ ଖତ ପ୍ରସ୍ତୁତ କରି ତାହାକୁ ବିକ୍ରୟ କରି ନିଜର ଆର୍ଥିକ ସ୍ଥିତିକୁ ମଧ୍ୟ ସ୍ୱଚ୍ଛଳ କରିଛନ୍ତି। ଫୁଲ ଚାଷ କରି ଅତର, ସେଣ୍ଟ, ଗୋଲାପ ଜଳ ପ୍ରସ୍ତୁତିରେ କଞ୍ଚାମାଲ ଯୋଗାଇବା ସହ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ଯେପରି ଧୂପକାଠି ପ୍ରସ୍ତୁତି, ଫିନାଇଲ ପ୍ରସ୍ତୁତି କରିପାରୁଛନ୍ତି। ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ପାଇଁ ଔଷଧ ଦୋକାନ, ତେଜରାତି ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରୁଛନ୍ତି। ଉପାନ୍ତ ଅଞ୍ଚଳରେ ବିକାଶର ପ୍ରୋତ୍ସାହନ ଦିଆଯାଉଛି, ଯଦ୍ୱାରା ଯୁବପିଢ଼ି ଓ ମହିଳାମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରୁଛନ୍ତି। ଯେପରି କୁକୁଡ଼ା ଚାଷ, ବତକ ଚାଷ, ମାଛ ଚାଷ, ଛତୁ ଚାଷ, ପନିପରିବା ଚାଷ, ପଶୁପାଳନ ଆଦି ପ୍ରମୁଖ। ଉପାନ୍ତ ଅଞ୍ଚଳରେ ଚାରଣ ଭୂମିର ଅଭାବ ନଥିବାରୁ ପଶୁପାଳନ ନିମନ୍ତେ ଗୋଖାଦ୍ୟର ଅଭାବ ନଥାଏ, ତେଣୁ ସେମାନଙ୍କୁ ଅଯଥା ଖର୍ଚ୍ଚ ଉଠାଇବାକୁ ପଡିନଥାଏ। ଆଚାର, ପାମ୍ପଡ଼, ବଢି, ଧୂପକାଠି, ଉଦ୍ଭିଦର ଡାଳପତ୍ରରୁ ଫୁଲଦାନୀ, ବ୍ୟାଗ, ମସିଣା, ବିଞ୍ଚଣା, ପାଛିଆ ଆଦି ତିଆରି କରି ବହୁ ଉପଭୋକ୍ତାଙ୍କୁ ଆକର୍ଷଣ କରିପାରୁଛନ୍ତି। ଆର୍ଥିକ ପ୍ରୋତ୍ସାହନ ଦ୍ୱାରା ମହିଳାମାନେ ମଧ୍ୟ ହସ୍ତତନ୍ତ କ୍ଷେତ୍ରରେ ଆଗଭର ହେଲେଣି। ରୁମାଲ ବୁଣିବା, ପାୱପୋଚ ବୁଣିବା, ସଲ୍ ତିଆରି କରିବା, ଶାଢ଼ୀ ଏବଂ ଏମ୍ବ୍ରଏଡରୀ କାମ, ପାରମ୍ପରିକ ବସ୍ତ୍ର, ପର୍ସ ଆଦି ତିଆରି କରି ନିଜର ଓ ନିଜ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିବା ସହ ସାମାଜିକ ସ୍ଥିତିରେ ମଧ୍ୟ ଉନ୍ନତି ଆଣିପାରୁଛନ୍ତି। ଯୁବପିଢ଼ି ଓ ମହିଳାମାନେ ଦେଶର ବିକାଶର ମେରୁଦଣ୍ଡ। ସେମାନେ ଉଦ୍ୟୋଗୀ ମନୋଭାବ ନେଇ ଆଗକୁ ଆସିବା ଫଳରେ ଏବେ ବି ଉପାନ୍ତ ଅଞ୍ଚଳରେ ସର୍ବାଙ୍ଗୀନ ବିକାଶ ହୋଇପାରୁଛି। ସବୁ ବିଷୟରେ ସଚେତନ ହେଉଛନ୍ତି। ଉପାନ୍ତବାସୀମାନେ ସଶକ୍ତ ହେଲେଣି, ନିଜର ମୌଳିକ ଆବଶ୍ୟକତା ନିମନ୍ତେ ସ୍ୱର ଉତ୍ତୋଳନ କରିପାରୁଛନ୍ତି। ସେମାନେ କିପରି ସର୍ବନିମ୍ନ ସୁବିଧା ପାଇପାରିବେ ତାରି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଉପାନ୍ତ ଅଞ୍ଚଳବାସୀ ଶିକ୍ଷା ଓ ସୂଚନା ଠାରୁ ବହୁ ଦୂରରେ, ଗଣମାଧ୍ୟମ ବିଷୟରେ ମଧ୍ୟ ଏମାନେ ଜାଣନ୍ତି ନାହିଁ। ଏହି ସୁବିଧା ପାଇଲେ ସେମାନେ ଅନେକ କଥା ଜାଣିପାରିବେ ଏବଂ ଶିଖି ମଧ୍ୟ ପାରିବେ। ଗାଁ ଗହଳିରେ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ସେବାର ସୁବିଧା ପହଞ୍ଚିଲାଣି। ପୂର୍ବ ତୁଳନାରେ ଏହି ସମସ୍ୟା କମି ଚାଲିଛି। ଗମନାଗମନର ଯଥେଷ୍ଟ ଉନ୍ନତି ହେବା ଦ୍ୱାରା ଜରୁରୀ ସେବା ପାଇଁ ଆମ୍ବୁଲାନ୍ସ, ଦମକଳ ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁଛି। ଜଙ୍ଗଲଜାତ ଏବଂ କୃଷିଜାତ ଦ୍ରବ୍ୟର ପରିବହନ ସୁବିଧାରେ ବିଶ୍ୱ ବଜାରରେ ପହଞ୍ଚି ପାରୁଛି। ଉପାନ୍ତ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସେମାନଙ୍କୁ ପୂର୍ଣ୍ଣ ସହଯୋଗ ସହ ଉଚିତ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ଉତ୍ସାହିତ କରିବା, ଜନସଚେତନତା ସୃଷ୍ଟି କରିବା। ଉପାନ୍ତ ଅଞ୍ଚଳରେ ବହୁ ସଂଖ୍ୟକ କ୍ଷୁଦ୍ର ଶିଳ୍ପ, କୁଟୀର ଶିଳ୍ପ, ପର୍ଯ୍ୟଟନ ସ୍ଥଳ ଆଜି ଗଢି ଉଠିଲେ ସେଠାକାର ଲୋକମାନଙ୍କର ଆର୍ଥିକ ବିକାଶ ହୋଇପାରିବ, ଯଦ୍ୱାରା ଉପାନ୍ତ ଅଞ୍ଚଳବାସୀଙ୍କର ସାମାଜିକ ସମୃଦ୍ଧି ସହ ସେମାନଙ୍କ ପରମ୍ପରାକୁ ବଜାୟ ରଖି ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ। ଆସନ୍ତୁ ଦେଶର ବିକାଶରେ ସାମିଲ ହେବା। କୌଣସି କାମକୁ ଛୋଟ ନମଣି ନିଜ ମନୋଭାବ, ଉଦ୍ୟୋଗ ଏବଂ ମନୋଯୋଗ ଲଗାଇ ସମସ୍ତ କାମକୁ କରିବା ଏବଂ ଉଦ୍ୟୋଗକୁ ଆଗେଇ ନେବା ଦେଶର ବିକାଶରେ ସାମିଲ ହେବା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆସନ୍ତା 22 ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ। ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେଲା

0: ବ୍ଲଡ୍ ସର୍ଭେ। ରାଜ୍ୟରେ ଥିବା ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ପରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ଜଳସମ୍ପଦ ବିଭାଗର ସୂଚନା ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଜନ୍ମାଷ୍ଟମୀ ଅବସରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି। ରାଜ୍ୟ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ଚଳିତ ମାସ 22 ତାରିଖରୁ ଆରମ୍ଭ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନ କାଳରେ 8ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ରହିବ। ସରକାରୀ ଛୁଟି ଯୋଗୁଁ 3 ଦିନ ଗୃହ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏହି ଅଧିବେଶନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ କରିବା ଲକ୍ଷ୍ୟରେ ବିଶେଷ ପାଇଲଟ ସର୍ଭେ ଅଭିଯାନ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସିରେ ଆରମ୍ଭ ହୋଇଛି। ବିଏମ୍ସି ଅଧୀନରେ ଥିବା 3ଟି ବିଧାନସଭା କ୍ଷେତ୍ରରେ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ। ତେବେ ଆସନ୍ତା ଅକ୍ଟୋବର 26 ତାରିଖରୁ ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳଗୁଡ଼ିକର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାରେ ନାମ ଯୋଗ ବାଦ ଓ ସଂଶୋଧନ ନେଇ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ରାଜ୍ୟରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଇଡ୍କୋର ଜମି ବଣ୍ଟନ କମିଟି 37ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଇଡ୍କୋ ଅଧ୍ୟକ୍ଷ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟିର ବୈଠକରେ ଅନୁମୋଦିତ ପ୍ରସ୍ତାବ ମଧ୍ୟରେ ବୃହତ ଶିଳ୍ପ ପ୍ରକଳ୍ପ ପାଇଁ 24ଟି ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ 13ଟି ଜମି ପ୍ରସ୍ତାବ ସାମିଲ ରହିଛି। ଏହାଦ୍ୱାରା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହେବା ସହ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୁଯୋଗ ବୃଦ୍ଧି, ଆଞ୍ଚଳିକ ଶିଳ୍ପ ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଇଡ୍କୋ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ଫଳରେ ବନ୍ୟା ସ୍ଥିତିରେ ସୁଧାର ଆସିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଆହୁରି 3ରୁ 4 ଦିନ ଲାଗି ରହିବ ବୋଲି ଶ୍ରୀ ରାଉତ କହିଛନ୍ତି।
1: ଆଗାମୀ 3 ଦିନ ପାଇଁ ଆଟଲିଷ୍ଟ 8 ତାରିଖ ଯାଏଁ ବିଶେଷ ବର୍ଷା ହେବାର ସମ୍ଭାବନା ବି ନାହିଁ। ତେଣୁ ସୁବର୍ଣ୍ଣକାର ଯୋଉ ବନ୍ୟା ଥିଲା ଯୋଉ ଚାଲିଥିଲା ତାର ପ୍ରକୋପ ବହୁତ କମିଗଲାଣି। ତେଣୁ ଓଭରଅଲ୍ ସେଠି ବନ୍ୟା ସ୍ଥିତିରେ ବହୁତ ସୁଧାର ଆସୁଛି ଏବଂ ବହୁତ ଶୀଘ୍ର ସେଠି ସବୁ ବନ୍ୟା ସ୍ଥିତି ଆହୁରି ସୁଧୁରିଯିବ, ନର୍ମାଲ ହେଇଯିବ କାଲି ସକାଳୁ। ତେଣୁ ସବୁ ଏରିଆ ଦିନେ 2 ଦିନ ଭିତରେ ଜଳବନ୍ଦୀରୁ ମୁକ୍ତ ହୋଇଯିବ ବୋଲି ଆମେ ଆସେସମେଣ୍ଟ କରୁଛୁ।
0: ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ କାର୍ଯ୍ୟ ଜାରି ରହିଛି। ବିଶେଷକରି ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର 19ଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ 62ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର 53ଟି ଗ୍ରାମପଞ୍ଚାୟତର 97ଟି ଗାଁ ଓ 2ଟି ୱାର୍ଡ ପ୍ରଭାବିତ ହୋଇଛି। ଯାଜପୁରରେ କେମିତି ରହିଛି ପରିସ୍ଥିତି ସେ ସମ୍ପର୍କରେ ଆମ ସମ୍ଭାଦଦାତାଙ୍କ ଏକ ରିପୋର୍ଟ।
2: ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ପରିଲକ୍ଷିତ ହେଉଛି। ତା ସତ୍ତ୍ୱେ ମଧ୍ୟ ଦଶରଥପୁର ବ୍ଲକ ଭଳି ନିମ୍ନାଞ୍ଚଳ ସ୍ଥିତି ଏବେ ବି ମଧ୍ୟ ଚିନ୍ତାଜନକ ରହିଛି। ବନ୍ୟା ପ୍ରଭାବିତଙ୍କୁ ତତ୍କାଳ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାରେ ବର୍ତ୍ତମାନ 22ଟି ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। 2 ମାସ ହେବ ଦଶରଥପୁର ବ୍ଲକର ଲକ୍ଷାଧିକ ଲୋକ ପାଣି ଘରେ ରହି ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଯାଜପୁରରୁ ପ୍ରିୟରଞ୍ଜନଙ୍କର ଅଲ୍ ଇଣ୍ଡିଆ ରେଡିଓ କଟକ।
0: ବାଲେଶ୍ୱର ଜିଲ୍ଲାର 41ଟି ଗ୍ରାମପଞ୍ଚାୟତର 214ଟି ଗାଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲାର ସର୍ବାଧିକ 72ଟି ରିଲିଫ ଶିବିରରେ 35,740 ଜଣଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ଆଜି ମଧ୍ୟାହ୍ନ ସୁଦ୍ଧା ବାଲେଶ୍ୱର ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର 10.84 ମିଟର ରେକର୍ଡ କରାଯାଇଥିବା ବେଳେ ଏହା ହ୍ରାସ ପାଉଥିବା ଜଣାପଡ଼ିଛି। ସରକାରୀ ସୂଚନା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ରିଲିଫ ଓ ସହାୟତା କାର୍ଯ୍ୟ ଜାରି ରହିବ। ଆଜି ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 627.52 ଘନଫୁଟ ରହିଛି। ଜଳଭଣ୍ଡାରର 7ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏବେ ଜଳସ୍ତର

0: 640 ମିଟର ରହିଥିବା ବେଳେ ଏହା 640.5 ମିଟରରେ ପହଞ୍ଚିବା ପରେ ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରାକ୍ ପ୍ରସ୍ତୁତି ସ୍ୱରୂପ ଆଜି 7ଟି ଗେଟ୍ ମଧ୍ୟରୁ ପରୀକ୍ଷାମୂଳକ ଭାବେ 40 ମିନିଟ୍ ପାଇଁ 4 ନମ୍ବର ଗେଟ୍ ଖୋଲାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ଏହି ତିଥିରେ ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିବାର ପରମ୍ପରାକୁ ଅନୁକରଣ କରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେବ। ବିଶେଷକରି ଶ୍ରୀକୃଷ୍ଣଙ୍କ ଜନ୍ମନୀତି ବିଧି ଅନୁସାରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହେବା ପରେ କୃଷ୍ଣ ଜନ୍ମନୀତି ଆରମ୍ଭ କରାଯିବ। ମହାଜନ ସେବାୟତ ଦେବକୀ ଓ ବସୁଦେବ ବେଶରେ ଉପସ୍ଥିତ ରହି ନିଶାର୍ଦ୍ଧରେ ଏହି ଜନ୍ମନୀତି ସମ୍ପାଦନ କରିବା ସହ ନାଭିକଟା ମଣ୍ଡପରେ ପରମ୍ପରା ଅନୁଯାୟୀ ବିଶେଷ ପୂଜାବିଧି କରିବେ। ଶ୍ରୀକୃଷ୍ଣ ଜନ୍ମନୀତି ପାଇଁ ଆସନ୍ତାକାଲି ସନ୍ଧ୍ୟା 7ଟାରୁ ରାତି 12ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ଭେଦନଶୀଳତା ଏବଂ ପୋଷଣ ଅଭିଯାନ ସମ୍ପର୍କିତ କର୍ମଶାଳା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ହୋଇଯାଇଛି। କର୍ମଶାଳାରେ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା ଓ ସୁରକ୍ଷିତ ପରିବେଶର ଗୁରୁତ୍ୱ ସହିତ ସନ୍ତୁଳିତ ପୋଷଣ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଓ ଜ୍ଞାନ ଆଦାନ ପ୍ରଦାନ ଉପରେ ଏଥିରେ ଆଲୋଚନା କରାଯାଇଥିଲା। ଲିଙ୍ଗଗତ ନ୍ୟାୟ ଉଭୟ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର ସୁଯୋଗ ସମ୍ମାନ ସହ ଜଡ଼ିତ ବୋଲି ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ। କର୍ମଶାଳାରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ପୂର୍ବତନ ଅଧ୍ୟକ୍ଷ ପ୍ରମୋଦ କୁମାର ମେକାପ ଗର୍ଭବତୀ ଓ ପ୍ରସୂତିଙ୍କ ପୋଷଣ ପ୍ରତି ବିଶେଷ ଯତ୍ନ ନେବା ସହ ଜୀବନର ପ୍ରଥମ 1000 ଦିନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଦ୍ୱିତୀୟ ବୈଷୟିକ ଅଧିବେଶନରେ ପୋଷଣ ଓ ସୁସ୍ଥ ଜୀବନଶୈଳୀ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ ସିବିସି ପିଆଇବିର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କ ତତ୍ତ୍ୱାବଧାନରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଛାତ୍ରଛାତ୍ରୀ ଅଭିଭାବକ ଓ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଅବଗତ କରାଯାଇଛି। ନୂଆପଡ଼ା ଜିଲ୍ଲା କୋର୍ଟ ସମେତ କୋମନା ଖଡ଼ିଆଳ ସିନାପାଲି ଓ ବୋଡେନ୍ କୋର୍ଟରେ ଆସନ୍ତା 12 ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ପ୍ରକାରର ବିଚାରାଧୀନ ମକଦ୍ଦମାଗୁଡ଼ିକର ଆପୋଷ ସମାଧାନ କରାଯିବ। ମାଲକାନଗିରି ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟଗୁଡ଼ିକର ବାର୍ଷିକ ଯାଞ୍ଚ କାର୍ଯ୍ୟ ସମ୍ପାଦନ କରିଛନ୍ତି। ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀର ଲକ୍ଷ୍ମଣପୁର ଗ୍ରାମ ପଞ୍ଚାୟତ ପାଙ୍ଗାମ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଏବଂ ମାଥିଲି ଥାନା ପରିଦର୍ଶନ କରି ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଗୁଣବତ୍ତା ନିରୀକ୍ଷଣ କରିଥିଲେ। ମାଲକାନଗିରି ମହାବିଦ୍ୟାଳୟରେ ଯୁବ ରେଡ୍କ୍ରସ ୟୁନିଟ୍ ପକ୍ଷରୁ ଏଚ୍ଆଇଭି ଏଡ୍ସ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଚିକିତ୍ସା ବିଶେଷଜ୍ଞ ଓ ରେଡ୍କ୍ରସ କର୍ମୀ ଯୋଗଦେଇ ଏଚ୍ଆଇଭି ସଂକ୍ରମଣର କାରଣ ନିରାକରଣ ଓ ସମାଜରେ ଏଡ୍ସ ଆକ୍ରାନ୍ତ ପ୍ରତି ହେଉଥିବା ଭେଦଭାବ ଦୂର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ସବୁଜ ଅର୍ଥନୀତି ବିକାଶ ଆଗାମୀ 10 ବର୍ଷରେ 10 ଲକ୍ଷ ପର୍ଯ୍ୟନ୍ତ ନିଯୁକ୍ତି ସୃଷ୍ଟି କରିପାରିବ। ଏଥିପାଇଁ ଦକ୍ଷ ଶ୍ରମ ଶକ୍ତି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ସହ ଓଡ଼ିଶା ଗ୍ରୀନ୍ ଜବ୍ସ ଆଣ୍ଡ ସ୍କିଲିଂ ମିଶନ ଆରମ୍ଭ କରିବାକୁ ଇଣ୍ଟରନ୍ୟାସନାଲ ଫୋରମ ଫର ଏନ୍ଭିରନ୍ମେଣ୍ଟ ସଷ୍ଟେନାବିଲିଟି ଆଣ୍ଡ ଟେକ୍ନୋଲୋଜି ଆଇଫରେଷ୍ଟ ପକ୍ଷରୁ ସୁପାରିଶ କରାଯାଇଛି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଇଫରେଷ୍ଟ ପକ୍ଷରୁ ଓଡ଼ିଶାର ସବୁଜ ଅର୍ଥନୀତି ପାଇଁ ଶ୍ରମଶକ୍ତି ନିଯୁକ୍ତି ଦକ୍ଷତା ଓ ଉଦ୍ୟୋଗର ସମ୍ଭାବନା ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ସମେତ 6ଟି ରାଜ୍ୟର 220ରୁ ଅଧିକ ଖେଳାଳି ଯୋଗ ଦେଇଛନ୍ତି। ଏଥିରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭିନ୍ନ ଏକକ ଯୁଗଳ ଓ ମିଶ୍ରିତ ବର୍ଗରେ ପ୍ରତିଯୋଗିତାମାନ ଆୟୋଜିତ ହେଉଛି। ଆସନ୍ତା 22 ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର 7ମ ଅଧିବେଶନ। ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେଲା ପାଇଲଟ ସର୍ଭେ। ରାଜ୍ୟରେ ଥିବା ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ପରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ଜଳସମ୍ପଦ ବିଭାଗର ସୂଚନା ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଜନ୍ମାଷ୍ଟମୀ ଅବସରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ଆଜିର ପ୍ରସଙ୍ଗ ପ୍ରକୃତିରେ ଅନ୍ତର୍ନିହିତ ରହିଛି ସ୍ଥାୟିତ୍ୱ ଜ୍ଞାନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ ନେପାଳ ଏବଂ ତିବ୍ବତ ଅଞ୍ଚଳରେ ସାମ୍ପ୍ରତିକ ବନ୍ୟା ବିଭୀଷିକା ପରିବେଶ ଅସନ୍ତୁଳନ ପ୍ରତି ଦୃଷ୍ଟି ଆକର୍ଷଣ କରିଛି ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତିର ସମାଧାନ କରିବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି ଏହି ବନ୍ୟାରେ ମୃତ୍ୟୁ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଚାଲିଛି ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହୋଇଛି ଭାରତ ସହିତ ଅନ୍ୟ କେତୋଟି ରାଷ୍ଟ୍ର ଏଥିପାଇଁ ସହାୟତାର ହାତ ବଢ଼ାଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଏଭଳି ପ୍ରାକୃତିକ ବିତ୍ପାତର ସମାଧାନ ପନ୍ଥା ବାହାର କରିବା ପାଇଁ ଆନ୍ତର୍ଜାତିକ ସମୁଦାୟକୁ ଆହ୍ୱାନ ଦେଇଛନ୍ତି ଏଣୁ ଅନ୍ୟ ପ୍ରକାରେ କହିଲେ ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତି ଏବେ ବିଶ୍ୱବ୍ୟାପୀ ଆଲୋଚନାରେ ପ୍ରସଙ୍ଗ ପାଲଟିଛି ଭାରତର ଜ୍ଞାନ ପରମ୍ପରାରେ ସ୍ଥାୟୀ ବିକାଶ ସନାତନ ଦୃଷ୍ଟିକୋଣ ସହ ସମାନ ହୋଇଥାଏ ଅର୍ଥାତ୍ ଯାହାର କୌଣସି ଅନ୍ତ ନାହିଁ ଏବଂ ଏହା ନିରନ୍ତର ନବୀକରଣ ଯୋଗ୍ୟ ଭାରତୀୟ ପରମ୍ପରାରେ ସ୍ଥାୟିତ୍ୱର ଅର୍ଥ ହେଉଛି ସୁରକ୍ଷା ଓ ସଂରକ୍ଷଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ପ୍ରକୃତିରୁ ଆମେ ଯାହା ଗ୍ରହଣ କରୁଛୁ ଭବିଷ୍ୟତ ପିଢ଼ି ପାଇଁ ତାହା ଋଣ ସଦୃଶ୍ୟ ତେଣୁ ଆମେ ଜୀବିତ ଥିବା ପର୍ଯ୍ୟନ୍ତ ଆମର ପ୍ରୟାସ ମାଧ୍ୟମରେ ଏହାକୁ ପ୍ରତ୍ୟାବର୍ତ୍ତନ କରିବା ଆମର ଦାୟିତ୍ୱ ବିକାଶର ସଂଜ୍ଞା ଭିତରେ ଆମ ସମସ୍ତଙ୍କୁ ଏ ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ଅର୍ଥାତ୍ ବିନାଶ ଅବନତି କିମ୍ବା ବିସ୍ଥାପନ ବିନା ନିରନ୍ତର ବିକାଶର ପ୍ରୟାସକୁ ଜାରି ରଖିବାକୁ ପଡ଼ିବ ପ୍ରକୃତିର ପୁନଃ ସଂସ୍ଥାପନକୁ ସମର୍ଥନ କରିବା ସ୍ଥାୟୀ ଶିଳ୍ପ ବିକାଶର ଏକ ମାଧ୍ୟମ ହୋଇଥାଏ ବିକାଶ ପାଇଁ ମାନବ ଏବଂ ପ୍ରାକୃତିକ କାର୍ଯ୍ୟକଳାପରେ ସ୍ଥାୟିତ୍ୱ ଦୀର୍ଘକାଳୀନ ସନ୍ତୁଳନ ପ୍ରତି ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି ଅନ୍ୟ ପ୍ରକାରେ କହିଲେ ସ୍ଥାୟିତ୍ୱକୁ ଉପେକ୍ଷା କରୁଥିବା ବିକାଶ ନିରନ୍ତର ହୁଏ ନାହିଁ ପରିବେଶକୁ କ୍ଷତି ନ ପହଞ୍ଚାଇ ଆର୍ଥିକ ଅଭିବୃଦ୍ଧି ଓ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରିବା ଜରୁରୀ ଏକବିଂଶ ଶତାବ୍ଦୀ ଆରମ୍ଭରେ ବିଶ୍ୱ ଜନସଂଖ୍ୟା 600 କୋଟିରେ ପହଞ୍ଚିଥିଲା ଆଗାମୀ 50 ବର୍ଷ ମଧ୍ୟରେ ଏହା 1000ରୁ 1100 କୋଟି ମଧ୍ୟରେ ପହଞ୍ଚିବାର ଆକଳନ କରାଯାଇଛି ତେଣୁ ବିଭିନ୍ନ କ୍ଷେତ୍ରରେ ଆହ୍ୱାନ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଉପୁଜିଛି ସେଥିମଧ୍ୟରେ ପାନୀୟ ଜଳ ଖାଦ୍ୟ ଉତ୍ପାଦନ ଚାଷଯୋଗ୍ୟ ଜମିର ଉପଲବ୍ଧତା ଏବଂ ଦାରିଦ୍ରତାରୁ ମୁକ୍ତି ଅନ୍ତର୍ଭୁକ୍ତ ସଭ୍ୟତାର ବିକାଶ ସହ ଶକ୍ତି ଚାହିଦା ମଧ୍ୟ ବୃଦ୍ଧି ପାଇଚାଲିଛି ଶକ୍ତି ଦକ୍ଷତାକୁ ଉନ୍ନତ କରିବା ଏବଂ ନିର୍ଭରଯୋଗ୍ୟ ସ୍ଥାୟୀ ଓ ପରିବେଶ ଅନୁକୂଳ ଶକ୍ତି ଉତ୍ସଗୁଡ଼ିକର ପରିସରକୁ ଅଧିକ ବ୍ୟାପକ କରିବା ଆଗାମୀ ବର୍ଷଗୁଡ଼ିକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହାକୁ ଦୃଷ୍ଟିରେ ରଖି ସରକାର ଅଣଜୀବାଶ୍ମ ଶକ୍ତି କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି ପ୍ରାକୃତିକ ଉତ୍ସରୁ ସୃଷ୍ଟ ଶକ୍ତି କ୍ଷେତ୍ରର ଉପଯୋଗିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ଏଥିପାଇଁ ବହୁବିଧ ଯୋଜନା ପ୍ରଣୟନ ସହ ଏହାର କାର୍ଯ୍ୟାନ୍ୱୟନ ପାଇଁ ମଧ୍ୟ ପ୍ରୋହାହନ ପ୍ରଦାନ କରାଯାଉଛି ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ତଥା ସମୟୋଚିତ କାର୍ଯ୍ୟାନ୍ୱୟନକୁ ମଧ୍ୟ ନିରନ୍ତର ସମୀକ୍ଷା କରାଯାଉଛି ଦୀର୍ଘକାଳୀନ ଶକ୍ତି ଓ ପରିବେଶଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଜୀବାଶ୍ମ ଇନ୍ଧନ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ପ୍ରୟାସ ଜାରି ରହିଛି ବିଶ୍ୱସ୍ତରରେ ଏଭଳି ସମ୍ଭଳ ହ୍ରାସ ପାଉଛି ତୈଳ ଇନ୍ଧନ ଗ୍ୟାସ୍ ଏବଂ କୋଇଲାର ଉତ୍ସ ପରିବର୍ତ୍ତିତ ସମୟ ସହ କ୍ରମଶଃ ସଙ୍କୁଚିତ ହୋଇଚାଲିଛି ସେଥିପାଇଁ ନବୀକରଣୀୟ ଶକ୍ତିର ଗୁରୁତ୍ୱ ବୃଦ୍ଧି ପାଉଛି ସ୍ୱଚ୍ଛ ଶକ୍ତି ଚାହିଦା ପୂରଣ ଲାଗି ଭାରତ ସୌର ଓ ପବନ ଶକ୍ତି ଉପରେ ନିର୍ଭରତା ବଢ଼ାଉଛି ଅଣଜୀବାଶ୍ମ କ୍ଷେତ୍ରରେ ସୌରଶକ୍ତି ଏକ ବିଶେଷ ପ୍ରତିଶ୍ରତିପୂର୍ଣ୍ଣ ଦୀର୍ଘକାଳୀନ ସମାଧାନ ବୋଲି କୁହାଯାଇପାରେ ଜାତୀୟ ମିଶନଗୁଡ଼ିକ ମାଧ୍ୟମରେ ପରିବେଶ ଅନୁକୂଳ ତଥା ପ୍ରଯୁକ୍ତିବିଦ୍ୟା ଉପଯୋଗ ଦ୍ୱାରା ଘରୋଇ କ୍ଷେତ୍ରର ନବସୃଜନକୁ ଉତ୍ସାହିତ କରାଯାଉଛି ପରିବେଶଗତ ଶିକ୍ଷା ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ହେବା ଉଚିତ କାରଣ ପରିବର୍ତ୍ତିତ ସମୟ ସହ ପୃଥିବୀ ଅନୁକୂଳ ଚିନ୍ତା କରିବା ଏକ ବଡ଼ ଆବଶ୍ୟକତା ପାଲଟିଛି ମୂଲ୍ୟବୋଧ ନିଷ୍ପତ୍ତି ଏବଂ ଜୀବନଶୈଳୀର ଏହାକୁ ଅଂଶ କରାଗଲେ ନିରନ୍ତରତାକୁ ପ୍ରତିଫଳନ କରିବ ସରକାର ଯୋଜନା ଓ ନୀତି ନିର୍ଦ୍ଧାରଣ କରିବାବେଳେ ତୃଣମୂଳ ସ୍ତରର ଲୋକଙ୍କ ସ୍ୱାର୍ଥକୁ ବିଚାର କରୁଛନ୍ତି ସ୍ଥାୟୀ ବିକାଶ ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ନାଗରିକ ଏବଂ ହିତାଧିକାରୀ ଏଥିରେ ସକ୍ରିୟ ଭାବେ ସାମିଲ ହେବେ ଏହାଦ୍ୱାରା ସ୍ଥାୟିତ୍ୱ ବାସ୍ତବତାରେ ପରିଣତ ହେବ ପରିଶେଷରେ ଏତିକି କୁହାଯାଇପାରେ ସ୍ଥାୟୀ ବିକାଶ ସହଜ ନ ହେଲେ ମଧ୍ୟ ଏହା ଆମ ସମସ୍ତଙ୍କର ଅନିବାର୍ଯ୍ୟ ଦାୟିତ୍ୱ ଆସନ୍ତୁ ଏ ଦିଗରେ ମିଳିମିଶି କାର୍ଯ୍ୟ କରିବା

ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଚଳଚ୍ଚିତ୍ରରୁ କିଛି ଗୀତ। କାର୍ଯ୍ୟକ୍ରମର

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଏଇ ଯୁଗର କୃଷ୍ଣ ସୁଦାମା ଚଳଚ୍ଚିତ୍ରରୁ। ଶିଳ୍ପୀ ଟି ସୌରୀ ଏବଂ ସୁଭାଶିଷ। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସ୍ୱରୂପ ନାୟକ।

ଏହି ଗୀତଟି ସହିତ ଶେଷ ହେଲା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶ୍ରୋତାମାନଙ୍କୁ ଏଇଠି ମନେ ପକାଇ ଦେଉଛୁ, ଭାରତ ଏବଂ ହଂକଂ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମ୍ଠାରେ ହେବାକୁ ଥିବା 2026 ମହିଳା ଏସିଆ କପ୍ T20 କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିଭାଷୀ ଧାରାବିବରଣୀ ରାତି 8:00 ଶୁଣିବେ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଜି ରାତି 17:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ଜୟପୁର ସମୟ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ ଓ ଅର୍ଥନୈତିକ ସହଯୋଗକୁ ଅଧିକ ବ୍ୟାପକ କରିବା ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ଭାରତ ଓ ବେଲ୍ଜିୟମ୍। ଆଗାମୀ 5 ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ଟ୍ରେନ୍ ଯାତାୟାତରେ ଯାତ୍ରୀ ସୁବିଧା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ନେଇ ପ୍ରୟାସ ଜାରି ରହିଛି କହିଲେ ରେଳମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଓ ହଂକଂ ମଧ୍ୟରେ ଆଉ କିଛି ସମୟ ପରେ ହେବ ମୁକାବିଲା। ଭାରତ ଏବଂ ବେଲ୍ଜିୟମ୍ ଆଜି ବାଣିଜ୍ୟ, ପୁଞ୍ଜିନିବେଶ ଓ ଅର୍ଥନୈତିକ ସହଯୋଗକୁ ଆହୁରି ସମ୍ପ୍ରସାରିତ କରିବା ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବେଲ୍ଜିୟମ୍ ପ୍ରତିପକ୍ଷ ବାର୍ ଡି ୱେବର୍ଙ୍କ ମଧ୍ୟରେ ଆଲୋଚନା ପରେ ପ୍ରକାଶିତ ମିଳିତ ବିବୃତ୍ତିରେ ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ବୃଦ୍ଧି ପାଉଥିବା ବିବିଧତାକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ଭାରତ ଏବଂ ବେଲ୍ଜିୟମ୍ ଆଗାମୀ 5 ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।
2: ହମ୍ ଅଗଲେ 5 ବର୍ଷୋ ମେ ଦ୍ୱିପକ୍ଷୀୟ ବ୍ୟାପାରକୁ ଡବଲ କରନେ କା ଲକ୍ଷ୍ୟ ସାକାର କରଲେଙ୍ଗେ। ଫ୍ରେଣ୍ଡ, ରକ୍ଷା ଓ ସୁରକ୍ଷା ସହଯୋଗ ହମାରେ ସମ୍ବନ୍ଧୋ କା ଏକ ପ୍ରମୁଖ ସ୍ତମ୍ଭ ହେ। ଆଜ ହମନେ ଦୋନୋ ଦେଶୋ କେ ବିଚ୍ ମିଲିଟ୍ରି ଏକ୍ସଚେଞ୍ଜ ଓ ଟ୍ରେନିଂ ସହଯୋଗ ବଢାନେ ପର ସହମତି ବନାଇ ହେ।
1: ଔଷଧ, ଜୀବବିଜ୍ଞାନ, ସେମିକଣ୍ଡକ୍ଟର, ପ୍ରତିରକ୍ଷା ଉତ୍ପାଦନ, ବିରଳ ଖଣିଜ ପଦାର୍ଥ, ଅକ୍ଷୟ ଶକ୍ତି, ବନ୍ଦର, ମହାକାଶ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ସହଯୋଗ ପାଇଁ ସମ୍ଭାବନାର ନୂତନ ମାର୍ଗ ଉନ୍କକ୍ତ ହୋଇଛି। ବେଲ୍ଜିୟମ୍ ବିଶ୍ୱର 24ତମ ବୃହତ ଅର୍ଥନୀତି ହୋଇଥିବାବେଳେ ଭାରତ 10 ଟ୍ରିଲିୟନ୍ ଅର୍ଥନୀତିରେ ପହଞ୍ଚବାର ଲକ୍ଷ୍ୟ ରଖିଛି। ଉଭୟ ଦେଶ ମଧ୍ୟରେ ପର୍ଯ୍ୟାପ୍ତ ଆପୋଷ ସ୍ୱାର୍ଥ ସମ୍ଭଳିତ ସହଯୋଗ କ୍ଷେତ୍ର ରହିଥିବା ଦୁଇ ନେତା କହିଛନ୍ତି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟିକ ରାଜିନାମା ସଫଳତାର ସହିତ ଶେଷ ହୋଇଥିବାରୁ ଉଭୟ ନେତା ଏହାକୁ ସ୍ୱାଗତ କରିଛନ୍ତି। ଏହି ରାଜିନାମା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ଉଭୟ ନେତା ଆହ୍ୱାନ କରିଛନ୍ତି। ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ବେଲ୍ଜିୟମ୍ ତା'ର ଦୃଢ଼ ସହଯୋଗ ମନୋଭାବ ପ୍ରକାଶ କରି ସନ୍ତାସବାଦ ବିରୋଧରେ ଭାରତ ସହ ଠିଆ ହୋଇଥିବା କହିଛି। ସନ୍ତାସବାଦ ବିରୁଦ୍ଧ ମୁକାବିଲାରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସଂଗଠିତ ଅପରାଧ ଏବଂ ସାଇବର ଅପରାଧର ମୁକାବିଲା ପାଇଁ ଭାରତର ସିବିଆଇ ଏବଂ ବେଲ୍ଜିୟମ୍ ଫେଡେରାଲ୍ ପୁଲିସ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉଭୟ ପକ୍ଷ ଭିସା ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ଏବଂ ଭାରତ ବେଲ୍ଜିୟମ୍ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ଦିଗରେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତରେ ଶିକ୍ଷା କ୍ୟାମ୍ପସ୍ ପ୍ରତିଷ୍ଠା କରିବା ପାଇଁ ଅଗ୍ରଣୀ ବେଲ୍ଜିୟମ୍ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀ ଶ୍ରୀ ୱେବର ଶ୍ରୀ ମୋଦିଙ୍କୁ ବେଲ୍ଜିୟମ୍ ଗସ୍ତ କରିବାକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଟ୍ରେନ୍ଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି, ସିଗ୍ନାଲ ବ୍ୟବସ୍ଥାରେ ଉନ୍ନତି ଏବଂ ସ୍ୱୟଂଚାଳିତ ଦ୍ୱାର ସୁବିଧା ବ୍ୟବସ୍ଥା ଥିବା ନୂତନ ପିଢ଼ି ଟ୍ରେନ୍ ଚଳାଇବାକୁ ରେଳ ବିଭାଗ ନିରନ୍ତର ଭାବେ କାର୍ଯ୍ୟ କରୁଛି। 18,000 କୋଟି ଟଙ୍କାର ମୁମ୍ବାଇ ରେଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ଆଜି ନୂଆଦିଲ୍ଲୀରୁ ଆଭାସୀ ମାଧ୍ୟମରେ ମୁମ୍ବାଇରୁ ସିଧୁଦୁର୍ଗ ମଧ୍ୟରେ ଏକ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ ଏହା କହିଛନ୍ତି। ପୂର୍ବ ଓ ପଶ୍ଚିମାଞ୍ଚଳ ମଧ୍ୟରେ ସ୍ୱତନ୍ତ୍ର ପରିବହନ କରିଡର ଦ୍ୱାରା ଜବାହରଲାଲ ନେହେରୁ ବନ୍ଦରରୁ ଦେଶର ବିଭିନ୍ନ ଭାଗକୁ ପଣ୍ୟ ପରିବହନ ଦ୍ୱାରା ମହାରାଷ୍ଟ୍ରର ଶିଳ୍ପ ବିକାଶ ଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି। ମୁମ୍ବାଇ ସହରରେ 3,200 ଲୋକାଲ୍ ଟ୍ରେନ୍ ଚଳାଚଳ କରୁଛି। ଏହାକୁ ଆଉ 10% ବୃଦ୍ଧି କରାଗଲେ ଯାତ୍ରୀମାନଙ୍କର ଯାତାୟାତରେ ସୁବିଧା ହୋଇପାରିବ। 28 ଶୀତତାପ ନିୟନ୍ତ୍ରିତ ଲୋକାଲ୍ ଟ୍ରେନ୍ ନିର୍ମାଣ ପାଇଁ ଚେନ୍ନାଇରେ ଥିବା ରେଳବଗି ନିର୍ମାଣ କାରଖାନାକୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ପିଢ଼ି ଲୋକାଲ୍ ଟ୍ରେନ୍ ଦ୍ୱାରା ମୁମ୍ବାଇ ସହର ମଧ୍ୟରେ ଯାତାୟତ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ବୈଷୟିକ ସ୍ତରରେ ଏକ ସଶକ୍ତ ଦେଶ ଭାବେ ଭାରତ ନିଜକୁ ଗଢ଼ି ତୋଳିଛି ବୋଲି ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଆଣ୍ଟି ସିବିହା କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିବିହା ୟୁକ୍ରେନ୍ ଓ ରୁଷ ବିବାଦର ସମାପ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସ୍ୱାଗତ କରିଛନ୍ତି। ରୁଷ ଆକ୍ରମଣରେ ୟୁକ୍ରେନ୍ ରାଜଧାନୀ କିଭ୍ରେ ଜଣେ ଭାରତୀୟଙ୍କ ମୃତ୍ୟୁ ନେଇ ନୂଆଦିଲ୍ଲୀ ଚିନ୍ତା ପ୍ରକଟ କରିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ଏବେ କିଭ୍ ଗସ୍ତରେ ଅଛନ୍ତି। ଶ୍ରୀ ସିବିହା କହିଛନ୍ତି ଡକ୍ଟର ଜୟଶଙ୍କରଙ୍କ

ସହ ଭିଭିଭୂମି ଔଷଧ ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ ଓ ଡିଜିଟାଇଜେସନ୍ ଭଳି କ୍ଷେତ୍ରଗୁଡ଼ିକ ଉପରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା ହୋଇଛି। ସୂଚନାଯୋଗ୍ୟ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ବିସ୍କେକ୍ଠାରେ ଯୁଦ୍ଧ ସମାପ୍ତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଆଲୋଚନା କରିଥିଲେ। ନୂଆଦିଲ୍ଲୀରେ ଆସନ୍ତାକାଲି ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏବଂ ଅଂଶୀଦାର ରାଷ୍ଟ୍ରଗୁଡ଼ିକର ପ୍ରଧାନ ଏବଂ ମୁଖ୍ୟ ବିଚାରପତି ବରିଷ୍ଠ ନ୍ୟାୟିକ ଅଧିକାର ଯୋଗଦେଇ ନ୍ୟାୟ ପ୍ରଦାନ, ଆନ୍ତର୍ଜାତିକ ବିବାଦର ସମାଧାନ, ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତର ବିକାଶ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରର ନ୍ୟାୟିକ ପ୍ରତିନିଧିମଣ୍ଡଳୀ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ରୁଷ, ଚୀନ, ଇଜିପ୍ଟ, ଇଣ୍ଡୋନେସିଆ, ସଂଯୁକ୍ତ ଆରବ ଏମିରେଟ୍ସ, ବେଲାରୁଷ, କାଜାକସ୍ତାନ, ଦକ୍ଷିଣ ଆଫ୍ରିକା, ଇରାନ ଓ ଉଜ୍ବେକିସ୍ତାନର ନ୍ୟାୟିକ ପ୍ରତିନିଧିମଣ୍ଡଳୀ ସହ ପ୍ରଧାନ ବିଚାରପତି ଆଲୋଚନା କରିବେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର 7.8% ଅଭିବୃଦ୍ଧି ହାସଲ ଦିଗରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଭୂମିକା ଉପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ମୁକ୍ତ ବାଣିଜ୍ୟ ରାଜିନାମା ଏଫ୍ଟିଏ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅଧୀନସ୍ଥ ଏକ ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରି ଶ୍ରୀ ଗୋୟଲ ଏହା କହିଛନ୍ତି। ସେ କହିଛନ୍ତି ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭାରତକୁ ଏକ ନିରନ୍ତର ପ୍ରମୁଖ ରପ୍ତାନୀକାରୀ ରାଷ୍ଟ୍ର ଭାବେ ପରିଗଣିତ କରିବ। ଏହାର ଉପଯୋଗ ଉପରେ ଶ୍ରୀ ଗୋୟଲ ଦେଶର ଉଦ୍ୟୋଗ କ୍ଷେତ୍ରକୁ ଆହ୍ୱାନ ଦେଇଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ କାନାଡ଼ା, ମେକ୍ସିକୋ, ଚିଲି, ମର୍କୋସୁର ସଂଗଠନ, ଦକ୍ଷିଣ ଆଫ୍ରିକୀୟ କଷ୍ଟମ୍ସ ୟୁନିୟନ, ଉପସାଗରୀୟ ସହଯୋଗ ପରିଷଦ ଏବଂ ଇସ୍ରାଏଲ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଶେଷ ହେବ ବୋଲି ଶ୍ରୀ ଗୋୟଲ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ କେତେକ ଅତ୍ୟାଧୁନିକ ବ୍ୟବସ୍ଥାର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପଞ୍ଜାବ ବିଶ୍ୱବିଦ୍ୟାଳୟ ଟେକ୍ ଇନୋଭେସନ ସମ୍ମିଳନୀକୁ ମଧ୍ୟ ଉପରାଷ୍ଟ୍ରପତି ଶୁଭାରମ୍ଭ କରିବେ। ବିଶ୍ୱବିଦ୍ୟାଳୟର ଗବେଷଣା, ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା କୂଟନୀତି ଆଧାରିତ ରକ୍ଷା ଡକୁମେଣ୍ଟର ଉନ୍ମୋଚନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆଗାମୀ ଦଶନ୍ଧି ମଧ୍ୟରେ ବିଶ୍ୱ ପ୍ରତିରକ୍ଷା ସହଭାଗିତା ପାଇଁ ଭାରତର ରଣନୈତିକ ରୂପରେଖ ଏବଂ ଦୃଷ୍ଟିକୋଣକୁ ଏହି ଡକୁମେଣ୍ଟ ପ୍ରତିଫଳିତ କରୁଛି। ବିଭିନ୍ନ କ୍ଷେତ୍ରରେ ରଣନୈତିକ ସମ୍ପର୍କ, ବିଶ୍ୱ ସହଯୋଗ ସମ୍ବନ୍ଧିତ ଜାତୀୟ ସୁରକ୍ଷା ଉଦ୍ଦେଶ୍ୟ ପୂରଣ, ଦୀର୍ଘକାଳୀନ ସ୍ଥିରତା ଏବଂ ପାରସ୍କରିକ ଅଭିବୃଦ୍ଧିକୁ ପ୍ରୋହାହନ କରିବା ଆଦି ଚାରୋଟି ପ୍ରମୁଖ ପ୍ରସଙ୍ଗ ଉପରେ ଏହି ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଭାରତ ନବସୃଜନ ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି ବିଶ୍ୱସ୍ତରରେ ଦେଶର ଗବେଷଣା ଓ ବିକାଶ ଆଭିମୁଖ୍ୟକୁ ପ୍ରଦର୍ଶନ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ। ଏହି ପଦକ୍ଷେପ ଦ୍ୱାରା ବିଶ୍ୱସ୍ତରରେ ନୂତନ ସମ୍ଭାବନା ସହ ଅଧିକ ସହଯୋଗ ସୃଷ୍ଟି କରାଯାଇପାରିବ। ମନ୍ତ୍ରୀ କହିଛନ୍ତି ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ଅନୁଯାୟୀ ଭାରତକୁ ଶିକ୍ଷା କ୍ଷେତ୍ରରେ ନବସୃଜନର ବିଶ୍ୱ କେନ୍ଦ୍ର ଭାବେ ଗଢ଼ି ତୋଳିବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋର ଅଧ୍ୟକ୍ଷ ବି ନାରାୟଣ କହିଛନ୍ତି ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଇଓଏସ୍-05ର ଉତ୍କ୍ଷେପଣ କରାଯିବ। ଜିଏସ୍ଏଲ୍ଭି F-17 ରକେଟ୍ ଜରିଆରେ ଆଜି ରାତି 2:55ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହ ଉତ୍କ୍ଷେପଣ କରାଯିବ। ଶ୍ରୀ ନାରାୟଣ କହିଛନ୍ତି ଏହି ଅତ୍ୟାଧୁନିକ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଭାରତର ପ୍ରଥମ ଚିତ୍ର ଉତ୍ତୋଳନକାରୀ ଉପଗ୍ରହ ଏବଂ ଏହା ପୃଥ୍ୱୀ ନିରୀକ୍ଷଣ ସାମର୍ଥ୍ୟକୁ ଆହୁରି ଦୃଢ଼ କରିବ। ଟି20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଗ୍ରୁପ୍ ଏ'ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ହଂକଂ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଭାରତୀୟ ସମୟ ରାତି 8:00ରେ ମ୍ୟାଚ୍ ଆରମ୍ଭ ହେବ। ଗତ ରବିବାର ଦିନ ଅନୁଷ୍ଠିତ ଭାରତର ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ 94 ରନ୍ରେ ଥାଇଲାଣ୍ଡକୁ ପରାସ୍ତ କରିଥିଲା। ସେନ୍ଝେନ୍ଠାରେ ଚାଲିଥିବା ଚୀନ୍ ମାଷ୍ଟର୍ସ ସୁପର 750 ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଭାରତର ବ୍ୟାଡ୍ମିଣ୍ଟନ ତାରକା କିଦାମ୍ବୀ ଶ୍ରୀକାନ୍ତ ବିଶ୍ୱର 9 ମାନ୍ୟତାପ୍ରାପ୍ତ ଖେଳାଳି ହଂକଂର ଲି ଚେଉକ୍ ୟୁଙ୍କୁ ଭେଟିବେ। ଏହି ମ୍ୟାଚ୍ ଆସନ୍ତାକାଲି ରାତି 7:30ରେ ଅନୁଷ୍ଠିତ ହେବ। ଶ୍ରୀକାନ୍ତ ପ୍ରି କ୍ୱାର୍ଟର ଫାଇନାଲ୍ରେ କାନାଡ଼ାର ଭିକ୍ଟର ଲାଇଙ୍କୁ 21-18 21-19 ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପୂର୍ବରୁ ଭାରତର 1 ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକ ସାଇକିରାଜ ରାଙ୍କିରେଡ଼ି ଏବଂ ଚିରାଗ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ ଓ ଅର୍ଥନୈତିକ ସହଯୋଗକୁ ଅଧିକ ବ୍ୟାପକ କରିବା ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ଭାରତ

0: ବେଲଜିୟମ୍ ଆଗାମୀ ପାଞ୍ଚ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରାଯିବ କହିଲେ ପ୍ରଧାନମନ୍ତ୍ରୀ ଟ୍ରେନ୍ ଯାତାୟାତରେ ଯାତ୍ରୀ ସୁବିଧା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ନେଇ ପ୍ରୟାସ ଜାରି ରହିଛି କହିଲେ ରେଳମନ୍ତ୍ରୀ ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଓ ହଂକଂ ମଧ୍ୟରେ ଆଉ କିଛି ସମୟ ପରେ ହେବ ମୁକାବିଲା ସମ୍ବାଦ ଶେଷ ହେଲା
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ରାହ୍ମଣୀ ଖରସ୍ରୋତ ଓ ବୈତରଣୀ ନଦୀରେ ବନ୍ୟା ପାଣି ଛାଡ଼ିଛି ତଥାପି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ରାଜକନିକା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅନେକ ଧୟାଞ୍ଚଳ ଜଳବନ୍ଦୀ ହୋଇ ରହିଛି ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏହିସବୁ ସ୍ଥାନରେ ଉଭୟ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି ପ୍ରଭାବିତ ଅଞ୍ଚଳରେ ଯେପରି ଜଳବାହିତ ରୋଗ ଏବଂ ହଇଜା ନ ହୁଏ ସେଥିପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ବିପନ୍ନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବିତରଣ କରାଯାଉଛି ପ୍ରାଣୀଧନ ବିଭାଗ ପକ୍ଷରୁ 300 ମେଟ୍ରିକ୍ ଟନ୍ ଗୋ ଖାଦ୍ୟ ବିତରଣ କରାଯାଇଛି ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏହିସବୁ ସ୍ଥାନରେ ପିଇବା ପାଣି ବ୍ୟବସ୍ଥା କରାଯାଇଛି ପାନୀୟ ଜଳ ଉତ୍ସଗୁଡ଼ିକ ବିଶୋଧନ କରାଯାଉଛି 906 ନଳକୂପ ଖୋଲା କୂଅଗୁଡ଼ିକର ମଧ୍ୟ ବିଶୋଧନ ପ୍ରକ୍ରିୟା ଜାରି ରହିଛି ବନ୍ୟା ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ଗର୍ଭବତୀ ମହିଳାମାନଙ୍କୁ ମଧ୍ୟରୁ 68 ଜଣ ସୁରକ୍ଷିତ ମାତୃତ୍ୱ ଲାଭ କରିଛନ୍ତି ଅନ୍ୟ ଆଶ୍ରିତ ମହିଳାମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବନ୍ୟା ଅଞ୍ଚଳରେ ପ୍ରଭାବିତ ହୋଇଥିବା ବିଦ୍ୟୁତ୍ ସରବରାହ ସେବାକୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ କରିଦିଆଯାଇଛି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଆଳି ପଟ୍ଟାମୁଣ୍ଡାଇ ବ୍ଲକରେ ଏବେ ମଧ୍ୟ ପାଣିଘେରରେ ରହିଥିବା 52 ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ବନ୍ୟା ପରିଚାଳନା କାର୍ଯ୍ୟରେ ଅବହେଳା ଯୋଗୁଁ ରାଜକନିକା ବ୍ଲକର 2 ପିଇଓଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜିଲ୍ଲାପାଳ ରଘୁରାମ ଆର୍ ଆୟର କହିଛନ୍ତି
3: ପୋଷ୍ଟ ଫ୍ଲଡ୍ରେ ଯେଉଁ ରନ୍ଧା ଖାଦ୍ୟ କିଛି ଜାଗାରେ ଦିଆଯାଉଛି ପଟ୍ଟାମୁଣ୍ଡାଇରେ ଏବଂ ରାଜକନିକା ବ୍ଲକରେ ମେଡିକାଲ ତରଫରୁ 12 ମେଡିକାଲ ଟିମ୍ ଏହି 4 ବ୍ଲକ ପଏଣ୍ଟରେ ଡିପ୍ଲୟ କରାଯାଇଛି ତାକୁ ଛାଡ଼ିକିରି ଯେଉଁ ଆଫେକ୍ଟେଡ୍ ଗାଁ ଗୁଡ଼ା ଅଛି ସେମାନଙ୍କର ବି ଆମର ମେଡିକାଲ ଟିମ୍ସ ବୁଲୁଛନ୍ତି 161 ଆମର ଯେଉଁ ଗର୍ଭବତୀ ମହିଳା ସିଫ୍ଟ ହୋଇଥିଲେ ତା ମଧ୍ୟରୁ 68 ଡେଲିଭରି ହୋଇଯାଇଛି 383 ମେଟ୍ରିକ୍ ଟନ୍ ଗୋ ଖାଦ୍ୟ ଏପର୍ଯ୍ୟନ୍ତ ଆମର ଡିଷ୍ଟ୍ରିବ୍ୟୁଟ୍ ହୋଇଯାଇଛି ଏହି 4 ବ୍ଲକରେ RWSS ତରଫରୁ ପିଇବା ପାଣି ଦିଆଯାଉଛି କିନ୍ତୁ ପୋଷ୍ଟ ରିଲିଫ କାମରେ ଆମର RWSSର 906 ଟ୍ୟୁବ୍ୱେଲ୍ ଏପର୍ଯ୍ୟନ୍ତ ରେଷ୍ଟୋର ହୋଇଯାଇଛି ଡିସ୍ଇନ୍ଫେକ୍ସନ୍ ହୋଇଯାଇଛି ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ତରଫରୁ ଯେତିକି ବି ଆମର ଡିସ୍କନେକ୍ସନ୍ସ ଥିଲା ସେଗୁଡ଼ା ସବୁଯାକ ଆଡ୍ରେସ୍ ହୋଇଯାଇଛି ଆଉ କୌଣସି କନ୍ଜ୍ୟୁମର ପଏଣ୍ଟ ଡିସ୍କନେକ୍ସନ୍ସ ନାହିଁ
2: କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନ ପରିସରରେ ସ୍ୱତନ୍ତ୍ର ସମବାୟ ସମାରୋହ ଆୟୋଜିତ ହୋଇଯାଇଛି କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟି ପକ୍ଷରୁ ଆୟୋଜିତ ସମାରୋହରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଆଦିତ୍ୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଯୁଗ୍ମ ସଚିବ ଡକ୍ଟର କମଳାକାନ୍ତ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମ ସହ କେନ୍ଦ୍ରାପଡ଼ା ଜିଲ୍ଲାର ରହିଛି ସ୍ୱତନ୍ତ୍ର ସମ୍ପର୍କ ଜାତିର ଜନକ ମହାତ୍ମା ଗାନ୍ଧୀ 1934 ମସିହା ମଇ ମାସ 27 ତାରିଖ ଦିନ ହରିଜନ ପଦଯାତ୍ରାରେ ଆସି ସେ ସମୟର ଅବିଭକ୍ତ କଟକ ଜିଲ୍ଲାର କେନ୍ଦ୍ରାପଡ଼ା ସହରର 3 ପହଞ୍ଚ ଏକ ବିରାଟ ସ୍ୱାଧୀନତା ସଂଗ୍ରାମ ସଭା କରିଥିଲେ ଏହାପରେ ମହାତ୍ମା ଗାନ୍ଧୀ ଗରାପୁର ନିକଟସ୍ଥ ଡାକବଙ୍ଗଳାରେ ରାତ୍ରିଯାପନ କରି ତାହା ପରଦିନ ବାରିମୂଳ ଗ୍ରାମ ପରେ ଇନ୍ଦୁପୁର ନିକଟସ୍ଥ ଧୁମାତ ଗ୍ରାମର ଭକ୍ତବିଳାସ ମଠରେ ସ୍ୱାଧୀନତା ସଂଗ୍ରାମ ସଭାରେ ଉଦ୍ବୋଧନ ଦେଇଥିଲେ ତାହାରି ସ୍କୃତିରେ 3 ଛକରେ ରହିଛି ଗାନ୍ଧୀ ସ୍କୃତି ପୀଠ ଭାରତରେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ତୀବ୍ର ରୂପ ନେଇଥିଲା ସେ ସମୟରେ 1982 ମସିହା ଅଗଷ୍ଟ 9 ତାରିଖରେ ତତ୍କାଳୀନ ବ୍ରିଟିଶ ସରକାର ମହାତ୍ମା ଗାନ୍ଧିଜୀଙ୍କ ସମେତ ସ୍ୱାଧୀନତା ସଂଗ୍ରାମ ପାଇଁ କାର୍ଯ୍ୟରତ ଥିବା ସମସ୍ତ ଆଗଧାଡ଼ିର ନେତାଙ୍କୁ ଗିରଫ କରିଥିଲା
1: ଜିଲ୍ଲା ହାଲଚାଲରେ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ର

0: ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଭାରତ ଏବଂ ହଂକଂ ମଧ୍ୟରେ ମହିଳା ଏସିଆ କପ୍ ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ର ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ଏତେବେଳେ ଯାଏଁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ଜୟପୁର କେନ୍ଦ୍ରରୁ।

ଆକାଶବାଣୀ ଜୟପୁର। ଭାରତ ଏବଂ ହଂକଂ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେବାକୁ ଥିବା 2026 ମହିଳା ଏସିଆକପ୍ ଟି ଟ୍ୱେଣ୍ଟି କ୍ରିକେଟ ପ୍ରତିଯୋଗିତାର ଦ୍ୱିଭାଷୀ ଧାରାବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଜିନ୍ଦଗି ତେରେ ନାମ ଏହି ଚଳଚ୍ଚିତ୍ରର ଗୋଟିଏ ଗୀତ ଶୁଣନ୍ତୁ, ଗାଇଛନ୍ତି ସୁନିଧି ଚୌହାନ ଏବଂ ୱାଜିଦ୍ ଖାଁ। ଜଲିସ୍ ଶେରୱାନୀଙ୍କ ରଚନା, ସଙ୍ଗୀତ ପରିଚାଳନା ସାଜିଦ୍ ୱାଜିଦ୍।

ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଲଢ଼ାଇ ଚଳଚ୍ଚିତ୍ରରୁ। ଇନ୍ଦିବରଙ୍କ ରଚନାରୁ ଗାଇଛନ୍ତି ଅନୁ ମଲ୍ଲିକ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶ କଲେ ଅନୁ ମଲ୍ଲିକ।

ଏଥର ମାସୁକ ଚଳଚ୍ଚିତ୍ରରେ ଗୌହର କାନପୁରୀଙ୍କ ରଚନାରୁ ଶିଳ୍ପୀମାନେ ହେଲେ ଅଭିଜିତ ଏବଂ କବିତା କ୍ରିଷ୍ଣମୂର୍ତ୍ତି, ସଙ୍ଗୀତ ନିର୍ଦ୍ଦେଶକ ହେଲେ ଶ୍ୟାମ ସୁନ୍ଦର।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅନୁପମା ଦେଶପାଣ୍ଡେ ଏବଂ କିଶୋର କୁମାର। ଗୀତିକାର ହେଲେ ଫାରୁକ କାଇଜର। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ରୋଶନ। ଚଳଚ୍ଚିତ୍ର କାଶ।

ଏଥର ଶିଳ୍ପୀମାନେ ହେଲେ କୁମାର ସାନୁ ଏବଂ ସାଧନା ସରଗମ, ତାବିସ୍ ରୋମାନୀ ଏବଂ ସୁନୀଲ ଝାଙ୍କ ରଚନା, ସଙ୍ଗୀତ ପରିଚାଳନା କରିଛନ୍ତି ଦିଲୀପ ସେନ, ସମୀର ସେନ, ଚଳଚ୍ଚିତ୍ର ଏକ ହି ଭୁଲ୍।

ଏଥର ଶୁଣନ୍ତୁ ବେତାବୀ ଚଳଚ୍ଚିତ୍ରର ଗୋଟିଏ ଗୀତ। ଗାଇଛନ୍ତି କୁମାର ସାନୁ ଏବଂ ସୁରେଶ ୱାଡେକର। ଡକ୍ଟର ବସିର ବଦ୍ରଙ୍କ ରଚନା। ସଙ୍ଗୀତ ନିର୍ଦ୍ଦେଶକ ହେଲେ ବିଶାଲ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମ ଗୀତ ଦିଲ୍ କା ରିସ୍ତା କଥାଚିତ୍ରରୁ ଗାଇଛନ୍ତି ଶିଳ୍ପୀ ଅଲକା ୟାଗ୍ନିକ ଓ କୁମାର ଶାନୁ।

ଜୀବନ ପରି ହସକାନ୍ଦ ଜନ୍ମମରଣ ଜୁଆର ଭଟ୍ଟାକୁ ଚୁପଚାପ ଛାତି ତଳେ ଚାପି ମୁଠାଏ ଆକାଶ ଖୋଜୁଥିବା ମଣିଷଟି ତା ହୃଦୟ ବେଦନା ଅବା ପ୍ରୀତିର ଗଜଲକୁ ଭାଷା ଦେବା ପାଇଁ ଶବ୍ଦ ଖୋଜୁଥିବା ମଣିଷଟିଏ ଖାସ୍ ସେହି ମଣିଷଙ୍କ ପାଇଁ ନେଇ ଆସିଛି ଆଜିର ଏହି ବିଶେଷ କାର୍ଯ୍ୟକ୍ରମ। ନମସ୍କାର, ମୁଁ ଆପଣଙ୍କ ଉପସ୍ଥାପିକା ଅମିତା ଦାସ। ହଁ ବନ୍ଧୁ, ଗଜଲ ଉର୍ଦ୍ଦୁ ଭାଷାରେ ଲିଖିତ ଦୁଇ ବା ଚାରିଧାଡ଼ିର କବିତା, ଶେର ବା ଶାୟରୀ, ଯାହା ମଣିଷର ନିହାତି ନିଜର ଖୁବ୍ ନିଜସ୍ୱ ଅନୁଭବର କଥା କହେ, ଯାହା କେବଳ ଅନୁଭବୀ ହିଁ ବୁଝେ। ଚେତନ ଅବଚେତନର ଉର୍ଦ୍ଧ୍ୱରେ ସେ ଏକ ସ୍ୱତନ୍ତ୍ର ଇଲାକାର।

ପ୍ରଥମେ ସୁଫି କବିତାର ନୈସର୍ଗିକ ଚିନ୍ତା ଚେତନାରୁ ସୃଷ୍ଟି ହୋଇଥିବା ଏହି ଶେର ପରବର୍ତ୍ତୀ ସମୟରେ ସଙ୍ଗୀତର ରୂପ ନେଇ ଝରିଗଲା ସଙ୍ଗୀତ ପ୍ରେମୀଙ୍କ ହୃଦୟରେ। ତେଣୁ ତ ଗଜଲ ଆଜି ତା ଶାସ୍ତ୍ରୀୟ ଆବରଣରୁ ମୁକୁଳି ବ୍ୟବସାୟିକ ଚଳଚ୍ଚିତ୍ରରେ ସ୍ଥାନ ପାଇଛି, ଆଉ ପିଲାଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରତ୍ୟେକ ଅନ୍ତର୍ମୁଖୀ ମଣିଷର ହୃଦୟରେ ରାଜତ୍ୱ କରୁଛି। ବୋଧ ହୁଏ ମୋ ଜୀବନ ଅପେକ୍ଷା କରିଛି ସେହି ଧାରାକୁ, ବୋଧହୁଏ ମୋ ଜୀବନ ଅପେକ୍ଷା କରିଛି ସେହି ଧାରାକୁ। ଆସିବ ଆସିବ କହୁଛି ମୋ ସ୍ୱପ୍ନରେ, ମୋ କାନରେ ବାର ବାର ତତଲା ପବନରେ। ଆସିବ ତ ସେ ନିଶ୍ଚୟ, ଆସିବ ତ ସେ ନିଶ୍ଚୟ, ଆସିବ ସେ ଆଗାମୀ ବର୍ଷାରେ।

ସତରେ ଏବେ କଣ ତମେ ଫେରିଛ? ସତରେ ଏବେ କଣ ତମେ ଫେରିଛ? ଫେରିଛ ଏ ଜୀବନ ଅଗଣାକୁ, ଅନ୍ଧାରିଆ ବିସ୍ତୀର୍ଣ୍ଣ ଶୂନ୍ୟତାକୁ ଚିରିଦେଇ ମଳୟ ଛୁରୀରେ? ଆମ ଘର ସାମ୍ନା ଆମ୍ବ ଗଛରେ ଏବେ କିଛି ସବୁଜତା, ହଁ ତାହେଲେ ତମେ ଆସିଛ ନିଶ୍ଚୟ।

ହାତ ପାହାନ୍ତାରେ ଥିଲା ପରି ଅନୁଭବ ହୁଅନ୍ତି, ମୁହୂର୍ତ୍ତମାନଙ୍କ ଦେହରେ ଟିଣା ଲାଗେ, ସ୍ୱପ୍ନ ସବୁ ଯେବେ ସତସତ ଲାଗନ୍ତି, ହାତ ପାହାନ୍ତାରେ ଥିଲା ପରି ଅନୁଭବ ହୁଅନ୍ତି, ମୁହୂର୍ତ୍ତମାନଙ୍କ ଦେହରେ ଟିଣା ଲାଗେ, ତମ ସହ ଦେଖା ହେଲା ପରେ ଆଉ ଥରେ ଜୀବନଟା ଶୂନରୁ ଆରମ୍ଭ ହେବାର ଇଚ୍ଛା କରେ।

ପୁରେଇ ରହୁଛି ମଧ୍ୟାହ୍ନର ଖରା। ଜହ୍ନବୀ ଖୁବ୍ ହସୁଛି ତମ ଆସିବାର ଖବର ପାଇ। ସତରେ ଏକ ନିବିଡ଼ ନିଃସର୍ତ୍ତ ଭଲ ପାଇବାର ପରିଭାଷା ଆଉ କ'ଣ ବା ହେଇପାରେ।

ସବୁ ସପନର ଇତି କଥା ଯଦି ଜୀବନରେ ସତ ହୁଏ, ସତ କେବେ ଆଉ ଲୁହ ଦିଅନ୍ତାନି। ଆଜି ଫୁଲ ଅଛି, ବଗିଚା ବି ଅଛି, କାହିଁକି କେଜାଣି ପାଦ ଅଟକି ଯାଏ, ନିସ୍ତେଜ ହେଇଯାଏ, ଭାଷା ହେଇଯାଏ ଧୂସର।

ଶବ୍ଦ ସବୁ ସମ୍ପର୍କରେ ଉଷ୍ମତା ଆଣେନି। କୋଉଠି ଏକ ଅଜଣା ମୁହୂର୍ତ୍ତରେ ସମ୍ପର୍କର ତାତିରେ ଭାଷା ସବୁ ମିଳେଇ ଗଲା ପରେ ଶବ୍ଦ ସବୁ ନିଶବ୍ଦ ବିଦ୍ରୋହ କରନ୍ତି। ଶବ୍ଦ ସବୁ ନିଶବ୍ଦ ବିଦ୍ରୋହ କରନ୍ତି, ତେବେ ବିଜେ ହୋଇପଡ଼ି।

ଦୂର ଦିଗ୍ବଳୟରେ ବୁଡ଼ି ଯାଉଥିବା ସମ୍ପର୍କର ସୂର୍ଯ୍ୟକୁ ଜାକି ଜୁକି ଧରି ରଖିବାର ନିଷ୍ଫଳ ପ୍ରୟାସ, ବିଦାରିତ ହୃଦୟର ରକ୍ତ ଜୁଡ଼ୁବୁଡ଼ୁ ରୁମାଲ, ସମସ୍ତେ ନୀରବ ଏଠି, ସମସ୍ତେ ନୀରବ ଏଠି, ବାସ୍ ଲାଗୁଛି ଏବେ ସବୁ ଶେଷ ହୋଇଗଲା।

ସମସ୍ତେ ମୁହଁ ଫେରାଇ ନେଲାପରେ ତତଲା ବାଲିର ଜୀବନ ଏଠି ଚାହେଁ ଖାଲି ଭାସିଯିବାକୁ ସମୁଦ୍ରରେ, ଅବା ଫେରିଯିବାକୁ ପୁଣି ଥରେ ସେହି ଶାନ୍ତ ଅନ୍ଧାରୁଆ ମା ଜଠରକୁ। ସମସ୍ତେ ମୁହଁ ଫେରାଇ ନେଲାପରେ ତତଲା ବାଲିର ଜୀବନ ଏଠି ଚାହେଁ ଖାଲି ଭାସିଯିବାକୁ ସମୁଦ୍ରରେ, ଅବା ଫେରିଯିବାକୁ ପୁଣି ଥରେ ସେହି ଶାନ୍ତ ଅନ୍ଧାରୁଆ ମା ଜଠରକୁ। ହେଲେ ସମୟ କ'ଣ ଏତେ ଉଦାର, ସମୁଦ୍ର କ'ଣ ଏତେ ଗଭୀର ଯେ ମାପିପାରିବ ମୋ ଜୀବନର ଶୂନ୍ୟତାକୁ।

ତମେ ଫେରିଯିବା ପରେ ଶୁଣିଲି ସାମ୍ନା ଆମ୍ବ ଗଛରୁ କଞ୍ଚା ଆମ୍ବଟିଏ ଝଡ଼ି ପଡ଼ିବାର ଶବ୍ଦ। ତମେ ଫେରିଯିବା ପରେ ଶୁଣିଲି ସାମ୍ନା ଆମ୍ବ ଗଛରୁ କଞ୍ଚା ଆମ୍ବଟିଏ ଝଡ଼ି ପଡ଼ିବାର ଶବ୍ଦ ମନର କୌଣସି ଏକ ନିଭୃତ କୋଣରେ ନୀରବ କୋଳାହଳ। ଏବେ ବର୍ଷା ଢାଳୁଛି ନିଦାଘର ତାତି। ଏବେ ବର୍ଷା ଢାଳୁଛି ନିଦା।

ଘର ତାତି ତଥାପି ଜୀବନ ହସୁଛି, କହୁଛି, ଦେଖ ତତେ ତ ଚାଲିବାକୁ ହେବ, ତତେ ଚାଲିବାକୁ ହେବ ଏମିତି ଅନେକ ବେଳ ଯାଏଁ।

ପ୍ରକୃତରେ ବନ୍ଧୁ, 60 ଦଶକରେ ହିଁ ଗଜଲ ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ କରିଥିଲା। ପ୍ରେମ, ବିରହ, ମିଳନ, ପୁଣି ପରକୀୟା ପ୍ରୀତିର କଥା କହୁଥିବା ଶେର ଓ ସାଇରୀ ମନକୁ ଆଚ୍ଛନ୍ନ କରି ମଣିଷର ନିରୋଳା ମୁହୂର୍ତ୍ତର ସାଥୀ ହୋଇଥିଲା। ତେବେ ଏକଥା ବି ସତ, ଗଜଲ ମଣିଷ ମନର ସଙ୍ଗୀତ ପିପାସାକୁ ମେଣ୍ଟାଇ ଦିଏ, ରୋମାଣ୍ଟିକ ମୁହୂର୍ତ୍ତମାନଙ୍କୁ ଆହୁରି ସଜୀବ, ଆହୁରି ସଚଳ କରିଦିଏ। ହସି ହସି ଦୁଃଖ ପିଇଯିବାକୁ ଶିଖେଇଥାଏ ଗଜଲ। ହୃଦୟର କେଉଁ କୋଣରେ ଜମି ରହିଥିବା ମଧୁର ଯନ୍ତ୍ରଣାକୁ କଲମ ମନରେ କ୍ଷତବିକ୍ଷତ କରି ହସିଥାଏ ଗଜଲ। ତେବେ ଆପଣ କ'ଣ ଅନୁଭବ କଲେ ଆଜିର ଏହି କାର୍ଯ୍ୟକ୍ରମ ଶୁଣି? ମତାମତ ଦେବେ ନିଶ୍ଚୟ। ଆଜି ପାଇଁ ଏତିକି। ନମସ୍କାର।

ସେମାନେ ଥିଲେ ଦୁଇଜଣ, କାରଣ ଏହା ଜଣଙ୍କର କଥା କେବେ ବି ନଥିଲା। ଜଣେ ବା ସ୍ୱଗତୋକ୍ତି କରିବ କାହିଁକି? ବାଲି ଖେଳ, କଣ୍ଢେଇ ଖେଳ କୋଉଦିନ ଉପାସରା ସ୍ମୃତି ହୋଇଥିଲା। ହେଲେ ମନଟା ରହୁଥିଲା ଖିଆଲି, କୋଉ ଏକ ଦୁର୍ବଳ ଅଥଚ ଆଶାତୀତ ମୁହୂର୍ତ୍ତରେ ସେମାନେ ଭାବୁଥିଲେ, ଭାବି ଚାଲିଥିଲେ। ଏମିତି ଅନେକ କିଛି

ଏମିତି ଅନେକ କିଛି ଭିତରେ ଯେ କିଛି ଅଛି ସେ କଥା ଅନୁଭବ କରି ହେଉଥିଲା ଯଦିଓ, ତଥାପି ସେମାନେ ଥିଲେ ଦୁଇଟି ଭିନ୍ନ ପୁଷ୍କରିଣୀର ହଂସ। କେବଳ କଳ୍ପନାରେ ମଜି ରହୁଥିଲେ ସେମାନେ। ସତେ ଯେମିତି ନୀତି ଲୋକାଚାର ଅତୀତ ପୁରୁଣା ଖବର କାଗଜ ପରି ଫିଙ୍ଗା ଯାଇଥିଲା କୋଉ କବାଡ଼ିଖାନାରେ, ବାସ୍ତବ ଆଉ କଳ୍ପନା। କିନ୍ତୁ କେହି ବି ରାଜି ନଥିଲେ କଳ୍ପନାକୁ ଅବାସ୍ତବ ବୋଲି ମାନିବାକୁ, କାରଣ ସେମାନେ ଦୁଇଜଣ ଦୁଇଟି ଖିଆଲି ହଂସ, ହୁଏତ ବେନି ଜନ କିନ୍ତୁ ସମଦଶା।

ଏମିତି ଭେଟ ହେଇଯାଏ ବୋଲି ଅନେକ କାହାଣୀ, ସିନେମା, ମୋବାଇଲ, ଏସ୍ଏମ୍ଏସ୍, ଫେସବୁକ୍, ଏମିତି ହୁଏ ବୋଲି ଉଚ୍ଚାଟ ଭରିଦିଏ ଦୁହିଁଙ୍କ ମନରେ। ଏମିତି ହୁଏ ବୋଲି ଆମେ ବି କରିବୁ, ଯୋଉଟା ଆଜି ଯାଏ କେହି ବି କୋଉ କାହାଣୀରେ, ସିନେମାରେ, ମୋବାଇଲରେ, ଫେସବୁକ୍ରେ ବା ଆଉ କୋଉଠି କହିନଥିବେ, କରିନଥିବେ। ହଁ, ସତ କହିଲେ ଆପଣ କ'ଣ ଯେ ଭାବି ବସିବେ କିଏ ଜାଣି, କାରଣ ସେ ଦୁଇ ଜଣ ଦୁଇଟି ଭିନ୍ନ ଡାଳର ଫୁଲ, ଭିନ୍ନ ରାଇଜର ପକ୍ଷୀ, ଭିନ୍ନ ମଲ୍ର ଶୋକେସ୍, ଦୁଇଟି ଭିନ୍ନ ଷ୍ଟେସନର ଟ୍ରେନ୍, ଭିନ୍ନ ସ୍ୱାଦର କବିତା।

ତଥାପି ଜାଣି ହେଲାନି କାହିଁକି ଏମିତି ହେଲା। କଥାଟିଏ ହେଲେ ଲଥାଟିଏ ଦରକାର, ମୋବାଇଲ ମେସେଜଟିଏ ହେଲେ ତା ସହିତ ଫଟୋଟିଏ ଦରକାର, ମନୋଲୋଭା ମନ ଛୁଆଁ। ଦରକାରୀ କି ଅଦରକାରୀ ବୋଲି କେହି ପଚାର ନା, ସମସ୍ତେ ସେମିତି କରନ୍ତି। କଥାରେ ଟିକେ ବେଧଡ଼କ ନହେଲେ ଜେନେରେସନକୁ ଜାଣିବ କିଏ? ଆମେ ଏମିତି ହିଁ କରିବୁ। ତମ ପାଖରେ ରହିଥାନ୍ତୁ ଲୈଲା, ମଜନୁ, ହୀର, ରାଞ୍ଝା, କେଦାର, ଗୌରୀ ଏବଂ ସେମାନଙ୍କର ବାହାନା, ଆମେ ତ ଟିକେ ଉଡ଼ିଯିବୁ ଏଇ ଅନନ୍ତ ଆକାଶକୁ, ଅନ୍ତତଃ ଆଜି ପାଇଁ।

ସାର୍ ଆପଣ କ'ଣ ସତରେ ଆମ ଦୁଇ ଜଣଙ୍କର କଥା ଶୁଣିବେ, ଲେଖିବେ, ଅନ୍ୟ ଶ୍ରୋତାମାନଙ୍କୁ ଶୁଣେଇବେ? ଇସ୍, କିଏ ଲାଜ। ଠିକ୍ ଅଛି, ପକେଟରେ ପଇସା ନଥିଲା, ତାକୁ ହୋଟେଲରେ ଖୁଆଇଲି। ଆମ ସାଇ ଡ୍ରାଇଭରକୁ ମାଗି ସୁଝିଥିଲି। ଲମ୍ବା ଚଉଡ଼ା ମୋବାଇଲ ଫୋନ କିଣି ନଥିଲି ତ କ'ଣ ହେଲା, ପାଣିରେ ପଡ଼ି ନଷ୍ଟ ହୋଇଗଲା ବୋଲି କହିଦେଲି। ଭବିଷ୍ୟତ କଥା ପରେ ଦେଖାଦେବ। ଆପଣ କ'ଣ ଏବେଠୁ ଭଲ ମନ୍ଦ କଥା ଭାବି ଭାବି ଟେନସନ୍ ନେଉଛନ୍ତି? ଆପଣ କ'ଣ ଭାବୁଛନ୍ତି ଆମେ ଅନ୍ୟମନସ୍କ ରହି ପଦକ୍ଷେପ ନେଲୁ ବୋଲି ଭୁଲଟେ କରି ପକେଇଛୁ? ଶୁଣୁନାହାନ୍ତି ଆମ କଥା।

ଆଜି ମୋର କି ଭାଗ୍ୟ, ମୋ କଥା ମାନେ ଆମ ଦୁଇ ଜଣଙ୍କର କଥା ଆପଣ କହି ବସିଛନ୍ତି। କିନ୍ତୁ ସାର୍, ଆପଣ ଅସଫଳତାର କାହାଣୀ କେବେ ବି କାହାକୁ କହିବେନି। ଆପଣଙ୍କ କଳ୍ପନାରୁ ଗୁଡ଼ାଏ ତୁଳନା କରି ଆମକୁ ମହାନ ପ୍ରେମିକ ପ୍ରେମିକା କରି ତୁଳି ଧରିବେ। ହୋଟେଲକୁ ପଇସା ଧରି ଯିବା କଥା କେବେ ବି କହିବେନି। କହିବେ ଫ୍ଲାଇଟ୍ରେ ବସାଇ ଆବୁଧାବି ବୁଲେଇ ନେଇଥିଲା, କଥା କଥା କେ ମୋବାଇଲ ଫୋନ ଗିଫ୍ଟ ଦେଉଥିଲା, ମନ ଜାଣି ପ୍ରେମ କରୁଥିଲା, କେବେ ବି ଅଭାବୀ ନଥିଲା। ସିନେମା ସିରିଏଲର ସଫଳ ହିରୋ ହିରୋଇନ୍ ବୋଲି କହିବେ ନା। ଆମ ପ୍ରେମ କଥା ଆପଣଙ୍କ କଳ୍ପନାରେ ନୂଆ ରୂପଟିଏ ନେବ। ସମସ୍ତେ ଆମ ଦୁହିଁଙ୍କୁ ଖୋଜିବେ, ଝୁରି ହେବେ ହେବେ ନା।

ଏତେବେଳେ ଯାଏଁ ଶୁଣୁଥିଲେ ଭାରତ ଏବଂ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେଉଥିବା 2026 ମହିଳା ଏସିଆ କପ୍ T20 କ୍ରିକେଟ ପ୍ରତିଯୋଗିତାର ଦ୍ୱିଭାଷୀ ଧାରା ବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର। ସମୟ ରାତି 11:31। ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ରଘୁନାଥ ପାଣିଗ୍ରାହୀ, ସୁଧା ମିଶ୍ର, ଲକ୍ଷ୍ମୀନାରାୟଣ ବେହେରା, ମହାପାତ୍ର ମିନତୀ ଭଞ୍ଜ, ଶଶାଙ୍କ ଶେଖର ମହାପାତ୍ର ଏବଂ କୁନ୍ତି ବେହେରା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ିରେ ସକାଳ 6:45 ଶୁଣିବେ ବଣ୍ଡା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ସାନିଆ ମାନ୍ଦ୍ରା ଏବଂ ସାଥୀ। ସକାଳ 7:25 ଶୁଣିବେ ବର୍ଣ୍ଣବିଭା ବର୍ଣ୍ଣାଳୀରେ ସଂଯୋଗ କାର୍ଯ୍ୟକ୍ରମ। ବିଷୟ ରହିଛି ଖାଦ୍ୟରେ ଭେଜାଲ, ସ୍ୱାସ୍ଥ୍ୟ ପ୍ରତି ବଡ଼ ବିପଦ। ପୂର୍ବାହ୍ନ 10:30 ପ୍ରଚାର କରିବୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଲୋକନାଟ ଶ୍ରୀକୃଷ୍ଣ ଜନ୍ମ ପୂର୍ବାହ୍ନ 11:00 ପ୍ରଚାର କରିବୁ। ମୂଳ ରଚନା ଶିରୋମଣି ପାତ୍ର, ବେତାର ରୂପାନ୍ତର ନବକିଶୋର ପାତ୍ର, ସଙ୍ଗୀତ ପରିଚାଳନା ଧନଞ୍ଜୟ ଶତପଥୀ, ନାଟ୍ୟ ପରିଚାଳନା କୁଞ୍ଜବିହାରୀ ନନ୍ଦ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ। ଯୁବଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ ପ୍ରଚାର କରିବୁ ଅପରାହ୍ନ 5:00।

ପାଞ୍ଚଟା ବାଜି ତିରିଶ ମିନିଟ୍ରେ ଶୁଣିବେ ଚୈତିଜନ କାର୍ଯ୍ୟକ୍ରମ। ଏଥିରେ ହାଲଚାଲରେ ଜନ୍ମାଷ୍ଟମୀ ଭେଟଘାଟରେ କୁଲିଭୂତି କରି ଜିଁ ହେ ଶିଖି ସମ୍ପର୍କରେ, ଶେଷରେ କନ୍ୟାଶ୍ରମ ତାନେ କାଇକାଇ ସୁବିଧା ମିଳିଲାନି ସମ୍ପର୍କରେ ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ରାତି 11:32। ଏଇଠି ଶେଷ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି ସକାଳ 5:53ରେ ଆମର ପ୍ରାତଃ ଅଧିବେଶନରେ। ଆଜି ପାଇଁ ବିଦାୟ ଦିଅନ୍ତୁ।